वंदे मातरम।

ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 22 ସେକେଣ୍ଡ ଆଜି ରବିବାର 1948 ଶକାବ୍ଦ ଶ୍ରାବଣ ମାସ 4 ଦିନ 2026 ଖ୍ରୀଷ୍ଟାବ୍ଦ ଜୁଲାଇ ମାସର 26 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେବ୍ରେ 317.5 ମିଟର ତଥା 945 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ ମହାନଦୀରେ 101 ମେଗାହର୍ଟ୍ଜ୍ରେ। ଏତଦ୍ବ୍ୟତୀତ ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

ଦାର୍ଶନିକ ପ୍ଲାଟୋ କହିଛନ୍ତି, ଜୀବନକୁ ଏକ ନାଟକ ଭଳି ବଞ୍ଚିବା ଦରକାର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମ ଶେଷରେ ପବିତ୍ରମୋହନ ଡନ୍ସନାଙ୍କ କଣ୍ଠରେ ଏହି ସମ୍ବଲପୁରୀ ଭକ୍ତିଗୀତଟି ଶୁଣନ୍ତୁ। ଗୀତ ରଚନା ହେମସାଗର ପ୍ରଧାନ।

ଏଥିସହିତ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ନବକିଶୋର ମହତ୍ତମ, ବି ବୁଦ୍ଧପ୍ରସାଦ ରାଓ, ବୀଣାପାଣି ରଥ, ଦୀପଶିଖା ମିଶ୍ର ଓ ପବିତ୍ର।

ବ୍ରହ୍ମନ୍ ଡନ୍ସନା ଗୀତଗୁଡ଼ିକୁ ରଚନା କରିଥିଲେ ସ୍ୱଭାବ କବି ଗଙ୍ଗାଧର ମିହିର, ଶିରିଶ ଚନ୍ଦ୍ର ପୂଜାରୀ, ମଧୁସୂଦନ ରାଓ, ପ୍ରଭାକର ପାଣିଗ୍ରାହୀ ଓ ହେମସାଗର ପ୍ରଧାନ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 317.5 মিটার তথা 945 কিলোহর্জ যোগে, এফএম মহানদীরে 101 মেগাহর্জরে। এতদ্ব্যতীত আপনার আমার কার্যক্রম নিউজ অন এআইআর মোবাইল অ্যাপ্রে শুনিপারে। প্রসার করছু আজির ভাবনা, উপস্থাপনা শিবানী লাল।
1: উপনিষদরে কুহাযাইছি, অন্নময়ম হি সৌম্য মনঃ। ମନୁଷ୍ୟମାନଙ୍କର ଯେଉଁ ସ୍ୱାଭାବିକ ବୃତ୍ତି, ସ୍ଥିତି, ଭାବ ଇତ୍ୟାଦି ଥାଏ, ସେଗୁଡ଼ିକ ଗଠିତ ହେବା ପଛରେ କେତେକ କାରଣ ଥାଏ। ତନ୍ମଧ୍ୟରୁ ଆହାର ହେଉଛି ଏକ କାରଣ। କଥାରେ ଅଛି, ଯେମିତି ଖାଇବ ଅର୍ଣ୍ଣ ସେମିତି ହୋଇବ ମନ। ଅତଏବ ଆହାର ଯେତେ ସାତ୍ତ୍ୱିକ ହେବ, ମନୁଷ୍ୟର ବୃତ୍ତି ମଧ୍ୟ ସେତେ ସାତ୍ତ୍ୱିକ ହେବ। ଅର୍ଥାତ୍ ସାତ୍ତ୍ୱିକ ବୃଦ୍ଧି କରିବା ପାଇଁ ଆହାର ସହାୟକ ହୋଇଥାଏ। ସତ୍ତ୍ୱ ରଜ ତମ ଗୁଣର ବର୍ଣ୍ଣନା ହୋଇଛି, ସେଥିରେ ମଧ୍ୟ ତାରତମ୍ୟ ରହିଛି। ସାତ୍ତ୍ୱିକ ମଣିଷଠାରେ ସତ୍ଗୁଣର ପ୍ରାଧାନ୍ୟ ରହିଥିଲେ ମଧ୍ୟ ତା ସହିତ ରଜ ଏବଂ ତମଗୁଣ ମଧ୍ୟ ରହିଥାଏ। ରାଜସ ମଣିଷଠାରେ ରଜଗୁଣର ପ୍ରାଧାନ୍ୟ ରହିଥିଲେ ମଧ୍ୟ ତା ସହିତ ସତ୍ ଏବଂ ତମଗୁଣ ମଧ୍ୟ ରହିଥାଏ। ତାମସ ମଣିଷଠାରେ ତମଗୁଣର ପ୍ରାଧାନ୍ୟ ରହିଥିଲେ ମଧ୍ୟ ତା ସହିତ ସତ୍ ଏବଂ ରଜଗୁଣ ମଧ୍ୟ ରହିଥାଏ। ତାର କାରଣ ହେଲା, ସମଗ୍ର ସୃଷ୍ଟି ହେଉଛି ତ୍ରିଗୁଣାତ୍ମକ। ତେଣୁ ସାତ୍ତ୍ୱିକ ମଣିଷକୁ ସାତ୍ତ୍ୱିକ ପଦାର୍ଥ ଭଲ ଲାଗୁଥିଲେ ମଧ୍ୟ ରାଜସ ଏବଂ ତାମସ ପଦାର୍ଥ ସେବନର ଇଚ୍ଛା ହୋଇଥାଏ। ରାଜସ ମଣିଷକୁ ରାଜସ ପଦାର୍ଥ ଭଲ ଲାଗୁଥିଲେ ମଧ୍ୟ ତାମସ ଏବଂ ସାତ୍ତ୍ୱିକ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ତାମସ ମଣିଷକୁ ତାମସ ଜିନିଷ ସ୍ୱାଭାବିକ ଭାବେ ପ୍ରିୟ ଲାଗୁଥିଲେ ମଧ୍ୟ ରାଜସ ଏବଂ ସାତ୍ତ୍ୱିକ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ସାତ୍ତ୍ୱିକ ମଣିଷର ପୂର୍ବ ସଂସ୍କାର ଆଦି କାରଣରୁ ରାଜସ ଏବଂ ତାମସ ଭୋଜନ ପାଇଁ ଇଚ୍ଛା ହେଲେ ମଧ୍ୟ ସତ୍ତ୍ୱଗୁଣର ପ୍ରାଧାନ୍ୟ ଯୋଗୁଁ ତା'ର ବିବେକ ଜାଗ୍ରତ ରହିଥାଏ। ତେଣୁ ସେ ପ୍ରକାରର ଖାଦ୍ୟ ଗ୍ରହଣ କରିବା ପାଇଁ ସେ ବାଧ୍ୟ ହୁଏ ନାହିଁ। ତା'ର ସାତ୍ତ୍ୱିକ ଖାଦ୍ୟ ପ୍ରିୟ ହୋଇଥିଲେ ମଧ୍ୟ ସାତ୍ତ୍ୱିକ ଖାଦ୍ୟ ପାଇଁ ମଧ୍ୟ ପ୍ରବଳ ଇଚ୍ଛା ନଥାଏ। ତୀବ୍ର ବୈରାଗ୍ୟ ଭାବ ଜାତ ହେଲେ ସାତ୍ତ୍ୱିକ ପଦାର୍ଥଗୁଡ଼ିକ ପ୍ରତି ମଧ୍ୟ ଉପେକ୍ଷା ଭାବ ଜାତ ହୁଏ। ଆସକ୍ତିର ପ୍ରାଧାନ୍ୟ ହେତୁ ରାଜସ ମଣିଷ ଏବଂ ତାମସ ମଣିଷ ସମସ୍ତ ଖାଦ୍ୟ ଗ୍ରହଣ କରିବାର ଇଚ୍ଛାକୁ ଦମନ କରିପାରନ୍ତି ନାହିଁ। ସାତ୍ତ୍ୱିକ ମଣିଷ ମଧ୍ୟ ଯଦି ସାତ୍ତ୍ୱିକ ଖାଦ୍ୟ ପଦାର୍ଥକୁ ଆସକ୍ତିପୂର୍ବକ ଅଧିକ ମାତ୍ରାରେ ସେବନ କରେ, ତେବେ ସେହି ଭୋଜନ ରାଜସ ହୋଇଯିବ, ଯାହାର ପରିଣାମ ରୋଗ, ଶୋକ ଏବଂ ଦୁଃଖ ପ୍ରଦାୟକ ହେବ। ରାଜସ ମଣିଷ ଆସକ୍ତିପୂର୍ବକ ଅଧିକ ସେବନ କଲେ ପେଟରେ ଜ୍ୱାଳା, ନିଦ୍ରା, ଆଳସ୍ୟ ଜାତ କରାଇବ। ତାମସ ମଣିଷ ମୋହପୂର୍ବକ ଅଧିକ ସେବନ କଲେ ତାମସୀ ବୃତ୍ତି ଅଧିକ ଉତ୍ପନ୍ନ ହେବ। ଖାଦ୍ୟ ପଦାର୍ଥ ସାତ୍ତ୍ୱିକ ହେବା ସହିତ ନ୍ୟାୟଯୁକ୍ତ ଏବଂ ସତ୍ ଉପାୟରେ ଉପାର୍ଜିତ ହେବା ଉଚିତ। ଆହାର ଶୁଦ୍ଧି ହେବା ସହିତ ପାତ୍ରତା ଶୁଦ୍ଧି, ଚିତ୍ତ ଶୁଦ୍ଧି ମଧ୍ୟ ନିହାତି ଭାବେ ଆବଶ୍ୟକ। ଖାଦ୍ୟ ପ୍ରସ୍ତୁତି କଲା ସମୟରେ ଉତ୍ତମ ଚିନ୍ତା କରିବା ଆବଶ୍ୟକ, ତାହେଲେ ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତି ମଧ୍ୟ ଉତ୍ତମ ଚିନ୍ତା କରିବାରେ ସମର୍ଥ ହୋଇପାରିବ। ଯଦି ବ୍ୟକ୍ତି ପରମାର୍ଥିକ ମାର୍ଗରେ ଯୁକ୍ତ ହୋଇଯାଏ, ସାଧନା କରେ, ତେବେ ସ୍ୱାଭାବିକ ଭାବେ ସାତ୍ତ୍ୱିକ ଆହାର ପ୍ରତି ତା'ର ରୁଚି ଉତ୍ପନ୍ନ ହେବ। ସାତ୍ତ୍ୱିକ ଆହାର ଦ୍ୱାରା ବୃତ୍ତି ସାତ୍ତ୍ୱିକ ହୋଇଯିବ ଏବଂ ସାତ୍ତ୍ୱିକ ବୃତ୍ତି କାରଣରୁ ସାତ୍ତ୍ୱିକ ଆହାର ହିଁ ଭଲ ଲାଗିବ। କର୍ମଯୋଗୀଠାରେ ନିଷ୍କାମ ଭାବର ଜ୍ଞାନ

0: ଯୋଗୀଠାରେ ବିବେକପୂର୍ବକ ତ୍ୟାଗ କରିବାର ଏବଂ ଭକ୍ତି ଯୋଗୀଠାରେ ଭଗବତ ଭାବର ମୁଖ୍ୟତା ଥାଏ। ଖାଦ୍ୟ ପଦାର୍ଥ ଦେଖିଲେ ମଧ୍ୟ ସେମାନଙ୍କ ମନରେ ଖାଦ୍ୟ ପଦାର୍ଥ ପାଇଁ ଆକର୍ଷଣ ଏବଂ ପ୍ରିୟତ୍ୱ ଉତ୍ପନ୍ନ ହୁଏ ନାହିଁ। ଖାଦ୍ୟ ପଦାର୍ଥକୁ ପ୍ରଥମେ ଇଷ୍ଟଦେବଙ୍କୁ ଅର୍ପଣ କରି ପରେ ପ୍ରସାଦ ଭାବରେ ଗ୍ରହଣ କଲେ ସେହି ଭୋଜନ ସାତ୍ତ୍ୱିକ ହୋଇଯାଏ। ଉପନିଷଦରେ କୁହାଯାଇଛି, ଅର୍ଣ୍ଣମୟମ୍ ହି ସୌମ୍ୟ ମନଃ।
1: ଶୁଣିଲେ ଆଜିର ଭାବନା, ଉପସ୍ଥାପନା ଶିବାନୀ ଲାଲ, ଆକାଶବାଣୀ ସମ୍ବଲପୁର। ଏଥର ଅତି ବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ, ଆଜି ଏହାର 453 ଭାଗ ଶୁଣନ୍ତୁ।

କୁରୁକ୍ଷେତ୍ର ଯୁଦ୍ଧ ପରେ ଶ୍ରୀକୃଷ୍ଣ ଦ୍ୱାରକାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପରୀକ୍ଷିତଙ୍କ ପ୍ରଶ୍ନାନୁସାରେ ଶ୍ରୀ ଶୁକଦେବ କହିଛନ୍ତି ଯେ ଶ୍ରୀକୃଷ୍ଣ ସ୍ଥିର କରିଛନ୍ତି ଯଦୁକୂଳରେ କଳହ ଉତ୍ପାଦନ ପୂର୍ବକ ଯଦୁକୂଳ ବିନାଶ କରି ନିଜ ଧାମକୁ ଗମନ କରିବେ, ଯେପରି ବାୟୁ ସଂଯୋଗରେ ବଂଶବନରୁ ଅଗ୍ନି ଉତ୍ପନ୍ନ ହୋଇ ସେହି ବନକୁ ଭସ୍ମ କରେ, ସେପରି ଯଦୁବଂଶରେ ବ୍ରହ୍ମସାପରେ କଳହ ଉତ୍ପନ୍ନ ହୋଇ ସେହି ବଂଶକୁ ବିନାଶ କରିବ। ବ୍ରହ୍ମସାପ ହେବ ନିମିତ୍ତ ମାତ୍ର।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 453 ଭାଗ। ଆକାଶବାଣୀ ସମ୍ବଲପୁର।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଝକାଝକା ଅପରାହ୍ନ 3:30 ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ 4:00 ପ୍ରସାର କରିବୁ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ପୁଣି ଥରେ ହେଲୋ ଅନୁରୋଧ ସନ୍ଧ୍ୟା 5:02 ସନ୍ଧ୍ୟା ଜ୍ୟୋତି କାର୍ଯ୍ୟକ୍ରମ ଏଥିରେ ସାକ୍ଷାତକାର ଶୁଣିବେ ମନୋଜ କୁମାର ମହାନ୍ତିଙ୍କ ସହିତ ସନ୍ଧ୍ୟା 5:30 ଯୁବବାଣୀ କାର୍ଯ୍ୟକ୍ରମ ସନ୍ଧ୍ୟା 6:10 ଶୁଣିବେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା ସନ୍ଧ୍ୟା 6:30 ଓଡ଼ିଆ ଲଘୁ ସଙ୍ଗୀତ ରାତି 7:25 ଜିଲ୍ଲା ହାଲଚାଲ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଏଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11ଟାରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଲୋକସଭାରେ ଆସନ୍ତାକାଲି ସରକାର ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଆଗତ କରିବେ। ଆସନ୍ତାକାଲିର ଗୃହ କାର୍ଯ୍ୟସୂଚୀରେ ଏହାକୁ ତାଲିକାଭୁକ୍ତ କରାଯାଇଛି। ଏହି ନୂତନ ବିଲ୍ରେ 2024 ଆଇନରେ ସଂଶୋଧନ ପ୍ରସ୍ତାବ ରହିଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗୃହରେ ବିଲ୍କୁ ଆଗତ କରିବେ। ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ପରିଚାଳନାରେ ଅନିୟମିତତା ମାମଲାରେ କଠୋର ଦଣ୍ଡବିଧାନକୁ ସୁନିଶ୍ଚିତ କରିବା ଏବଂ ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନ ସଂକ୍ରାନ୍ତ ଚିଠା ପ୍ରସ୍ତାବ ଗତ ଶୁକ୍ରବାର ଦିନ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିଲା। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଅର୍ପଣ କରାଯାଇଛି। ଶ୍ରୀ ଯୋଶୀ ଏବେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ପ୍ରକ୍ରିୟାକରଣ, ସାଧାରଣ ବଣ୍ଟନ ଏବଂ ନୂତନ ନବୀକରଣୀୟ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଶ୍ରୀ ଯୋଶୀଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁପାରିଶ କ୍ରମେ ଶ୍ରୀ ପ୍ରଧାନଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିବେ। ଅପରାହ୍ନ 4:30ରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଚଳିତ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ 35 ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଏଥିପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ଅନୁମୋଦନ ପ୍ରଦାନ କରାଯାଇଛି।

0: ଦେଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ନୂତନ କଲେଜଗୁଡ଼ିକରେ କଳା ବିଭାଗରେ ସର୍ବାଧିକ 128, ବିଜ୍ଞାନ ଓ ବାଣିଜ୍ୟରେ 64 ଲେଖାଏଁ ସିଟ୍ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଦ୍ୱାଦଶୀ ତିଥିରେ ଆଜି ରଥ ଉପରେ ଶ୍ରୀଜୀଉଙ୍କର ଗରୁଡ଼ ଶୟନ ନୀତି ଏବଂ ସନ୍ଧ୍ୟାରେ ଅଧରପଣା ନୀତି ଅନୁଷ୍ଠିତ ହେବ। ଏହି ନୀତିରେ ମହାପ୍ରଭୁଙ୍କ ଅଧର ଚୁମ୍ବିତ ସ୍ୱତନ୍ତ୍ର ହାଣ୍ଡିରେ ସୁଆର ସେବକଙ୍କ ଦ୍ୱାରା ପ୍ରସ୍ତୁତ ପଣା ଲାଗି କରାଯିବ। ପରେ ଏହାକୁ ରଥ ଉପରେ ଭାଙ୍ଗି ଦିଆଯାଇ ସମର୍ପଣ କରିବାର ବିଧି ରହିଛି। ଗତକାଲି ସୁନାବେଶ ଦର୍ଶନ ଲାଗି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ହୋଇଥିଲା। ରାତି ପ୍ରାୟ 2:05ରେ ଠାକୁରଙ୍କର ସୁନାବେଶ ଓଲାଗି ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ରଥ ଉପରେ ବଡ଼ସିଂହାର ବେଶ ନୀତି ଅନୁଷ୍ଠିତ ହୋଇଛି। ସମଗ୍ର ଦେଶରେ ଆଜି 27ତମ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି। 1999 ମସିହାରେ 84 ଦିନର ଯୁଦ୍ଧରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ। କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ପରାଜିତ କରିଥିଲେ ଭାରତୀୟ ସେନା। ଏହି ଯୁଦ୍ଧରେ 527 ଯବାନ ଶହୀଦ ହୋଇଥିବା ବେଳେ 1363 ଜଣ ଆହତ ହୋଇଥିଲେ। ବୀର ଯବାନଙ୍କ ବଳିଦାନ ଯୋଗୁଁ କାର୍ଗିଲର ଟାଇଗର ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇ ଭାରତୀୟ ସେନା ବିଜୟ ହାସଲ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଯୁଦ୍ଧ ସ୍ମାରକୀରେ ଶହୀଦ ବୀର ଯବାନ ଶ୍ରଦ୍ଧାସୁମନ ଅର୍ପଣ କରିବେ। ନବରଙ୍ଗପୁର ଜିଲ୍ଲାରେ ଗାଜର ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଉଦ୍ୟାନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଆସନ୍ତା ସେପ୍ଟେମ୍ବର ମାସରେ ରାଇଘର ଏବଂ ଉମରକୋଟ ବ୍ଲକର 100 ଏକର ଲେଖାଏଁ ଜମିରେ ପରୀକ୍ଷାମୂଳକ ଭାବେ ଗାଜର ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବିଭାଗର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତ୍ତୋ ମହାବିଦ୍ୟାଳୟଠାରେ 7 ଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଛି। ଏଥିରେ ସରକାରୀ ବିଭାଗୀୟ ଅଧିକାରୀ ଯୋଗଦେଇ ଆତ୍ମରକ୍ଷା, ଆତ୍ମନିର୍ଭରତା ଏବଂ ନାରୀ ସଶକ୍ତିକରଣ ଆଦି ପ୍ରସଙ୍ଗ ଉପରେ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଆଜି ପାଇଁ ପ୍ରବଳ ବର୍ଷା ନେଇ 10 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ସାଗର ମିତ୍ର ଜରିଆରେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଉଛି। ମାଛ ଧରିବା ପାଇଁ ଯେଉଁମାନେ ସମୁଦ୍ର ମଧ୍ୟକୁ ଯାଇଛନ୍ତି ଶୀଘ୍ର ଫେରିଆସିବାକୁ ବିଭାଗ ପକ୍ଷରୁ କୁହାଯାଇଛି। କୂଳରେ ଥିବା ଡଙ୍ଗା ଏବଂ ଜାଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ମତ୍ସ୍ୟଜୀବୀଙ୍କୁ ବିଭାଗ ପରାମର୍ଶ ଦେଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣନ୍ତୁ, ଦାନ୍ତ ପୋକ ଖାଏ କାହିଁକି? ଏ ସମ୍ପର୍କରେ କହୁଛନ୍ତି ଡାକ୍ତର ପ୍ରଶାନ୍ତ କୁମାର ସ୍ୱାଇଁ।
2: ଜାଣିବା ଦାନ୍ତ ପୋକ ଖାଇବା ମାନେ କ'ଣ, ଦାନ୍ତରେ କ'ଣ ସତରେ ଗୋଟେ ପୋକ ଥାଏ? ଆମ ଗାଁମାନଙ୍କରେ ଆମେ ଦେଖୁ ଯେ ବହୁତ ସମୟରେ ଜଣେ ଆସିକି ଗୋଟେ ଛୋଟ ପୋକ ନେଇକି ପଳାଇ ଆସନ୍ତି, ପୋକ ଝାଡ଼ିଦେଲା, ମୁଁ ଠିକ୍ ହୋଇଗଲି। ଏହା ଆକ୍ଚୁଆଲି ମାନସିକ ସ୍ତରରେ ଆପଣଙ୍କୁ ଭଲ କରାଯାଏ। ଏତେ ଛୋଟ ଦାନ୍ତରେ ଆପଣ ଏତେ ବଡ଼ ପୋକ କେମିତି ରହିପାରିବ? ତେଣୁ ଦାନ୍ତ ଏଇଟା ହେଉଛି ବ୍ୟାକ୍ଟେରିଆ ଜନିତ ରୋଗ, ବା ଏଇଟା ଷ୍ଟ୍ରେପ୍ଟୋକୋକସ୍ ମ୍ୟୁଟାନ୍ସ ବୋଲି ଗୋଟାଏ ଜୀବାଣୁ, ଯାହାଦ୍ୱାରା କି ଆମର ଦାନ୍ତରେ ହୁଏ ବୋଲି ଆମର ଧୀରେ ଧୀରେ ଧୀରେ ଧୀରେ ଉଇ ଯେମିତି ଆମ ଘରକୁ ଖାଇଯାଏ, ସେଇଭଳିଆ ଦାନ୍ତ ଆମ ପୋକ ଖାଇଯାଏ। ଦାନ୍ତ ପୋକ ଖାଇବା ବୋଲି ଆମେ ସାଧାରଣତଃ କହୁଥାଉ, କିନ୍ତୁ ପ୍ରକୃତରେ କୌଣସି ପୋକ ଦାନ୍ତକୁ ଖାଏ ନାହିଁ। ଆଉ ବ୍ୟାକ୍ଟେରିଆ ମିଠା ଓ ଶର୍କରା ଯୁକ୍ତ ଖାଦ୍ୟକୁ ଭାଙ୍ଗି ଏସିଡ୍ ସୃଷ୍ଟି କରେ, ଯାହା ଦାନ୍ତର ବାହ୍ୟସ୍ତର ବା ଏନାମେଲକୁ ଧୀରେ ଧୀରେ କ୍ଷୟ କରେ। ଏହା କାହିଁକି ହୁଏ? ବାରମ୍ବାର ଆପଣ ମିଠା ଖାଇବେ। ଖାଲି ମିଠା ଖାଇବାଟା ଇମ୍ପୋର୍ଟାଣ୍ଟ ନୁହେଁ, ସବୁଠୁ ବଡ଼ ଜିନିଷ ହେଲା ସେ ମିଠା ଅଂଶଟା ଆପଣ ଲାଗିକି ରହିବ। ଲାଗିକି ବହୁତ ସମୟ ଯଦି ରହିଲା, ଆପଣ କୁଳି କଲେ ନାହିଁ, ଭଲକି ସଫା କଲେ ନାହିଁ, ତାହେଲେ ସେ ଧୀରେ ଧୀରେ ସେଠି ଆପଣ ବ୍ୟାକ୍ଟେରିଆଙ୍କର ଗୋଟେ କଲୋନୀ ଭଳିଆ ସୃଷ୍ଟି ହୋଇଯାଏ। ସେ କଲୋନୀ ସୃଷ୍ଟି ହେବା ଦ୍ୱାରା ସେମାନେ ସେଇଠି ଘର କରିଲା ଭଳିଆ, ଯେମିତି ଉଇ ଯେମିତି ଆମ ଘରକୁ ଖାଇଯାଏ ସେମିତି ସେମାନେ ଖାଇଯାଆନ୍ତି। ଖାଇବା ପରେ ପାଟି ସଫା ନ କରିବା ଦ୍ୱାରା ବି ପ୍ରୋବ୍ଲେମ୍ ହେବ, କାରଣ ପାଟି ସଫା ନ କଲେ କ'ଣ ହେବ, ସେହି ବ୍ୟାକ୍ଟେରିଆ ମାନେ ସେଇ ଗୋଟେ ଜାଗାରେ ହିଁ ରହିବେ। ପାଟି ସଫା କରିବା ଦ୍ୱାରା ଆପଣଙ୍କ ଶରୀର ବାହାରକୁ ପଳାଇଲା, କିମ୍ବା କୁଳି କରିବା ଦ୍ୱାରା ଆପଣ ପଳାଇଲା, କିମ୍ବା କିଛି ଜିନିଷ ଆପଣ ଭିତରକୁ ପଳାଇଲା, ପାଟି ଭିତରକୁ ପଳାଇଲା, ସେଇ କ୍ଷେତ୍ରରେ ଆପଣଙ୍କ କିଛି ଅସୁବିଧା ହେବ ନାହିଁ। ଖାଇବାର 12 ଭିତରେ ବ୍ରସ୍ କରିବା କଥା, ଦିନକୁ ମିନିମମ୍ 2 ବ୍ରସ୍ କରିବା କଥା, ଅଧିକା ବି ଆପଣ କରିପାରିବେ। ବ୍ରସ୍ ନ କରିବା ଦ୍ୱାରା କ'ଣ ହୁଏ, ଯେଉଁ ଖାଦ୍ୟଟା ଆମେ ଖାଉ ତାହା ଭିତରେ ଗୋଟେ ବ୍ୟାକ୍ଟେରିଆ ଜନ୍ମ ହୋଇକି କଲୋନୀ ଭଳିଆ ହୋଇକି ସେଇଥିରେ ତାକୁ ନଷ୍ଟ କରିଦିଅନ୍ତି। ଶିଶୁମାନଙ୍କୁ ବୋତଲରେ ଦୁଧ ଦେଇ ଶୁଆଇବା,

0: ମାଆମାନେ ବହୁତ ସମୟରେ କ'ଣ କରନ୍ତି, ବାରମ୍ବାର ଉଠିବାରୁ ରକ୍ଷା ପାଇବା ପାଇଁ ବୋଲି ସେମାନେ ଶିଶୁମାନଙ୍କୁ ବୋତଲରେ ଦୁଧ ଦିଅନ୍ତି କିମ୍ବା ମାଆର ସ୍ତନରେ ଲଗେଇ ଦେଇକି ଶୋଇପଡ଼ନ୍ତି। ତାହାଫଳରେ କ'ଣ ହୁଏ, ରାତି ସାରା କ୍ଷୀରଟା ଝରି ଝରି ଝରି ଝରି ଆମର ଏନାମେଲଟାକୁ ନଷ୍ଟ କରିଥାଏ। ଏହା କେମିତି ଜାଣିବା, ଏହାର ଚିହ୍ନ ଓ ଲକ୍ଷଣ କ'ଣ? ଦାନ୍ତରେ କଳା ବା ବାଦାମୀ ଦାଗ ହେବା, ଥଣ୍ଡା କିମ୍ବା ମିଠା ଖାଇଲେ ଯନ୍ତ୍ରଣା ହେବା ବା ସେନ୍ସିଟିଭିଟି ହେବା, ଦାନ୍ତରେ ଗାତ ଆରମ୍ଭ ହୋଇଯିବ, ଧୀରେ ଧୀରେ ଛୋଟ କଳା ଗୋଟେ ହୋଇଥିବ, ତାପରେ ଦେଖିବେ ଧୀରେ ଧୀରେ ଦାନ୍ତରେ ଗାତ ଆରମ୍ଭ ହୋଇଗଲାଣି। ଖାଦ୍ୟ ଅଟକି ରହିବା, ଦୁଇ ଦାନ୍ତ ମଝିରେ ପ୍ରାୟ ଖାଦ୍ୟ ଅଟକି ରହିକି ଆମେ ବେଳେବେଳେ ଖୋଳିବା ପାଇଁ ସବୁବେଳେ ଚେଷ୍ଟା କରୁ। ଅଧିକ ବଢ଼ିଲେ ଅସହ୍ୟ ଦାନ୍ତ ବିନ୍ଧା ହେବ। ଯେତେବେଳେ ଆପଣଙ୍କର ପଲ୍ପ ବୋଲି ଗୋଟେ ଜାଗାରେ କୁହାଯାଏ, ଯେତେବେଳେ ମାଂସକୁ ପହଞ୍ଚିଯିବ, ପୋକ ଖାଇବା ଦ୍ୱାରା ଧୀରେ ଧୀରେ ଆପଣ ଏନାମେଲୁ ଏନାମେଲୁ ଡେଣ୍ଟିନ୍ ବୋଲି ଗୋଟେ ଜାଗା ଅଛି, ଡେଣ୍ଟିନ୍ରୁ ଯେତେବେଳେ ପଲ୍ପ ପାଖକୁ ପହଞ୍ଚିଯିବ, ସେଇ ଯେଉଁ ଇନଫେକ୍ସନ୍ଟା ହେଲା ପରେ ସେ ସିଧା ଆପଣଙ୍କର ବ୍ରେନ୍କୁ ଯାଇକି ପହଞ୍ଚିବ, ଯାହାଫଳରେ କି ଅଧିକ ବଢ଼ିଲେ ଦାନ୍ତ ଅସହ୍ୟ ବିନ୍ଧା ହେବ। ଏହାର ଚିକିତ୍ସା କେମିତି କରାଯିବ? ଯେତେବେଳେ ପ୍ରାଥମିକ ଅବସ୍ଥା ଥାଏ ତାକୁ ଆମେ ଫିଲିଂ କରୁ। ଯଦି ସଂକ୍ରମଣ ଭିତରକୁ ପଶିଯାଏ ତାହେଲେ ଆମେ ରୁଟ୍ କେନାଲ କରୁ, ବା ଯେତେବେଳେ ଇନଫେକ୍ସନ୍ ହୋଇଯାଏ ସେହି କ୍ଷେତ୍ରରେ ରୁଟ୍ କେନାଲ କରୁ। ଯଦି ବହୁତ ଅଧିକା ମୂଳ ପୁରା ଖରାପ ହୋଇଯାଇଥିବ, ସଢ଼ି ଯାଇଥିବ, ସେହି କ୍ଷେତ୍ରରେ ଯେତେବେଳେ ତାକୁ ସେଭ୍ କରାଯାଇନପାରେ ବା ତାକୁ ରକ୍ଷା କରାଯାଇନପାରେ, ସେତେବେଳେ ଦାନ୍ତ ବାହାର କରିବାକୁ ପଡ଼େ, ନୂଆ ଦାନ୍ତ ଲଗାଯାଏ। ଏହାର ସଚେତନତା ହେଲା କେମିତି ଆପଣଙ୍କର ପୋକ ନ ଖାଇବ। ଆମେ ଯେଉଁ ଭାବୁଛୁ ପୋକ କାହିଁକି ଖାଏ ନାହିଁ, ପୋକ ନ ଖାଇବା ପାଇଁ ଆପଣ ପ୍ରାଥମିକ ଅବସ୍ଥାରେ ଦିନକୁ ଦୁଇଥର ବ୍ରଶ କରୁ, ଏଇଟା ମୂଳରୁ ଆମେ ଅଭ୍ୟାସ କରନ୍ତୁ। ମିଠା ଯେତେ ପାରିବେ କମ୍ ଖାଆନ୍ତୁ, ଖାଇବା ପରେ ପାଣିରେ ନିଶ୍ଚିତ ଭାବରେ କୁଳି କରନ୍ତୁ, ପ୍ରତି 6 ମାସରେ ଥରେ ଦନ୍ତ ଚିକିତ୍ସକଙ୍କ ପରାମର୍ଶ ନେଇ ଚିକିତ୍ସା କରାନ୍ତୁ। ମନେ ରଖନ୍ତୁ, ଆରମ୍ଭରୁ ଚିକିତ୍ସା କଲେ ଦାନ୍ତ ସାରା ଜୀବନ ପାଇଁ ସୁରକ୍ଷିତ ରହିପାରିବ।
1: ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣିଲେ ଦାନ୍ତ ପୋକ ଖାଏ କାହିଁକି, ଏ ସମ୍ପର୍କରେ କହିଲେ ଡାକ୍ତର ପ୍ରଶାନ୍ତ କୁମାର ସାଇଁ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣରେ ଆଜି ପୂର୍ବାହ୍ନ 11:00 ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଜି ଅପରାହ୍ନରେ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦାବି ପୂରଣ ଲାଗି ସରକାରଙ୍କ ସହମତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲା ସିଜେପି। ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଲୋକସଭାରେ ଆସନ୍ତାକାଲି ଆଗତ ହେବ ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ। ଏବଂ କାର୍ଗିଲ୍ ଯୁଦ୍ଧରେ ଭାରତୀୟ ସେନାର ବୀରତ୍ୱ ଓ ତ୍ୟାଗକୁ ସ୍ମରଣ କରି ଆଜି ଦେଶ ପାଳନ କରୁଛି କାର୍ଗିଲ୍ ବିଜୟ ଦିବସର 27ତମ ବାର୍ଷିକୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ 4:30 ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ 2026 ଗତମାସ 4-30 ପର୍ଯ୍ୟନ୍ତ 2 ପର୍ଯ୍ୟାୟରେ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତା ଜରିଆରେ ପ୍ରତିଯୋଗୀମାନଙ୍କୁ ଏଥିରେ ଚୟନ କରାଯାଇଥିଲା। 3,00,000 ଅଧିକ ଯୁବ ପ୍ରତିଯୋଗୀ ଏହି ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ସ୍ଥାନୀୟ ଜନସାଧାରଣଙ୍କ ସହ ରହି ସ୍ୱଚ୍ଛତା ଅଭିଯାନ, ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଯୁବ ସମ୍ମିଳନୀ ଆୟୋଜନ, ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ, ଚାରାରୋପଣ ଅଭିଯାନ, କ୍ଷୁଦ୍ର ମଡେଲ ପଞ୍ଚାୟତ ଏବଂ

ସ୍ଥାନୀୟ କାରିଗରଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ଭାରତର ସୀମାବର୍ତ୍ତୀ ଅଞ୍ଚଳର ସାମାଜିକ ଆର୍ଥିକ ପରିଦୃଶ୍ୟ ସାଂସ୍କୃତିକ ଐତିହ୍ୟ ଏବଂ ବିକାଶ ସମ୍ବନ୍ଧୀୟ ଆବଶ୍ୟକତାଗୁଡ଼ିକ ସମ୍ପର୍କରେ ପରିଚିତ ହୋଇଥିଲେ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇ ସେହିସବୁ ଦେଶଗୁଡ଼ିକର ରାଷ୍ଟ୍ରାଧ୍ୟକ୍ଷଙ୍କ ସହ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା କରିଥିଲେ। ଶ୍ରୀମତୀ ମୁର୍ମୁ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ଏବଂ ବ୍ୟବସାୟ, ଶିକ୍ଷା, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ମତ ବିନିମୟ କରିଥିଲେ। ମାଲଡୋଭା ଏବଂ ଉତ୍ତର ମାସିଡୋନିଆକୁ ଏହା କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ ଥିଲା। ରୋମାନିଆକୁ ତିନି ଦଶକରୁ ଅଧିକ ସମୟ ପରେ ଭାରତର ରାଷ୍ଟ୍ରପତି ସେଠାକୁ ଯାତ୍ରା କରିଥିଲେ। ରାଷ୍ଟ୍ରପତି ମୁର୍ମୁ ରୋମାନିଆର ପ୍ରଧାନମନ୍ତ୍ରୀ ତଥା ସଂସଦୀୟ ନେତାଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ଭାରତ ରୋମାନିଆ ବ୍ୟବସାୟୀ ଫୋରମକୁ ସମ୍ବୋଧନ କରିଥିଲେ। ରାଷ୍ଟ୍ରପତି ମୁର୍ମୁ ସେଠାରେ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିଥିଲେ। ଏହି ଅବସରରେ ବୁଖାରେଷ୍ଟଠାରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଆୟୋଜିତ ସ୍ୱାଗତ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି ସେମାନଙ୍କର ମାତୃଭୂମି ସହ ରହିଥିବା ଦୃଢ଼ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାକାର ଶହୀଦ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାର୍ବଜନୀନ ସେବା ଏବଂ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ବୁଖାରେଷ୍ଟ ଅର୍ଥନୈତିକ ଅଧ୍ୟୟନ ବିଶ୍ୱବିଦ୍ୟାଳୟ ରାଷ୍ଟ୍ରପତି ମୁର୍ମୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲା। ସିକ୍କିମ୍ର ନାଥୁଲା ମାର୍ଗରୁ କୈଳାସ ମାନସରୋବର ଯାତ୍ରା ଶେଷ କରି ପଞ୍ଚମ ଦଳ ଗ୍ୟାଙ୍ଗଟକ୍କୁ ପ୍ରତ୍ୟାବର୍ତ୍ତନ କରିଛି। ଯାତ୍ରାର ସଫଳ ଆୟୋଜନ ନେଇ ସିକ୍କିମ୍ର ପର୍ଯ୍ୟଟନ ବିକାଶ ନିଗମ ଗ୍ୟାଙ୍ଗଟକ୍ଠାରେ ଏକ ସମ୍ମାନ ସମାରୋହ ଆୟୋଜନ କରିଥିଲା। ସମାରୋହରେ ଯାତ୍ରୀମାନେ ସେମାନଙ୍କ ଅଭିଜ୍ଞତା ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ନାଥୁଲା ମାର୍ଗ ଦେଇ ମୋଟ 10ଟି ଦଳ କୈଳାସ ମାନସରୋବର ଯାତ୍ରା କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସମସ୍ତ ଦାବି ପୂରଣ ଲାଗି ସରକାର ସହମତି ପ୍ରକାଶ କରିବା ପରେ ସିଜେପି ଆନ୍ଦୋଳନ ପ୍ରତ୍ୟାହୃତ କରିଛି। ଗତକାଲି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ସିଜେପି ପ୍ରତିନିଧିମଣ୍ଡଳୀ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଓ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦାବିଗୁଡ଼ିକ ଉପରେ ବୈଠକରେ ଆଲୋଚନା ହୋଇଥିଲା। ନୂଆଦିଲ୍ଲୀରେ ସିଜେପି ପ୍ରତିନିଧିମଣ୍ଡଳୀ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନଡ୍ଡା ସିଜେପିର ଦାବିଗୁଡ଼ିକ ପ୍ରତି ସରକାର ସହମତି ପ୍ରକାଶ କରିଥିବା କହିଥିଲେ। ସେ କହିଥିଲେ ପ୍ରତିବାଦକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ନାହିଁ। ଇତିମଧ୍ୟରେ ପଞ୍ଜିକୃତ ହୋଇଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ଶ୍ରୀ ନଡ୍ଡା ସ୍ପଷ୍ଟ କରିଥିଲେ। କ୍ଷତିପୂରଣ ପ୍ରସଙ୍ଗରେ ଶ୍ରୀ ନଡ୍ଡା କହିଥିଲେ ଏଥିପାଇଁ ସରକାରଙ୍କ ପୂର୍ଣ୍ଣ ସହାନୁଭୂତି ରହିଛି ଏବଂ ନୀତିନିୟମ ଅନୁଯାୟୀ ସର୍ବାଧିକ କ୍ଷତିପୂରଣ ପ୍ରଦାନ କରିବାକୁ ନିଶ୍ଚିତ କରାଯିବ। ଅନ୍ୟପକ୍ଷରେ ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ ସମ୍ମିଳନୀରେ ସଦ୍ଭାବନାର ସହିତ ଆନ୍ଦୋଳନ ପ୍ରତ୍ୟାହାର କରି ନିଆଯାଇଥିବା ନେଇ ଘୋଷଣା କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନୂଆ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି। ସେ ନିଜ ବିଭାଗ ସହ ଅତିରିକ୍ତ ଭାବେ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ତୁଲାଇବେ। ଶ୍ରୀ ଯୋଶୀ ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଯୋଗାଣ ତଥା ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ବିଭାଗ ଦାୟିତ୍ୱରେ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ପରିଷଦରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗ୍ରହଣ କରାଯାଇଛି। ଲୋକସଭାରେ ଆସନ୍ତାକାଲି ସରକାର ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ। ଲୋକସଭାର ଆସନ୍ତାକାଲି କାର୍ଯ୍ୟସୂଚୀରେ ଏହି ବିଧେୟକକୁ ସାମିଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ବିଧେୟକ ଉପସ୍ଥାପନ କରିବେ। ଏହାର ଉଦ୍ଦେଶ୍ୟ ହେଉଛି ସାଧାରଣ ପରୀକ୍ଷା ଅଧିନିୟମ 2024 ହୋଇଥିବା ସଂଶୋଧନଗୁଡ଼ିକୁ ଗ୍ରହଣ କରିବା। ଗତ ଶୁକ୍ରବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷାରେ ଅନିୟମିତତା ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ଏବଂ ଅଭିଯୁକ୍ତଙ୍କ ଲାଗି ଦଣ୍ଡ ବ୍ୟବସ୍ଥା କରିବା ସମ୍ବନ୍ଧୀୟ ବିଧେୟକକୁ ମଞ୍ଜୁରୀ ପ୍ରଦାନ କରିଥିଲା। କାର୍ଗିଲ ବିଜୟ ଦିବସର 27ତମ ବାର୍ଷିକୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। 1999 କାର୍ଗିଲ ଯୁଦ୍ଧରେ ପ୍ରତିକୂଳ ପାଗ ସତ୍ତ୍ୱେ ଶତ୍ରୁକୁ ପରାସ୍ତ କରିବାରେ ଭାରତୀୟ ସୈନ୍ୟମାନଙ୍କର ବୀରତ୍ୱ ଏବଂ ତ୍ୟାଗକୁ ଆଜି ସ୍ମରଣ କରାଯାଉଛି। ପାକିସ୍ତାନ ବିପକ୍ଷରେ ଅପରେସନ୍ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅପରେସନ୍ ମାଧ୍ୟମରେ ଭାରତୀୟ ସେନାବାହିନୀ ଜମ୍ମୁ କାଶ୍ମୀରର କାର୍ଗିଲ ଜିଲ୍ଲାରୁ ପାକିସ୍ତାନୀ ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା। ଆଜି କାର୍ଗିଲ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଲଦାଖର ଦ୍ରାସ୍ ସ୍ଥିତ କାର୍ଗିଲ ଯୁଦ୍ଧ ସ୍ମାରକୀଠାରେ ଅନୁଷ୍ଠିତ ହେଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କାର୍ଗିଲ ଯୁଦ୍ଧ ସ୍ମାରକୀରେ ଆଜି ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ଅବସରରେ ଶ୍ରୀ ସିଂହ ଏକ ୱାକ୍ ଥ୍ରୁ ପୋର୍ଟାଲର ଆଭାସୀ ଜରିଆରେ ଉଦ୍ଘାଟନ କରିବା ସହ ବୀର ନାରୀ ଏବଂ ବୀର ମାତାଙ୍କ ସହ ବାର୍ତ୍ତାଳାପ କରିବେ।
ପ୍ରତିରକ୍ଷା ମନ୍ତ୍ରୀ ଶୌର୍ଯ୍ୟ ବିଜୟ

0: ମୋଟରସାଇକେଲ ର୍ୟାଲିର ମଧ୍ୟ ଆଜି ଶୁଭାରମ୍ଭ କରିବେ। ଦେଶବ୍ୟାପୀ ଆଜି କାରଗିଲ ବିଜୟ ଦିବସ ପାଳନ କରାଯାଉଛି। ଏହି ଉପଲକ୍ଷେ ଆକାଶବାଣୀର ପର୍ସନ୍ ବିହାଇଣ୍ଡ ଦ ଷ୍ଟୋରି ଶୀର୍ଷକ କାର୍ଯ୍ୟକ୍ରମରେ କାରଗିଲ ଯୁଦ୍ଧର ବୀର ସୈନିକ ମେଜର ଡିପି ସିଂଙ୍କ ସହ କାରଗିଲ ଯୁଦ୍ଧ ସମ୍ପର୍କରେ ସାକ୍ଷାତ ଆଲୋଚନା ପ୍ରସାରଣ କରାଯିବ। ଆଜି ଅପରାହ୍ନ 12:30ରେ ଏହି କାର୍ଯ୍ୟକ୍ରମ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ ହେବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ପ୍ରସାରଣ କରାଯିବ। ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ଆଜି ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ହରାରେ ସ୍ପୋର୍ଟସ୍ କ୍ଲବ୍ରେ ଭାରତୀୟ ସମୟ ଆଜି ଅପରାହ୍ନ 4:30ରେ ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତ 90 ରନ୍ରେ ଜିମ୍ବାୱେକୁ ପରାସ୍ତ କରି ସିରିଜ୍ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 219 ରନ୍ ସ୍କୋର୍ କରିଥିବାବେଳେ ଏହାର ଜବାବରେ ଜିମ୍ବାୱେ 17 ଓଭର 5ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 129 ରନ୍ ସ୍କୋର୍ କରିଥିଲା। ଭାରତୀୟ ସବ୍ଜୁନିୟର ପୁରୁଷ ହକି ଦଳ ଏଫ୍ଆଇଏଚ୍ ୟୁଥ୍ ହକି 5 ଏସିଆନ୍ ଚମ୍ପିଅନ୍ସିପ୍ ବିଜୟୀ ହୋଇଛି। ଫାଇନାଲ୍ ପ୍ରତିଯୋଗିତାରେ ଭାରତ 3-1 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛି। ମହିଳା ବର୍ଗରେ ଭାରତୀୟ ସବ୍ଜୁନିୟର ଦଳ ଚୀନ୍ ସହ କଡ଼ା ମୁକାବିଲା ପରେ ରୌପ୍ୟ ପଦକ ହାସଲ କରିଛି। ଉଭୟ ପୁରୁଷ ଏବଂ ମହିଳା ଦଳର ବିଜୟ ପରେ ହକି ଇଣ୍ଡିଆ ଖେଳାଳିମାନଙ୍କ ଲାଗି ଆର୍ଥିକ ପୁରସ୍କାର ଘୋଷଣା କରିଛି। ପୁରୁଷ ହକି ଦଳର ଖେଳାଳିମାନଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ସହାୟକ କର୍ମଚାରୀଙ୍କ ଲାଗି 1 ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରାଯାଇଥିବା ବେଳେ ମହିଳା ଦଳ ଖେଳାଳିଙ୍କ ଲାଗି 1 ଲକ୍ଷ ଟଙ୍କା ଲେଖାଏଁ ଓ ସହାୟକ କର୍ମଚାରୀଙ୍କ ଲାଗି 50,000 ଟଙ୍କା ଲେଖାଏଁ ଅର୍ଥରାଶି ଘୋଷଣା କରାଯାଇଛି। ମଧ୍ୟପ୍ରଦେଶ ଏବଂ ଓଡ଼ିଶାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଛତିଶଗଡ଼, ଗୁଜରାଟ, କୋଙ୍କଣ ଏବଂ ଗୋଆରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ବୋଲି ସୂଚନା ଦିଆଯାଇଛି। ଏହାବ୍ୟତୀତ ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣରେ ଆଜି ପୂର୍ବାହ୍ନ 11:00ରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଜି ଅପରାହ୍ନରେ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦାବି ପୂରଣ ଲାଗି ସରକାରଙ୍କ ସହମତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲା ସିଜେପି। ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଲୋକସଭାରେ ଆସନ୍ତାକାଲି ଆଗତ ହେବ ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ ଏବଂ କାରଗିଲ ଯୁଦ୍ଧରେ ଭାରତୀୟ ସେନାର ବୀରତ୍ୱ ତ୍ୟାଗକୁ ସ୍ମରଣ କରି ଆଜି ଦେଶ ପାଳନ କରୁଛି କାରଗିଲ ବିଜୟ ଦିବସର 27ତମ ବାର୍ଷିକୀ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ଯେନ୍ ଚାଷୀମାନେ ଯଦି ମୁଫଲି ଚାଷ କରିଛନ୍, ପ୍ରାୟ ଯଦି ଆଖି ଆଖି ନେଇ ଦେଖିବେ ବେଲେ ମୁଫଲିଟା ଠିକ୍ ହିସାବେ ବଢ଼ି ନେଇପାରେ, ଯେନ୍ତିଲେ ବୋଲିକିରି ଅତକା ଫଲି ନେଇପାରେ। ଚାଷୀମାନେ ଯେତେବେଳେ ବି ମୁଫଲି ଚାଷ କରିଛନ୍, ଦେଖିବେ ଯେ ଯେନ ତ ପାନ୍ ନିଥିବା ସୁବିଧା ଥିବା ସେନ୍ତା ଜାଗାନ ଆଣ୍ଟ ଗୁଡ଼ାନ ହିଁ ଚାଷ କରିଥିବେ। ହେଲେ ଆଣ୍ଟ ଗୁଡ଼ାନ ବି ଥେଇକରି ଯେତେବେଳେ ଚାଷୀମାନେ ଦେଖିବେ, ଯେତେବେଳେ ଆମେ ଭିଡ଼ି ଥିସୁଁ, ଭିଡ଼ି ଥିଲା ବେଳେ ଅନା ରହିଯାଇଥିବା, ସେ ଭିତରେ ପାନ୍ଟା ପଲେଇ ନେଇପାରେ, ସେଥିଲାଗି ବୋଲିକିରି ତଲ୍କେ ଯେନ୍ତା ଠିକ୍ ହିସାବେ ପାନ୍ଟା ନିଜିରି ପାରୁଥିବା, ଜମା ହେଇକରି ନ ରହିପାରୁଥିବା, ସେଟାକେ ନିଘା ଦେଇକରି ଚାଷୀମାନେ ଯଦି ପାନ୍ ନିଥିବାର ସୁବିଧା କରିବେ ବେଲେ ଗଛଟା ଭଲ କରି ବଢ଼ି ପାର୍ବା। ମୁଫଲି ଗଛଟା ଯେନ୍ତା ଭଲ ଭାବେ ବଢ଼ି ପାର୍ବା, ସେ ହିସାବେ ଯତ୍ନ ପାତନ କରିବା କଥା। ମୁଫଲି ଗଛ ବଢ଼ବାର୍ ଲାଗି ବୋଲିକିରି ପ୍ରାୟ ଚାଷୀମାନେ ନିଘା ଦେବେ ଯେ କୁଡ଼ା କୋଷା ଆର୍ ଘାସ ଲଟାକେ ଠିକ୍ ହିସାବେ ଆଦ୍ କର୍ବାର୍ କଥା, ତାରୁ ଜିପ୍ସମ୍ ଠିକ୍ ହିସାବେ ଦେବାର୍ କଥା, ଆର୍ ରୋଗ ପୋକ କେନ୍ତା ନି ଲାଗ୍ବା ତାର୍ ଏ ଉପାୟ ଯଦି କରିବେ ସେମାନେ ଏନ୍ତା ହିସାବେ ନିଘା କରିକି ଚାଷ୍ କରିବେ ବେଲେ ମୁଫଲି ଗଛଟା ବରକତ୍ ହେଇକରି ବଢ଼ିପାର୍ବା ଆର୍ ଅଧିକା ଫାଇଦାଟା ମିଳିପାର୍ବା। ହେନ୍ତା ଚାଷୀମାନେ ଦେଖ୍ବାର୍ ଗଲେ ପ୍ରାୟ ମୁଫଲି ଫସଲ ଯଦି ଠିକ୍ ହିସାବେ କୁଡ଼ା କୋଷା ଆର୍ ଘାସ ଲଟା ଆଦ୍ କର୍ବାର୍ କଥା, କେଥିର୍ଲାଗି ଯେତେବେଳେ ବି ଚାଷୀମାନେ ଫଲି ପହଲା ଯେତେବେଳେ କି ବିହିଡ଼ୁଛନ୍, ବିହିଡ଼ା ସମୟକେ ଦେଖ୍ବେ ଯେ ଠିକ୍ ହିସାବେ ଘାସ ଲଟା ଯାଉଛେ କି ନାଇଁ, ଆର୍ ଯଦି ଘାସ ଲଟା ସେ ନି ମରି ପାରୁଛେ ବେଲେ ହାତେ ଘିଚ୍ବାର ବ୍ୟବସ୍ଥା କରିବେ। ଆରୁ ମ୍ୟାଟ୍କେ ଯେତେବେଳେ କୁଡ଼ା କୁସା କରୁଛନ୍, କୁଡ଼ା କୁସା କଲାବେଳେ ଯେତ୍କି ମ୍ୟାଟ୍କେ ଉଶାସ କରିକି ରଖିପାର୍ମା ସେତ୍କି ମୁଫଲି ଗଛ ଲାଗି ବୋଲିକିରି ଭଲେ ଗଛଟା ବଢ଼ିପାର୍ବା। ତାରୁ ପଛେ ଯେତେବେଳେ ଫୁଲ ପରି ବସ୍ବା, ପାହାଡ଼ ଯିବା, ପାହାଡ଼ କଲାବେଳେ ଯଦି ଉଶାସ ଥିବା ମ୍ୟାଟ୍ ବେଲେ ପାହାଡ଼ଟା ଠିକ୍ ହିସାବେ ମ୍ୟାଟ୍ ଭିତରକେ ପଶିପାର୍ବା ଆରୁ ଭଲ୍ କରିବି ମୁଫଲି ହେଇପାର୍ବା। ସେଥିର୍ ବୋଲିକି ଚାଷୀମାନେ ସବୁବେଳେ ନିଘା ଦେବେ ଯେ ମ୍ୟାଟ୍ଟା ଯେନ୍ତା ଉଶାସ ରହିବାର କଥା, ଆରୁ ଘାସ ଲଟା ମାନେ ଆଇଦେବାର କଥା। ଘାସ ଲଟା ଯଦି ଆଟେ ରହିଯିବା ବେଲେ ମେନ୍ ନ ଖସାରଟା ଥିବା ସେ ଖସାରଟାକେ ଖାଇନେବା, ଯେନ୍ଲେ ବୋଲିକିରି ମୁଫଲି ଗଛକେ ଯେତିକି ଖସାରଟା ଯିବାର କଥା ପେହିନିପାରେ ଆର୍ ମୁଫଲି ଗଛଟା ବଢ଼ିନିପାରେ, ଯେନ୍ଟାକି ଉଲ୍ଟିଆ ମୁଫଲି ଗଛକେ ଦବେ ନେବା, ଯେନ୍ଥିଲେ ବୋଲିକିରି ମୁଫଲି ଗଛଟା ଦବି ଯାଏସି। ମୁଫଲି ଜଗାବାର ଯେନ୍ତା 2-3 ସପ୍ତାହ ହେଇଯିବା କି ଇ ସମୟକେ ପହିଲା ଥର କୁଡ଼ାକୁସା କରିନେବାର କଥା। ଗଛ ଭିତରେ ଯେନ୍ତା ଫୁଲ ଫୁଟବାର ମୂଲ ହେଇଯିବା କି ଇ ସମୟକେ ଆରୁ କୁଡ଼ାକୁସା ନେଇ କରବେ। ପ୍ରାୟ ଚାଷୀମାନେ ଦେଖିବେ ଯେ ଯଦି ଯେନ ଅସଜା ହଉଛେ ବେଲେ ଇ ସମୟକେ ପ୍ରାୟ ଘାସଲଟାକେ ହାତେ ବାଛିନେବେ, କେନ୍ଥିଲେ ବେଲେ ଘାସଲଟା ଯଦି ହେଇଯିବା ବେଲେ ଲଟାର ଚେରଟା ଭିତରକେ ମାଡ଼ି ଯାଏସି, ଯେନ୍ଥିଲେ ବୋଲିକିରି ପାହାଡ଼ଟା ଲଟାର ଚେର ଭିତରକେ କାଟିକିରି ଯିବାରଟା ଅସୁବିଧା ହେସି। ମୁଫଲି ଫସଲ ନ ପ୍ରାୟ ଚାଷୀମାନେ ଦେଖିବେ ଯେ ଜିପ୍ସମ୍ ସାର ଠିକ୍ ହିସାବରେ ବ୍ୟବହାର କରିବା କଥା, କେନ୍ଥିଲେ ଚାଷୀମାନେ ତ ପ୍ରାୟ ଯେନ୍ମାନେ ମୁଫଲି ଚାଷ କରୁଛନ୍ ଜିପ୍ସମ୍ ସାର ବିଷୟ ତିନି ଜାଣିଛନ୍। ଯେନ୍ ଚାଷୀମାନେ ଯଦି ବିହନ ବୁଣିଲା ସମୟକେ ସିଙ୍ଗଲ ସୁପର ଫସ୍ଫେଟ୍ ନାଇଁ ତ ଏମୋନିୟମ୍ ସଲ୍ଫେଟ୍ ସାର ଦେଇଥିବେ ସେମାନେ ଜିପ୍ସମ୍ ସାର ବ୍ୟବହାର କରିବାର ଦରକାର ନାଇଁନ। ହେଲେ ଖାଲି ଯେନ୍ ଚାଷୀମାନେ ଯଦି ଜଖିଆଜନ ସାର ଦେଇଛନ୍ ବେଲେ ସେ ଚାଷୀମାନେ ଜିପ୍ସମ୍ ସାର ଯେନ୍ତି ବି ହଉ ଦେବାର କଥା। ଜିପ୍ସମ୍ ଦେବାର ଲାଗି ବୋଲିକିରି କାଣା ହେସି, ଜିପ୍ସମ୍ ସାର ନୁ ପ୍ରାୟ 2 ଅନୁସାର ମିଳିପାରସି। ପହିଲାଟା ହେଲା ଗନ୍ଧକ ଆର୍ 2 ହେଲା କ୍ୟାଲସିୟମ। କ୍ୟାଲସିୟମ ଅନୁସାରେ ଯଦି ଠିକ୍ ହିସାବରେ ମାଡ଼ି ନଥିବା ବେଲେ ଇ ଯେନ୍ ପାହାଡ଼ ଯେତେବେଳେ ଲଙ୍ଗୁଛେ ଇ ଟାଇମ୍ରେ ଖୁସା ଯେନ୍ ତିଆରି ହେଉଛେ ଆରୁ ମୁଫଲି ଖୁସା ତିଆରି କରବାର ଲାଗି ବୋଲିକି ସାହାଯ୍ୟ କରସି। ତାର୍ ସାଙ୍ଗେ ଯେନ୍ ପ୍ରାୟ ଦେଖିବେ ଯେ ଚାଷୀମାନେ ଯଦି ମୁଫଲି କଣା ହେଇଥିବା ବେଲେ ଇନ ଜାଣିବେ ଯେ କ୍ୟାଲସିୟମ ଅନୁସାରର ଅଭାବ ଅଛେ ବୋଲିକିରି। ଯଦି କ୍ୟାଲସିୟମ ଅନୁସାରଟା ମାଟି ଠିକ୍ ହିସାବରେ ଥିବା ବେଲେ ପୁଚି ନି ହେଇପାରେ, ପୁରା ପୁରୁଷ ଟେକରି ମୁଫଲିଟା ବାହାରି ପାର୍ସି। ହେନ୍ତା ଗନ୍ଧକ ସଲ୍ଫର ଅନୁସାର ଯଦି ମାଟି ଅଭାବ ଥିବା ବେଲେ ପ୍ରାୟ ବିହନ ତେଲ ପରିମାଣଟା କମିଯାଏସି। ସେଥିର୍ ବୋଲିକି ଚାଷୀମାନେ ଗନ୍ଧକ ଅନୁସାରକେ ବ୍ୟବହାର କରିବାର କଥା, ମାଟି ଠିକ୍ ହିସାବରେ ଦେବାର କଥା। ଇ 2 ଅନୁସାରଟା ମୁଫଲି ଫସଲ ଲାଗି ବୋଲିକିରି ପୁରା ଦରକାରିଆ। ସେଥିର୍ ବୋଲିକି ଚାଷୀମାନେ ଗଛକେ ଯେନ୍ତା ମାସେ ହେଇଯିବା କି ମାସେ ଆଗନୁ 1 ଜମି ଲାଗି ବୋଲିକିରି 100 kg ହିସାବରେ ଯଦି ଜିପ୍ସମ୍ ସାର ଦେଇଦେବେ ବେଲେ ଇ 2 ଅନୁସାର ଠିକ୍ ହିସାବରେ ମାଟି ରହିପାରବା ଆରୁ ଗଛକେ ଯାଇପାରବା, ଯେନ୍ଟା ଲାଗି ବୋଲିକିରି ଗଛଟା ବି ନେଇକରି ଭଲ୍ କରି ମୁଫଲିମାନେ ସବୁ ପୁରୁଷ ଟେକିରି ବାହାରି ପାର୍ବା। ଏନ୍ତା ହିସାବରେ ଯଦି ଚାଷୀମାନେ ଏହା ଚିହ୍ନି ସମୟକେ ମୁଫଲି ଚାଷକେ ନିଗା ଦେଇକରି ଚାଷ କରିବେ ବେଲେ ମୁଫଲି ଫସଲନୁ ଅଧିକା ଅମଲ ପାଇପାରବେ।
1: ଶୁଣିଲେ ଚାଷର ହାଲ, ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ କୁନି କୁନି ପିଲାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି।

ପିଲାଏ, ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାଏ, ଜୁଲାଇ ମାସ 26 ତାରିଖ ସାରା ଦେଶ ପାଇଁ ଏକ ଗର୍ବ, ଗୌରବ ଏବଂ ବୀରତ୍ୱର ଦିନ, କାହିଁକିନା ଏହି ଦିନଟି ହେଉଛି କାର୍ଗିଲ ବିଜୟ ଦିବସ। 1999 ଜୁଲାଇ ମାସ 26 ତାରିଖରେ ଆମର ବୀର ଭାରତୀୟ ସେନା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ତଡ଼ି କାର୍ଗିଲ ଶିଖରରେ ଆମର ଗର୍ବର ତ୍ରିରଙ୍ଗା ଉଡ଼ାଇଥିଲେ। ସେହି ବୀର ଶହୀଦମାନଙ୍କ ତ୍ୟାଗ ଯୋଗୁଁ ଆଜି ଆମେ ସୁରକ୍ଷିତ। କୁହାଯାଏ, ଶହୀଦଙ୍କ ଚିତାଗ୍ନିରେ ଲାଗିବ ପ୍ରତିବର୍ଷ ଏମିତି କିଛି ମେଳା, ଦେଶପ୍ରେମୀଙ୍କ ପାଇଁ ଏତିକି ହିଁ ହେବ ସାର୍ଥକ ବେଳା। ଆମ ଦେଶର ବୀର ଯବାନମାନଙ୍କୁ ଆମର ଶତଶତ ପ୍ରଣାମ। ପିଲାଏ, ଏହି କାର୍ଗିଲ ବିଜୟ ସହଜ ନଥିଲା। -ଡିଗ୍ରୀ ତାପମାତ୍ରା, ଦୁର୍ଗମ ପାହାଡ଼ ଏବଂ ଶତ୍ରୁର ଲୁଚି ରହି ଆମ ସେନାବାହିନୀ ଉପରକୁ ଆକ୍ରମଣ, କିନ୍ତୁ ଆମ ସେନାର ସାହସ ଆଗରେ ଶତ୍ରୁ ଆଣ୍ଠେଇବାକୁ ବାଧ୍ୟ ହୋଇଥିଲା। ଅପରେସନ୍ ବିଜୟକୁ ସଫଳ କରିବା ପାଇଁ ଭାରତ ମାତାର ବୀର ସନ୍ତାନ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିଲେ। କାର୍ଗିଲ ବିଜୟ ଦିବସଟି ହେଉଛି ସେହି ବୀର ଶହୀଦମାନଙ୍କୁ ସ୍ମରଣ କରି ପ୍ରଣାମ କରିବାର ଦିବସ। ସେଇଥିପାଇଁ ତ କୁହାଯାଏ, ରକ୍ତ ଦେଇ ଯିଏ ରଖିଲେ ଦେଶର ଟେକ, ସେହି ବୀର ଶହୀଦକୁ କୋଟି କୋଟି ଦଣ୍ଡବତ। କାର୍ଗିଲ ଯୁଦ୍ଧ ସମୟରେ କ୍ୟାପ୍ଟେନ୍ ବିକ୍ରମ ବତ୍ରାଙ୍କ ସେହି ସ୍ଲୋଗାନ "ୟେ ଦିଲ୍ ମାଙ୍ଗେ ମୋର୍" ଆଜି ବି ପ୍ରତିଟି ଭାରତୀୟଙ୍କ ରକ୍ତରେ ଶିହରଣ ସୃଷ୍ଟି କରେ। ଆମ ଓଡ଼ିଶାର ବୀରମାଟିର ପୁଅମାନେ ମଧ୍ୟ ଏହି ଯୁଦ୍ଧରେ ନିଜର ବୀରତ୍ୱ ଦେଖାଇ ଶହୀଦ ହୋଇଥିଲେ। ଶହୀଦ ମେଜର ପଦ୍ମପାଣି ଆଚାର୍ଯ୍ୟ, ସର୍ଜେଣ୍ଟ ରାଜକିଶୋର ସାହୁଙ୍କ ଭଳି ଅନେକ ବୀରଙ୍କ ବଳିଦାନକୁ ଓଡ଼ିଶା କେବେ ଭୁଲିବ ନାହିଁ। କାଳ ବିତିଯାଏ, କିନ୍ତୁ ଇତିହାସ ସେହିମାନଙ୍କୁ ମନେ ରଖେ ଯେଉଁମାନେ ଦେଶ ପାଇଁ ନିଜର ଆଜିକୁ ବଳିଦାନ ଦେଇଦିଅନ୍ତି, ଯେମିତି

ଆମର କାଲି ସୁରକ୍ଷିତ ରହିବ। ଆସ ପିଲାଏ, ଆମେ ସମସ୍ତେ ପ୍ରତିଜ୍ଞା କରିବା, ଆମେ ଯେଉଁଠି ବି ଥାଉ, ଯେଉଁ କାମ ବି କରୁନା କାହିଁକି, ଦେଶର ଉନ୍ନତି ଏବଂ ଏକତା ପାଇଁ ସଦାସର୍ବଦା ଚେଷ୍ଟା କରିବା। ଏହା ହିଁ ହେବ ଆମର ବୀର ଶହୀଦମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। ଏହି ମହତ୍ ଚିନ୍ତା ସହିତ ଶୁଣିବା କାର୍ଯ୍ୟକ୍ରମରେ ଦେଶାତ୍ମବୋଧକ ଗୀତଟିଏ। ତୁମ ପାଇଁ ଗୀତଟିରେ କଣ୍ଠ ଦେଇଛନ୍ତି ଅପା ଶ୍ରୁତିସାଇ ତ୍ରିପାଠୀ। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ କୃତିବାସ ନାୟକ।

0: ପିଲାଏ, ତୁମେମାନେ ତ ପାଣିରେ ରହୁଥିବା ବହୁତ ଜୀବଙ୍କ ନାଁ ଶୁଣିଥିବ, ମାଛ, କଇଁଛ, କୁମ୍ଭୀର ଆଉ ବଡ଼ ବଡ଼ ତିମି। ହେଲେ ଆଜି ଆମେ ସମୁଦ୍ରର ଏମିତି ଏକ ଜୀବ ବିଷୟରେ ଜାଣିବା ଯାହାର ଗୋଟିଏ କି ଦୁଇଟି ନୁହେଁ, ପୁରା 8ଟି ହାତ ଅଛି। କହିଲ ଦେଖି ସେ କିଏ? ହଁ, ବିଲକୁଲ ଠିକ୍ କହିଲ, ସେ ହେଉଛି ଅକ୍ଟୋପସ୍। ଇଂରାଜୀରେ ଅକ୍ଟୋର ଅର୍ଥ ହେଉଛି 8, ତେଣୁ 8ଟି ଗୋଡ଼ କିମ୍ବା ହାତ ଥିବାରୁ ଏହାକୁ ଅକ୍ଟୋପସ୍ କୁହାଯାଏ। ଅକ୍ଟୋପସ୍ ବିଷୟରେ ଅଧିକ ଜାଣିବା ପାଇଁ ଆସ ଶୁଣିବା ଆଲୋଚନା। ଜୀବଜଗତ କ୍ରମରେ ଅକ୍ଟୋପସ୍ ତୁମ ପାଇଁ ଆଲୋଚନା କରୁଛନ୍ତି ବଡ଼ ଅପା ଲକ୍ଷ୍ମୀ ମୁନା।
1: ପିଲାମାନେ, ଆଶା କରୁଛି ତୁମେ ସମସ୍ତେ ଭଲରେ ଥିବ। ତୁମେ କେବେ ସମୁଦ୍ର ଦେଖିଛ କି? ବିଶାଳ ନୀଳ ସମୁଦ୍ର, ତାର ଗର୍ଜନ କରୁଥିବା ଢେଉ, ଆଉ ଦୂର ଦୂର ପର୍ଯ୍ୟନ୍ତ ପାଣି ହିଁ ପାଣି। କିନ୍ତୁ ଏହି ନୀଳ ପାଣିର ତଳେ କଣ ଅଛି? ସେଠାରେ କିଏ ରହେ? ସେଠାରେ କିଏ ଖେଳେ? ପିଲାମାନେ, ସମୁଦ୍ରର ଗଭୀରତାରେ ଆମ ଭଳି ଏକ ବ୍ୟସ୍ତ ଦୁନିଆ ଅଛି। ସେଠାରେ ହଜାର ହଜାର ପ୍ରକାରର ଜୀବ ବାସ କରନ୍ତି। କେହି ଏତେ ଛୋଟ ଯେ ଆଖିରେ ଠିକ୍ ଭାବରେ ଦେଖାଯାଆନ୍ତି ନାହିଁ, ଆଉ କେହି ଏତେ ବଡ଼ ଯେ ଗୋଟିଏ ବସ୍ ଠାରୁ ମଧ୍ୟ ଅଧିକ ଲମ୍ବା। ଆଜି ଆମେ ଭେଟିବା ସମୁଦ୍ରର ଏମିତି ଜଣେ ଜୀବଙ୍କ ସହ, ଯିଏ ଏତେ ବୁଦ୍ଧିଆ ଯେ ବୈଜ୍ଞାନିକମାନେ ତାଙ୍କୁ ଦେଖି ଆଜି ମଧ୍ୟ ନୂଆ ନୂଆ କଥା ଶିଖୁଛନ୍ତି। ଏମିତି ଜଣେ ଜୀବ ଯାହାର 8ଟି ବାହୁ ଅଛି, ଯିଏ ଆଖି ପିଛୁଳାକେ ନିଜ ରଙ୍ଗ ବଦଳାଇପାରେ, ଯିଏ ଶତ୍ରୁଠାରୁ ବଞ୍ଚିବା ପାଇଁ ନିଜେ ଧୂଆଁ ପରି କଳା ସାହି ଛାଡ଼ିଦିଏ, ଆଉ ଯିଏ ପୃଥିବୀର ସବୁଠାରୁ ବୁଦ୍ଧିଆ ସମୁଦ୍ର ଜୀବମାତାଙ୍କ ମଧ୍ୟରୁ ଜଣେ। ତାହେଲେ ଚାଲ ଆମେ କଳ୍ପନାର ଏକ ସୁନ୍ଦର ଡଙ୍ଗାରେ ବସି ସମୁଦ୍ରର ଗଭୀରକୁ ଯାତ୍ରା କରିବା ଏବଂ ଭେଟିବା ଆମର ଆଜିର ନାୟକ ଅକ୍ଟୋପସ୍। ପିଲାମାନେ, ଅକ୍ଟୋର ଅର୍ଥ ହେଉଛି 8, ସେଥିପାଇଁ ଅକ୍ଟୋପସ୍ର 8ଟି ଲମ୍ବା ବାହୁ ଥାଏ। କିନ୍ତୁ ମଜାର କଥା କ'ଣ ଜାଣ କି? ଏହି ବାହୁଗୁଡ଼ିକ କେବଳ ଚାଲିବା ପାଇଁ ନୁହେଁ, ଏଗୁଡ଼ିକ ଦ୍ୱାରା ସେ ଖାଦ୍ୟ ଧରି ଜିନିଷକୁ ସ୍ପର୍ଶ କରି ପଥ ଖୋଜେ, ଏପରିକି କେବେ କେବେ ଖେଳ ମଧ୍ୟ କରେ। ଆଉ ଗୋଟିଏ ମଜାର କଥା ଶୁଣିବ, ପ୍ରତ୍ୟେକ ବାହୁରେ ସହଜହ ଛୋଟ ଛୋଟ ଗୋଲାକାର ଶୋଷକ ଥାଏ। ଏହି ଶୋଷକ ଦ୍ୱାରା ସେ ପଥରକୁ ଏତେ ଜୋରରେ ଧରିପାରେ ଯେ ବଡ଼ ବଡ଼ ଢେଉ ମଧ୍ୟ ତାକୁ ସହଜରେ ହଲାଇ ପାରେ ନାହିଁ। ଭାବିଲ ଦେଖି, ଆମ ହାତରେ ଯଦି ଏମିତି ଶୋଷକ ଥାଆନ୍ତା, ଆମେ କେତେ ସହଜରେ କାନ୍ଥ ଚଢ଼ି ପାରୁଥାନ୍ତା। ପିଲାମାନେ, ଆମ ସମସ୍ତଙ୍କ ଶରୀରରେ ହାଡ଼ ଅଛି, କିନ୍ତୁ ଅକ୍ଟୋପସ୍ର ଶରୀରରେ ପ୍ରାୟ କୌଣସି ହାଡ଼ ନଥାଏ। ସେଥିପାଇଁ ତାର ଶରୀର ବହୁତ ନରମ ଏବଂ ନମନୀୟ। ଏହି ବିଶେଷ ଗୁଣ ତାକୁ ଅନ୍ୟ ସମୁଦ୍ର ଜୀବମାନଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା କରିଥାଏ। ସେ ନିଜ ଶରୀରକୁ ଇଚ୍ଛା ମତେ ବାଙ୍କେଇ ପାରେ। ଭାବ ଦେଖି, ଯଦି ତୁମ ସାମ୍ନାରେ ଗୋଟିଏ ଛୋଟ ବାକ୍ସ ଥାଏ ଏବଂ ସେଥିରେ ଖୁବ୍ ଛୋଟ ଏକ ଛିଦ୍ର ଥାଏ, ତୁମେ କ'ଣ ସେଥିରେ ପଶିପାରିବ? ନିଶ୍ଚୟ ନୁହେଁ। କିନ୍ତୁ ଅକ୍ଟୋପସ୍ ପାଇଁ ଏହା କୌଣସି ବଡ଼ କଥା ନୁହେଁ। ଯଦି ତାର ମୁହଁ ଛୋଟ ଛିଦ୍ର ଦେଇ ଭିତରକୁ ପଶିପାରେ, ତେବେ ତାର ସମଗ୍ର ଶରୀର ମଧ୍ୟ ସେହି ଛିଦ୍ର ଦେଇ ଭିତରକୁ ପଶିଯାଏ। ସେଥିପାଇଁ ସେ ସହଜରେ ପଥରର ଫାଙ୍କ, ଛୋଟ ଗୁମ୍ଫା କିମ୍ବା ସଂକୀର୍ଣ୍ଣ ସ୍ଥାନରେ ନିଜକୁ ଲୁଚାଇପାରେ। ପିଲାମାନେ, ପ୍ରକୃତି ପ୍ରତ୍ୟେକ ଜୀବକୁ ବଞ୍ଚି ରହିବା ପାଇଁ କିଛି ନା କିଛି ବିଶେଷ ଶକ୍ତି ଦେଇଛି। ଅକ୍ଟୋପସ୍ର ଏହି ନରମ ଶରୀର ହିଁ ତାର ବଡ଼ ଶକ୍ତି। କେତେ ଆଶ୍ଚର୍ଯ୍ୟର କଥା ନୁହେଁ କି? କିନ୍ତୁ ଏତିକିରେ ଆଶ୍ଚର୍ଯ୍ୟ ସରିଯାଇନି। ଏବେ ଭାବ, ତୁମେ ଲୁଚକାଳି ଖେଳୁଛ, ତୁମକୁ କେହି ଦେଖି ନ ପାରନ୍ତୁ ବୋଲି ତୁମେ କ'ଣ କରିବ? କୌଣସି ଗଛ ପଛରେ କିମ୍ବା କାନ୍ଥ ଆଡ଼ରେ ଲୁଚିଯିବ, ଠିକ ତ? କିନ୍ତୁ ଅକ୍ଟୋପସ୍ର ଲୁଚିବାର ଉପାୟ ଆହୁରି ଅଦ୍ଭୁତ। ସେ ନିଜ ଶରୀରର ରଙ୍ଗ ବଦଳାଇ ଦିଏ। ବାଲି ଉପରେ ଥିଲେ ବାଲି ପରି ଦେଖାଯାଏ, ପଥର ପାଖରେ ଥିଲେ ପଥର ପରି, ସମୁଦ୍ର ଗଛପତ୍ର ମଧ୍ୟରେ ଥିଲେ ସବୁଜ ରଙ୍ଗ ଧାରଣ କରିଦିଏ। କେବଳ ରଙ୍ଗ ନୁହେଁ, ନିଜ ଚର୍ମର ଆକୃତି ମଧ୍ୟ ବଦଳାଇ ପାରେ। ତେଣୁ ଅନେକ ସମୟରେ ଶତ୍ରୁ ତାର ଏକଦମ ପାଖରେ ଥାଇ ମଧ୍ୟ ତାକୁ ଚିହ୍ନି ପାରେ ନାହିଁ। କେତେ ବଡ଼ ଯାଦୁ ଭଳି ଲାଗୁଛି ନୁହେଁ କି? କିନ୍ତୁ ଏହା କୌଣସି ଯାଦୁ ନୁହେଁ, ଏହା ପ୍ରକୃତିର ଅଦ୍ଭୁତ ବିଜ୍ଞାନ। ସେଥିପାଇଁ

ପିଲାମାନେ, ଯେତେବେଳେ ଆମେ ପ୍ରକୃତିକୁ ଧ୍ୟାନର ସହ ଦେଖୁ ସେତେବେଳେ ଆମେ ବୁଝିପାରୁ ଯେ ପ୍ରକୃତି ନିଜେ ଜଣେ ମହାନ ଶିକ୍ଷକ। କିନ୍ତୁ ପିଲାମାନେ ଭାବତ ଦେଖି, ଯଦି ଅକ୍ଟୋପସର ଏତେ ବୁଦ୍ଧି ଏବଂ ଏତେ କୌଶଳ ଅଛି, ତେବେ ସେ କେବେ ବି ବିପଦରେ ପଡେ ନାହିଁ କି? ନିଶ୍ଚୟ ପଡେ। ସମୁଦ୍ରରେ ତାର ମଧ୍ୟ ଅନେକ ଶତ୍ରୁ ଅଛନ୍ତି। ବଡ଼ ବଡ଼ ମାଛ, ସାର୍କ ଏବଂ ଅନ୍ୟାନ୍ୟ ସମୁଦ୍ର ଜୀବମାନେ ଅକ୍ଟୋପସକୁ ଶିକାର କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ଅକ୍ଟୋପସ କେବେ ଭୟଭୀତ ହୋଇ ହାର ମାନେ ନାହିଁ। ବିପଦକୁ ଦେଖି ସେ ନିଜ ବୁଦ୍ଧିର ପରିଚୟ ଦିଏ। ତୁମେ ଜାଣିଛ କି, ତାର ଶରୀର ଭିତରେ ଏକ ବିଶେଷ ଥଳି ଥାଏ ଯେଉଁଥିରେ କଳା ରଙ୍ଗର ଏକ ତରଳ ପଦାର୍ଥ ରହିଥାଏ। ବିପଦ ଅନୁଭବ କରିବା ମାତ୍ରେ ସେ ସେହି କଳା ସାହିକୁ ପାଣିରେ ଛାଡ଼ିଦିଏ। ମୁହୂର୍ତ୍ତକ ମଧ୍ୟରେ ଚାରିଆଡ଼େ କଳା ବାଦଳ ପରି ଦେଖାଯାଏ। ଶତ୍ରୁ କିଛି ସମୟ ପାଇଁ କିଛି ଦେଖିପାରେ ନାହିଁ, ଆଉ ସେହି ସୁଯୋଗରେ ଅକ୍ଟୋପସ୍ ଦ୍ରୁତ ଗତିରେ ସେଠାରୁ ପଳାଇଯାଏ। ପିଲାମାନେ, ଏଥିରୁ ଆମେ ଗୋଟେ ସୁନ୍ଦର ଶିକ୍ଷା ପାଉ। ଜୀବନରେ କୌଣସି ସମସ୍ୟା ଆସିଲେ ଭୟଭୀତ କିମ୍ବା ହାର ମାନିବା ନୁହେଁ, ଶାନ୍ତ ମନରେ ଚିନ୍ତା କରି ବୁଦ୍ଧିର ସହିତ ସମାଧାନ ଖୋଜିବା ଦରକାର। ଏବେ ତୁମକୁ ଆଉ ଗୋଟିଏ ଆଶ୍ଚର୍ଯ୍ୟଜନକ କଥା କହିବି। ବୈଜ୍ଞାନିକମାନେ ଅକ୍ଟୋପସ୍ ଉପରେ ଅନେକ ଅନେକ ବର୍ଷ ଧରି ଗବେଷଣା କରୁଛନ୍ତି। ସେମାନେ ଦେଖିଛନ୍ତି ଯେ ଅକ୍ଟୋପସ୍ କେବଳ ଶକ୍ତିଶାଳୀ ନୁହେଁ, ସେ ବହୁତ ବୁଦ୍ଧିମାନ ମଧ୍ୟ। ପରୀକ୍ଷାଶାଳରେ ତାକୁ ଯେତେବେଳେ ଢାଙ୍କଣା ବନ୍ଦ ଥିବା କାଚ ପାତ୍ର ଭିତରେ ଖାଦ୍ୟ ରଖି ଦିଆଯାଏ, ସେ ଧୈର୍ଯ୍ୟର ସହିତ ଢାଙ୍କଣା ଖୋଲି ଖାଦ୍ୟ ବାହାର କରିନିଏ। କେବଳ ସେତିକି ନୁହେଁ, ଥରେ କୌଣସି କୌଶଳ ଶିଖିଗଲେ ସେ ତାହାକୁ ଦୀର୍ଘଦିନ ପର୍ଯ୍ୟନ୍ତ ମନେ ରଖିପାରେ। ପିଲାମାନେ, ତେଣୁ ତ କୁହାଯାଏ ଶିଖିବାର କୌଣସି ବୟସ ନାହିଁ। ଯିଏ ପ୍ରତିଦିନ କିଛି ନୂଆ ଶିଖିବାକୁ ଚେଷ୍ଟା କରେ, ସେ ଦିନକୁ ଦିନ ଆହୁରି ଜ୍ଞାନୀ ହୋଇଯାଏ। ଅକ୍ଟୋପସ୍ ମଧ୍ୟ ଆମକୁ ଏହି ଶିକ୍ଷା ଦିଏ। ସତରେ କେତେ ବୁଦ୍ଧିଆ, ତୁମେ ଜାଣିଛ କି? ଅକ୍ଟୋପସ୍କୁ ପୃଥିବୀର ସବୁଠାରୁ ବୁଦ୍ଧିଆ ଜୀବମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ। ବୈଜ୍ଞାନିକମାନେ ଦେଖିଛନ୍ତି ସେ ଢାଙ୍କଣା ଖୋଲିପାରେ, ଜଟିଳ ରାସ୍ତା ମନେ ରଖିପାରେ ଏବଂ ବାରମ୍ବାର ଅଭ୍ୟାସ କରି ନୂଆ କଥା ଶିଖିପାରେ। ପିଲାମାନେ, ଏଥିରୁ ଆମେ କ'ଣ ଶିଖିବା? ପ୍ରତିଦିନ ନୂଆ କିଛି ଶିଖିଲେ ଆମ ମସ୍ତିଷ୍କ ମଧ୍ୟ ଆହୁରି ତୀକ୍ଷ୍ଣ ହୋଇଯାଏ। ପିଲାମାନେ, ଏବେ ମୁଁ ତୁମମାନଙ୍କୁ ଏମିତି ଗୋଟିଏ କଥା କହିବି ଯାହା ଶୁଣି ତୁମେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବ। ପ୍ରଥମେ ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦିଅ। ଆମ ଶରୀରରେ କେତୋଟି ହୃଦୟ ଅଛି? ହଁ, ଗୋଟିଏ। କିନ୍ତୁ ଅକ୍ଟୋପସ୍ର କେତୋଟି ହୃଦୟ ଅଛି ଜାଣିଛ? ଗୋଟିଏ ନୁହେଁ, ଦୁଇଟି ନୁହେଁ, ବରଂ ତିନୋଟି ହୃଦୟ। କେତେ ଆଶ୍ଚର୍ଯ୍ୟର କଥା ନୁହେଁ କି? ଏହି ତିନୋଟି ହୃଦୟର ପ୍ରତ୍ୟେକଟିର ନିଜର ନିଜର କାମ ଅଛି। ଦୁଇଟି ହୃଦୟ ତାର ଗିଲ୍ସକୁ ରକ୍ତ ପଠାଏ, ଯାହାଦ୍ୱାରା ସେ ପାଣିରୁ ଅମ୍ଳଜାନ ନେଇପାରେ, ଆଉ ତୃତୀୟ ହୃଦୟଟି ସମଗ୍ର ଶରୀରକୁ ରକ୍ତ ପହଞ୍ଚାଏ। ପିଲାମାନେ, ପ୍ରକୃତି ପ୍ରତ୍ୟେକ ଜୀବକୁ ତାର ଆବଶ୍ୟକତା ଅନୁସାରେ ଗଢ଼ିଛି। ସମୁଦ୍ରର ଜୀବନ ପାଇଁ ଅକ୍ଟୋପସ୍କୁ ତିନୋଟି ହୃଦୟର ଆବଶ୍ୟକତା ଥିଲା, ତେଣୁ ପ୍ରକୃତି ତାକୁ ସେହି ଅନନ୍ୟ ଉପହାର ଦେଇଛି। ପିଲାମାନେ, ଆମ ଶରୀରର କେଉଁ ରଙ୍ଗର ରକ୍ତ ପ୍ରଭାବିତ ହୁଏ? ଲାଲ ରଙ୍ଗର ରକ୍ତ, ଠିକ୍ ତ? କିନ୍ତୁ ଅକ୍ଟୋପସ୍ର କଥା ଟିକେ ଅଲଗା, ତାର ରକ୍ତ ନୀଳ ରଙ୍ଗର। ଶୁଣିବାକୁ ଅଦ୍ଭୁତ ଲାଗୁଛି ନା? ଏହା କୌଣସି ଯାଦୁ ନୁହେଁ, ଏହା ପଛରେ ରହିଛି ବିଜ୍ଞାନ। ଆମ ରକ୍ତରେ ଏକ ପଦାର୍ଥ ଥାଏ ଯାହା ରକ୍ତକୁ ଲାଲ ରଙ୍ଗ ଦେଇଥାଏ, କିନ୍ତୁ ଅକ୍ଟୋପସ୍ର ରକ୍ତରେ ଅନ୍ୟ ଏକ ପଦାର୍ଥ ଥାଏ ଯାହାଦ୍ୱାରା ତାର ରକ୍ତ ନୀଳ ଦେଖାଯାଏ। ଏହି ନୀଳ ରକ୍ତ ତାକୁ ସମୁଦ୍ରର ଥଣ୍ଡା ଏବଂ ଗଭୀର ପାଣିରେ ମଧ୍ୟ ସହଜରେ ବଞ୍ଚି ରହିବାରେ ସାହାଯ୍ୟ କରେ। ପ୍ରକୃତିରେ କେତେ ବିଚିତ୍ର କଥା ଲୁଚି ରହିଛି, ତେବେ ଜାଣିବା ସେତେ ନୂଆ ଆଶ୍ଚର୍ଯ୍ୟ ଆମ ସାମ୍ନାକୁ ଆସିଥାଏ। ଅକ୍ଟୋପସ୍ ଖେଳିବାକୁ ମଧ୍ୟ ଭଲ ପାଏ। ପିଲାମାନେ, ତୁମେ ନିଶ୍ଚୟ ଖେଳିବାକୁ ବହୁତ ଭଲ ପାଅ। ଫୁଟବଲ, କ୍ରିକେଟ, ଲୁଚକାଳି, କ୍ୟାରମ୍ କିମ୍ବା ଅନ୍ୟ କୌଣସି ଖେଳ ଖେଳିବାରେ କେତେ ମଜା ଲାଗେ ନୁହେଁ କି? କିନ୍ତୁ ତୁମେ ଭାବିଛ କି, ସମୁଦ୍ରର ଜୀବମାନେ ମଧ୍ୟ ଖେଳନ୍ତି। ବୈଜ୍ଞାନିକମାନେ ଦେଖିଛନ୍ତି ଅକ୍ଟୋପସ୍ କେବେ କେବେ ଛୋଟ ଛୋଟ ଜିନିଷ ସହ ଖେଳିବାକୁ ପସନ୍ଦ କରେ। ସମୁଦ୍ରରେ ଭାସି ଆସିଥିବା ନଡ଼ିଆ ଖୋଳ, ଶଙ୍ଖ କିମ୍ବା ଖାଲି ବୋତଲକୁ ସେ ଏପଟୁ ସେପଟୁ ଗଡ଼ାଏ, ଧରେ, ଛାଡ଼େ ଏବଂ ପୁଣି ଉଠାଏ। ବୈଜ୍ଞାନିକମାନେ କହନ୍ତି ଏହା କେବଳ ଖେଳ ନୁହେଁ, ଏହା ତାର ଜିଜ୍ଞାସୁ ସ୍ୱଭାବର ଏକ ସୁନ୍ଦର ପ୍ରମାଣ। ପିଲାମାନେ, ଯିଏ ଖେଳେ ସେ ଅନେକ କିଛି ଶିଖେ, ସେଥିପାଇଁ ତ ତୁମେ ଖେଳୁଥିବା ବେଳେ ମଧ୍ୟ ନୂଆ ନୂଆ କଥା ଶିଖୁଛ। ଅକ୍ଟୋପସ୍ ନିଜ ଘର ନିଜେ ତିଆରି କରେ। ଆମ ସମସ୍ତଙ୍କର ଗୋଟିଏ ଘର ଅଛି,
ସେହିପରି ଅକ୍ଟୋପସ୍ର ମଧ୍ୟ ଗୋଟିଏ ଘର ଥାଏ, କିନ୍ତୁ ମଜାର କଥା ହେଉଛି ସେ ନିଜ ଘର ନିଜେ ବାଛି ନିଏ ଏବଂ ନିଜ ଆବଶ୍ୟକତା ଅନୁସାରେ ସଜାଇ ମଧ୍ୟ ନିଏ। ସମୁଦ୍ର ତଳେ ପଥରର ଫାଙ୍କ, ଛୋଟ ଗୁମ୍ଫା, ଖାଲି ଶଙ୍ଖ କିମ୍ବା ନଡ଼ିଆ ଖୋଳକୁ ସେ ନିଜର ଆଶ୍ରୟସ୍ଥଳୀ କରିନିଏ। ଆଉ ଜାଣିଛ କି, ସେ ନିଜ ଘରକୁ ସଫା ରଖିବାକୁ ମଧ୍ୟ ବହୁତ ପସନ୍ଦ କରେ। ଖାଇସାରିବା ପରେ ଯେଉଁ ଅନାବଶ୍ୟକ ଶଙ୍ଖ କିମ୍ବା ଖୋଳ ରହିଯାଏ ସେଗୁଡ଼ିକୁ ସେ ଘର ବାହାରକୁ ଫିଙ୍ଗି ଦିଏ। ତେଣୁ ବୈଜ୍ଞାନିକମାନେ ଅନେକ ସମୟରେ ସେହି ଜମା ହୋଇଥିବା ଶଙ୍ଖକୁ ଦେଖି ବୁଝିଯାଆନ୍ତି ଯେ ପାଖରେ କୌଣସି ଅକ୍ଟୋପସ୍ର ଘର ଅଛି। ପିଲାମାନେ, ଏଥିରୁ ଆମେ ଗୋଟିଏ ସୁନ୍ଦର ଶିକ୍ଷା ପାଉ, ଆମର ଘର, ଆମର ବିଦ୍ୟାଳୟ ଏବଂ ଆମ ଚାରିପାଖକୁ ସବୁବେଳେ ସଫା ଓ ପରିଷ୍କାର ରଖିବା ଆମର ଦାୟିତ୍ୱ। ଛୋଟ ଅକ୍ଟୋପସ୍ ଯଦି ନିଜ ଘରକୁ ସଫା ରଖିପାରେ ତେବେ ଆମେ କାହିଁକି ନୁହେଁ। ପିଲାମାନେ, ଏବେ ଆସ ଜାଣିବା ଅକ୍ଟୋପସ୍ର ଜୀବନର ଏକ ଅତ୍ୟନ୍ତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ କଥା। ଆମେ ସମସ୍ତେ ଜାଣୁ, ମାର ଭଲ ପାଇବା ପୃଥିବୀର ସବୁଠାରୁ ନିଃସ୍ୱାର୍ଥ ଭଲ ପାଇବା। ଏହି କଥା କେବଳ ମଣିଷ ପାଇଁ ନୁହେଁ, ଅନେକ ପଶୁପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ସତ୍ୟ। ଅକ୍ଟୋପସ୍ ମଧ୍ୟ ଏହାର ଏକ ସୁନ୍ଦର ଉଦାହରଣ। ମା ଅକ୍ଟୋପସ୍ ଯେତେବେଳେ ଅଣ୍ଡା ଦିଏ ସେଗୁଡ଼ିକୁ କେବେ ବି ଏକୁଟିଆ ଛାଡ଼ି ଯାଏ ନାହିଁ। ଗୁମ୍ଫା କିମ୍ବା ପଥରର ଫାଙ୍କ ଭିତରେ ହଜାର ହଜାର ଅଣ୍ଡାକୁ ସେ ଅତି ଯତ୍ନର ସହ ରଖେ। ଦିନ ବିତେ, ରାତି ବିତେ, ସମୁଦ୍ରର ସ୍ରୋତ ବଦଳେ, ତଥାପି ମା ଅକ୍ଟୋପସ୍ ସେହି ସ୍ଥାନ ଛାଡ଼ି ଯାଏ ନାହିଁ। ନିଜର ଆଠଟି ବାହୁରେ ସେ ଅଣ୍ଡାଗୁଡ଼ିକୁ ସଫା କରେ, ସେମାନଙ୍କ ଉପରକୁ ନିରନ୍ତର ସତେଜ ପାଣି ପହଞ୍ଚାଏ, ଯାହାଦ୍ୱାରା ସେଗୁଡ଼ିକ ସୁସ୍ଥ ରହିପାରିବ। ଯଦି କୌଣସି ଶତ୍ରୁ ପାଖକୁ ଆସେ ସେ ନିଜ ଜୀବନକୁ ବିପଦରେ ପକାଇ ମଧ୍ୟ ଅଣ୍ଡାଗୁଡ଼ିକୁ ସୁରକ୍ଷା ଦିଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସମୟରେ ସେ ପ୍ରାୟ ଖାଇବାକୁ ମଧ୍ୟ ଯାଏ ନାହିଁ, ନିଜର ଭୋକଠାରୁ ମଧ୍ୟ ନିଜ ଛୁଆମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଏ। ଶେଷରେ ଯେତେବେଳେ ଛୋଟ ଛୋଟ ଅକ୍ଟୋପସ୍ମାନେ ଅଣ୍ଡାରୁ ବାହାରକୁ ଆସନ୍ତି, ମା ଅକ୍ଟୋପସ୍ର ଦାୟିତ୍ୱ ପୂରଣ ହୋଇଯାଏ। ପିଲାମାନେ, ଏହି ଘଟଣା ଆମକୁ ଶିଖାଏ ଯେ ଭଲ ପାଇବା, ଦାୟିତ୍ୱ ଏବଂ ତ୍ୟାଗର କୌଣସି ଭାଷା ନାହିଁ। ମଣିଷ ହେଉ କିମ୍ବା ସମୁଦ୍ରର ଛୋଟ ଜୀବ, ମାର ସ୍ନେହ ସବୁଠାରେ ସମାନ। ପିଲାମାନେ, ଆଜି ଆମେ ସମୁଦ୍ରର ଏକ ଅଦ୍ଭୁତ ବନ୍ଧୁ ଅକ୍ଟୋପସ୍ ବିଷୟରେ ଅନେକ ରୋଚକ କଥା ଜାଣିଲୁ। ଆମେ ଜାଣିଲୁ ତାର ଆଠଟି ବାହୁ ଅଛି, କିନ୍ତୁ ସେହି ବାହୁରେ କେବଳ ଶକ୍ତି ନୁହେଁ, ବୁଦ୍ଧି ମଧ୍ୟ ଅଛି। ଆମେ ଜାଣିଲୁ ସେ ନିଜ ଶରୀରର ରଙ୍ଗ ବଦଳାଇପାରେ, ଆବଶ୍ୟକ ପଡ଼ିଲେ ନିଜକୁ ଲୁଚାଇପାରେ, ବିପଦ ଆସିଲେ ବୁଦ୍ଧିର ସହିତ ସମାଧାନ ବାହାର କରେ। ଆଉ ଆମେ ଏହା ମଧ୍ୟ ଜାଣିଲୁ ଯେ ଜଣେ ମା ଅକ୍ଟୋପସ୍ ନିଜ ଛୁଆମାନଙ୍କ ପାଇଁ କେତେ ସ୍ନେହ, କେତେ ଯତ୍ନ ଏବଂ କେତେ ତ୍ୟାଗ କରିଥାଏ। କିନ୍ତୁ ପିଲାମାନେ, ଆଜିର ଏହି ଯାତ୍ରାର ସବୁଠାରୁ ବଡ଼ ଶିକ୍ଷା କ'ଣ ଜାଣିଛ? ପ୍ରକୃତି ହେଉଛି ପୃଥିବୀର ସବୁଠାରୁ ବଡ଼ ବିଦ୍ୟାଳୟ। ଏଠାରେ ପ୍ରତ୍ୟେକ ଜୀବ ଜଣେ ଶିକ୍ଷକ। ପିମ୍ପୁଡ଼ି ଆମକୁ ପରିଶ୍ରମ ଶିଖାଏ, ମହୁମାଛି ଆମକୁ ମିଳିମିଶି କାମ କରିବା ଶିଖାଏ, ଆଉ ଅକ୍ଟୋପସ୍ ଆମକୁ ଶିଖାଏ ଯେ କେବଳ ବଳ ନୁହେଁ, ବୁଦ୍ଧି ଏବଂ ଧୈର୍ଯ୍ୟ ହିଁ ଆମର ସବୁଠାରୁ ବଡ଼ ଶକ୍ତି। ପିଲାମାନେ, ମୁଁ ତୁମମାନଙ୍କୁ ଗୋଟିଏ ଛୋଟ କାମ ଦେବି। ଆଜି ସନ୍ଧ୍ୟାରେ ଘର ବାହାରକୁ ଟିକେ ବାହାରିବ, ଗୋଟିଏ ଗଛକୁ ଦେଖିବ, ଗୋଟିଏ ପକ୍ଷୀର ସ୍ୱର ଶୁଣିବ, ଗୋଟିଏ ପ୍ରଜାପତି କିମ୍ବା ଗୋଟିଏ ପିମ୍ପୁଡ଼ିକୁ ଧ୍ୟାନରେ ଦେଖିବ। ତାପରେ ନିଜ ମନକୁ ଗୋଟିଏ ପ୍ରଶ୍ନ ପଚାରିବ, ଏହା ଏମିତି କାହିଁକି? ଏହି ଛୋଟ କାହିଁକି ହିଁ ଦିନେ ତୁମକୁ ବଡ଼ ବଡ଼ ଉତ୍ତର ପାଖକୁ ନେଇଯିବ। ପିଲାମାନେ, ପୃଥିବୀର ପ୍ରତ୍ୟେକ ବଡ଼ ବୈଜ୍ଞାନିକ କେବେ ନା କେବେ ତୁମ ପରି ଜଣେ ଛୋଟ ପିଲା ଥିଲେ। ସେମାନଙ୍କର ମଧ୍ୟ ତୁମ ପରି ଅନେକ ପ୍ରଶ୍ନ ଥିଲା। ସେମାନେ ପ୍ରଶ୍ନ ପଚାରିବା ବନ୍ଦ କରିନଥିଲେ, ସେଥିପାଇଁ ସେମାନେ ନୂଆ ନୂଆ କଥା ଆବିଷ୍କାର କରିପାରିଥିଲେ। ହୁଏତ ତୁମମାନଙ୍କ ଭିତରୁ କେହି ଆଗାମୀ ଦିନରେ ସମୁଦ୍ର ବିଜ୍ଞାନୀ ହେବ, କେହି ପରିବେଶ ବୈଜ୍ଞାନିକ, କେହି ବନ୍ୟଜନ୍ତୁ ଗବେଷକ, କେହି ମହାକାଶ ବୈଜ୍ଞାନିକ, ଆଉ କେହି ଏମିତି କିଛି ଆବିଷ୍କାର କରିବ ଯାହା ସମଗ୍ର ବିଶ୍ୱକୁ ସାହାଯ୍ୟ କରିବ। କିନ୍ତୁ ସେହି ବଡ଼ ସ୍ୱପ୍ନର ଆରମ୍ଭ ହେବ ଆଜିଠାରୁ, ପ୍ରକୃତିକୁ ଭଲ ପାଇବାରୁ ଏବଂ ପ୍ରଶ୍ନ ପଚାରିବାରୁ। ତେଣୁ ଆସ, ଆଜି ଆମେ ସମସ୍ତେ ମିଶି ଗୋଟିଏ ଛୋଟ ସଂକଳ୍ପ କରିବା। ଆମେ ପ୍ରକୃତିକୁ ଭଲ ପାଇବା, ପଶୁପକ୍ଷୀଙ୍କୁ କଷ୍ଟ ଦେବା ନାହିଁ, ସମୁଦ୍ର, ନଦୀ, ଜଙ୍ଗଲ ଏବଂ ପରିବେଶକୁ ସ୍ୱଚ୍ଛ ରଖିବା, ପ୍ରତିଦିନ
ଗୋଟିଏ ନୂଆ କଥା ଜାଣିବା ଆଉ ଆମର ଜିଜ୍ଞାସାକୁ କେବେ ବି ଶେଷ ହେବାକୁ ଦେବା ନାହିଁ। ଏହି ସୁନ୍ଦର ସଂକଳ୍ପ ସହିତ ଆଜି ପାଇଁ ମୁଁ ତୁମମାନଙ୍କ ଠାରୁ ବିଦାୟ ନେଉଛି। ପୁଣି ଭେଟିବା ପ୍ରକୃତିର ଆଉ ଜଣେ ଅଦ୍ଭୁତ ବନ୍ଧୁଙ୍କ ସହ ଆଉ ଏକ ନୂଆ ଜ୍ଞାନ ଯାତ୍ରାରେ। ସେ ପର୍ଯ୍ୟନ୍ତ ଖୁସିରେ ରୁହ, ସୁସ୍ଥ ରହ, ମନ ଦେଇ ପାଠ ପଢ।

0: ବଡ଼ ବଡ଼ ସ୍ୱପ୍ନ ଦେଖ ଆଉ ମନେ ରଖ, ଜିଜ୍ଞାସା ହିଁ ଜ୍ଞାନର ପ୍ରଥମ ପାହାଚ।
1: ଶୁଣିଲେ ତ ପିଲାଏ, ଜୀବଜଗତ କ୍ରମରେ ଆଲୋଚନା ଅକ୍ଟୋପସ୍ ତୁମ ପାଇଁ ଆଲୋଚନା କଲେ ବଡ଼ ଅପା ଲକ୍ଷ୍ମୀ ମୁନା। କାର୍ଯ୍ୟକ୍ରମର ଶେଷରେ ଶୁଣିବା ଗୀତଟିଏ। ତମ ପାଇଁ ଗୀତଟିରେ କଣ୍ଠ ଦେଇଛନ୍ତି ଶ୍ରୁତି ସାଇତ୍ରୀ ପାଠୀ ଏବଂ ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ ଭାସ୍କର ଚନ୍ଦ୍ର ମହାପାତ୍ର।

ଶୁଣିଲେ କୁନି କୁନି ପିଲାମାନଙ୍କ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି ଆକାଶବାଣୀ ସମ୍ବଲପୁର ସୁଗମ ସଙ୍ଗୀତରେ ଗୌତମ ରାୟଙ୍କ କଣ୍ଠରେ ଏହି ଭକ୍ତି ଗୀତଟି ଶୁଣନ୍ତୁ। ଗୀତ ରଚନା ଯୁଧିଷ୍ଠିର ମେହେର।

0: women's team bagged silver medal. And with that, we end the morning news. Have a nice day.
1: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ଶ୍ରୀକ୍ଷେତ୍ର ମାଧୁରୀ ଆଜି ଏଥିରେ ଶୁଣନ୍ତୁ ଅଧରପଣା ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର।

ଶ୍ରୀ ଜଗନ୍ନାଥ ନିର୍ଗୁଣ, ନିରାକାର, ଅରୂପ ଏବଂ ଅବ୍ୟକ୍ତ ଭାବରେ ପୂଜିତ। ତାଙ୍କୁ ଏ ସମାଜର ଜଣେ ମାନବରୂପୀ ଭଗବାନ ଜ୍ଞାନ କରି ତାଙ୍କର ଆରାଧନା ଆଉ ପର୍ବପର୍ବାଣୀର ପାଳନ ପଦ୍ଧତିକୁ ଏକ ଅଭିନବ ରୂପ ଦିଆଯାଇଛି। ଶ୍ରୀଜଗନ୍ନାଥ ନିର୍ଗୁଣ ବ୍ରହ୍ମ ହୋଇ ମଧ୍ୟ ସଗୁଣ ବ୍ରହ୍ମ ଭାବରେ ଆବିର୍ଭୂତ ହୋଇଥିବା ଦୃଷ୍ଟିରୁ ତାଙ୍କର ବିଭିନ୍ନ ନୀତି, ପର୍ବପର୍ବାଣୀ, ଯାନିଯାତ୍ରା ମଧ୍ୟରେ ସାମାଜିକ ଚଳଣୀ ଓ କାର୍ଯ୍ୟର ନିଦର୍ଶନ ସ୍ପଷ୍ଟ ଭାବରେ ପ୍ରତିଭାତ ହୋଇଥାଏ। ସେ ହେଉଛନ୍ତି ଏମିତି ଏକ ଦେବତା ଯାହାଙ୍କ ସହିତ ସାମାଜିକ ସଂସ୍କୃତିର ପରାକାଷ୍ଠା ଓତପ୍ରୋତ ଭାବରେ ଜଡ଼ିତ ଥାଏ, ତେଣୁ ତାକୁ ମାନବୀୟ ଲୀଳା କୁହାଯାଏ।

ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ବିଶ୍ୱବିସ୍ତୃତ ପର୍ବ ଭାବରେ ଶ୍ରୀକ୍ଷେତ୍ରରେ ପାଳିତ ହୁଏ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥରେ ଯାତ୍ରା କରି ଠାକୁରମାନେ ଅବସ୍ଥାନ କରନ୍ତି ଶ୍ରୀଗୁଣ୍ଡିଚା ମଣ୍ଡପରେ। ପୁନଶ୍ଚ ଦଶମୀ ଦିନ ସେ ବାହୁଡ଼ି ଆସନ୍ତି ଶ୍ରୀମନ୍ଦିର ସମ୍ମୁଖକୁ। ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କର ଅନ୍ୟ ସବୁ ନୀତି ସମ୍ପନ୍ନ ହେବା ପରେ ଅଧରପଣା ଲାଗି କରାଯାଏ। ଏହା ଏକ ମହତ୍ତ୍ୱପୂର୍ଣ୍ଣ

0: ରଥ ଉପରେ ପ୍ରଭୁ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କର ଅଧର ପର୍ଯ୍ୟନ୍ତ ସ୍ପର୍ଶ କରୁଥିବା ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ଅର୍ପିତ ପଣାଭୋଗକୁ ଅଧରପଣା କୁହାଯାଏ। ସର, କଦଳୀ, ଛେନା, ଗୋଲମରିଚ, କର୍ପୂର, ଜାଇଫଳ ଆଦି ପଣା ସାମଗ୍ରୀରେ ପାଳିଆ ମହାସ୍ୱାର ଏହାକୁ ପ୍ରସ୍ତୁତ କରିଥାନ୍ତି। ଶ୍ରୀବିଗ୍ରହମାନଙ୍କର ଆକାର ଅନୁସାରେ ପଣାହାଣ୍ଡିଗୁଡ଼ିକର ଆକାର ମଧ୍ୟ ଭିନ୍ନ। ସେହି ପଣା ପାଳିଆ ପୂଜାପଣ୍ଡାଙ୍କ ଦ୍ୱାରା ପଞ୍ଚ ଉପଚାରରେ ଠାକୁରମାନଙ୍କୁ ନିବେଦିତ ହୋଇଥାଏ। ତେଣୁ ଏହି ଅଧରପଣା ନୀତି ହେଉଛି ଏକ ଉତ୍କଣ୍ଠା ଉଦ୍ରେକକାରୀ ନୀତି। ସେଇଥିପାଇଁ ଏହି ନୀତି ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ଦେବାକୁ ଆମ ସହିତ ଉପସ୍ଥିତ ଅଛନ୍ତି ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର।
1: ପୂର୍ବରୁ ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ଆସି ସିଂହଦ୍ୱାରରେ ପହଞ୍ଚିଲା ପରେ ତିନି ରଥରେ ତିନି ହାଣ୍ଡି ଅଧରପଣା ମହାପ୍ରଭୁମାନଙ୍କୁ ଭୋଗ ଲାଗୁଥିଲା। ବାହୁଡ଼ା ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀ ସୁନାବେଶ ଦିନ ତିନି ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି, ଏହିପରି ନଅ ହାଣ୍ଡି ଅଧରପଣା ଭୋଗ ହେଉଥିଲା। ପରବର୍ତ୍ତୀ କାଳରେ ସିଂହଦ୍ୱାରରେ ବାହୁଡ଼ା ଯାତ୍ରା ଦିନ ରଥ ପହଞ୍ଚି ନପାରିବାରୁ ଏକାଦଶୀ ଦିନ ଛଅ ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି ପଣା ଭୋଗ

ହେଉଥିଲା, କିନ୍ତୁ ଏବେ ଦ୍ୱାଦଶୀ ଦିନ ଅର୍ଥାତ୍ ସୁନାବେଶ ପରଦିନ ଏକା ଦିନକେ ନଅହାଣ୍ଡି ଅଧରପଣା ଭୋଗ ହେଉଛି। ପ୍ରକୃତରେ ନଅହାଣ୍ଡି ଅଧରପଣା ନୁହେଁ, ବାରହାଣ୍ଡି ଅଧରପଣା ଭୋଗ ହୁଏ। ଏହା ରଥରେ ଥିବା ରାମକୃଷ୍ଣଙ୍କ ଚଳନ୍ତି ବିଗ୍ରହଙ୍କ ନିକଟରେ ଭୋଗ ହୁଏ। ଆଉ ଗୋଟିଏ ଅଧିକ ଛୋଟ ହାଣ୍ଡି ଅଧରପଣା ଶ୍ରୀଜଗନ୍ନାଥଙ୍କ ରଥରେ ବିରାଜମାନ କରିଥିବା ମଦନମୋହନଙ୍କ ନିକଟରେ ଭୋଗ ହୁଏ। ମହାପ୍ରଭୁଙ୍କ ଅଧର ପର୍ଯ୍ୟନ୍ତ ମାପ ହେଇ ମାଟି ହାଣ୍ଡିରେ ତିଆରି ହେଉଥିବା ହେତୁ ତାକୁ ଅଧରପଣା ବୋଲି ସାଧାରଣତଃ ଆମର ଲୋକ ପରମ୍ପରାରେ କୁହାଯାଉଛି।

ଏହି ଅଧରପଣା 9 ଦ୍ରବ୍ୟରେ ପ୍ରସ୍ତୁତ ହେଉଛି। ପ୍ରାଚୀନ ମହାନୈବେଦ୍ୟ ଅର୍ପଣରେ ପେୟ ଶବ୍ଦରେ ଏହା ସୁସ୍ପଷ୍ଟ। ବୈଷ୍ଣବ ତନ୍ତ୍ରରେ ଏହି ପେୟ 6 ଦ୍ରବ୍ୟ ସମିଶ୍ରଣରେ ପ୍ରସ୍ତୁତ ହୁଏ। ଦୁଧ, ଲହୁଣୀ, ସାବର୍ତ୍ତ, ଦହି, ମହୁ ଓ ଘୃତ। ମାତ୍ର ଶ୍ରୀ ଜଗନ୍ନାଥଙ୍କ ନିକଟରେ ନବଦ୍ରବ୍ୟରେ ପେୟ ପ୍ରସ୍ତୁତ ହୁଏ, ଯଥା ଛେନା, ସର, କଦଳୀ, କ୍ଷୀର, ଗୋଲମରିଚ, କର୍ପୂର, ଜାଇଫଳ ଏବଂ ଜଳ। ଅଧର ହାଣ୍ଡି ଉପରେ ଧଳା କରିଆ ବା ଧଳା କନା ପକାଯାଏ। ପାଣି ଛଣା ଉଦ୍ଦେଶ୍ୟରେ ଏହା ପଡ଼ିଥାଏ ବା ବନ୍ଧାଯାଏ ବୋଲି ଲୋକମତ ମିଳେ, ମାତ୍ର ଏହାର ଉଦ୍ଦେଶ୍ୟ ବାସ୍ତବରେ ସେୟା ନୁହେଁ। ଏହା ସାଧାରଣତଃ ଅଧର କନା ନାମରେ ପରିଚିତ। ଏହା ମହାପାଞ୍ଚରାତ୍ର ବିଧି ବୋଲି ବୈଷ୍ଣବମାନେ ଗ୍ରହଣ କରିଥିବା ବେଳେ ଶାକ୍ତମାନେ ମହାପଞ୍ଚତନ୍ତ୍ର ବିଧି ବୋଲି କହିଥାନ୍ତି। ଶାକ୍ତମାନେ ନବଦ୍ରବ୍ୟର ସମିଶ୍ରଣକୁ ଅଷ୍ଟଦ୍ରବ୍ୟ ସମିଶ୍ରଣ ବୋଲି ଗ୍ରହଣ କରିଛନ୍ତି, ଜଳକୁ ସେମାନେ ବାଦ ଦେଇଛନ୍ତି। ଶାକ୍ତମାନଙ୍କ ମତରେ ପୋଡ଼ା ହାଣ୍ଡି ତଳେ କଞ୍ଚା ମାଟି ଦିଆଯାଇଥାଏ, ଅର୍ଥାତ୍ କଞ୍ଚା ମାଟି ଉପରେ ପୋଡ଼ା ମାଟି ହାଣ୍ଡି ବା ଅଧର ହାଣ୍ଡି ରଖାଯାଇ ତା ଉପରେ ଶୁଭବସ୍ତ୍ର ଆଚ୍ଛାଦନ କରାଯାଏ। ଭିତରେ ଅଷ୍ଟଦ୍ରବ୍ୟର ଗୁଣର ସମିଶ୍ରଣ ହେଲେ ଏହା ଅନୁକଳ୍ପ ବିଧିରେ ଗ୍ରହଣୀୟ, ପୁଣି ଆକଣ୍ଠ ହେବା ଉଚିତ। ତେଣୁ ଅଧର ପର୍ଯ୍ୟନ୍ତ ଅଧର ହାଣ୍ଡି ମହାପ୍ରଭୁମାନଙ୍କ ଉଚ୍ଚତା ଅନୁଯାୟୀ ମାପ ହୋଇ ତିଆରି ହୋଇଥାଏ। ଏଣୁ ପ୍ରତ୍ୟେକ ଅଧର ହାଣ୍ଡି ସମାନ ମାପ ନୁହେଁ, ତାହା ମଧ୍ୟ ଅଲଗା ଅଲଗା। ଶାକ୍ତ ପୂଜାରେ ଗୋଟା ଫଳ ନୈବେଦ୍ୟ ହେବା ପରି ଆକଣ୍ଠ ଗୋଟା ହାଣ୍ଡିରେ ନୈବେଦ୍ୟ ହିଁ ତନ୍ତ୍ର ଦର୍ଶନର ଦ୍ୟୋତକ ବା ଏକ ଅନୁକଳ୍ପ ବିଧି ଜଗନ୍ନାଥଙ୍କ ପରମ୍ପରାରେ ଅନୁସୃତ ହେଉଛି।

ରଥ ଉପରେ ଦ୍ୱିପହର ଧୂପ ସମାପ୍ତ ହେବା ପରେ ଅଧରପଣା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୁଏ। ଦ୍ୱିପହର ଧୂପ ପୂର୍ବରୁ ମଙ୍ଗଳା ଆଳତି, ଅବକାଶ, ବେଶ, ବଲ୍ଲଭ, ସକାଳ ଧୂପ, ମୈଲମ ହୋଇସାରିଥାଏ। ଅଧର ପ୍ରକ୍ରିୟା ଆରମ୍ଭ ପରେ ସାଧାରଣ ଭକ୍ତ ମହାପ୍ରଭୁଙ୍କୁ ସ୍ପର୍ଶ କରନ୍ତି ନାହିଁ, ମାତ୍ର ଶ୍ରୀଅଙ୍ଗ ରକ୍ଷକ ସେବକମାନେ ରଥ ଉପରେ ଥାନ୍ତି। ଟେରା ପଡ଼ିବା ପରେ ଅଣଆଡ଼ିଆ ହୋଇଯାଆନ୍ତି, ସେତେବେଳକୁ ରଥ ଉପରେ ଧୁଆଧୁଇ ହୋଇ ପରିଷ୍କାର ହୋଇସାରିଥାଏ। ପାଣିଆ ଆପଟ ନିଯୋଗର ସମସ୍ତ ପାଳିଆ ସେବକ ଉପସ୍ଥିତ ରହି ସିଂହଦ୍ୱାର ନିକଟସ୍ଥ ଛାଉଣି ମଠ କୂଅରୁ ରଥ ଉପରକୁ ପାଣି ନିଅନ୍ତି। ପୂର୍ବେ ରାଧାବଲ୍ଲଭ ମଠ କୂଅରୁ ଅଧରପଣା ପାଇଁ ପାଣି ଆସୁଥିଲା। ରଥ ଉପରେ ପିତ୍ତଳ ହଣ୍ଡାରେ ପ୍ରଥମେ ପାଣି ରଖାଯାଏ। ପାଳିଆ ମହାସ୍ୱାର ପିତ୍ତଳ ହଣ୍ଡାରୁ ପାଣି ନେଇ ପଣା ପ୍ରସ୍ତୁତ କରନ୍ତି। ସେତେବେଳେ ଶ୍ରୀଅଙ୍ଗ ସୁରକ୍ଷିତ ପାଇଁ ଭିତର୍ଛ ମହାପାତ୍ର ମହାପ୍ରଭୁଙ୍କ ସାମ୍ନାରେ ଚଦର ବାଡ଼ ଦେଇଥାନ୍ତି। ଶ୍ରୀ ବଳଭଦ୍ର ଶ୍ରୀଅଙ୍ଗ ରକ୍ଷା ପାଇଁ ତଳୁଛ ମହାପାତ୍ର, ମା ସୁଭଦ୍ରାଙ୍କ ଶ୍ରୀଅଙ୍ଗ ରକ୍ଷା ପାଇଁ ପାଳିଆ ପୁଷ୍ପାଳକ ଚଦର ବାଡ଼ ଦେଇଥାନ୍ତି। ପାଳିଆ ମହାସ୍ୱାର କ୍ରମାନ୍ୱୟରେ ପ୍ରଥମେ ବଳଭଦ୍ରଙ୍କ ରଥରେ, ପରେ ମା ସୁଭଦ୍ରାଙ୍କ ରଥରେ ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କ ରଥରେ ଅଧରପଣା ପ୍ରସ୍ତୁତ କରନ୍ତି। ରଥ ଶୋଧ ହୋଇ ଟେରା ବନ୍ଧା ହେବା ପରେ ଏହି ପ୍ରସ୍ତୁତି ପର୍ବ ଆରମ୍ଭ ହୁଏ। ଅଧରପଣା ପ୍ରସ୍ତୁତି ସରିବା ପରେ ପତ୍ରୀବଳୁ ସେବକ ଠା କରନ୍ତି। ଠା କରିବା ପରେ ତିନି ବାଡ଼ରେ ପୂଜା ବସେ।

ପାଳିଆ ପୂଜା ପଣ୍ଡା ପଞ୍ଚୋପଚାରରେ ପୂଜା କରନ୍ତି। ବାସ୍ତବରେ ପତିତ ପାବନ ପ୍ରଭୁ ଶ୍ରୀ ଜଗନ୍ନାଥ ପତିତ ଉଦ୍ଧାର ପାଇଁ ଶ୍ରୀ ଗୁଣ୍ଡିଚା ମହୋତ୍ସବରେ ନବଦିନ ଯାତ୍ରା କରିଥାନ୍ତି। ଏହି ପତିତ ମାନେ ଜାତି ପତିତ ବା ଧର୍ମଭ୍ରଷ୍ଟ ପତିତ ନୁହନ୍ତି, ଏମାନେ ଅଶରୀରୀ। ସେମାନେ ଶ୍ରୀମନ୍ଦିର ପରିସରକୁ ଯିବା ସମ୍ଭବ ନୁହେଁ, ତେଣୁ ବଡ଼ଦାଣ୍ଡରେ ସେମାନେ ପ୍ରଭୁଙ୍କୁ ଦର୍ଶନ କରନ୍ତି। ଦର୍ଶନରେ ବୋଧ ହୁଏ ସମସ୍ତେ ମୁଖ୍ୟମାର୍ଗୀ ହୋଇପାରନ୍ତି ନାହିଁ, ତେଣୁ କୈବଲ୍ୟ ଟିକେ ଆବଶ୍ୟକ। ତେଣୁ ଶାକ୍ତ ଦର୍ଶନ ଦୃଷ୍ଟିରୁ ଅଧରପଣା ହିଁ କୈବଲ୍ୟ, ଏଥିରେ ଦ୍ୱିମତ ନାହିଁ। ଅଶରୀରୀମାନଙ୍କର ବା ପତିତମାନଙ୍କର ଉଦ୍ଧାର ପାଇଁ ଅଧରହାଣ୍ଡି ବାଡ଼ିଆଯାଏ, ସେମାନଙ୍କ ପାଇଁ ସମର୍ପଣର ପ୍ରଥା ନାହିଁ, ତେଣୁ ଉତ୍ସର୍ଗ ହିଁ କରାଯାଏ।

0: ଶ୍ରୀଜଗନ୍ନାଥଙ୍କର ପର୍ବପର୍ବାଣୀ ଯାନିଯାତ୍ରା ଆଉ ଓଷା ବାର ସେବା ପୂଜା ବେଶଭୂଷା ରୀତିନୀତି ଓ ଭୋଗରାଗ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଉତ୍କଳୀୟ ସାମାଜିକ ପରମ୍ପରାର ନିବିଡ଼ ସମ୍ପର୍କ ପ୍ରତିଷ୍ଠିତ। ଏହି ପରମ୍ପରା ସିଦ୍ଧ ସାମାଜିକ ଚଳଣୀର ପ୍ରବର୍ତ୍ତନ ଓ ପ୍ରତିପାଳନ କରି ଏହାର ମର୍ଯ୍ୟାଦା ମହାତ୍ମ୍ୟ ବୈଶିଷ୍ଟ୍ୟ ଓ ତାତ୍ପର୍ଯ୍ୟ ପରିବର୍ତ୍ତନ କରି ସ୍ମରଣୀୟ କରି ରଖିବା ହେଉଛି ଜଗନ୍ନାଥ ସଂସ୍କୃତିର ଶ୍ରେଷ୍ଠତ୍ୱ।
1: ପୂର୍ବରୁ ପୁରୀର ରାଘବ ଦାସ ମଠ ଗୋଟିଏ ଦିନ, ବଡ଼ ଓଡ଼ିଆ ମଠ ଗୋଟିଏ ଦିନ ଏବଂ ରାଜାଙ୍କ ଇଷ୍ଟେଟ୍ ଗୋଟିଏ ଦିନ, ଏହିପରି ତିନି ଦିନ ଅଧରପଣା ଦେଉଥିଲେ। ଅଧରପଣା ଦେବା ପାଇଁ ମଠକୁ ଜମି ଖଞ୍ଜା ମିଳିଥିଲା। ମନ୍ଦିର ସରକାରଙ୍କ ଅଧୀନକୁ ଯିବା ପରେ ଗଜପତି ଇଷ୍ଟେଟ୍ରୁ ଦିଆଯାଉଥିବା ଅଧରପଣା ଏବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଉଛି। ତିନି ଦିନ ଅଧରପଣା ହେଉନଥିବାରୁ ଗୋଟିଏ ଦିନରେ ସମସ୍ତେ ଦେଇଥାନ୍ତି। ରାଘବ ଦାସ ମଠ ପକ୍ଷରୁ ତିନି ହାଣ୍ଡି, ବଡ଼ ଓଡ଼ିଆ ମଠ ପକ୍ଷରୁ ତିନି ହାଣ୍ଡି, ଅବଶିଷ୍ଟ ହାଣ୍ଡି ଶ୍ରୀମନ୍ଦିର ପ୍ରଶାସନ ଦ୍ୱାଦଶୀ ଦିନ ଯୋଗାଇଥାନ୍ତି। ତେଣୁ ଏଥିପାଇଁ ଐତିହାସିକ ଦୃଷ୍ଟିରୁ ଯଦି ବିଚାର କରିବା, ଅଧରପଣା ପରମ୍ପରା ବହୁତ ପ୍ରାଚୀନ।

ଜଗନ୍ନାଥ ମନ୍ଦିର ଶୀର୍ଷରେ ଖଞ୍ଜା ଯାଇଥିବା ନୀଳଚକ୍ର ଓଡ଼ିଶାର ଧାର୍ମିକ ପରମ୍ପରାରେ ଅଷ୍ଟଧାତୁର ଚକ୍ରଟିଏ ମାତ୍ର ନୁହେଁ, ଏହା ଅନ୍ୟତମ ଦେବତା ଭାବରେ ଗୃହୀତ। ଏଣୁ ଭକ୍ତମାନେ ନୀଳଚକ୍ର ବା ତା ଉପରେ ଉଡ଼ିଥିବା ବାନା ଆଖିରେ ପଡ଼ିବା ମାତ୍ରେ ପ୍ରଣିପାତ କରନ୍ତି। ଜଗନ୍ନାଥ ଯେହେତୁ ସ୍ୱୟଂ ବିଷ୍ଣୁ ଓ ବିଷ୍ଣୁ ନୀଳାବୟବ, ତାଙ୍କ ମନ୍ଦିରର ଚକ୍ରକୁ ନୀଳଚକ୍ର କୁହାଯାଏ। ଓଡ଼ିଶାରେ ନୀଳଚକ୍ରମାନେ ହିଁ ଶ୍ରୀମନ୍ଦିରର ଶୀର୍ଷରେ ସ୍ଥାପିତ ଧାତବ ଚକ୍ରକୁ ବୁଝାଯାଏ। କବି ତେଣୁ କହିଛନ୍ତି, ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା। ଏହା ସ୍ପଷ୍ଟ କରେ ଯେ ନୀଳଚକ୍ର ଓ ଚକ୍ର ଉପରେ ଉଡ଼ୁଥିବା ବାନାର ମହାତ୍ମ୍ୟକୁ ମୁକ୍ତକଣ୍ଠରେ ସ୍ୱୀକାର କରାଯାଇଛି। ଶ୍ରୀମନ୍ଦିରର ନୀଳଚକ୍ରଟି ପ୍ରକାଣ୍ଡକାୟ। ବାହ୍ୟଚକ୍ର ଓ ଅନ୍ତଚକ୍ର ଏ ଦୁଇଟି ଚକ୍ରକୁ ନେଇ ନୀଳଚକ୍ର ନିର୍ମିତ। ବାହ୍ୟଚକ୍ରର ପରିଧି ପ୍ରାୟ 36 ଫୁଟ, ଅନ୍ତଚକ୍ରର ପରିଧି ପ୍ରାୟ 10 ଫୁଟ। ଏ ଦୁଇ ଚକ୍ରକୁ ସଂଯୁକ୍ତ କରିଛି 8 ଗୋଟି ଧାତବ ଅର। ନୀଳଚକ୍ର ପାଇଁ ନିର୍ଦ୍ଦିଷ୍ଟ ସେବାୟତମାନେ ମଧ୍ୟ ନିଯୁକ୍ତ ହୋଇଛନ୍ତି। ବଂଶାନୁକ୍ରମେ ନୀଳଚକ୍ରଙ୍କ ସେବା କରୁଥିବା ସେବାୟତମାନେ ଗରୁଡ଼ ସେବକ ବା ଚୁନରା ନିଯୋଗ ନାମରେ ପରିଚିତ। ଏମାନଙ୍କୁ ଗରୁଡ଼ ସେବକ କୁହାଯିବାର କାରଣ ଏହି ଯେ ମନ୍ଦିରର ଭୋଗମଣ୍ଡପ ନିକଟରେ ଥିବା ଗରୁଡ଼ ସ୍ତମ୍ଭର ଗରୁଡ଼ଙ୍କ ସେବା ମଧ୍ୟ ଏଇମାନେ ହିଁ କରନ୍ତି। ଗରୁଡ଼ଙ୍କୁ ବସ୍ତ୍ର ପିନ୍ଧାଇବା, ଫୁଲରେ ସଜାଇବା, ତାଙ୍କ ସମୀପରେ ଘିଅ ଦୀପ ଜାଳିବା ଏମାନଙ୍କର କାମ। ନୀଳଚକ୍ରରେ ବାନା ବାନ୍ଧିବା କେବଳ ନୁହେଁ, ନୀଳଚକ୍ର ତଳେ ଘିଅ ଦୀପ ଜାଳିବା ମଧ୍ୟ ଗରୁଡ଼ ସେବକଙ୍କର ହିଁ କାମ।

0: ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣୁଥିଲେ ଅଧରପଣା ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରିଥିଲେ ସୁରେନ୍ଦ୍ର କୁମାର ମିଶ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗିତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସୁଗମ ସଙ୍ଗୀତରେ ଆଜି ଶୁଣନ୍ତୁ ଆଧୁନିକ ଗୀତ। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ବନଜା ମିଶ୍ର, ଗୀତ ରଚନା ବାବାଜୀ ଚରଣ ଭୋଲା।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟ।

0: ଅନୁସାରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ
1: କାର୍ଯ୍ୟକ୍ରମ ଶେଷରେ ମୀରା ତ୍ରିପାଠୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ରାଜେନ୍ଦ୍ର ବେହେରା।

0: हेलो
1: हेलो
0: हेलो। हाँ आ गया, कौन?
1: हेलो
0: हेलो
1: हेलो
0: हाँ आ गया, के कहुतले? हाँ
1: हृदय मांगी जाए तो विरह बेदना रे, मन जोड़ी रे तो प्रेम वर्षा रे, तो साथे बुलीबा को तो साथे भेजीबा को मन हुए काहे रे, तो साथे संपर्क अच्छी रे एमिति रे, मांगी पारिबो निकी जड़ की वर्षा रे। नमस्कार एंड गुड मॉर्निंग, चंद्रकांत पुष्टि ग्राम गोपपुरा पोस्ट निश्चिंत बोली जिला कटकपुर कहुची।
0: आज्ञा आज्ञा नमस्कार, बहुत बढ़िया लगला आपन कविताटा।
1: ଆଜ୍ଞା ବହୁତ ବହୁତ ଧନ୍ୟବାଦ।
0: ଆଜ୍ଞା ଆପଣ ବହୁତ ଲେଖାଲେଖି କରସନ୍ ବୋଧେ?
1: ଆଜ୍ଞା ମୁଁ ତ ବହୁତ କବିତା ଲେଖାଲେଖି କରୁଛି, ଆଜି ପର୍ଯ୍ୟନ୍ତ 2006 ମସିହାରୁ କବିତା ଗପ ଲେଖାଲେଖି କରୁଛି ଆଜି ପର୍ଯ୍ୟନ୍ତ।
0: ଆଚ୍ଛା ଆଚ୍ଛା, ବହୁତ ବଢ଼ିଆ। ଆଚ୍ଛା ପହିଲା କହିଦଉନ୍ ତ କେନ୍ ଗୀତ ଶୁଣମା ଯେ? ଆଜି
1: ଆଜି ମୁଁ ଶୁଣିବି ତେରେ ନାମର ତୁମସେ ମିଲନା ବାତ କରନା ବଡ଼ା ଅଚ୍ଛା ଲାଗତା ହେ।
0: ଆଚ୍ଛା ଆଚ୍ଛା, ମତେ ଲାଗୁଛି ଆପଣ ସଲମାନ ଖାନର ଫ୍ୟାନ ବି ବୋଧେ।
1: ଆଜ୍ଞା ମୁଁ ସଲମାନ ଖାନ ଫିଲ୍ମ ଯେତେବେଳେ ଏଟା ରିଲିଜ ହେଇଥିଲା 2003 ମସିହାରେ, ସେତେବେଳେ ମଧ୍ୟ ମୁଁ ଫିଲ୍ମଟା ଦେଖିଥିଲି, ଆଉ ଆମର ଟିଭିରେ ଆସିଥିଲା ମୁଁ ଦେଖିଥିଲି,
0: ଆଚ୍ଛା
1: ବହୁତ
0: ଆଚ୍ଛା
1: ବଢିଆ ଥିଲା ଫିଲ୍ମଟା, ମୁଁ 2-3 ଥର ଦେଖିଛି ଫିଲ୍ମଟା, ବହୁତ ବଢିଆ ଫିଲ୍ମ।
0: ଆଚ୍ଛା, ଆଉ ସଲମାନ ଖାନର ସେ ହେୟାର ଷ୍ଟାଇଲଟା?
1: ହେୟାର ଷ୍ଟାଇଲ ବି ବହୁତ ବଢିଆ ହେଇଥିଲା, କାହିଁକି ମୁଁ ବି ତାଙ୍କ ଭଳିଆ ବି ହେୟାର ଷ୍ଟାଇଲ ମଧ୍ୟ ରଖିଥିଲି।
0: ଆଚ୍ଛା ଆଚ୍ଛା, ବହୁତ ବଢିଆ ତାହେଲେ। ଆଚ୍ଛା ଠିକ୍ ଅଛି, ତାହେଲେ ଏଇ ଗୀତଟି ଶୁଣିବା।
1: ଆଜ୍ଞା
0: ହଉ, କାହାକୁ ଡେଡିକେଟ୍ କରିବେ?
1: ମୁଁ ଗୀତ ଡେଡିକେଟେଡ୍ କରିବି ମୋର ସାଙ୍ଗ ମଲ୍ଲଜ ଆଣ୍ଡ ମୋର ଆଉ ଜଣେ ଅପା ଅଛନ୍ତି ଲାବଣ୍ୟ ଅପା।
0: ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି, ତାହେଲେ ଆଜ୍ଞା ଫୋନ୍ କରୁଥିବେ, ଚାଲନ୍ତୁ ଏଇ ଗୀତଟି ଶୁଣିବା।
1: ଆଜ୍ଞା ରହୁଛି, ନମସ୍କାର।

0: ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ହେଲୋ ଅନୁରୋଧ କାର୍ଯ୍ୟକ୍ରମକେ ଆପଣଙ୍କୁ ସ୍ୱାଗତ ଆଜ୍ଞା। ଜୁହାର ଜୁହାର, କେନୁ କହୁଛନ୍ ଆଜ୍ଞା? ଆଚ୍ଛା, ବରଗଡ଼ରୁ କହୁଛନ୍। କାଣା କରୁଛନ୍ ଆଜ୍ଞା? ଚାଷବାସ କରୁଛନ୍। ଏବେ ବେଲେ କାଇଁ ଚାଷ କରୁଛନ୍? ଆଚ୍ଛା ଆଚ୍ଛା ଆଚ୍ଛା, ପହିଲା କହିଦଉନ୍ ତ କେନ୍ ଗୀତଟା ଶୁଣମା ଯାଇଛି? ଆଚ୍ଛା ଠିକ୍ ଅଛେ ଆଜ୍ଞା। ଆଉ ଆପଣଙ୍କର ହାଲଚାଲ କେନ୍ତା? ଯେ ମନ ଫିଲ୍ମର କହିଲେ ଯେ ମନ ଫିଲ୍ମର କେନ୍ ଗୀତଟା? ଆଚ୍ଛା ଆଚ୍ଛା, ହଉ ଠିକ୍ ଅଛେ ଆଜ୍ଞା। ଆଉ ଆପଣଙ୍କର ଆଡ଼େ ବର୍ଷା ହଉଛେ? ସମ୍ବଲପୁରରେ ବି କାଲି ରାତି ବହୁତ ବର୍ଷିଥିଲା। ଆଉ ସମ୍ବଲପୁର ଆଡ଼େ ଆସନ୍ କି ନା ଆସନ୍? ଆଚ୍ଛା, ସମଲେଇ ମନ୍ଦିର ଆସନ୍। ଆଚ୍ଛା ହଉ ଠିକ୍ ଅଛେ ଆଜ୍ଞା, ତାହେଲେ ଆପଣଙ୍କର ଇ ଗୀତଟା ଶୁଣମା। ହଁ ଠିକ୍ ଅଛେ ଆଜ୍ଞା, କରୁନ୍।
1: ମୋର ଦାଦା ହେଲେ ନୟନ କୁମାର ପରିବା
0: ଆଜ୍ଞା,
1: ଭାଇ ହେଲେ ଗୌରୀ ଶଙ୍କର ପରିବା।
0: ଆଚ୍ଛା ଆଚ୍ଛା ଠିକ୍ ଅଛେ ଆଜ୍ଞା, ଆପଣଙ୍କର ମାଧ୍ୟମରେ ଆମର ଶ୍ରୋତାମାନଙ୍କୁ ଆମେ ଇ ଗୀତକେ ଡେଡିକେଟ୍ କରିଦେଉଛୁ। ତାହେଲେ ଆସୁନ୍ ଶୁଣମା ଇ ଗୀତକେ। ଆଜ୍ଞା ଜୁହାର, ନମସ୍କାର।

0: ହ୍ୟାଲୋ ହ୍ୟାଲୋ,
1: ଆଜ୍ଞା
0: ନମସ୍କାର ଆଜ୍ଞା, କେନ କହୁଛନ୍? ଆଚ୍ଛା ଆଚ୍ଛା, ପହଲା କହିଦିଅନ୍ତୁ କେନ୍ ଗୀତଟା ଶୁଣମା ଯେ ଆଜି?
1: ଆଇ ମିଲନ ଜି ରାତ୍ର ଗାନା ଶୁଣମା ଆଜ୍ଞା।
0: ଆଚ୍ଛା, ହେ ଫିଲ୍ମରୁ ସାବନ କା ମହିନା ଶୁଣମା ଗୀତଟା? ଆପଣଙ୍କର ଆଡ଼େ ବର୍ଷା ହେଇଛେ ବେଲ କାଲି? କାଲି ରାତି ଇନ ବି ବହୁତ ବର୍ଷା ହେଲା। ଓହୋ, ଆଚ୍ଛା ଆଚ୍ଛା। ଆଉ ଆଜ୍ଞା, ଆପଣ କାଣା କରସନ୍? ଆଚ୍ଛା ଆଚ୍ଛା, ବେଲେ ଦୁକାନ ଭଲ ଚାଲିଛି ଆପଣଙ୍କର? ଆଉ ଘରେ କି କି ଅଛନ୍? ହ୍ୟାଲୋ, ଘରେ କି କି ଅଛନ୍? ବୋଇଲି
1: ଘରେ ମୁଇଁ ଅଛେ, ମୋର ଗୋଟେ ଝିଅ ଅଛେ ଆଉ ମୋର ପତ୍ନୀ ଅଛେ।
0: ଆଚ୍ଛା ଆଚ୍ଛା, ସବେ ଶୁଣସନ୍ ରେଡ଼ିଓ?
1: ହଁ, ସମସ୍ତେ ରେଡ଼ିଓ ଶୁଣସନ୍।
0: ଆଚ୍ଛା, ବହୁତ ବଢ଼ିଆ, ହଉ ଠିକ୍ ଅଛେ ଆଜ୍ଞା। ତାହେଲେ ଆପଣଙ୍କର ଏଇ ଗୀତଟା ଶୁଣମା?
1: ଆଜ୍ଞା,
0: ହଉ ଠିକ୍ ଅଛେ ଆଜ୍ଞା, ଫୋନ୍ କରୁଥିବେ?
1: ନିଶ୍ଚିତ ଆଜ୍ଞା। ହଉ
0: ଆଜ୍ଞା,
1: ନମସ୍କାର।
0: ଆଜ୍ଞା ନମସ୍କାର।

ଆପଣମାନେ ଶୁଣୁଛନ୍ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଉପସ୍ଥାପନାରେ ମୁଇଁ ପ୍ରୀତରଞ୍ଜନ ପଣ୍ଡା, ବୈଷୟିକ ସହାୟତା କୁନାଲ ମହାପାତ୍ର ଆଉ ଅରୁଣ କୁମାର ନାୟକ। ଇ କାର୍ଯ୍ୟକ୍ରମଥି ଆପଣମାନଙ୍କର ମନପସନ୍ଦର ଗୀତ ଶୁଣବାର୍ ଲାଗି ଆମନିକେ ସବୁ ଶନିବାର ରବିବାର ସକାଳର 9-10 ବଜେ ଭିତରେ ଫୋନ୍ କରିପାରିବେ। ଆମର ଫୋନ୍ ନମ୍ବର ହେଲା 0663-241-240 ଆଉ 0663-241-231।

0: ଜରିଆରେ ଫର୍ମ 6 ରେ ନାମ ପଞ୍ଜୀକରଣ, ଫର୍ମ 8 ରେ ଭୋଟର ତାଲିକାର ତଥ୍ୟ ସଂଶୋଧନ, ଫର୍ମ 7 ରେ ନାମ ଅପସାରଣ ଏବଂ ଫର୍ମ 6B ରେ ଭୋଟର ଆଇଡି ସହିତ ଆଧାର ସଂଯୋଗୀକରଣ। ଏକ ସୁସ୍ଥ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ କରନ୍ତୁ, ଗଣତନ୍ତ୍ରକୁ ସୁଦୃଢ଼ କରନ୍ତୁ।
1: ଧରିତ୍ରୀ ସିନେମାର ଇ ଗୀତଟା ଶୁନମା। ଗୀତକେ ଗାଇଛନ୍ ଶ୍ୟାମଲ ମିତ୍ର, ଗୀତକେ ଲେଖିଛନ୍ ଶିବବ୍ରତ ଦାସ, ସଙ୍ଗୀତ ନିର୍ଦ୍ଦେଶନା ଉପେନ୍ଦ୍ର କୁମାର।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ ଠିକଣା ଶିକ୍ଷାଗତ ଯୋଗ୍ୟତା ବୟସ ଜାତି ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖନ୍ତୁ। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖିବେ। ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241091।

0: ସୂଚନାଟି ଏତିକିରେ ଶେଷ ହେଲା।
1: ପ୍ରଫୁଲ୍ଲ କରଙ୍କର ଲେଖା ଆଉ ସଙ୍ଗୀତ ନିର୍ଦ୍ଦେଶନାରେ ଆସୁନ୍ ସୁନ୍ମା ଇ ଗୀତ୍ଟା। ଗୀତ୍କେ ଗାଇଛନ୍ ଚିତ୍ତ ଜେନା, ବାଣୀ ଜୟରାମ ଆଉ ସାଥୀ। ସିନେମା ବଳିଦାନ।

0: ಬೆಳಕು ಸುಂದರ ಪಾರ.
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ଇହାଦେ ଶୁଣୁନ୍ ଚକା ଭଉଁରୀ ସିନେମାର ଇ ଗୀତ। ଗୀତ୍କେ ଲେଖିଛନ୍ ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ଅକ୍ଷୟ ମହାନ୍ତି, ଗାଇଛନ୍ ଅନୁରାଧା ପଡ଼ୱାଲ ଆଉ ମହମ୍ମଦ ଅଜିଜ।

ଏନୁ ଶେଷହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମୁଲ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଆଜିକାଇଥି ଏଲ୍ଓସି କାରଗିଲ ସିନେମାର ଗୀତମାନଙ୍କେ ଶୁଣୁନ। ଗୀତ ଲେଖିଛନ୍ ଜାଭେଦ ଅଖତାର, ସଙ୍ଗୀତ ଦେଇଛନ୍ ଅନୁ ମଲ୍ଲିକ। ପହଲା ଶୁଣୁନି, ଗୀତଟା ଗାଇଛନ୍ ସୁଖବିନ୍ଦର ସିଂ, ରୁକୁମାର ରାଠୋଡ, ହରିହରନ, ଉଦିତ ନାରାୟଣ ଆର୍ ସୋନୁ ନିଗମ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଇତାରପରେ ସୋନୁ ନିଗମ ଆର୍ ଶ୍ରେୟା ଘୋଷାଲଙ୍କର କଣ୍ଠନୁ ସୁନୁନି ଗୀତଟା। ଗୀତ ଲେଖିଛନ୍ ଜାଭେଦ ଅଖତାର।

0: ଦିନ ଶେଷ ହେଲା ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଆଜିକା ଏଥି ଏଲୋସି କାରଗିଲ ସିନେମାର ଗୀତମାନଙ୍କେ ଶୁଣିଲେ ଗୀତ ଲେଖିଥିଲେ ଜାଭେଦ ଅଖତାର ସଙ୍ଗୀତ ଦେଇଥିଲେ ଅନୁ ମଲ୍ଲିକ ଆକାଶବାଣୀ ସମ୍ବଲପୁର ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭାବ ବିନିମୟର କାର୍ଯ୍ୟକ୍ରମ ମନ୍ କି ବାତ୍ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ପରେ ପରେ ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର ରିଲେ କରି ଶୁଣାଇବ ଆକାଶବାଣୀ କଟକ କେନ୍ଦ୍ରରୁ
1: ଶୁଣନ୍ତୁ ଏକ ବିଶେଷ ସୂଚନା ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ

0: साथियों, मुझे विश्वास है इसे सुनकर आपके मन को बहुत अच्छा लगा होगा। मुझे देव वर्मा जी पर बहुत गर्व है। पारंपरिक संगीत को लोकप्रिय बनाने का उनका प्रयास बहुत ही सराहनीय है। मेरा आग्रह है कि आप भी अपने आसपास के पारंपरिक वाद्य यंत्र की जानकारी सोशल मीडिया पर जरूर शेयर करें। आपकी यह कोशिश दूसरों को भी पारंपरिक भारतीय संगीत से जरूर जोड़ेगी। मेरे प्यारे देशवासियों, कल 27 जुलाई को भारत रत्न डॉक्टर एपीजे अब्दुल कलाम जी की पुण्यतिथि है। डॉक्टर कलाम के व्यक्तित्व में कई प्रेरक रूप थे, लेकिन उनके हृदय के सबसे करीब एक शिक्षक की भूमिका थी। वे बच्चों और युवाओं को बड़े सपने देखने के लिए प्रेरित करते थे। संयोग से इसी हफ्ते हम गुरु पूर्णिमा का पावन पर्व मनाएंगे। हमारे माता पिता हमारे पहले गुरु होते हैं। स्कूल के शिक्षक हमें अक्षर ज्ञान देते हैं। गुरु पूर्णिमा ऐसे सभी गुरुओं के प्रति कृतज्ञता जताने का अवसर है। मैं देश के सभी शिक्षकों और गुरुजनों को श्रद्धापूर्वक प्रणाम करता हूं। साथियों, कुछ ही सप्ताह बाद हम अपनी स्वतंत्रता का महापर्व भी मनाएंगे। 15 अगस्त हर भारतीय के लिए गर्व का दिन है। ये उन असंख्य वीरों को याद करने का दिन है जिन्होंने भारत माता की स्वतंत्रता के लिए अपना सब कुछ समर्पित कर दिया। उनके त्याग और तपस्या की वजह से आज हमारे हाथ में तिरंगा है। इस तिरंगे में हमारे संविधान के आदर्श हैं। साथियों, पिछले कुछ वर्षों में हर घर तिरंगा अभियान ने पूरे देश को एक अद्भुत भावना से जोड़ा है। हर घर हर गली में तिरंगे का उत्सव दिखाई देता है। इस वर्ष भी हमें हर घर तिरंगा अभियान को पूरे उत्साह के साथ आगे बढ़ाना है। अपने घर पर पूरे सम्मान के साथ तिरंगा फहराना है। साथियों, हर वर्ष 15 अगस्त से पहले आप मुझे बहुत से विचार और सुझाव भेजते हैं। इस वर्ष भी आप अपने विचार MyGov पर जरूर साझा कीजिए। मुझे आपके सुझावों का इंतजार है। साथियों, मन की बात में आज इतना ही। अगले महीने हम फिर मिलेंगे देशवासियों की अनेक नई उपलब्धियां और प्रेरक प्रयासों के साथ। तब तक के लिए मुझे अनुमति दीजिए। बहुत बहुत धन्यवाद। नमस्कार।
1: मन की बात आकाशवाणी के माध्यम से माननीय प्रधानमंत्री श्री नरेंद्र मोदी अपने मन की बातें साझा कर रहे थे। हम आपको बता दें कि माननीय प्रधानमंत्री के इस प्रसारण के बाद मन की बात के क्षेत्रीय भाषा में अनुवाद का प्रसारण आकाशवाणी और दूरदर्शन के संबद्ध प्रादेशिक केंद्रों से तथा संस्कृत भाषा में अनुवाद का प्रसारण आकाशवाणी दिल्ली के इंद्रप्रस्थ चैनल मीडियम वेव 366.3 मीटर अर्थात 819 किलोहर्ट्ज और FM गोल्ड 100.1 मेगाहर्ट्ज पर अभी किया जाएगा। मन की बात के क्षेत्रीय भाषाओं का पुनः प्रसारण आज रात 8 बजे आकाशवाणी के संबद्ध प्रादेशिक केंद्रों से और अंग्रेजी अनुवाद का प्रसारण FM रेनबो 102.6 मेगाहर्ट्ज पर किया जाएगा।
2: क्या आप परेशानियों से घिरे हैं? मन भारी याद रखें, समाधान आपके पास है। टेलीमानस के निशुल्क नंबर 14416 पर कॉल करें। कहीं से भी कभी भी 24 घंटे यह सुविधा उपलब्ध है। यहाँ आपकी बात सुनी जाती है, समझी जाती है और आपको सही दिशा दी जाती है। आप अकेले नहीं हैं, मदद बस एक कॉल दूर है।
1: यह कार्यक्रम आकाशवाणी के दिल्ली केंद्र से प्रसारित किया गया।
3: सुनुथिले मन की बात शीर्षक भारतर माननीय प्रधानमंत्री श्री नरेन्द्र मोदी ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ। ଶୁଣନ୍ତୁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
4: ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। ଆମ ଜୀବନରେ ଏପରି ଅନେକ କିଛି ତାରିଖ ଥାଏ ଯାହାକୁ ମନେ ରଖିବା ପାଇଁ କ୍ୟାଲେଣ୍ଡର ଦେଖିବାର ଆବଶ୍ୟକତା ନଥାଏ। ଆଜି ଜୁଲାଇ 26 ତାରିଖ ସେହିଭଳି ଗୋଟିଏ ତାରିଖ। ଆଜି ହେଉଛି କାର୍ଗିଲ ବିଜୟ ଦିବସ। ଏହି ଦିନଟି ଆମକୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ। ଏହି ଦିନଟି ଆମକୁ ଆମର ବୀର ଯବାନମାନଙ୍କ ଅଦମ୍ୟ ସାହସକୁ ସ୍ମରଣ କରାଇଦିଏ। କାର୍ଗିଲର ସୁଉଚ୍ଚ ଶିଖରଗୁଡ଼ିକ, ପ୍ରତିକୂଳ ପାଗ, ଶତ୍ରୁର ଆହ୍ୱାନ, ପ୍ରତ୍ୟେକ ପରିସ୍ଥିତି ଆମ ସୈନିକମାନଙ୍କ ଆଗରେ ଥିଲା, କିନ୍ତୁ ସେମାନଙ୍କ ସାହସ ପ୍ରତ୍ୟେକ ଆହ୍ୱାନଠାରୁ ଅଧିକ ଥିଲା। ସେମାନେ ଭାରତ ମାତାର ସୁରକ୍ଷା ପାଇଁ ନିଜର ସର୍ବସ୍ୱ ଅର୍ପିତ କରିଦେଲେ। ଆଜି କାର୍ଗିଲ ବିଜୟ ଦିବସ ଅବସରରେ ମୁଁ ସମସ୍ତ ବୀର ଶହୀଦ ଏବଂ ବୀର ସୈନିକମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, ଆଜି ଭାରତ କେବଳ ନିଜ ବୀରମାନଙ୍କୁ ସ୍ମରଣ କରେ ତାହା ନୁହେଁ, ବରଂ ନୂତନ ପିଢ଼ିକୁ ସେମାନଙ୍କ କାହାଣୀ ମଧ୍ୟ କହିଥାଏ। ଏହି ଭାବନାକୁ ନେଇ ଚଳିତ ବର୍ଷ ଗୋଟିଏ ବିଶେଷ ଶୌର୍ଯ୍ୟ ବିଜୟ ଯାତ୍ରା ଆରମ୍ଭ କରାଯାଇଛି। 14 ଜୁଲାଇରୁ ଦିଲ୍ଲୀର ନ୍ୟାସନାଲ ୱାର୍ ମେମୋରିଆଲ୍ଠାରୁ ଆରମ୍ଭ ହୋଇଥିବା ଏହି ମୋଟରସାଇକେଲ ଯାତ୍ରା ଦ୍ରାସର କାର୍ଗିଲ ୱାର୍ ମେମୋରିଆଲ୍ ପର୍ଯ୍ୟନ୍ତ ଯିବ। ଏହାର ବାର୍ତ୍ତା ହେଉଛି ୱାନ୍ ରାଇଡ୍ ୱାନ୍ ନେସନ୍ ୱାନ୍ ସାଲ୍ୟୁଟ୍। ଏହି ଯାତ୍ରା ଆମକୁ ମନେ ପକାଇ ଦିଏ ଯେ ରାଷ୍ଟ୍ର ପାଇଁ ଦିଆଯାଇଥିବା ବଳିଦାନକୁ କେବେ ହେଲେ ପାଶୋରୀ ଦେଇ ହେବ ନାହିଁ। ବନ୍ଧୁଗଣ, ଆଜି ଭାରତ ନିଜର ସୈନିକମାନଙ୍କ ସାହସ ସହ ନିଜର ବୈଷୟିକ କ୍ଷମତାକୁ ମଧ୍ୟ ଲଗାତାର ଭାବେ ସୁଦୃଢ଼ କରିଚାଲିଛି। କିଛିଦିନ ପୂର୍ବରୁ ଭାରତୀୟ ନୌବାହିନୀରେ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ସାମିଲ କରାଗଲା। ଏହି ଆଧୁନିକ ଯୁଦ୍ଧ ଜାହାଜର ଡିଜାଇନ୍ ଏବଂ ନିର୍ମାଣ ଭାରତରେ ହିଁ କରାଯାଇଛି। ଏଥିରେ 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହୃତ ହୋଇଛି। ଏହା ଆତ୍ମନିର୍ଭର ଭାରତର ବୃଦ୍ଧି ପାଉଥିବା ଶକ୍ତିର ପ୍ରତୀକ। ଚଳିତ ମାସ DRDO ପିନାକା ଲଙ୍ଗ୍ ରେଞ୍ଜ ଗାଇଡେଡ୍ ରକେଟ୍ର ସଫଳ ପରୀକ୍ଷଣ କରିଛି। ଏହି ସଫଳତା ପଛରେ ଆମର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କର ମିଳିତ ପରିଶ୍ରମ ରହିଛି। ମାତ୍ର 2-3 ଦିନ ପୂର୍ବେ DRDO କୁଶା ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ବନ୍ଧୁଗଣ, ଆଜି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ହେଉ, ସୁରକ୍ଷା ସାମଗ୍ରୀ ରପ୍ତାନୀ ହେଉ, କିମ୍ବା ମିତ୍ର ଦେଶମାନଙ୍କ ସହ ରାଜନୈତିକ ସହଯୋଗ ହେଉ, ଭାରତ କ୍ରମାଗତ ଭାବେ ନୂତନ ଶିଖର ଆଡ଼କୁ ମାଡ଼ି ଚାଲିଛି। ଚଳିତ ମାସ ଆରମ୍ଭରେ ମୁଁ ଇଣ୍ଡୋନେସିଆରେ ଥିଲି, ଯେଉଁଠି ବ୍ରହ୍ମୋସ୍ ଏବଂ ଅସ୍ତ୍ର ମିଜାଇଲ୍ ପାଇଁ ଗୋଟିଏ ବଡ଼ ଚୁକ୍ତି ସ୍ୱାକ୍ଷରିତ ହେଲା। ଭାରତର ପ୍ରତିରକ୍ଷା ଉପକରଣ ଏବଂ ଜ୍ଞାନକୌଶଳ ଉପରେ ବିଶ୍ୱର ଭରସା ବଢ଼ି ଚାଲିଛି। ଆସନ୍ତୁ, ଏହି କାର୍ଗିଲ ବିଜୟ ଦିବସ ଅବସରରେ ଆମେ ଆମର ଅମର ଶହୀଦମାନଙ୍କୁ ପ୍ରଣାମ କରିବା ଏବଂ ଏକ ସୁରକ୍ଷିତ, ସକ୍ଷମ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ନିଜ ସଂକଳ୍ପକୁ ଆହୁରି ସୁଦୃଢ଼ କରିବା। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ର ବିଗତ ଅଧ୍ୟାୟରେ ମୁଁ ଆପଣମାନଙ୍କ ସହିତ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲି। ବର୍ଷା ଜଳର ପ୍ରତିଟି ଟୋପାକୁ ସଂରକ୍ଷିତ କରିବାର ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ମୁଁ ଅନୁରୋଧ କରିଥିଲି। କ୍ୟାଚ୍ ଦ ରେନ୍ର ବାର୍ତ୍ତା ବହୁତ ସ୍ପଷ୍ଟ। ଯେଉଁଠାରେ ବି ବର୍ଷା ହେଉ, ଯେତେବେଳେ ବି ବର୍ଷା ହେଉ, ସେହି ଜଳକୁ ସେହିଠାରେ ହିଁ ସଂରକ୍ଷିତ କରନ୍ତୁ। ତେଣୁ July 4 ସାରା ଦେଶରେ ଗୋଟିଏ ବିଶେଷ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ବର୍ଷା ଜଳ ସଂରକ୍ଷଣ, ଗ୍ରାଉଣ୍ଡ ୱାଟର ରିଚାର୍ଜ, ପୁରୁଣା ଜଳସ୍ରୋତଗୁଡ଼ିକୁ ପୁନର୍ଜୀବିତ କରିବା ଏବଂ ବୃକ୍ଷରୋପଣକୁ ନୂତନ ଗତି ପ୍ରଦାନ କରାଯାଉଛି। ଏକଥା ଜାଣି ମୁଁ ବହୁତ ଖୁସି ଯେ ଗାଁ ହେଉ କି ସହର, ପଞ୍ଚାୟତ ହେଉ କି ସାମାଜିକ ସଂଗଠନ, ପ୍ରତ୍ୟେକ ସ୍ଥାନରେ ଲୋକେ ଆଗ୍ରହର ସହିତ ଏଥିରେ ଅଂଶଗ୍ରହଣ କରିଛନ୍ତି। କେଉଁଠି ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର କରାଯାଉଛି ତ କେଉଁଠି କୂଅ ଏବଂ ବାମ୍ଫିଗୁଡ଼ିକୁ ପୁନର୍ଜୀବିତ କରାଯାଉଛି। ବନ୍ଦ ପଡ଼ିଥିବା ବୋରୱେଲ୍ ଏବେ ଗ୍ରାଉଣ୍ଡ ୱାଟର ରିଚାର୍ଜର ମାଧ୍ୟମ ସାଜିଛି। ବନ୍ଧୁଗଣ, ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ପ୍ରାୟ 1500 ପୁଷ୍କରିଣୀ ଖନନ କରାଯାଇଛି। ନରସିଂହପୁରରେ ଅମୃତ ସରୋବରଗୁଡ଼ିକୁ ସୁସଜ୍ଜିତ କରାଯାଇଛି। ମହାରାଷ୍ଟ୍ରର ନାସିକରେ ବହୁମାତ୍ରାରେ ଜଳ ସଂରକ୍ଷଣର କ୍ଷମତା ବିକଶିତ ହୋଇଛି। ଆନ୍ଧ୍ରପ୍ରଦେଶର ନନ୍ଦିଆଲରେ ସମସ୍ତ ଗ୍ରାମ ପଞ୍ଚାୟତ ଏହି ଅଭିଯାନ ସହ ଯୋଡ଼ି ହୋଇଛନ୍ତି ଏବଂ ପୁରୁଣା ପୋଖରୀଗୁଡ଼ିକୁ ପୁଣି ଥରେ ବ୍ୟବହାର ଯୋଗ୍ୟ କରାଯାଉଛି। ଆମ ସହରଗୁଡ଼ିକ ମଧ୍ୟ ପଛରେ ନାହାନ୍ତି। ଛତିଶଗଡ଼ର କୋର୍ବା, ଓଡ଼ିଶାର ଭୁବନେଶ୍ୱର ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଏହି ଅଭିଯାନର ଉତ୍ସାହଜନକ ପରିଣାମ ଦେଖିବାକୁ ମିଳୁଛି। ଆସନ୍ତୁ, ଆମେ ମଧ୍ୟ ନିଜ ଆଖପାଖରେ ଥିବା କୌଣସି ପୋଖରୀ, କୂଅ କିମ୍ବା ବାମ୍ଫିର ଦାୟିତ୍ୱ ନେବା, ପାଣିର ପ୍ରତିଟି ବୁନ୍ଦାକୁ ସଂରକ୍ଷିତ କରିବା। ଆଜି ସଞ୍ଚୟ କରାଯାଇଥିବା ପ୍ରତ୍ୟେକ ବୁନ୍ଦା ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ ସବୁଠାରୁ ବଡ଼ ପୁଞ୍ଜି। ମୋର ପ୍ରିୟ ଦେଶବାସୀଗଣ, ମାତ୍ର କିଛିଦିନ ପୂର୍ବେ ଗ୍ଲାସ୍ଗୋଠାରେ କମନୱେଲ୍ଥ ଗେମ୍ସ ଆରମ୍ଭ ହୋଇଛି। ପ୍ରତ୍ୟେକ ଦେଶବାସୀ ଭାରତୀୟ ଦଳକୁ ନିରନ୍ତର ନିଜର ଶୁଭେଚ୍ଛା ଦେଉଛନ୍ତି। ସମସ୍ତ ଖେଳାଳି ଏବଂ ଆଥଲେଟ୍ ସୁନ୍ଦର ପ୍ରଦର୍ଶନ କରନ୍ତୁ ଏବଂ ଲୋକଙ୍କ ହୃଦୟ ଜୟ କରନ୍ତୁ, ଏହା ହିଁ ସେମାନଙ୍କ କାମନା। ବନ୍ଧୁଗଣ, ବିଗତ ଦିନରେ ଆମ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ଅନେକ ଚମତ୍କାର ଉପଲବ୍ଧି ହାସଲ କରିଛନ୍ତି। ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ ଜାପାନ ଓପେନ୍ର ଟାଇଟଲ୍ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ତାଙ୍କର ଏହି ଉପଲବ୍ଧିକୁ ନେଇ ସାରା ଦେଶ ଗର୍ବ କରୁଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଲଣ୍ଡନରେ ଲର୍ଡ଼ସ୍ ଷ୍ଟାଡିୟମରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ବିଜୟୀ ହୋଇଛି। ଏହା ଏକ ଐତିହାସିକ ବିଜୟ। ଆମ ଦଳ 270 ରନ୍ର ଗୋଟିଏ ବଡ଼ ବ୍ୟବଧାନରେ ଏହି ମ୍ୟାଚ୍ ଜିତିଛି। କିନ୍ତୁ କଥା କେବଳ ଏତିକି ନୁହେଁ, ଲର୍ଡ଼ସ୍ର ସୁଦୀର୍ଘ ଇତିହାସରେ ଏହା ଥିଲା ମହିଳା ଦଳମାନଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍। 1983ରେ ଏହି ମଇଦାନରେ ଭାରତ ନିଜର ପ୍ରଥମ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲା। ଏବେ ଆମର ନାରୀଶକ୍ତି ଏହିଠାରେ ହିଁ ଦେଶର ନାଁ ରଖିଛନ୍ତି। ବନ୍ଧୁଗଣ, କିଛି ପ୍ରଚେଷ୍ଟା ଛୋଟ ହୋଇଥିଲେ ସୁଦ୍ଧା ବହୁତ ଗୁରୁତ୍ୱ ବହନ କରେ। ମୁଁ କେରଳମରେ ଏର୍ଣ୍ଣାକୁଲମର ସାଉଥ୍ ଚିତୁରରେ କ୍ରୀଡ଼ା କ୍ଷେତ୍ରରେ ଏଭଳି ଗୋଟିଏ ପ୍ରଚେଷ୍ଟା ବିଷୟରେ ଜାଣିବାକୁ ପାଇଛି। ସେଠାକାର ଗୋଟିଏ ସ୍କୁଲରେ ସଂସ୍କୃତ କ୍ଲବ ରହିଛି। ଏଠାକାର ଶିକ୍ଷକ ଅଭିଳାଷ ଜୀ ଅତି ନିଆରା ଢଙ୍ଗରେ ସଂସ୍କୃତକୁ ଲୋକପ୍ରିୟ କରାଉଛନ୍ତି। ଏହି ଅଭିଯାନକୁ ଅକ୍ଷର କନ୍ଦୁକ ଭାବେ ନାମିତ କରାଯାଇଛି। ଏଠାରେ ସଂସ୍କୃତର ଅକ୍ଷରଗୁଡ଼ିକୁ ଫୁଟବଲରେ ବ୍ୟବହାର ହେଉଥିବା ଶବ୍ଦ ସହିତ ଯୋଡ଼ି ସହଜ ଢଙ୍ଗରେ ବୁଝାଇ ଦିଆଯାଇଥାଏ, ଯାହାଦ୍ୱାରା ଏହାକୁ ଶିଖିବାରେ ତ ଖୁସି ଲାଗେ, ତା ସଙ୍ଗେ ସଙ୍ଗେ କ୍ରୀଡ଼ା ସହ ଲୋକଙ୍କ ସମ୍ପର୍କ ମଧ୍ୟ ଆହୁରି ସୁଦୃଢ଼ ହୋଇଥାଏ। ମୋର ପ୍ରିୟ ଦେଶବାସୀଗଣ, ଗତ ରବିବାର ଦିନ ବିକ୍ରମ ଏକର ସଫଳ ଉତ୍କ୍ଷେପଣ ଯୋଗୁଁ ପ୍ରତ୍ୟେକ ଦେଶବାସୀ ଗୌରବ ଅନୁଭବ କରିଥିଲେ। ଆମେ ସମସ୍ତ ଭାରତୀୟ ମହାକାଶ କ୍ଷେତ୍ରର ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲୁ। ଏହା ପ୍ରାଇଭେଟ୍ ସେକ୍ଟର ଦ୍ୱାରା ବିକଶିତ ପ୍ରଥମ ରକେଟ୍। ଆମର ଯୁବ ନବସୃଜକମାନେ ତାହା କରି ଦେଖାଇଛନ୍ତି ଯାହା କଳ୍ପନା କରିବା ମଧ୍ୟ କଷ୍ଟକର ଥିଲା। ସେମାନେ ଅଦ୍ଭୁତ କୌଶଳ, ଆଗ୍ରହ ଏବଂ ଧୈର୍ଯ୍ୟ ପ୍ରଦର୍ଶିତ କରିଛନ୍ତି। ଦୀର୍ଘ ସମୟ ଧରି ଆମର ସ୍ପେସ୍ ସେକ୍ଟର ଘରୋଇ କ୍ଷେତ୍ର ପାଇଁ ବନ୍ଦ ଥିଲା। ଏହି କ୍ଷେତ୍ରରେ ଆଗ୍ରହୀ ଥିବା ଅନେକ ଯୁବକ ଯୁବତୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳୁନଥିଲା। ଯୁବବର୍ଗଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ସ୍ପେସ୍ ସେକ୍ଟରକୁ ପ୍ରାଇଭେଟ୍ ସେକ୍ଟର ପାଇଁ ଉନ୍ମୁକ୍ତ କରିଦେଲୁ। ଆଜି ଏହାର ପରିଣାମ ବିଶ୍ୱ ଦେଖୁଛି। ବନ୍ଧୁଗଣ, ଆମର ଯୁବସାଥୀମାନେ ବିଜ୍ଞାନରେ ମଧ୍ୟ ଭାରତର ଟେକ ରଖୁଛନ୍ତି। ସାଇନ୍ସ ଅଲମ୍ପିଆଡ୍ସ ପୃଥିବୀର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରତିଦ୍ୱନ୍ଦ୍ୱିତାମାନଙ୍କ ମଧ୍ୟରେ ଗୋଟିଏ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନିଅନ୍ତି। ଏହି ମାସରେ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ଏବଂ ମ୍ୟାଥମେଟିକ୍ସର ଅଲମ୍ପିଆଡ୍ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକରେ ଭାରତୀୟ ଦଳ ଖୁବ୍ ସମ୍ମାନଜନକ ପ୍ରଦର୍ଶନ କଲା। ଫିଜିକ୍ସ ଅଲମ୍ପିଆଡ୍ରେ ଭାଗ ନେଇଥିବା ଆମର ସମସ୍ତ 5 ଜଣ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଲେ ଏବଂ ଭାରତ ପ୍ରଥମ ର୍ୟାଙ୍କ୍ ପ୍ରାପ୍ତ ହେଲା। ଗତ ଏକ ଦଶନ୍ଧି ଭିତରେ ହୋଇଥିବା ପ୍ରତ୍ୟେକ ଫିଜିକ୍ସ ଅଲମ୍ପିଆଡ୍ରେ ଆମ ଦେଶର ଛାତ୍ରଛାତ୍ରୀମାନେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ ଜିତିଛନ୍ତି। କେମିଷ୍ଟ୍ରି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହା ହେଉଛି ଅଦ୍ୟାବଧି ଆମର ସର୍ବୋତ୍ତମ ପ୍ରଦର୍ଶନ। ବାୟୋଲୋଜି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ପଦକ ଜିତିଛନ୍ତି। ଏଗୁଡ଼ିକ ମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ ପଦକ ମଧ୍ୟ ରହିଛି। ସେଭଳି ମ୍ୟାଥମେଟିକ୍ସ ଅଲମ୍ପିଆଡ୍ରେ ଆମର ଛାତ୍ରଛାତ୍ରୀମାନେ 2 ସ୍ୱର୍ଣ୍ଣ ଏବଂ 4 ରୌପ୍ୟ ପଦକ ଲାଭ କରିଛନ୍ତି। ଦେଶର ଯୁବପିଢ଼ି ପାଇଁ ମୁଁ ଗର୍ବିତ। ଭାରତରେ ଅଲମ୍ପିଆଡ୍ ଏବଂ ହାକାଥନ୍ର ସଂସ୍କୃତି ନିରନ୍ତର ବଢ଼ି ଚାଲିଛି। ମୋର ବିଶ୍ୱାସ, ଦେଶର ଅଧିକରୁ ଅଧିକ ଯୁବକ ଏହିସବୁ ଫୋରମରେ ରୁଚି ଦେଖାଇବେ ଏବଂ ଭାରତର ପତାକା ଉଡ଼ାଇବେ। ମୋର ପ୍ରିୟ ଦେଶବାସୀଗଣ, ଯଦି କୌଶଳ ଅଛି ଆଉ କିଛି କରିବାର ସାହସ ଅଛି, ତେବେ ସବୁ ରାସ୍ତା ସହଜ ହୋଇଯିବ। କାଶ୍ମୀରର ପାରମ୍ପରିକ ଚଟେଇ ବଗୁ ପାଇଁ ଆଜି ଯେଉଁ ପ୍ରୟାସ ହେଉଛି, ସେଥିରେ କୌଶଳ ଓ ସାହସର ଝଲକ ଦେଖିବାକୁ ମିଳୁଛି। ଏହାକୁ ପାଣିରେ ହେଉଥିବା ସରୁ ସରୁ କାଠି, ସର୍କଣ୍ଡେ ଏବଂ ପାଳରୁ ତିଆରି କରାଯାଏ। ଏହି ଚଟେଇ ବୁଣିବାର ପରମ୍ପରା ବର୍ଷ ବର୍ଷ ପୁରୁଣା। ଏଥିରେ ପ୍ରଥମେ କାଶ୍ମୀରର କାଦୁଆ ଅଞ୍ଚଳରୁ ଘାସ ଏବଂ ସର୍କଣ୍ଡେ କାଟି ଅଣାଯାଏ। ତାକୁ ଖରାରେ ଶୁଖାଇବା ପରେ ବଛାଯାଏ ଏବଂ ହାତ ଦ୍ୱାରା ବୁଣିବା କାମ କରାଯାଏ। 2 କାରିଗରଙ୍କୁ ଗୋଟିଏ ଚଟେଇ ବୁଣିବା ପାଇଁ ପାଖାପାଖି 4 ଲାଗେ। ଏହି ଚଟେଇ ସୁନ୍ଦର ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏହାର ଗୋଟିଏ ବଡ଼ ଗୁଣ ହେଲା, ଏହା ଗ୍ରୀଷ୍ମକାଳରେ ଥଣ୍ଡା ଲାଗିବ ଏବଂ ଶୀତ ସମୟରେ ଉଷୁମ ଲାଗିବ। ପୂର୍ବରୁ ଏହା କାଶ୍ମୀରର ପ୍ରତ୍ୟେକ ଘରେ ଦେଖାଯାଉଥିଲା, କିନ୍ତୁ ଗତ କେତେ ବର୍ଷ ହେଲା ଏହାର ଉପଯୋଗ କମ୍ ହେବାରେ ଲାଗିଥିଲା। ଏହି ସମୟରେ ଶ୍ରୀନଗରର ଗୁଲାମ ହୁସେନ ଜୀ ଏବଂ ତାଙ୍କ ଝିଅ ତଞ୍ଜିଲା ଜୀ ଗୋଟିଏ ସଂକଳ୍ପ ନେଲେ, ଦୁହେଁ ବଗୁଶିଳ୍ପ ପରମ୍ପରାକୁ ଗୋଟିଏ ନୂତନ ଜୀବନ ଦେବାରେ ଲାଗିପଡ଼ିଲେ। ଗୁଲାମ ହୁସେନ ଜୀ ଅତି ସାଧାରଣ ପରିବାରର ଲୋକ। ତାଙ୍କୁ ଏହି କାମ କରିବାରେ ନାନା ପ୍ରକାର ଆହ୍ୱାନ ମଧ୍ୟ ଆସିଲା, କିନ୍ତୁ ବଗୁର ସଂରକ୍ଷଣ ପାଇଁ ତାଙ୍କର ସଂକଳ୍ପ ଅଟଳ ଥିଲା। ଦେଖୁ ଦେଖୁ ତାଙ୍କର ପ୍ରଚେଷ୍ଟାରେ ବହୁତ ଲୋକ ଯୋଗଦେଲେ। ଗୁଲାମ ହୁସେନ ଜୀ ଏହି କୌଶଳକୁ ଖୁବ୍ ବଢ଼େଇଲେ। ତାଙ୍କର ଏହି କାର୍ଯ୍ୟରେ ଆଞ୍ଚଳିକ ସ୍ତରରେ ତାଙ୍କୁ ସରକାରୀ ସାହାଯ୍ୟ ମଧ୍ୟ ମିଳିଲା। ଆଜି ଦ୍ରୁତ ବେଗରେ ଲୋକପ୍ରିୟ ହେଉଥିବା ବଗୁ ଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟ ପହଞ୍ଚିଲାଣି। ଏହି ପ୍ରୟାସରେ ସାଥୀ ହୋଇଥିବା ଲୋକଙ୍କ ପାଇଁ ମୁଁ ବହୁତ ଗର୍ବ ଅନୁଭବ କରେ। ଆଜିକାଲି ଆମେ ସମସ୍ତେ ଲୋକାଲ ପ୍ରଡକ୍ଟ ଉପରେ ଗୁରୁତ୍ୱ ଦେଉଛୁ। ଭୋକାଲ ଫର୍ ଲୋକାଲର ମନ୍ତ୍ର ନେଇ ଆମେମାନେ ଆଗେଇ ଚାଲିଛୁ। ଏହି ପରିପ୍ରେକ୍ଷୀରେ କାଶ୍ମୀରର ବଗୁ ମଧ୍ୟ ଆପଣଙ୍କ ଘରର ଗୋଟିଏ ଅଙ୍ଗ ହେଉ, ଏ ବିଷୟରେ ଥରେ ଭାବିବେ ନିଶ୍ଚୟ। ବନ୍ଧୁଗଣ, ଚା ଆମ ଦେଶର ଖାଲି ଏକ ପାନୀୟ ନୁହେଁ, ବରଂ ଗୋଟିଏ ଆପଣାପଣର ମାଧ୍ୟମ। ସକାଳର ଆରମ୍ଭ ହେଉ, ବନ୍ଧୁଙ୍କ ସହ ସାକ୍ଷାତ ହେଉ, ଅଥବା ପରିବାର ସହିତ କିଛି କ୍ଷଣ ବିତାଇବା ହେଉ, ଚା ପ୍ରତ୍ୟେକ ସମୟରେ ଗୋଟିଏ ଅଙ୍ଗ ହୋଇଯାଇଥାଏ। ଚା ସହିତ ମୋର ସମ୍ପର୍କ କ'ଣ, ଏମିତି ତ ଆପଣମାନେ ଭଲ ଭାବେ ଜାଣନ୍ତି। କିନ୍ତୁ ଆଜି ମୁଁ ଯେଉଁ ଚା'ର କଥା କହୁଛି, ତାହା ଖାଲି ସ୍ୱାଦ ନୁହେଁ, ବରଂ ଅନେକ ଭଉଣୀମାନଙ୍କ ଜୀବନରେ ଆତ୍ମନିର୍ଭରତାର ନୂଆ ବାସ୍ନା ଭରିଦେଇଛି। ଉତ୍ତରପ୍ରଦେଶର ବିଜ୍ନୋର ଜିଲ୍ଲାର ଲକ୍ଷୀୱାଲା ଗାଁର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଗ ଦେଇଥିବା ମହିଳାମାନେ ବିଦୁର ପ୍ରେରଣା ସ୍ୱଦେଶୀ ହର୍ବାଲ୍ ଟି ତିଆରି କରିଛନ୍ତି। ଏଥିରେ ଲେମନ୍ ଗ୍ରାସ୍, ଗୁଳୁଚି, ମୁଲେଠି, ତୁଳସୀ, କଞ୍ଚା ହଳଦୀ, ଡାଳଚିନି, ଅଳେଇଚ ଏବଂ ପାନ ମଧୁରୀ ଭଳି ପ୍ରାକୃତିକ ସାମଗ୍ରୀ ମିଶାଯାଇଛି। ନୂତନ ସ୍ୱାଦ ଏବଂ ଗୁଣ ଯୋଗୁଁ ଏହି ଚା ବହୁତ କମ୍ ସମୟରେ ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପ୍ରୟାଗରାଜର ମହାକୁମ୍ଭ ଏବଂ ଦିଲ୍ଲୀର ଇଣ୍ଟରନ୍ୟାସନାଲ ଫୁଡ୍ ଫେଷ୍ଟିଭାଲରେ ଏହି ହର୍ବାଲ ଚା'କୁ ବହୁତ ପ୍ରଶଂସା ମିଳିଛି। ବିଦେଶରୁ ଆସିଥିବା ଲୋକମାନେ ମଧ୍ୟ ଏହା ପ୍ରତି ଖୁବ୍ ଆଗ୍ରହ ଦେଖାଇଛନ୍ତି। ବନ୍ଧୁଗଣ, ସବୁଠାରୁ ପ୍ରେରଣାଦାୟୀ କଥା ହେଉଛି ଏହାର ଆରମ୍ଭ। ଏହି ସମ୍ପୂର୍ଣ୍ଣ ପ୍ରୟାସଟି କେବଳ 1,00,000 ଟଙ୍କାରେ ଆରମ୍ଭ ହୋଇଥିଲା। ଆଜି ଏହି ବ୍ରାଣ୍ଡ ଦେଶର ବଡ଼ ବଡ଼ ସଂସ୍ଥା ପର୍ଯ୍ୟନ୍ତ ପହଞ୍ଚିପାରିଛି। ଏହି ପ୍ରଚେଷ୍ଟା ଆମକୁ ଜଣାଇ ଦେଇଛି ଯେ ଯେତେବେଳେ ସ୍ଥାନୀୟ ଜ୍ଞାନ, ପ୍ରକୃତି ଏବଂ ମହିଳାମାନଙ୍କ ଆତ୍ମବିଶ୍ୱାସ ଏକାଠି ହୋଇଯାଏ, ସେତେବେଳେ ଗୋଟିଏ ଛୋଟ ପ୍ରଚେଷ୍ଟା ମଧ୍ୟ ବଡ଼ ପରିବର୍ତ୍ତନର ଶୁଭାରମ୍ଭ କରିଥାଏ। ମୋର ପ୍ରିୟ ଦେଶବାସୀଗଣ, ଆଜି ସାରା ଦେଶରେ ଏକ ପେଡ଼ ମା କେ ନାମ ଅଭିଯାନ ମାଧ୍ୟମରେ ଲୋକମାନେ ପ୍ରକୃତି ପ୍ରତି ନିଜର ଦାୟିତ୍ୱ ପାଳନ କରୁଛନ୍ତି। ଯେତେବେଳେ ସମାଜ ଏହି ଭାବନା ସହିତ ଯୋଡ଼ି ହୋଇଯାଏ, ସେତେବେଳେ ବହୁତ ପ୍ରେରଣାଦାୟୀ ଉଦାହରଣ ଦେଖିବାକୁ ମିଳେ। ବନ୍ଧୁଗଣ, ଅହମ୍ମଦାବାଦରେ ଗଣଭାଗିଦାରୀର ଅଦ୍ଭୁତ ଶକ୍ତି ଦେଖିବାକୁ ମିଳିଛି। ଭାଡ଼ଜ ଅଞ୍ଚଳରେ ଗୋଟିଏ ଘଣ୍ଟା ଭିତରେ 3,50,000ରୁ ଅଧିକ ଚାରା ରୋପଣ କରାଗଲା। ଏଥିରେ 25,000ରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ସ୍କୁଲ ପିଲା, ଏନ୍ସିସି କ୍ୟାଡେଟ୍ସ, ସ୍ୱୟଂସେବକ ଏବଂ ସାଧାରଣ ନାଗରିକ ସମସ୍ତେ ଏହି ଅଭିଯାନରେ ସାମିଲ ହେଲେ। ଆଗାମୀ ବର୍ଷରେ ଏହି ଗଛଗୁଡ଼ିକ ଏକ ଘଞ୍ଚ ସହର ଜଙ୍ଗଲର ରୂପ ନେବ। ଏହି ପ୍ରଚେଷ୍ଟାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ଦିଆଯାଇଛି। ବନ୍ଧୁଗଣ, ଏକ ପେଡ଼ ମା କେ ନାମ ଅଭିଯାନ ଦ୍ୱାରା ଉତ୍ତରପ୍ରଦେଶରେ ମଧ୍ୟ ଜନଶକ୍ତିର ଅଦ୍ଭୁତ ସଂକଳ୍ପ ଦେଖିବାକୁ ମିଳିଛି। ସେଠାରେ ଗୋଟିଏ ଦିନ ଜୁଲାଇ 12 ତାରିଖରେ 35 କୋଟିରୁ ଅଧିକ ଚାରା ଲଗାଯାଇଛି। ଉତ୍ତରପ୍ରଦେଶର ସାଂସଦ ହୋଇଥିବାରୁ ଏହା ମୋ ପାଇଁ ମଧ୍ୟ ଗର୍ବର ବିଷୟ। ମୋର ପ୍ରିୟ ଦେଶବାସୀଗଣ, ଗଛ କେବଳ ମନୁଷ୍ୟମାନଙ୍କ ପାଇଁ ନୁହେଁ, ବରଂ ତାହା ଅଗଣିତ ଜୀବମାନଙ୍କ ପାଇଁ ମଧ୍ୟ ଘର ହୋଇଥାଏ। ଗୁଜରାଟର ଗିର୍ ଜଙ୍ଗଲରେ ପ୍ରାୟ 60 ବର୍ଷ ପରେ ଇଣ୍ଡିଆନ୍ ଗ୍ରେ ହର୍ଣ୍ଣବିଲ୍ ପୁଣି ବସା ତିଆରି କରୁଛି। ଏହା ଗିର୍ ଜଙ୍ଗଲରେ ବର୍ଷ ବର୍ଷ ଧରି ହେଉଥିବା ସଂରକ୍ଷଣ ଏବଂ ପୁନଃସ୍ଥାପନା ପ୍ରୟାସର ପରିଣାମ ଅଟେ। ହର୍ଣ୍ଣବିଲ୍କୁ ଜଙ୍ଗଲର କୃଷକ କୁହାଯାଇଥାଏ। ଏମାନେ ଫଳ ଖାଆନ୍ତି ଆଉ ମଞ୍ଜିଗୁଡ଼ିକୁ ଦୂରଦୂରାନ୍ତ ପର୍ଯ୍ୟନ୍ତ ପହଞ୍ଚାଇଥାନ୍ତି। ସେହି ମଞ୍ଜିରୁ ଜଙ୍ଗଲରେ ନୂଆ ନୂଆ ଗଛ ସୃଷ୍ଟି ହୁଏ। ଏହିଭଳି ଗୋଟିଏ ପକ୍ଷୀ ଜଙ୍ଗଲକୁ ପୁଣି ଥରେ ସବୁଜ ସୁନ୍ଦର କରିବାରେ ସାହାଯ୍ୟ କରୁଛି। ମୁଁ ଆପଣ ସମସ୍ତଙ୍କୁ କହିବି ଯେ ଆମେ ନିଜ ଜୀବନର କୌଣସି ବିଶେଷ ଅବସରକୁ ପ୍ରକୃତି ସହିତ ଅବଶ୍ୟ ଯୋଡ଼ିବା। ମାଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ। ଆଜି ଲଗାଇଥିବା ଗୋଟିଏ ଛୋଟିଆ ଚାରା ଆଗାମୀ ପିଢ଼ି ପାଇଁ ସବୁଜିମା, ସ୍ୱଚ୍ଛ ପବନ ଏବଂ ସୁନ୍ଦର ଭବିଷ୍ୟତର ମୂଳଦୁଆ ହୋଇପାରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଜାଣନ୍ତି ଯେ ପ୍ଲାଷ୍ଟିକ୍ ପ୍ରଦୂଷଣ ଆଜି ସାରା ଦୁନିଆର ପରିବେଶ ପାଇଁ ଗୋଟିଏ ବଡ଼ ଆହ୍ୱାନ ହୋଇ ଠିଆ ହୋଇଛି। ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ର ବର୍ଜ୍ୟବସ୍ତୁ ବର୍ଷ ବର୍ଷ ଧରି ପ୍ରକୃତି ପାଇଁ କ୍ଷତିକାରକ ହୋଇ ରହୁଛି। ଏଥିପାଇଁ ପ୍ଲାଷ୍ଟିକ୍ର ସଠିକ୍ ପରିଚାଳନା ଅତ୍ୟନ୍ତ ଜରୁରୀ। ବନ୍ଧୁଗଣ, ବିହାରର ସୀତାମଢ଼ିରେ ୱେଷ୍ଟ ଟୁ ୱେଲ୍ଥର ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଆବର୍ଜନାକୁ ପୁନଃ ପ୍ରକ୍ରିୟାକରଣ କରି ସେଥିରୁ ଆକର୍ଷକ ବେଞ୍ଚ ତିଆରି କରାଯାଉଛି। ଗୋଟିଏ ବେଞ୍ଚ ତିଆରି ହେବାରେ ପ୍ରାୟ 40 କିଲୋଗ୍ରାମ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ଲାଗିଯାଉଛି। ଏହା ମଜବୁତ ସ୍ଥାୟୀ ଏବଂ ଆରାମଦାୟକ ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏଗୁଡ଼ିକୁ ସରକାରୀ ସ୍କୁଲ, ପାର୍କ ଓ ସାର୍ବଜନୀନ ସ୍ଥାନମାନଙ୍କରେ ଲଗାଯାଉଛି। ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ପରିବେଶ ସଂରକ୍ଷଣ ପ୍ରତି ସଚେତନତା ବଢ଼ୁଛି। ଏହି ପ୍ରୟାସରେ ସ୍ଥାନୀୟ ଏକକ ସହିତ ଜିଲ୍ଲା ପ୍ରଶାସନର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ରୋଜଗାରର ଅବସର ମଧ୍ୟ ସୃଷ୍ଟି ହୋଇଛି। ସୀତାମଢ଼ୀର ଏହି ପ୍ରୟାସ ଆମକୁ କହିଦିଏ ଯେ ରିଡ୍ୟୁସ୍, ରିୟୁଜ୍ ଏବଂ ରିସାଇକେଲ୍ ଆଜି ଖାଲି ଏକ ନାରା ହୋଇନାହିଁ, ବରଂ ଆମ ଜୀବନର ଗୋଟିଏ ଅଙ୍ଗ ହେବାରେ ଲାଗିଛି। ବନ୍ଧୁଗଣ, ଆପଣଙ୍କର ମନେଥିବ ଗତଥରର ମନ୍ କି ବାତ୍ରେ ମୁଁ ଗଣେଶ ଉତ୍ସବ ବିଷୟରେ କଥା ହୋଇଥିଲି। ମୁଁ ଅନୁରୋଧ କରିଥିଲି ଯେ ଆମେ ନିଜ ଦେଶର ମାଟିରେ ତିଆରି ହୋଇଥିବା ଗଣେଶ ମୂର୍ତ୍ତିର ପୂଜା କରିବା ଉଚିତ। ଆମେ ଘରେ POP ତିଆରି ହୋଇଥିବା ଗଣେଶ ବା ବିଦେଶରୁ ଆସିଥିବା ଗଣେଶ ମୂର୍ତ୍ତି ବଦଳରେ ଆମ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ସ୍ଥାପିତ କରିବା ଉଚିତ। ଏହି ବିଷୟରେ ଅନେକ ଲୋକ ମୋତେ ନିଜର ବାର୍ତ୍ତା ଦେଇଛନ୍ତି। ଲୋକମାନେ କହିଛନ୍ତି ଯେ ସେମାନେ ମୋର ଅନୁରୋଧକୁ ଗ୍ରହଣ କରିଛନ୍ତି। ସେମାନେ ସ୍ଥାନୀୟ ମାଟିରୁ ତିଆରି ହୋଇଥିବା ଗଣେଶକୁ ସ୍ଥାପିତ କରିବାର ସଂକଳ୍ପ ନେଇଛନ୍ତି। ଲୋକମାନେ ଲେଖିଛନ୍ତି ଯେ ମନ୍ କି ବାତ୍ରେ ପୂର୍ବରୁ ହିଁ ଏହି ବିଷୟରେ ଚର୍ଚ୍ଚା ହେବା ଦ୍ୱାରା ତାଙ୍କୁ ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବାରେ ସହଜ ହୋଇଛି। ମୁଁ ପୁଣି ଥରେ ନିଜର ଅନୁରୋଧ ଦୋହରାଉଛି। ଏ ବର୍ଷ ଗଣପତି ପୂଜାରେ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ନିଜ ଘରେ ସ୍ଥାପିତ କରନ୍ତୁ, ତାଙ୍କର ପୂଜା କରନ୍ତୁ। ଆପଣଙ୍କର ଏହି ପ୍ରୟାସ ମଧ୍ୟ ଏକ ପ୍ରକାର ପ୍ରକୃତିର ପୂଜା ହେବ। ମୋର ପ୍ରିୟ ଦେଶବାସୀଗଣ, ମୁଁ ବର୍ତ୍ତମାନ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବି ଯାହାଙ୍କ ବିଷୟରେ ଶୁଣିବା ପରେ ଆପଣ ଗର୍ବ ଅନୁଭବ କରିବେ। ଏପରି ଜଣେ ବ୍ୟକ୍ତିତ୍ୱ ଯିଏ ସାଇନ୍ସ ଓ ଇନୋଭେସନ୍ କ୍ଷେତ୍ରରେ ବହୁବିଧ କାର୍ଯ୍ୟ କରୁଛନ୍ତି। ଏହାକୁ ନେଇ ବିଶ୍ୱରେ ସେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ମାତ୍ର ଏହା ପରେ ବି ସେ ନିଜର ମୂଳଦୁଆ ସହ ଖୁବ୍ ଗଭୀର ଭାବେ ଯୋଡ଼ି ହୋଇ ରହିଛନ୍ତି। ସୁଯୋଗ ପାଇବା ମାତ୍ରେ ସେ ନିଜର ଜନ୍ମଭୂମିକୁ ସମ୍ମାନ ଦେବାକୁ ଭୁଲନ୍ତି ନାହିଁ। ସେହି ବ୍ୟକ୍ତି ଜଣକ ହେଉଛନ୍ତି ମଣିପୁରର ଡକ୍ଟର ରୋନାଲ୍ଡୋ ଲେସ୍ରା ମହାଶୟ। ତାଙ୍କର ନାମ ହେଉଛି ରୋନାଲ୍ଡୋ, କିନ୍ତୁ କାମରେ ସେ ଜଣେ ମହାକାଶ ପଦାର୍ଥ ବିଜ୍ଞାନୀ। ସେ ଜାପାନରେ କାର୍ଯ୍ୟ କରନ୍ତି ଆଉ ୟଙ୍ଗ ଗ୍ୟାଲାକ୍ସିଜ୍ ନାମକ ଏକ ବିଶାଳ ସମୂହର ଆବିଷ୍କାର କରିଥିବା ଟିମ୍ର ଜଣେ ସଦସ୍ୟ। ବାସ୍ତବରେ ସେ ଏହି ସମ୍ପୂର୍ଣ୍ଣ ସମୂହର ନାମକୁ ମଣିପୁରର ଏକ ସୁନ୍ଦର ହ୍ରଦ ସହ ଯୋଡ଼ି ଏହାକୁ ଲୋକତକ୍ ପ୍ରୋଟୋକ୍ଲଷ୍ଟର ନାମରେ ନାମିତ କରିଛନ୍ତି। ଲୋକତକ୍ ହେଉଛି ମଧୁର ଜଳର ଏକ ବିଶାଳ ହ୍ରଦ। ଲୋକତକ୍ ହ୍ରଦରେ ଭାସୁଥିବା ଫୁମ୍ବଡ଼ିଗୁଡ଼ିକ ମିଶି ଏକ ଅଦ୍ଭୁତ ଲ୍ୟାଣ୍ଡସ୍କେପ୍ ସୃଷ୍ଟି କରେ। ଏପରି ଲାଗେ ଯେମିତି ବିସ୍ତୃତ ସମୁଦ୍ର ଭିତରେ ଛୋଟ ଛୋଟ ଦ୍ୱୀପ ଭାସୁଛନ୍ତି। ସେହିପରି ଭାବେ ୟୁନିଭର୍ସରେ ଏହି ନୂଆ ଗ୍ୟାଲେକ୍ସିଗୁଡ଼ିକ ଏକ ବୃହତ୍ ସଂରଚନା ସୃଷ୍ଟି କରିଥାନ୍ତି। ଆଜି ମଣିପୁରର ଲୋକତକ୍ କେବଳ ଦେଶର ମାନଚିତ୍ରରେ ନୁହେଁ, ବରଂ ବିଶାଳ ବ୍ରହ୍ମାଣ୍ଡରେ ମଧ୍ୟ ନିଜର ଚମତ୍କାରିତା ପ୍ରଦର୍ଶନ କରୁଛି। ଏହି ଉପଲବ୍ଧି ପ୍ରତ୍ୟେକ ଭାରତୀୟକୁ ଗୌରବାନ୍ୱିତ କରୁଛି। ଏହାଦ୍ୱାରା ଆମର ଯୁବବନ୍ଧୁମାନେ ଏକଥା ଶିଖିପାରିଛନ୍ତି ଯେ ସେମାନେ ନିଜ ପରମ୍ପରା ସହ ଯୋଡ଼ି ହୋଇ ମଧ୍ୟ ନୂତନ ଶିଖରକୁ ଛୁଇଁପାରିବେ। ଏହା ଏପରି ମୂଳତତ୍ଵ ଯାହା ତାରାମଣ୍ଡଳକୁ ମଧ୍ୟ ଆଲୋକିତ କରିପାରେ। ମୋର ପ୍ରିୟ ଦେଶବାସୀଗଣ, ଆଉ କିଛିଦିନ ପରେ ଅଗଷ୍ଟ 7 ତାରିଖକୁ ଆମ ଦେଶ ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ ରୂପେ ପାଳନ କରିବ। ଏହି ଅବସରରେ ଆମ ବୁଣାକାର ଭାଇ ଭଉଣୀମାନଙ୍କର କୌଶଳ ଓ ସୃଜନଶୀଳତାର ଉତ୍ସବକୁ ପାଳନ କରୁ। ଆମର ଏ ବନ୍ଧୁମାନେ ପିଢ଼ି ପରେ ପିଢ଼ି ପ୍ରଚଳିତ ଏହି ପରମ୍ପରାକୁ ଆଗକୁ ବଢ଼ାଇବାରେ ଚାଲିଛନ୍ତି। ବନ୍ଧୁଗଣ, ହାତ ତିଆରି ପ୍ରତ୍ୟେକ ପରିଧାନ କୌଣସି ନା କୌଣସି କ୍ଷେତ୍ର, ସମୁଦାୟ ଓ ତତ୍ସହିତ ଜଡ଼ିତ ଅସଂଖ୍ୟ ଲୋକଙ୍କ କାହାଣୀକୁ ସାମ୍ନାକୁ ଆଣିଥାଏ। ଏମାନେ ସେହି ଲୋକ ଯେଉଁମାନେ ଗର୍ବର ସହ ଭାରତର ସାଂସ୍କୃତିକ ଐତିହ୍ୟକୁ ସାଇତି ରଖିବା କାମରେ ଲାଗିଛନ୍ତି। ଆଜିର ଦିନରେ ମୋର ନିବେଦନ, ଆମେ ହସ୍ତକଳାକୁ ପ୍ରୋତ୍ସାହିତ କରି ଆମ ବୁଣାକାର ବନ୍ଧୁମାନଙ୍କୁ ସମ୍ମାନ ଜଣାଇବା। ଆସନ୍ତୁ ଆମେ ଭୋକାଲ୍ ଫର୍ ଲୋକାଲ୍ର ଭାବନାକୁ ଆହୁରି ସଶକ୍ତ କରିବା। ବନ୍ଧୁଗଣ, ଆଜି ଦେଶରେ ଯେପରି ଭାବେ ହ୍ୟାଣ୍ଡଲୁମ୍କୁ ପ୍ରୋତ୍ସାହନ ଦିଆଯାଉଛି, ଏହାଦ୍ୱାରା ବହୁ ସଂଖ୍ୟକ ଲୋକଙ୍କ ଜୀବନ ଉନ୍ନତ ହେବାରେ ଲାଗିଛି। ପୋଚମ୍ପଲ୍ଲୀରୁ ପାଟନା ଓ କୁଚମ୍ପଲ୍ଲୀରୁ କଚ୍ଛ ପର୍ଯ୍ୟନ୍ତ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ। ଆଜି ଏପରି ଅନେକ ଲୋକ ଓ ସଂଗଠନ ରହିଛନ୍ତି ଯେଉଁମାନେ ହ୍ୟାଣ୍ଡଲୁମ୍ ସହ ଜଡ଼ିତ ଆମର ଗୌରବଶାଳୀ ପରମ୍ପରାକୁ ନୂତନ ଉର୍ଜା ଓ ପରିଚୟ ପ୍ରଦାନ କରୁଛନ୍ତି। କିଏ ପୋଚମ୍ପଲ୍ଲୀ ଇକତ୍ର ସୁନ୍ଦର ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି ତ ଆଉ କିଏ ମହିଳା ବୁଣାକାରମାନଙ୍କୁ ନେଇ ଉଲ୍ ପ୍ରଡକ୍ଟ ତିଆରି କରୁଛନ୍ତି। କିଛି ଲୋକ କେରଳମର ପାରମ୍ପରିକ କସାଭୁ କଳାକୁ ମଧ୍ୟ ସଂରକ୍ଷିତ କରିବାରେ ଲାଗିଛନ୍ତି। ଏହାଦ୍ୱାରା ଆମ ମା ଭଉଣୀମାନଙ୍କୁ ରୋଜଗାର ବି ମିଳିପାରୁଛି। ବନ୍ଧୁଗଣ, ଆଉ ଏକ ବିଷୟ ଯାହା ମୁଁ ବିଶେଷ ରୂପେ ଉଲ୍ଲେଖ କରିବାକୁ ଚାହିଁବି ତାହା ହେଉଛି ଖଦି। ଆମେ ସମସ୍ତେ ଜାଣୁ ଖଦି ମହାତ୍ମା ଗାନ୍ଧୀଙ୍କ ଖୁବ୍ ପ୍ରିୟ ଥିଲା। ବିଗତ କିଛି ବର୍ଷ ହେଲା ଖଦି ଖୁବ୍ ଲୋକପ୍ରିୟ ହୋଇପାରିଛି। ଗତ 12 ବର୍ଷ ମଧ୍ୟରେ ଏହାର ବିକ୍ରି 6 ଗୁଣ ବଢ଼ିଛି। ବିକ୍ରିର ଏହି ସଂଖ୍ୟା ବର୍ତ୍ତମାନ ପାଖାପାଖି 8,000 କୋଟି ଟଙ୍କାରେ ପହଞ୍ଚିପାରିଛି। ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆଗାମୀ ପର୍ବପର୍ବାଣୀମାନଙ୍କରେ ଆପଣମାନେ ଖଦି, ହ୍ୟାଣ୍ଡଲୁମ୍, ହ୍ୟାଣ୍ଡିକ୍ରାଫ୍ଟର କୌଣସି ନା କୌଣସି ଜିନିଷ ନିଶ୍ଚୟ କିଣନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ଯଦି ଆପଣଙ୍କୁ ପଚରାଯାଏ ଯେ ଭାରତରେ କେତେ ପ୍ରକାରର ମ୍ୟୁଜିକାଲ ଇନ୍ଷ୍ଟ୍ରୁମେଣ୍ଟ ଅଛି, ତେବେ ଆପଣ ଚିନ୍ତାରେ ପଡ଼ିଯିବେ। ଏଇଥିପାଇଁ ଯେ ଆମର ବହୁ ସଂଖ୍ୟକ ବାଦ୍ୟଯନ୍ତ୍ର ଓ ତାହା ସହିତ ଜଡ଼ିତ ପରମ୍ପରା ରହିଆସିଛି। ଏପରି ଏକ ଇନ୍ଷ୍ଟ୍ରୁମେଣ୍ଟ ହେଉଛି ତ୍ରିପୁରାର ଚୋଙ୍ଗ୍ ପ୍ରେଙ୍ଗ। ଏହା ସେଠିକାର ଟ୍ରାଇବାଲ କମ୍ୟୁନିଟି ମଧ୍ୟରେ ଖୁବ୍ ଲୋକପ୍ରିୟ। ବାଉଁଶରେ ନିର୍ମିତ ଏହି ବାଦ୍ୟଯନ୍ତ୍ରରେ 3ଟି ତାର ରହିଛି। ଏଥିରୁ ଉତ୍ପନ୍ନ ଧ୍ୱନି ଖୁବ୍ ମଧୁର, ସରୋଦ ସହ ଯାହାର ସମାନତା ଦେଖିବାକୁ ମିଳେ। କିଛି କାରଣ ପାଇଁ ଯୁବକମାନଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ହ୍ରାସ ପାଇଥିଲା। ଏପରି ସମୟରେ ସୁରଜ କୁମାର ଦେବ ବର୍ମା ମହାଶୟ ଏହାକୁ ପୁଣି ଥରେ ଲୋକପ୍ରିୟ କରିବା ପାଇଁ ସଂକଳ୍ପ ନେଲେ। ଆଜି ତାଙ୍କ ପ୍ରଚେଷ୍ଟାର ପ୍ରଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି। ସେ ଚୋଙ୍ଗ୍ ପ୍ରେଙ୍ଗ୍ ସହ ସେଠିକାର ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ରଗୁଡ଼ିକୁ ନେଇ ବି ପରଫର୍ମ କରୁଛନ୍ତି। କୋକବରକ୍ ଫୋକ୍ ସଙ୍ଗସ୍, ବଉଲ୍ ସଙ୍ଗସ୍, ବେଙ୍ଗଲି ଫୋକ୍ ତାଙ୍କୁ ଖୁବ୍ ଭଲ ଲାଗେ। ଏବେ ମୁଁ ଆପଣମାନଙ୍କୁ ଏକ ଛୋଟ କ୍ଲିପ୍ ଶୁଣାଇବାକୁ ଚାହେଁ। ଏହି ସଙ୍ଗୀତକୁ ଆପଣ କେବେ ହେଲେ ଭୁଲିପାରିବେ ନାହିଁ।

0: ବନ୍ଧୁଗଣ, ମୋର ବିଶ୍ୱାସ ଏହାକୁ ଶୁଣି ଆପଣଙ୍କ ମନକୁ ଖୁବ୍ ଭଲ ଲାଗିଥିବ। ଦେବ ବର୍ମା ମହାଶୟଙ୍କୁ ନେଇ ମୁଁ ଖୁବ୍ ଗର୍ବିତ। ପାରମ୍ପରିକ ସଙ୍ଗୀତକୁ ଲୋକପ୍ରିୟ କରିବା ଦିଗରେ ତାଙ୍କର ଏହି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ। ମୋର ନିବେଦନ, ଆପଣମାନେ ବି ଆପଣଙ୍କ ଆଖପାଖରେ ଥିବା ପାରମ୍ପରିକ ବାଦ୍ୟଯନ୍ତ୍ରର ସୂଚନା ସୋସିଆଲ ମିଡିଆରେ ନିଶ୍ଚିତ ରୂପେ ସେୟାର କରନ୍ତୁ। ଆପଣଙ୍କର ଏହି ପ୍ରଚେଷ୍ଟା ଅନ୍ୟମାନଙ୍କୁ ବି ପାରମ୍ପରିକ ଭାରତୀୟ ସଙ୍ଗୀତ ସହ ନିଶ୍ଚିତ ଭାବରେ ଯୋଡ଼ିବ। ମୋର ପ୍ରିୟ ଦେଶବାସୀଗଣ, କାଲି ଜୁଲାଇ 27 ତାରିଖ ହେଉଛି ଭାରତରତ୍ନ ଡକ୍ଟର APJ ଅବଦୁଲ କଲାମଙ୍କ ପୁଣ୍ୟତିଥି। ଡକ୍ଟର କଲାମଙ୍କ ବ୍ୟକ୍ତିତ୍ୱର ଅନେକ ପ୍ରେରଣାଦାୟକ ରୂପ ଥିଲା, କିନ୍ତୁ ତାଙ୍କ ହୃଦୟର ସବୁଠାରୁ ନିକଟତର ଥିଲା ଏକ ଶିକ୍ଷକର ଭୂମିକା। ସେ ଛୋଟ ପିଲା ଓ ଯୁବକମାନଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରିତ କରୁଥିଲେ। ସଂଯୋଗବଶତଃ ଏହି ସପ୍ତାହରେ ଆମେ ପବିତ୍ର ଗୁରୁ ପୂର୍ଣ୍ଣିମା ପର୍ବ ପାଳନ କରିବା। ଆମ ମା ବାପା ହେଉଛନ୍ତି ଆମର ପ୍ରଥମ ଗୁରୁ। ସ୍କୁଲ ଶିକ୍ଷକ ଆମକୁ ଅକ୍ଷର ଶିଖାନ୍ତି। ଏପରି ସମସ୍ତ ଗୁରୁମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ସୁନ୍ଦର ଅବସର ହେଉଛି ଗୁରୁ ପୂର୍ଣ୍ଣିମା। ମୁଁ ଦେଶର ସମସ୍ତ ଶିକ୍ଷକ ଓ ଗୁରୁଜନମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, କିଛି ସପ୍ତାହ ପରେ ଆମେ ଆମ ସ୍ୱାଧୀନତାର ମହାପର୍ବ ବି ପାଳନ କରିବା। ଅଗଷ୍ଟ 15 ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ। ଏହା ହେଉଛି ସେହି ଅସଂଖ୍ୟ ବୀରମାନଙ୍କୁ ସ୍ମରଣ କରିବାର ଦିନ, ଯେଉଁମାନେ ଭାରତ ମାତାର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ସମର୍ପିତ କରିଦେଇଥିଲେ। ତାଙ୍କର ତ୍ୟାଗ ଓ ତପସ୍ୟା ଯୋଗୁଁ ହିଁ ଆଜି ଆମ ହାତରେ ତ୍ରିରଙ୍ଗା ଶୋଭା ପାଉଛି। ଏହି ତ୍ରିରଙ୍ଗାରେ ଆମ ସମ୍ବିଧାନର ଆଦର୍ଶ ରହିଛି। ବନ୍ଧୁଗଣ, ଗତ କିଛି ବର୍ଷ ହେଲା ହର୍ ଘର୍ ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶକୁ ଏକ ଅଦ୍ଭୁତ ଭାବନାରେ ଯୋଡ଼ିପାରିଛି। ପ୍ରତ୍ୟେକ ଘରେ, ପ୍ରତ୍ୟେକ ଗଳିକନ୍ଧିରେ ତ୍ରିରଙ୍ଗାର ଉତ୍ସବ ଦେଖିବାକୁ ମିଳୁଛି। ଚଳିତ ବର୍ଷ ବି ଆମେ ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ଖୁବ୍ ଉତ୍ସାହର ସହ ଆଗକୁ ନେବା, ନିଜେ ଘରେ ସସମ୍ମାନରେ ତ୍ରିରଙ୍ଗା ଉଡ଼ାଇବା। ବନ୍ଧୁଗଣ, ପ୍ରତିବର୍ଷ ଅଗଷ୍ଟ 15 ପୂର୍ବରୁ ଆପଣମାନେ ମୋତେ ବହୁତ ପ୍ରସ୍ତାବ ଓ ପରାମର୍ଶ ପଠାନ୍ତି। ଚଳିତ ବର୍ଷ ବି ଆପଣମାନେ ଆପଣଙ୍କର ପ୍ରସ୍ତାବ ଓ ପରାମର୍ଶ MyGovରେ ନିଶ୍ଚିତ ରୂପେ ପଠାନ୍ତୁ। ମୁଁ ଆପଣଙ୍କ ପରାମର୍ଶକୁ ଅପେକ୍ଷା କରିଛି। ବନ୍ଧୁଗଣ, ମନ୍ କି ବାତ୍ରେ ଆଜି ପାଇଁ ଏତିକି। ଆସନ୍ତା ମାସରେ ଆମେ ପୁଣି ଦେଖା ହେବା, ଦେଶବାସୀଙ୍କର ଅନେକ ନୂତନ ଉପଲବ୍ଧି ଓ ପ୍ରେରଣାଦାୟୀ ପ୍ରୟାସକୁ ନେଇ। ସେ ପର୍ଯ୍ୟନ୍ତ ମୋତେ ଅନୁମତି ଦିଅନ୍ତୁ। ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11 ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆଜି ରାତି 8ଟାରେ।
2: ଶୁଣିଲେ ଭାରତର ପ୍ରଧାନମନ୍ତ୍ରୀ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭାବ ବିନିମୟର କାର୍ଯ୍ୟକ୍ରମ ମନ୍ କି ବାତ୍ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଏବଂ ଆପଣମାନେ ଏହାର ଓଡ଼ିଆ ଭାଷାନ୍ତର ଶୁଣିପାରିଲେ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏକ ସୂଚନା ଶୁଣନ୍ତୁ, ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur@gmail.com sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18 GST ସହ ମୋଟ 266 ଟଙ୍କା କେବଳ NEFT ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086705257 IFSC SBIN 00000599 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7608001। ଆବେଦନ କରିବାର ଶେଷ ତାରିଖ 15 ଅଗଷ୍ଟ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241961 ଯୋଗାଯୋଗ କରିପାରିବେ। ସୂଚନାଟି ଏଠି ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମର ରେକର୍ଡିଂ।
1: ये आकाशवाणी है। संगीत के अखिल भारतीय कार्यक्रम में आप सभी का हार्दिक स्वागत है। आज के इस कार्यक्रम में हम आपके लिए लेकर आए हैं आकाशवाणी की एक ग्रेड गायिका श्रीमती अदिति बैनर्जी का सुमधुर उपशास्त्रीय गायन।
2: दिस इज आकाशवाणी, अ वेरी वार्म वेलकम टू ऑल अवर लिसनर्स ऑफ नेशनल प्रोग्राम ऑफ म्यूजिक। इन टूडेज ब्रॉडकास्ट वी ब्रिंग टू यू अ डिलाइटफुल सेमी क्लासिकल वोकल रिसाइटल बाय आकाशवाणी से ए ग्रेड आर्टिस्ट श्रीमती अदिति बैनर्जी।
1: श्रीमती अदिति बैनर्जी ने अपनी प्रारंभिक संगीत शिक्षा स्वर्गीय श्री नीलमाधव सिन्हा जी से प्राप्त की। तत्पश्चात ग्वालियर घराने के प्रख्यात गायक पंडित लक्ष्मण कृष्णराव पंडित जी से उन्होंने ख्याल और टप्पा गायकी का गहन अभ्यास किया। उन्होंने पद्मभूषण श्रीमती शोभा गुरटू जी के सान्निध्य में लगभग 14 वर्ष तक ठुमरी, दादरा, होरी और कजरी

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଏକ ସୂଚନା ଶୁଣନ୍ତୁ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18 GST ସହ ମୋଟ 266 ଟଙ୍କା କେବଳ NEFT ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC SBIN 00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7608001। ଆବେଦନ କରିବାର ଶେଷ ତାରିଖ 16 ଅଗଷ୍ଟ 2026। 15 ଅଗଷ୍ଟ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06633241091 ଯୋଗାଯୋଗ କରିପାରିବେ।

ଆକାଶବାଣୀ ସମ୍ବଲପୁର କେତୋଟି ଲଘୁ ସଙ୍ଗୀତ ଶୁଣନ୍ତୁ। ପ୍ରଥମେ ଶୁଣନ୍ତୁ ଏ ଗୀତଟି ଗାଇଛନ୍ତି ନିବେଦିତା, ଗୀତ ରଚନା ନିଜାମ, ସଙ୍ଗୀତ ସଂଯୋଜନା ଶାନ୍ତିରାଜ ଖୋସଲା।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ମନୋଜ କୁମାର ବୁଡ଼ା, ଗୀତ ରଚନା ଭୋଜରାଜ ପରୁଆ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଦ୍ୱୈତ କଣ୍ଠଶିଳ୍ପୀ ସୁରେଶ କୁମାର ଭୋଇ ଏବଂ କମଲ କୁମାରୀ ବେହେରା, ଗୀତିକାର ଲାଲ ରତ୍ନାକର ସିଂ।
2: ତୋର ଲାଗି ତ ନାଇଁ ପାରୁଛେ ରହିରେ ମୋର।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଖୁବ୍ ଆଦର ଏବଂ ସମ୍ମାନର ସହିତ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ଶ୍ରୋତା ଭଉଣୀ, ସ୍ମୃତିର ପାହାଚରେ ଆମେମାନେ ପାଳନ କରୁଥିବା ଦିବସ ମଧ୍ୟରୁ ଜୁଲାଇ ମାସ 26 ତାରିଖ ମଧ୍ୟ ଖୁବ୍ ମହତ୍ତ୍ୱପୂର୍ଣ୍ଣ। ଆପଣମାନେ ଜାଣନ୍ତି, ଏହା ନିରାଟ ସତ୍ୟ ଯେ ଆମେମାନେ ଯଦି ଶାନ୍ତିରେ ନିଜ ଦେଶରେ ନିଶ୍ୱାସ ନେଉଛନ୍ତି, ତାହା କେବଳ ଆମ ଦେଶର ବୀର ସୈନିକମାନଙ୍କ ପାଇଁ, ଯେଉଁମାନେ କି ଦେଶର ସୁରକ୍ଷା ପାଇଁ ଜାଗ୍ରତ ପ୍ରହରୀ ରୂପେ ନିଜ ଜୀବନକୁ ଭୃକ୍ଷେପ ନ କରି ଖରା ବର୍ଷା ଶୀତକୁ ସହି ଦେଶକୁ ଶତ୍ରୁ କବଳରୁ ରକ୍ଷା କରିଥାନ୍ତି। କାର୍ଗିଲ ଯୁଦ୍ଧରେ ଲଢ଼ିଥିବା ସୈନିକମାନଙ୍କୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ପ୍ରତିବର୍ଷ ଜୁଲାଇ ମାସ 26 ତାରିଖକୁ କାର୍ଗିଲ ବିଜୟ ଦିବସ ଭାବରେ ପାଳନ କରାଯାଏ। ଏହି ଦିବସଟି ସାରା ଭାରତରେ ଏବଂ ଜାତୀୟ ରାଜଧାନୀ ନୂଆଦିଲ୍ଲୀଠାରେ ପାଳନ କରାଯାଇଥାଏ, ଯେଉଁଠାରେ ଭାରତର ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ଇଣ୍ଡିଆ ଗେଟ୍ ସ୍ଥିତ ଆମର ଯବାନ ଜ୍ୟୋତିରେ, ଅମର ଯବାନ ଜ୍ୟୋତିରେ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାନ୍ତି। ଭାରତୀୟ ସଶସ୍ତ୍ର ବାହିନୀର ଅବଦାନକୁ ସ୍ମରଣ କରିବା ପାଇଁ ସାରା ଦେଶରେ ଆମେମାନେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥାଉ।

1999 ମସିହାରେ ଲଦାଖର ଉତ୍ତର କାର୍ଗିଲ୍ ଜିଲ୍ଲାର ପର୍ବତ ଶିଖରରୁ ପାକିସ୍ତାନୀ ସେନାଙ୍କୁ ସେମାନଙ୍କ ଅଧିକୃତ ସ୍ଥାନରୁ ବିତାଡ଼ିତ କରିବା ପାଇଁ କାର୍ଗିଲ୍ ଯୁଦ୍ଧରେ ଭାରତ ଦ୍ୱାରା ପାକିସ୍ତାନ ଉପରେ ବିଜୟକୁ ପାଳନ କରିବା ପାଇଁ ପ୍ରତିବର୍ଷ ଜୁଲାଇ ମାସ 26 ତାରିଖରେ ଭାରତରେ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଏ। ବୀର ସୈନିକମାନଙ୍କର ଦେଶଭକ୍ତି, ତ୍ୟାଗ, ଦେଶ ପ୍ରତି କର୍ତ୍ତବ୍ୟନିଷ୍ଠା, ଦେଶପ୍ରେମରେ ନିଜ ଜୀବନକୁ ବଳି ଦେବା, ଦେଶର ପ୍ରତ୍ୟେକଟି ହୃଦୟକୁ ସେମାନଙ୍କ ପ୍ରତି ସ୍ନେହ ଆଦର ସମ୍ମାନରେ ବଶୀଭୂତ କରିଥାଏ। ଭାରତ ମାତାର ସେମାନେ ହିଁ ପ୍ରକୃତରେ ସର୍ବଶ୍ରେଷ୍ଠ ସନ୍ତାନ ରୂପେ ନିଜକୁ ପ୍ରମାଣିତ କରିଥାନ୍ତି। ସେମାନଙ୍କୁ କୋଟି କୋଟି ପ୍ରଣାମ। ସେଇ ମାଙ୍କ ଚରଣରେ କୋଟି ପ୍ରଣାମ, ସେଇ ଭଉଣୀଙ୍କ କୋଟି ପ୍ରଣାମ। ଶୁଣନ୍ତୁ ଏଥର ଏଇ ଗୀତଟି। ଗୋପାଳ ଚନ୍ଦ୍ର ମିଶ୍ରଙ୍କ ଗୀତ ରଚନାରୁ ଗାଇଛନ୍ତି ରାଧାକୃଷ୍ଣ ଭଞ୍ଜ।

0: ଶ୍ରୋତା ଭଉଣୀ, ଏଥର ଆସନ୍ତୁ ଆଜିର ପ୍ରଗତି କାର୍ଯ୍ୟକ୍ରମରେ ଶୁଣିବା ଏକ ସାକ୍ଷାତକାର। ମଞ୍ଚ କଳାକାର ମୁଗ୍ଧା ଦାସଙ୍କୁ ସାକ୍ଷାତ କରିଛନ୍ତି ଭଉଣୀ ଆକାଂକ୍ଷିତା ପ୍ରିୟଦର୍ଶିନୀ ପ୍ରଧାନ।
1: ଶ୍ରୋତା ଭଉଣୀ, ଏ ସଂସାର ହେଉଛି ଏକ ରଙ୍ଗମଞ୍ଚ। ଏ ମଞ୍ଚରେ ଆମେ ସମସ୍ତେ ଜଣେ ଜଣେ ଅଭିନେତା ଅଭିନେତ୍ରୀ। ଆମ ଅଭିନୟର ଡୋରି ଏକ ଅଦୃଶ୍ୟ ନିର୍ଦ୍ଦେଶକଙ୍କ ହାତରେ ବନ୍ଧା। ସେ ଡୋରି ଯୁଆଡ଼େ ଟାଣେ ଆମେ ସେଇ ଆଡ଼କୁ ଟାଣି ହେଉ। ଯେମିତି ନଚାଏ ଆମେ ସେମିତି ନାଚୁ, ହସୁ, କାନ୍ଦୁ, ପେଶା ବେଉସା କରୁ, ନିଶାରେ ମାତୁ। ତେବେ ସଂସାର ରୂପୀ ଏ ମଞ୍ଚରେ ସେମିତି ଏକ ନିଶା ହେଉଛି ମଞ୍ଚ କଳା। ଆଉ ସେଇ କଳାରେ ବ୍ରତି ମଞ୍ଚ ମାୟାରେ ଏକ ମୋହିନୀ ଅଭିନେତ୍ରୀ, ଜଣେ ମଞ୍ଚ ତଥା କଣ୍ଠ ଅଭିନେତ୍ରୀଙ୍କୁ ଆଜି ଆମେ ଭେଟିବାକୁ ଯାଉଛେ ଆମର ଏଇ ପ୍ରଗତି କାର୍ଯ୍ୟକ୍ରମରେ। ଏଥର ଚାଲନ୍ତୁ ତାଙ୍କ ସହ କଥା ହେବା। ମ୍ୟାଡମ୍ ନମସ୍କାର, ପ୍ରଗତି କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ।
2: ନମସ୍କାର
1: ମ୍ୟାଡମ୍। ସର୍ବପ୍ରଥମେ ଆମର ଶ୍ରୋତାବନ୍ଧୁ ଆପଣଙ୍କର ନାଁ ଜାଣିବାକୁ ଚାହିଁବେ।
2: ଶ୍ରୋତାବନ୍ଧୁ ସମସ୍ତଙ୍କୁ ଜୁହାର, ମୋର ନାଁ ହେଉଛି ମୁଗ୍ଧା ଦାସ।
1: ମୁଗ୍ଧା ମ୍ୟାଡମ୍, ଆପଣଙ୍କର ଘର କଣ ସମ୍ବଲପୁର?
2: ମୋ ଜନ୍ମ ହେଇଛି ହୀରାକୁଦରେ, ଲେକିନ୍ ମୋର ଘର ହେଉଛି ବରଗଡ଼। ବରଗଡ଼ରେ ମା ବାପା ସେଠି ଚାକିରି କରୁଥିଲେ, ପାଇଁ ଆମକୁ ସେଠି ରହିବାକୁ ପଡ଼ିଲା, କିନ୍ତୁ ମୋର ଅଜା ଆଈ ସମସ୍ତେ ହୀରାକୁଦରେ ରହୁଛନ୍ତି।
1: ତେବେ ଆପଣ ପଶ୍ଚିମ ଓଡ଼ିଶାର ଜଣେ ବିଖ୍ୟାତ ମଞ୍ଚ ଅଭିନେତ୍ରୀ ତଥା କଣ୍ଠ ଅଭିନେତ୍ରୀ, ତ ସେ ବିଷୟରେ ଜାଣିବା ଆଗରୁ ଆମେ ପ୍ରଥମେ ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ ପଚାରିବାକୁ ଚାହିଁବୁ।
2: ମୁଁ ଛୋଟ ସମୟରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବରଗଡ଼ର ଛାତ୍ରୀ, ଦଶମ ଶ୍ରେଣୀ ଯାଏ ସେଠି ପଢ଼ୁଥିଲି। ତାପରେ ପ୍ଲସ୍ ଟୁ, ଇଲେଭେନ୍ ଟୁଏଲ୍ଭ ମୁଁ ପଢ଼ିଲି ବରଗଡ଼ ଓମେନ୍ସ କଲେଜ, ଯାହାକି ଏବେ ପାର୍ବତୀଗିରି କଲେଜ ହେଇଯାଇଛି। ତାପରେ ମୁଁ ଇଞ୍ଜିନିୟରିଂ ପଢ଼ିଲି ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ।

0: ଟେକ୍ନୋଲୋଜି ଗୁଣପୁରରେ 4 ବର୍ଷ ମେକାନିକାଲ ଇଞ୍ଜିନିୟରିଂ ହିସାବରେ। ତାପରେ ସେଠି ପଢ଼ି ସାରିଲା ପରେ ମୁଁ ଜବ୍ କରିଲି ବଡୋଦରାରେ ଗୁଜରାଟରେ ମାର୍କେଟିଂ ଇଏ ହିସାବରେ। ଏବେ ମୁଁ LLB ଫାଇନାଲ ଇୟର ପଢ଼ୁଛି।
1: ଜାଣିକି ବହୁତ ଖୁସି ଲାଗିଲା ଇଞ୍ଜିନିୟରିଂ LLB ଏବଂ ମଲ୍ଟିନ୍ୟାସନାଲ କମ୍ପାନୀରେ ଆପଣଙ୍କର ଏଭଳି ଅଭିଜ୍ଞତା। ତେବେ ଏତେ ଅଭିଜ୍ଞତା ଭିତରୁ ଏତେ ଉଚ୍ଚ ଶିକ୍ଷା ପରେ ପୁଣି ମଞ୍ଚ ପ୍ରତି ଆକର୍ଷଣ, ସେ ଆକର୍ଷଣର ଜନ୍ମ କିପରି ଆମେ ଜାଣିବାକୁ ଚାହିଁବୁ?
0: ମୁଁ ଯେମିତି ଆଗରୁ କହିଥିଲି ମୁଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ, ତ ସେଠି ଶିଶୁ ପ୍ରାରମ୍ଭ ଶିଶୁ ବୋଧରୁ ହିଁ ଗୀତ ପ୍ରତି ପ୍ରାର୍ଥନା ପ୍ରତି ଷ୍ଟାର୍ଟିଂରୁ ହିଁ ଲଗାଭ ହେଇ ବସିଥିଲା। ଆଉ ସେଠି ଯେତେବେଳେ ଶୁକ୍ରବାର ଦିନ ଶିଶୁ ସଭା ହୁଏ ସେଠି ଗୀତ ଗାଇବା ପାଇଁ ଡାନ୍ସ କରିବା ପାଇଁ ଏମିତି ଡକା ହୁଏ, ସେଥିରେ ମୁଁ ଯାଇକି ପ୍ରଦର୍ଶନ କରିଥିଲି। ତାପରେ ଆମର ସ୍କୁଲ ଥ୍ରୁରୁ ଯେତେବେଳେ ଡିଷ୍ଟ୍ରିକ୍ଟ ଲେଭେଲରେ ସଙ୍ଗ କମ୍ପିଟିସନ ହେଲା ସେଥିରେ ମୁଁ ପାର୍ଟିସିପେଟ କରିଥିଲି ଏବଂ ପାଇଥିଲି ମଧ୍ୟ। ତାପରେ ଆମର ଯେତେବେଳେ ବରଗଡ଼ରେ ପ୍ୟାରେଡ୍ ହୁଏ, ସ୍ୱାଧୀନତା ଦିବସ, ରିପବ୍ଲିକ ଡେ ଏଇସବୁ ଜିନିଷରେ, ତ ସେଠି ମୁଁ ପ୍ୟାରେଡ୍ରେ ଗୀତ ଗାଇଥିଲି ବି ଜନଗଣମନ। ତାପରେ ଭୁବନେଶ୍ୱରରେ ହେଇଥିଲା ଟେଲିକମ୍ ଡିପାର୍ଟମେଣ୍ଟ, ବାପା ଯେହେତୁ BSNL ଥିଲେ ତ BSNL ଥ୍ରୋରେ ସଙ୍ଗ କମ୍ପିଟିସନ ହେଇଥିଲା, ଯେଉଁଥିରେ କି ସେମି କ୍ଲାସିକାଲ ସଙ୍ଗରେ ମୁଁ ରବୀନ୍ଦ୍ର ମଣ୍ଡପରେ ଥାର୍ଡ ହେଇଥିଲି ଏବଂ ଫୋକ୍ ସଙ୍ଗରେ ଆମର ପ୍ରତ୍ୟେକ ଡିଷ୍ଟ୍ରିକ୍ଟରୁ ଯାଇଥିଲେ କଳାକାରମାନେ, ସେଥିରେ ମୁଁ ସେକେଣ୍ଡ ହେଇଥିଲି।
1: ଜାଣିକିରି ବହୁତ ମାନେ ଏତେ କଥା ଶୁଣିକିରି ବହୁତ ଖୁସି ଲାଗୁଛି।
0: ଧନ୍ୟବାଦ।
1: ସାନ ବେଳରୁ ହିଁ ଆପଣଙ୍କର ତୁଳସୀ ଦ୍ୱିପତ୍ରରୁ ବାସିଲା ଭଳି ଆପଣଙ୍କର କଳା ସାନ ବେଳରୁ ହିଁ ପରିପ୍ରକାଶ ହେଇଛି ଏବଂ ଆମର ପଶ୍ଚିମ ଓଡ଼ିଶାର ଝିଅ ଯିଏକି ରାଜ୍ୟସ୍ତରୀୟ ଗୋଟେ ପ୍ରତିଯୋଗିତାରେ ପୁରସ୍କୃତ ହେବେ ସିଏ ବି ରବୀନ୍ଦ୍ର ମଣ୍ଡପରେ ପୁରସ୍କାର ପାଇବା କିଛି କମ୍ କଥା ନୁହେଁ। ତେବେ ଇଏ ତ ଆପଣ କହିଲେ ନିଜର ପିଲାବେଳର କଥା, ୟା ପରେ ଆପଣ ଯେତେବେଳେ ମଞ୍ଚକୁ ଆସିଛନ୍ତି ପ୍ରଫେସନାଲ ହେଇଛନ୍ତି ତାପରେ ଆପଣଙ୍କର ସାଂସ୍କୃତିକ ଉପଲବ୍ଧି କଣ ରହିଛି ଆମେ ଜାଣିବାକୁ ଚାହିଁବୁ?
0: ଦେଖନ୍ତୁ, ମୁଁ ଯେତେବେଳେ ପାଠପଢା ପଢୁଥିଲି ସେତେବେଳେ ମୁଁ ଘରେ କହୁଥିଲି ଏଇ ପ୍ରତି ମୋର ଯେହେତୁ ହବି ଅଛି, ପାଠପଢା ସାଙ୍ଗରେ ସାଙ୍ଗରେ ଏଇ ହବି କନସିଡର କରାହେଇଥିଲା। ଯେତେବେଳେ ଜବ୍ କରି ବସିଲି ତାପରେ ଘରେ ଯେମିତି ସିଚୁଏସନ୍ ହେଲା, ମେଡିକାଲ ପ୍ରୋବ୍ଲେମ ହେଲା, ମୁଁ ବରୋଡାରୁ ଜବ୍ ଛାଡ଼ିକି ପୁଣି ଘରକୁ ଆସିଲି। ତାପରେ ଆସିକି ଫ୍ୟାମିଲି ଏଇ ଜାଗାରେ ରହିଲା ବେଳକୁ ତାପରେ ଷ୍ଟାର୍ଟ ହେଲା ମୋର ପ୍ରଫେସନାଲ ଜର୍ଣ୍ଣି। ଫାଷ୍ଟ ମୋର ହେଇଥିଲା ମାଇକି ଗୋଟେ ଡ୍ରାମା ହେଇଥିଲା, ସେଇ ଡ୍ରାମାରେ ୱାନ୍ ଏକ୍ଲି ଜଣେ ନାନୀ ଥାନ୍ତି ସେତେବେଳେ କନକ ଦଂଶନା, ସେ ଗୋଟେ ଘଣ୍ଟା ପାଇଁ ଏକକ ଅଭିନୟ କରିଥିଲେ ସେଇ ଡ୍ରାମାରେ। ଆଉ ସେଇ ଡ୍ରାମାରେ ନିର୍ଦ୍ଦେଶନା ଥିଲା ନକୁଳବାଦୀ ସାର୍ଙ୍କର, ଆଉ ତାଙ୍କର ନିର୍ଦ୍ଦେଶନାରେ ସେ ମୋତେ ବତାଉଥିଲେ ମେ ବି ଫ୍ୟୁଚରରେ ସେଇ ରୋଲ୍ ମୁଁ ବି କରିବି ବୋଲିକି ସେ ମୋତେ ବତାଉଥିଲେ ଏମିତି କରିବାର ଅଛି। ସେଠି ମୁଁ ଗୀତ ପାଠ ବି ଗାଉଥିଲି, ତ ମୋତେ ଡାକିଥିଲେ, ସେଇଠୁ ଷ୍ଟାର୍ଟ ହେଲା। ମାନେ ସେ ମୋତେ ବତେଇ ବସିଲେ କି ଅଭିନୟ ଉଦ୍ଦେଶ୍ୟ କ'ଣ କ'ଣ ପାଇଁ ମନ୍ତ୍ର, ହଁ ସେଇଟା ଷ୍ଟାର୍ଟ ହେଲା, ସେଇଠି ଆରମ୍ଭ ହେଲା। ତାପରେ ସେଇଟା ଯେତେବେଳେ ରିହର୍ସଲ ହେଲା ଦିନ ପରେ ଦିନ, 15 ଦିନ ପର୍ଯ୍ୟନ୍ତ ରିହର୍ସଲ ହେଲା, ସେଇଦିନ ସେ ବତେଇଲେ। ତାପରେ ସେଠି ମୁଁ ଗୀତ ଗାଇଲି। ତାପରେ ମୁଁ ଯେହେତୁ କଳା ପ୍ରତି ଦୁର୍ବଳତା ଥିଲା, ତ ଯେମିତି ହେଲେ ବି ସୌଖୀନ କଳାକାର ଆମର ବରଗଡ଼ର, ଯୋଉଟାକି ଗୋଟେ ଅନୁଷ୍ଠାନ ଯେଉଁଥିରେ କି ଡ୍ରାମା ବି ହୁଏ ଏବଂ ସଙ୍ଗୀତ ମଧ୍ୟ ଶିଖାଉ, ତ ମୁଁ ସେଠି ହିନ୍ଦୁସ୍ତାନୀ କ୍ଲାସିକାଲ ସଙ୍ଗୀତ ସେଠି ଶିଖିଲି। ଯେତେବେଳେ ଦ୍ୱିତୀୟ ବର୍ଷରେ ପଢୁଥିଲି ସେତେବେଳେ ଏମିତି ଗୋଟେ ଚ୍ୟାଲେଞ୍ଜ ହେଲା, ପଢି ସାରିଲା ପରେ ସବୁ ଡ୍ରାମା ଆର୍ଟିଷ୍ଟ ମାନେ ସନ୍ଧ୍ୟାବେଳେ ବସିଥାନ୍ତି, ଆମର କ୍ଲାସ ସରିବ କି ସେମାନେ ଆସିକି ବସିବେ ସେଠି, ମାନେ ତାଙ୍କର ଗପ ସପ ହେବେ, ସବୁ ବୟସ୍କ ମାନେ ଏବଭ୍ 40, ତ ଏମିତି ବସୁ ବସୁ ଆମେ ଫେରିଲା ବେଳକୁ କହିଲେ ଏଠି ତ ଗୀତ ବହୁତ ବଢିଆ ହଉଛି, ଛୁଆମାନେ କରୁଛନ୍ତି, ଏମାନଙ୍କର ଗୋଟେ ଡ୍ରାମା ହେଇଯାଉ, ତ ଚ୍ୟାଲେଞ୍ଜ ହିସାବରେ କିଏ କରିବ ଡ୍ରାମା, ଏମାନେ କରିପାରିବେ ନା ନା ଏମାନେ କରିପାରିବେନି, ଏମିତି ହେଲା ମାନେ ତର୍କ ଭିତରେ। କିନ୍ତୁ ସେ ଭିତରୁ ଜଣେ ସାର୍ ଥିଲେ ମନ ମାଷ୍ଟ୍ରୀ, ସେ କହିଲେ କି ନା ମୁଁ ଏମାନଙ୍କୁ ନେଇକି କରିବି, ଏଇ ସଙ୍ଗୀତ ଏମାନେ ଗୀତ ଶିଖୁଛନ୍ତି ଏମାନଙ୍କୁ ହିଁ ନେଇକି, ଯେମାନେ ଡ୍ରାମାର ଡି ଅକ୍ଷର ଜାଣିନାହାନ୍ତି ଏମାନଙ୍କୁ ନେଇକି ମୁଁ ଡ୍ରାମା କରିବି। ତାପରେ 1.5 ଘଣ୍ଟାର ଡ୍ରାମା ଥିଲା, ଡ୍ରାମାର ନାଁ ଥିଲା ବିଶ୍ୱାମିତ୍ର ଉବାଜ, ମାନେ ପୌରାଣିକ କଥାବସ୍ତୁକୁ ଆଧାରିତ କରିକି ମଡର୍ଣ୍ଣ ହିସାବରେ, ମାନେ ମଡର୍ଣ୍ଣ ଭିତରେ ଆମର ସେ ପୌରାଣିକ ଜିନିଷ ଗୁଡାକ ବି ପୁରେଇକି ସେଇ ଡ୍ରାମାଟା ଥିଲା। ଆମର ଯେତିକି କଳାକାର ମାନେ ସିଙ୍ଗର ମାନେ ଆମେ ଶିଖୁଥିଲୁ ଫାର୍ଷ୍ଟ ଇୟର ରୁ ଫାଇନାଲ ଇୟର ପର୍ଯ୍ୟନ୍ତ, ମାନେ 6th ଇୟର ପର୍ଯ୍ୟନ୍ତ ସବୁ କଳାକାର ମାନେ ସିଙ୍ଗର ମାନେ ସେଠି ମିଶିଥିଲୁ। 20 ଦିନର ରିହର୍ସାଲ ଥିଲା ଆଉ ସେଠି ମୋର ଅଭିନୟ ଥିଲା ରାଜା ହରିଶ୍ଚନ୍ଦ୍ରଙ୍କ ଧର୍ମପତ୍ନୀ ସବ୍ୟା। ସାର୍ଙ୍କ ପାଇଁ ଡିଫିକଲ୍ଟ ଏଇଟା ହେଲା, ମନା ମାଷ୍ଟର ସାର୍, ସେ ତ ଚ୍ୟାଲେଞ୍ଜ କରିଦେଲେ, ନା ମୁଁ ଏମାନଙ୍କୁ ନେଇକି କରିବି ଆଉ ବହୁତ ଭଲ ହିସାବରେ କରିବି। ଦେଖିଲେ ପାର୍ଟିସିପେଣ୍ଟ ମାନେ କୋଉ କୋଉ ସିଙ୍ଗର ମାନେ ପାର୍ଟିସିପେଟ କରିବି ଆମର ଷ୍ଟୁଡେଣ୍ଟସ ମାନେ, ସେ ଭିତରେ ଗୋଟେ ଝିଅ ହିଁ ମୁଁ ଥିଲି, ମୋ ନାଁ ବି ଥିଲା, ପୁଅ ପିଲାମାନେ ହଁ ଛୋଟରୁ ନେଇକି ପୁରା ବଡ଼ ସବୁ ପିଲା ସବୁ କ୍ୟାଟେଗୋରୀର ଏଜ୍ର ଥିଲେ। ତାପରେ କୋଉ ବସ୍ତୁକୁ ନେଇକି କରିବା, ତାପରେ ଏଇ ଟପିକଟା ଆସିଲା, ସେ ଗୋଟେ ଷ୍ଟୋରୀ ପୁଣି ଲେଖିଲେ ମାସେ ଭିତରେ, ମାନେ 5-7 ଦିନ ଭିତରେ ସେ ଡାଇଲଗ ମାନେ ଲେଖିକି, ତାପରେ 15 ଦିନରେ ଆମେ ରିହର୍ସାଲ କଲୁ। ଆଉ ରିହର୍ସାଲ ବେଳକୁ କେହି ଡିଷ୍ଟର୍ବ କରିନାହାନ୍ତି, ଆସିକି କେହି କିଛି କହିନଥିଲେ। ତାପରେ ଆମେ ପ୍ରେଜେଣ୍ଟ କଲୁ ଆଉ 1.5 ଘଣ୍ଟାର ମୁଭି ସେଇ ବରଗଡ଼ର ସୌଖୀନ କଳାକାରରେ। ଆଉ ବହୁତ ଜାଗାରୁ, ଇଭିନ୍ କଟକରୁ ବି ଆସିଥିଲେ, ଜଣେ ସାର୍ ଡାକିଥିଲେ ସିନେମା ନିର୍ଦ୍ଦେଶକ, ସେମାନେ ସମସ୍ତେ ଆସିଥିଲେ, ସେ ପ୍ଲେଟା ଦେଖିଲେ। ସେ ପ୍ଲେ ଭିତରେ କ'ଣ ଥିଲା କି ସେଇ ମାନେ ସେ ଭିତରେ ଡ୍ୟାନ୍ସ ବି ଥିଲା, ଆଉ ଏବେକାର ଯେଉଁ ବୁଢା ବୁଢ଼ୀ ଆଉ ଛୁଆମାନଙ୍କର କନଭରସେସନ ଏମିତି ଜିନିଷମାନେ ବି ଥିଲା। ସେମାନେ ବହୁତ ପ୍ରେଜ୍ କଲେ, ବହୁତ ଖୁସି ହେଲେ, ସେଇଟା ଗୋଟେ ଏକ୍ସପିରିଏନ୍ସ। ସେଠୁ କହିଲେ
1: ମାନେ ଜଣେ ସଙ୍ଗୀତଜ୍ଞ ମାନେ ଆପଣଙ୍କର ଜର୍ନି ଫ୍ରମ୍ ଏ ଭୋକାଲ ଆର୍ଟିଷ୍ଟ ଟୁ ଡ୍ରାମା ଆର୍ଟିଷ୍ଟ
0: ଷ୍ଟାର୍ଟ ହେଇ, ତ ସେଠୁ ବହୁତ ଜଣ କହିଲେ କି ଆପଣ ବହୁତ ବଢିଆ ରୋଲ କରୁଛନ୍ତି, ବୁଇ ତୁ ବହୁତ ବଢିଆ ରୋଲ କରୁଛୁ, ତୁ ବି ବିସ୍ ଆଉ ନେକ୍ସଟ ଡ୍ରାମା କଲେ ଆମେ ଫେର କରମା। ତ ଠିକ ହେନ୍ତା କହିଲେ ବୋଲେ ସେନୁ ସେ ଷ୍ଟାର୍ଟ ହେଲା। ତାପରେ ଆଉ ଗୋଟେ ଡ୍ରାମା ଏନ୍ତା ଚ୍ୟାଲେଞ୍ଜ ହିସାବରେ ଷ୍ଟାର୍ଟ ହେଲା, ସେଟା ବି ମୁଇଁ ଯେନ୍ ଦୁଇଟା ବି ଲିମିଟେଡ୍ ଡ୍ରାମା କରିଛେ ସେଟା ବି ଚ୍ୟାଲେଞ୍ଜ ହିସାବରେ। ଆଉ କହିଲେ କି ନାଇଁ, ମୁଇଁ ବୋଇଲି କି ମୋତେ ହେତେଟେ ଡାଇଲଗ ଗୁଡାକ 1.5 ଘଣ୍ଟାର, ତମକୁ ଗୋଟେ ରୋଲ କରବାର ଅଛି, ଆମେ ଡ୍ରାମାଟି କରମା ସୌଖୀନ କଳାକାରରେ 3 ଘଣ୍ଟାର, ମାନେ ଷ୍ଟାର୍ଟିଂରୁ ନେଇକି ସେ ଭିତରେ ଡ୍ୟାନ୍ସ ବ୍ୟାନ୍ସ ସବୁ ରହିବ, ମାନେ ଫିଲ୍ମୀ ଦୁନିଆରେ ଯେମିତି ଏମିତି ବସିଥିବେ ପୁଅ ପିଲା ଝିଅ ପିଲା ପ୍ରେମିକ ଯୋଡ଼ି, ଆଉ ତାପରେ ଡ୍ୟାନ୍ସ ଷ୍ଟାର୍ଟ ହେଇଯିବ, ପୁଣି ଲାଇଟ୍ ଚେଞ୍ଜ ହେବ, ଏଇସବୁ ଜିନିଷ ଗୁଡାକ ଷ୍ଟୋରୀଟା ଫାଷ୍ଟ ବତେଇଲେ। ସେ ଫାଷ୍ଟ ଷ୍ଟୋରୀ ବତେଇଲେ ଯିଏ ନିର୍ଦ୍ଦେଶନା ଦଉଥିଲେ ଅଶୋକ ସାର୍, ସେ ଷ୍ଟୋରୀଟା ବତେଇଲେ, ଷ୍ଟୋରୀ ବତେଇକି ତାପରେ କହିଲେ ଆମେ ଏମିତି ଡ୍ରାମା କରିବାକୁ ଯାଉଛୁ, ତୋର ପଏଣ୍ଟ ଅଫ୍ ଭ୍ୟୁ ମତେ ପଚାରିଲେ। ମୁଁ କହିଲି ବହୁତ ବଢିଆ ହେଇଛି, ସୋସାଇଟିକୁ ବହୁତ ସୁନ୍ଦର ମେସେଜ ଯିବ, ଜଣେ ବିଧବା ସ୍ତ୍ରୀ ଯାହାର ହଜବେଣ୍ଡ ନାହାନ୍ତି, କୋଉ ସେମାନେ ତାକୁ ଛାଡି ଦେଇଛନ୍ତି, ସେ ତା ଦାଦା ପାଖରେ ରହୁଛି, ସୋସାଇଟିରେ କେମିତି ପ୍ରକାର ଲୋକ ଅଛନ୍ତି ସେ ଷ୍ଟୋରୀ କହିଲେ। ମୁଁ ଯେ ବହୁତ ବଢିଆ ଷ୍ଟୋରୀ, ଯେ ମୁଁ ଆଉ ଜାଣିଛି କି ସେ ଷ୍ଟୋରୀ ଭିତରେ ମୁଁ ହିଁ ନିଜେ ସେଇ ବିଧବା ଭଉଣୀର, ହଁ ବହୁତ ଡିଫିକଲ୍ଟ। ତାପରେ ଲାଷ୍ଟରେ ସେ କହିଲେ କି ଏମିତି ଏମିତି ଷ୍ଟୋରୀ ଅଛି, ବହୁତ ବଢିଆ ହେଇଛି, ଆଉ 3 ଘଣ୍ଟା ମାନେ ମୁଭି ଷ୍ଟାଇଲରେ ଡ୍ରାମା ହେବ, ଏଇଟା ଆଉ କୌଣସି ଇଏରେ ହେବନି, ମାନେ କମ୍ପିଟିସନ ଲାଗି ନୁହଁ। ଠିକ ଅଛି କହିଲି, ତାପରେ କହିଲେ କି ହଉ କ୍ୟାରେକ୍ଟର, ଆଉ ତୁ ତ ଯିବୁ, ତୁ ତ ରୋଲ କରିବୁ, ବୋଲେ ମୁଁ ଚଡ଼କ ପଡ଼ିଲା ମୁଁ ବୋଲି ଏତେ ଟାଇମ ପର୍ଯ୍ୟନ୍ତ। ତାପରେ ସେ ଭିତରେ ସେ ଝିଅର ବାହାଘର ଅଛି ହେଲା, ହଁ ସେ ବିଧବା ଝିଅର ଷ୍ଟାର୍ଟିଂରୁ ଅଛି ନା, ତାର ଛୋଟ ଭଉଣୀଟା, ସେ ତାର କ୍ୟାରେକ୍ଟର ସେ ଛୋଟ ଭଉଣୀ ନୁହେଁ କି ତାର ବାହାଘର ହେବ, ତାପରେ ତୁମେ ସାଙ୍ଗେ ସାଙ୍ଗେ 3 ଘଣ୍ଟା ଭିତରେ ଡ୍ରେସ କଷ୍ଟ୍ୟୁମ ଚେଞ୍ଜ କେମିତି କରିବ, ଏମିତି 4 କାନ୍ଥି ବି ନଥିଲା ସେଠି, ମାନେ ସାଙ୍ଗେ ସାଙ୍ଗେ ଇମୋସନ ଚେଞ୍ଜ। ତାପରେ ସେଠି ପୁରୁଣା କାଳରେ ଯେମିତି ସାଇକେଲରେ ବରାତି ଆସ ନଥିଲେ କି, ସେ ବର ପିଲା ବି ସେମିତି ସାଇକେଲରେ ସେମିତି, ତାପରେ ସେଇ ଷ୍ଟୋରୀ ଏମିତି ଥିଲା। ସେଇଟା ମୋ ପାଇଁ ଚ୍ୟାଲେଞ୍ଜିଂ ଥିଲା, ପାଖାପାଖି 1 ମନ୍ଥ ସବୁ କଳାକାର ମାନେ ଯେତିକି ଥିଲେ ଅଭିନୟ କରୁଥିଲେ, ସମସ୍ତେ ଡେଡିକେଟେଡଲି ସେଠି ପ୍ରାକ୍ଟିସ କରୁଥିଲେ, ଯାହା ଘରୁ ଯୋଉଟା ଆସିଲା ସାମାନ ସବୁ ଯୋଗାଡ଼ କରି, ତାପରେ ଯେତେବେଳେ ସେଇ ରୋଲଟା ପ୍ଲେ ଷ୍ଟାର୍ଟ ହେଲା, ସମସ୍ତେ ଧୀରେ ଧୀରେ ଧୀରେ ଧୀରେ ଷ୍ଟାର୍ଟ ହେଲା, ଯେ 3 ଘଣ୍ଟିକିଆ ଅନ୍ଧାର ଟିକେ ହେଇଥିଲା, ଜଷ୍ଟ କମ୍ ଭିଡ଼ ଥିଲେ, ଧୀରେ ଧୀରେ ଯେତେବେଳେ ଷ୍ଟାର୍ଟ ହେଲା ଆଗକୁ ବଢିଲା, 9:30-9:30 ବେଳକୁ ହେଲା। ତ ସେତେବେଳେ କଣ କି ମାନେ ଆଉ ସେ ସୌଖୀନ କଳାକାରରେ ଜାଗା ନଥିଲା, ବସିବା ପାଇଁ ତ ଜାଗା ନଥିଲା, ଠିଆ ହେବା ପାଇଁ ଜାଗା ନଥିଲା, ପୁରା ଫୁଲ ହେଇଥିଲା, ଲୋକମାନେ ମାନେ ସେଇ ଷ୍ଟୋରୀଟା ସରିଲା ପରେ କାନ୍ଦୁଥିଲେ। କଣ ପାଇଁ ନା ଲାଷ୍ଟରେ ସେଇ ଝିଅଟି ନିଜକୁ ପ୍ରୋଟେକ୍ଟ କରିବା ପାଇଁ, ନିଜ ଦାଦାକୁ ପ୍ରୋଟେକ୍ଟ କରିବା ପାଇଁ, ତା ଉପରେ ଗୋଟେ ରେପ୍ ଟାଇପ୍ର ଆକ୍ଟିଭିଟିଜ ତାପରେ ହେବାକୁ ଯାଉଥିଲା, ସେ ନିଜକୁ ପ୍ରୋଟେକ୍ଟ କରିବା ପାଇଁ ସେ ତଲୱାର ଉଠେଇଛି, ଆଉ ସେ ତାକୁ ନ ମାରିଲେ ବି ମାନେ ନିଜେ ମରିଯାଇଛି। କିନ୍ତୁ ସେଇ ଭିତରେ ପୁଣି ଆଉ ଗୋଟେ ମାନେ ସେ ଷ୍ଟୋରୀ ଭିତରେ ଆଉ ଗୋଟେ ଷ୍ଟୋରୀ, ସେ ବିଧବା ହେଇଛି, ଜଣେ ତାକୁ ଆକ୍ସେପ୍ଟ କରିବି ବୋଲିକି କହୁଛି, ତା ସାଙ୍ଗରେ ବି ତାର ସ୍ୱପ୍ନଟା ରହିଯାଇଛି, ମାନେ ସେଇ ସିନ୍ଟା ଏମିତି ଥିଲା। ଆଉ ସେଠି ବହୁତ ପ୍ରେସ୍ କଲେ, ନାଇଁ ମୁଭିରେ ବି କଣ ପାଇଁ କରିଲନି ବୋଲିକି। ତାପରେ ସେଥିରେ ମତେ ମୁଭିରେ ଅଫର ଆସିଥିଲା କଟକ ୱେଟ୍ ସମ୍ବଲପୁର, ଯୋଉଥିରେ କି ମୁଁ ଅଲିଉଡ ମୁଭି ବାପି ଡେଭିଡ୍ଙ୍କ ନିର୍ଦ୍ଦେଶନାରେ, ଆଉ ସେଥିରେ ହେଇଥିଲା କି ଫିଲ୍ମ ଭିତରେ ଗୋଟେ ଡ୍ରାମା ପାର୍ଟ ଥିଲା, ଫିଲ୍ମ ଭିତରେ ଯୋଉ ଡ୍ରାମା ଥିଲା ସେଠି ହିରୋ ଥିଲେ ସମ୍ବିତ ଆଚାର୍ଯ୍ୟ, ଅଭିନେତା, ତାଙ୍କର ହିରୋଇନ ରୋଲ ମୁଁ କରିଥିଲି।
1: ମାନେ
0: ଛୋଟିଆ କ୍ଲିପ ଥିଲା, ଡାଇନାମିକ କ୍ଲିପ ଥିଲା, ମାନେ 1 minute ଇଏ ଥିଲା, କରିଥିଲି। ଆଉ ସେଟା ବହୁତ ପ୍ରଶଂସନୀୟ ହୋଇଥିଲା। ସେମାନେ ସେଠି ଯୋଉ ଥିଲେ ନିର୍ଦ୍ଦେଶକ ମାନେ ଆଉ 2-3 ଆସିଥିଲେ, ସେମାନେ ବି ମତେ କହିଲେ କି ଓଲିଉଡ କୁ ଆସିକି ଟ୍ରାଏ କର। ବଟ୍

0: ଆଉ ଯାଇନି।
1: ହଁ,
0: କଣ ପାଇଁ ନା ନିଜ
1: ଦୂରତା ବି, ହଁ
0: ଜାଗାରେ ନିଜ ଅଞ୍ଚଳରେ ଯଦି ଆମେ ସେଇ ଜିନିଷଟାକୁ
1: ହଁ
0: ଆଗକୁ
1: କରିପାରୁଛୁ,
0: କରିପାରୁଛୁ, ତାପରେ ଫ୍ୟାମିଲି
1: ହଁ ହଁ
0: ରେସ୍ପନ୍ସିବିଲିଟି
1: ହଁ
0: ସବୁକୁ
1: ନିଶ୍ଚୟ
0: ଛାଡ଼ିକୁ ଆଉ
1: ନିଶ୍ଚୟ
0: ଯାଇ
1: ହଁ।
0: ହେଲାନି। ତ
1: ଆମେ
0: ମୁଁ
1: ଆମ
0: ଓଡ଼ିଆ
1: ଏରିଆରେ
0: ଗଲିନି,
1: ଯେମିତିକି ଆମର ବରଗଡ଼ ଧନୁଯାତ୍ରା ବିଶ୍ୱ ପ୍ରସିଦ୍ଧ,
0: ଆଜ୍ଞା,
1: ଆମେ ସେଠି କାଇଁ ନିଜକୁ ପ୍ରକାଶ
0: ଆଉ
1: କରିବାନି
0: ହଁ ମୁଁ ସେମିତି କରିଥିଲି।
1: ନା?
0: ଆମର ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ
1: ହଁ
0: ଏଟା ମୋର ପାଖାପାଖି 5 ବର୍ଷ
1: ହଁ
0: ହେଇଗଲା।
1: ହଁ
0: ଆଉ ସେଠି ଫାର୍ଷ୍ଟ 2 ବର୍ଷ
1: ହଁ
0: ମୁଁ ରଙ୍ଗମହଲ, ଯୋଉଥିରେ କି
1: ହଁ
0: ମହାରାଜ ବସନ୍ତି,
1: କଂସ
0: ସେହି
1: ବସନ୍ତି, ହଁ
0: ରଙ୍ଗମହଲରେ ମୁଁ ଏଜ୍ ଏ ସିଙ୍ଗର ହିସାବରେ
1: ଆଚ୍ଛା,
0: ଥିଲି।
1: ହଁ
0: ମାନେ
1: ହଁ
0: ମଞ୍ଚର ମାନେ ଅଭିନୟ ସବୁଦିନ, ମାନେ 10 ଦିନ ଧନୁଯାତ୍ରା ହେବ ତ 10 ଦିନ ଷ୍ଟାର୍ଟିଂରୁ
1: ହଁ
0: ରାଜଦରବାର ଷ୍ଟାର୍ଟ ହେଲା କି ଗୀତ ଗାଇବି, ତାପରେ ତାଙ୍କର ପୁରା ପ୍ଲେ ସରିବ,
1: ହଁ
0: ତାପରେ ମୁଁ ଆଉ
1: ଆପଣ
0: ଗୋଟେ ଗୀତ
1: ଉଠେଇବେ,
0: ଗାଇବି,
1: ହଁ
0: ଶିବ ବନ୍ଦନା କମ୍ପ୍ଲିଟ
1: ସେଇ
0: କରିକି ଆସିବାର
1: ଭିତରେ
0: ଅଛି।
1: ଯୋଉ ଅଭିନୟ
0: ସେ
1: ହଉଛି
0: ଭିତରେ
1: ଟ୍ରେନିଂ
0: ସେଟା ବି
1: ହେଇଯାଇଛି,
0: ଦେଖିବ,
1: ହଁ
0: ମାନେ
1: ହଁ
0: 2 ବର୍ଷ ଯେତେବେଳେ ଦେଖି ସାରିଲା
1: ହଁ
0: ପରେ,
1: ହଁ
0: ଯେତେବେଳେ ମାନେ ଲାଷ୍ଟ
1: ଏକ୍ସପିରିଏନ୍ସ
0: ଯେତେବେଳେ
1: ହେଇଯାଇଛି,
0: କଂସ ମରିଯାନ୍ତି
1: ହଁ ହଁ
0: କାନ୍ଦିବାଟା,
1: ହଁ
0: କଣ
1: ହଁ
0: ପାଇଁ ନା ସେଇ ସିଚୁଏସନରେ
1: ହଁ
0: ସେଇ ଯୋଉ
1: ହଁ
0: ଷ୍ଟେଜ୍ ଉପରେ ଯୋଉ କଳାକାର ମାନେ
1: ହଁ
0: ଥାନ୍ତି ନା,
1: ହଁ
0: ସେମାନେ
1: ହଁ
0: ଗାଇ ପାରନ୍ତିନି କି ମାନେ
1: ହଁ
0: କାନ୍ଦି
1: ହଁ
0: ପାରନ୍ତିନି, ତ
1: କାନ୍ଦି
0: ଆମକୁ
1: ହଁ
0: କଣ କରାହୁଏ କି ବ୍ୟାକଗ୍ରାଉଣ୍ଡରେ ଥାଇକି ଆମକୁ
1: ସେଇ
0: ସାଉଣ୍ଡ ଦେବାକୁ
1: ଦେବାର
0: ପଡେ,
1: ଥାଏ,
0: ମାନେ
1: ହଁ
0: କାନ୍ଦିବାର
1: ହଁ
0: ଅଛି
1: ହଁ
0: କି ବିରହର ରାଗ ଦେବାର ଅଛି।
1: ହଁ
0: ତ ସେଠି ମତେ ଧନୁଯାତ୍ରାର ମହାରାଜ ଯିଏ ବାହାରିଥିଲେ, ଭୁବନେଶ୍ୱର ପ୍ରଧାନ, ଏଇ
1: ଆଚ୍ଛା
0: ନେଇ ଯୋଉ ବାହାରିଥିଲେ,
1: ହଁ
0: ସେଇ ଦାଦା କହିଲେ କି ଆରେ ତୁ ତ ବଢିଆ କରୁଛୁ, ଆଉ ନେକ୍ସଟ ଥର ଯେତେବେଳେ ଧନୁଯାତ୍ରାର ସିଲେକ୍ସନ ହେବ ତାପରେ ତୁ ବି ଅଭିନୟ କରିବୁ।
1: ଯେତେବେଳେ ସ୍ୱୟଂ କଂସ ମହାରାଜ କହିଦେଲେ ଆଉ ତ କିଛି ପଛଘୁଞ୍ଚା ନାହିଁ,
0: ତ ମୁଁ
1: ଆସିଥିବେ।
0: ହଁ ମୁଁ ଯେତେବେଳେ ହଁ କହିଲି, ତାପରେ ଯେତେବେଳେ ଆମର ପରୀକ୍ଷା ଷ୍ଟାର୍ଟ, ଧନୁଯାତ୍ରାରେ ଯେତେବେଳେ ମତେ ଭୁବନେଶ୍ୱର ପ୍ରଧାନ ଦାଦା ଯିଏ କଂସ ମହାରାଜ ବାହାରିଥିଲେ, ସେ କହିଲେ କି ରୋଲ୍ କରିବା ପାଇଁ, ତ ମୁଇଁ ବି ଭାବିଲି କି ନାଇଁ ହଁ କର୍ମା ଦେଖମା ବୋଲା ବୋଲେ, ଯେତେବେଳେ ମୁଇଁ କର୍ମୀ ବୋଲିକିରି ବୋଲା ବୋଲେ ସେତେବେଳେ ଅଲରେଡ଼ି ଦେବକୀ ମାଙ୍କର ଅଭିନୟର ସିଲେକ୍ସନ୍ ଅଲରେଡ଼ି ହେଇସାରିଥିଲା ନ, ତ ମତେ ଫେର୍ ବୋଇଲି କି ଯାହା ହେଲେ ବି ତ ରୋଲ୍ଟେ କର୍ମୀ, ଯେହେତୁ କହିଛନ୍ ମତେ ଖରାପ ଭାବେ, ମୁଇଁ ମା ଯଶୋଦା ଭୂମିକା ହଉ କର୍ମୀ ବୋଲିକିରି ତାର ଅଡିସନ୍ ଦେଲି। କିନ୍ତୁ ସେ ତାର ଖୁଆସିୟତ ଏଇଟାଏ କି ଯେତେବେଳେ ମା ଯଶୋଦା ଭୂମିକା ଅଭିନୟ କରିବେ ତ ସେତେବେଳେ ଗୀତ ଗାଇକିରି ହିଁ ଆପଣମାନଙ୍କୁ ଡାଇଲଗ୍ କହିବାର ଲାଗି ପଡ଼୍ବା, ତ ସେ ତାର ବି ଅଡିସନ୍ ହେଲା, ତ ମୋର ଲାଗି ଗୀତ ଗାଇବାର ଲାଗି ଗାଇକି ଅଭିନୟ କରିବାରଟା ଇଜି ଥିଲା ବୋଲା ବେଲେ ଓକେ, ସେନୁ ବି ସିଲେକ୍ସନ୍ ହେଇଗଲା, ତ ସେନୁ ଷ୍ଟାର୍ଟ ହେଲା ଆମର ଜର୍ନି।
1: ବହୁତ ସୁନ୍ଦର କଥା ଲାଗିଲା ଆପଣଙ୍କର ସାଂସ୍କୃତିକ ଉପଲବ୍ଧି ଏବଂ ସାଂସ୍କୃତିକ ଯାତ୍ରା ଶୁଣି। ତେବେ ମ୍ୟାଡମ୍, ଏତେ ଲମ୍ବା ଜର୍ନି ଆପଣଙ୍କର, ଇଞ୍ଜିନିୟରିଂରୁ ଶାସ୍ତ୍ରୀୟ ସଙ୍ଗୀତରୁ ମଞ୍ଚ, ମଞ୍ଚରୁ ପୁଣି LLB, ପୁଣି ଆପଣ ରିସର୍ଚ୍ଚରେ ସାଂସ୍କୃତିକ ଗବେଷଣାରେ ବି ଅଛନ୍ତି, ଆମେ ଯେତିକି ଜାଣିବାକୁ ପାଇଲୁ, ମିନିଷ୍ଟ୍ରି ଅଫ୍ କଲଚର ଆଣ୍ଡ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ଆପଣ ଜୁନିୟର ଫେଲୋସିପ୍ ବି ପ୍ରାପ୍ତ, ଏତେ ବଡ଼ ଯାତ୍ରା, ୟା ଭିତରେ କିଛି ନା କିଛି ସଂଘର୍ଷର ତ ସମ୍ମୁଖୀନ ହେଇଥିବେ ନିଶ୍ଚୟ?
0: କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ, ତ ଆମେ ଯେତେ କଷ୍ଟ କରିବା, ଯାହାର ଯୋଉ ଦିଗ ପ୍ରତି ରୁଚି ଅଛି, ସବୁ ବାଧା ବିଘ୍ନକୁ ଯଦି ଆମେ ଛାଡିକି ସେ ରୁଚିକୁ ଦେଖିବା, ଯଦି ଭଲ ଦିଗ ଅଛି ତ ଯେମିତି ନା ଯେମିତି ହିସାବରେ ସମସ୍ତଙ୍କର, ଗୁରୁଜନଙ୍କର, ମା ବାପାଙ୍କର, ଭଗବାନଙ୍କର ଆଶୀର୍ବାଦ ସବୁବେଳେ ପଡେ, ଆଉ ସେହି ସଂଘର୍ଷର କାହାଣୀ ସମସ୍ତଙ୍କ ଲାଇଫରେ ଅଛି, ଆମେ ସବୁ ନେଗେଟିଭ ଜିନିଷରୁ ପଜିଟିଭ ଜିନିଷକୁ ଆଣିବାକୁ ଶିଖିବାକୁ।
1: ନିଶ୍ଚୟ ନିଶ୍ଚୟ। ତେବେ ସଂସ୍କୃତି ଓ ଗବେଷଣା କିପରି ପରସ୍ପର ପରିପୂରକ, ୟାକୁ ନେଇକି ଆପଣ ଯୁବପିଢ଼ିଙ୍କୁ କଣ ସନ୍ଦେଶ ଦେବେ?
0: କଥାରେ ଅଛି ଦ ପ୍ଲେସ୍ ୱେର୍ ଦେୟାର ଇଜ୍ ନେଚର ଦେୟାର ଇଜ୍ କଲଚର, ଆଣ୍ଡ ଦ ପ୍ଲେସ୍ ୱେର୍ ଦେୟାର ଇଜ୍ କଲଚର ଦେୟାର ଇଜ୍ ଫ୍ୟୁଚର। ତ ଯେଉଁ ଜାଗାରେ ପ୍ରକୃତି ଅଛି ସେ ଜାଗାରେ ସଂସ୍କୃତି ଅଛି, ଆଉ ଯେଉଁ ଜାଗାରେ ସଂସ୍କୃତି ଅଛି ସେ ଜାଗାରେ ଆମର ଭବିଷ୍ୟତ ଅଛି, ତ ଆମକୁ ଆମର ପ୍ରକୃତି ସହିତ ସଂସ୍କୃତି ସହିତ ଯେତେବେଳେ ପର୍ଯ୍ୟନ୍ତ ଆମେ ଯୋଡ଼ି ହେଇକି ରହିବା ସେତିକିବେଳେ ତକ ଆମର ଫ୍ୟୁଚର ଅଛି।
1: ବହୁତ ବହୁତ ସୁନ୍ଦର ଲାଗିଲା ମ୍ୟାମ୍ ଆପଣଙ୍କ ସହ କଥା ହେଇକି। ମେକାନିକାଲ ଇଞ୍ଜିନିୟରରୁ କ୍ଲାସିକାଲ ସଙ୍ଗ ଏବଂ ଏହାପରେ, ତେବେ ମ୍ୟାଡମ୍ ମଞ୍ଚ ଏବଂ ସଙ୍ଗୀତ ଦୁନିଆରେ ତ ଆପଣ ଜଣେ ବେତାଜ ବାଦଶାହ ହେଇସାରିଲେଣି, ତେବେ ୟାକୁ ନେଇକି ଆପଣ ଯୁବପିଢ଼ିଙ୍କୁ କଣ ସନ୍ଦେଶ ଦେବେ?
0: ଦେଖନ୍ତୁ, ଯୁବପିଢ଼ିଙ୍କୁ ମୁଁ ଏଇଟା ସନ୍ଦେଶ ଦେବି କି ପାଠ ପଢା ସାଙ୍ଗେ ସାଙ୍ଗେ ସାଠ ବି ନିହାତି ଆବଶ୍ୟକ। ଆମେ ଯଦି ଖେଳକୁଦ ଯୋଉ ଦିଗ ବି ଯାଉଛୁ, ଯଦି ଭଲ ଦିଗ ଅଛି, କଣ ପାଇଁ ନା ଦୁନିଆରେ ଆମକୁ ନେଗେଟିଭ ଜିନିଷ କ୍ୟାପଚର କରିବା ପାଇଁ, ଶିଖିବା ପାଇଁ ବହୁତ କମ୍ ଟାଇମ୍ ଲାଗେ, ଲେକିନ୍ ଭଲ ଜିନିଷ ଶିଖିବା ପାଇଁ ବହୁତ ଟାଇମ୍ ଲାଗେ। ତ ଆମେ ଜାଣିବା କଥା କି ଆମେ ଯୋଉ ଦିଗକୁ ଯାଉଛୁ, ସେଟା କଳାକାର ହଉ, ଅଭିନୟ ହଉ, ପାଠପଢ଼ା ହଉ, ଡାକ୍ତରୀ ଲାଇନ୍ ହଉ, ଯୋଉ ଲାଇନ୍ ବି ହଉ, ଆମେ ଯଦି ଆମ ନିଜ ଭିତରେ ଯଦି ଉଦ୍ୟୋଗ ଅଛି, କରିବାର ଇଚ୍ଛା ଅଛି, ତ ଆମେ ଯେକୌଣସି ଦିଗରେ ବି ଆମେ ପାରଙ୍ଗମ ହେଇପାରିବା। ଆଉ ଆଜିର ଯୁବପିଢ଼ିଙ୍କୁ ମୋର ସନ୍ଦେଶ ଏଇଟା ଯେ ନିଜ ଭିତରେ ଧୈର୍ଯ୍ୟ ନାହିଁ, ଧୈର୍ଯ୍ୟ ଯଦି ଆମର ଅଛି, ଯଦି ଆମେ ନିଜ ଭିତରେ ଯଦି ଧୈର୍ଯ୍ୟ ଆଣିପାରିବା, ତ ଆମେ ଦିନେ ନା ଦିନେ ସକ୍ସେସଫୁଲ ହେଇକି ହିଁ ଯିବୁ।
1: ବହୁତ ବହୁତ ସୁନ୍ଦର କଥା କହିଲେ, ବହୁତ ଖୁସି ଲାଗିଲା। ମେକାନିକାଲ ଇଞ୍ଜିନିୟରରୁ କ୍ଲାସିକାଲ ସିଙ୍ଗର, ଏହା ତାପରେ ଡ୍ରାମା ଆର୍ଟିଷ୍ଟ, ଏଇ ଯାତ୍ରା ଯେ ଏତେ

0: ସୁନ୍ଦର ହେଇଥିବ ଏବଂ ଏତେ ଇନ୍ସପାୟରିଂ ହେଇଥିବ, ଏହା ଆପଣଙ୍କଠୁ ହିଁ ଆମେ ଶିଖିପାରୁଛୁ। ବହୁତ ଧନ୍ୟବାଦ ମ୍ୟାଡମ, ନମସ୍କାର।
1: ଧନ୍ୟବାଦ, ନମସ୍କାର।
2: ମଞ୍ଚ କଳାକାର ମୁଗ୍ଧ ଦାସଙ୍କ ସହିତ ସାକ୍ଷାତକାରଟି ତ ଆମେମାନେ ଶୁଣିଲେ। ତାଙ୍କୁ ସାକ୍ଷାତ କରିଥିଲେ ଆକାଙ୍କ୍ଷିତା ପ୍ରିୟଦର୍ଶିନୀ ପ୍ରଧାନ। ସତରେ ଜୀବନ ରଙ୍ଗମଞ୍ଚରେ ଜୀବନ୍ତ ଅଭିନୟ କରୁ କରୁ ସମୟ କେତେବେଳେ ଯେ ସରିଯାଏ ଆଉ ନାଟକରେ ଯବନିକା ପଡ଼ିଯାଏ ଜଣାପଡ଼େନି। ହେଲେ ଜୀବନ କେବେ ଅଟକି ଯାଏନି, ସମୟ ଚକ୍ରରେ ନୂଆ ନୂଆ ରଙ୍ଗରୂପ ନେଇ ନୂଆ କାହାଣୀ ସହିତ ସେ ଆହୁରି ଆହୁରି ଆଗକୁ ଗତି କରି ଚାଲିଥାଏ। ଏଥର ଶୁଣିବା ସମବେତ କଣ୍ଠରେ ଏହି ଗୀତଟି। ଗୀତ ରଚନା ମୋତିଲାଲ ଦୋରା।

0: ତାହେଲେ ସମୟ ସହିତ ତାଳ ଦେଇ ଦମ୍ଭ ଓ ଧୈର୍ଯ୍ୟର ସହିତ ଆମେମାନେ ଆଗକୁ ନିଶ୍ଚିତ ବଢ଼ିବା। ପୁଣି ଥରେ ଆପଣମାନଙ୍କ ଜୀବନର ଚଲାପଥରେ ସମସ୍ତ ସଫଳତାକୁ କାମନା କରି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ଉପସ୍ଥାପନାରେ ମୁଁ କଳ୍ପଲତା କାନନଙ୍କୁ। ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ। ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ପରେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଭାରତୀୟ ସୈନିକଙ୍କ ଅସାଧାରଣ ସାହସ ଓ ବୀରତ୍ୱକୁ ଆଜି ଦେଶବାସୀ ସ୍ମରଣ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ଉପରେ କଲେ ଆଲୋକପାତ। ଦେଶବାସୀ ଆଜି ପାଳନ କରୁଛନ୍ତି କାର୍ଗିଲ୍ ବିଜୟର 27ତମ ବାର୍ଷିକୀ। ଜମ୍ମୁ ମୂଳ ଶିବିରରୁ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କଲେ 19ତମ ତୀର୍ଥଯାତ୍ରୀ ଦଳ ଏବଂ ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ ଟି20 କ୍ରିକେଟ୍ ସିରିଜ୍ର

0: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସ୍ମରଣୀୟ ହୋଇ ରହିବ, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। କ୍ୟାଚ୍ ଦ ରେନ୍ ଅଭିଯାନରେ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱରର ସଫଳତାକୁ କଲେ ପ୍ରଶଂସା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରହ୍ଲାଦ ଯୋଶୀ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉମାନଙ୍କର ଗରୁଡ ଶୟନ ଓ ଅଧରପଣା ନୀତି ଅନୁଷ୍ଠିତ ହେଉଛି। ରଥ ଉପରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଅଧରପଣା ନୀତି ଆରମ୍ଭ ହେବ। ମନ୍ଦିର ପ୍ରଶାସନ, ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ପଣା ଦ୍ରବ୍ୟ ସାମଗ୍ରୀ ପାଳିଆ ମହାଶୁଆର ରଥ ଉପରେ ରଖିବାର ପରମ୍ପରା ରହିଛି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚ ତୁମ୍ବ ଆକୃତିର ମାଟିର ତିନୋଟି ହାଣ୍ଡି ରଖାଯାଏ। ସିଂହଦ୍ୱାର ନିକଟ ଛାଉଣି ମଠ ସମ୍ମୁଖସ୍ଥ କୂଅରୁ ପାଣିଆ ଆପଟ ସେବକ ତମ୍ବା ପାତ୍ରରେ ଜଳ ରଖିଥାନ୍ତି। ମହାଶୁଆର ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ପତ୍ରିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ ତିନି ରଥ ଉପରେ ପୂଜା କରିବାର ବିଧି ରହିଛି। ପରେ ପାଳିଆ ପୂଜା ପଣ୍ଡା ପଞ୍ଚ ଉପଚାରରେ ପୂଜା କରିବା ସହ ପଣାହାଣ୍ଡି ଭଙ୍ଗାଯାଏ। ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଭୋଗ ହୋଇଥିବା ଅଧରପଣା ରଥର ପାର୍ଶ୍ୱ ଦେବଦେବୀ ଓ ଚଣ୍ଡୀ ଚାମୁଣ୍ଡାମାନଙ୍କ ପାଇଁ ସମର୍ପଣ କରାଯାଇଥାଏ। ଆସନ୍ତାକାଲି ଠାକୁରମାନେ ନୀଳାଦ୍ରି ବିଜେ କରିବେ। ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର 136ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିନରେ ଦେଶବ୍ୟାପୀ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି। ଭାରତୀୟ ସୈନିକମାନଙ୍କ ଅସାଧାରଣ ସାହସକୁ ଏହି ଦିବସ ସ୍କରଣ କରାଉଛି। କାର୍ଗିଲର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକ ଯେଉଁଭଳି ସାମ୍ନା କରିଥିଲେ ତାହା ପ୍ରମାଣିତ କରିଛି ଯେ ସେମାନଙ୍କର ଆତ୍ମା ଏକ ଆହ୍ୱାନଠାରୁ ଉର୍ଦ୍ଧ୍ୱରେ ରହିଥିଲା। ଚଳିତ ବର୍ଷ ସେହି ବୀରଙ୍କୁ ସ୍କରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: आज कारगिल विजय दिवस है। ये दिन हमें गर्व से भर देता है। ये दिन हमें अपने वीर जवानों के अद्भुत साहस की याद दिलाता है। कारगिल की ऊंची ऊंची चोटियां, कठिन मौसम, दुश्मन की चुनौती, हर परिस्थिति हमारे सैनिकों के सामने थी, लेकिन उनका हौसला हर चुनौती से बड़ा था। उन्होंने माँ भारती की रक्षा के लिए अपना सर्वस्व अर्पित कर दिया। आज कारगिल विजय दिवस पर मैं सभी वीर शहीदों और वीर सैनिकों श्रद्धापूर्वक नमन करता हूँ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ 14 ତାରିଖରେ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରୁ ବାହାରିଥିବା ମୋଟର ସାଇକେଲ ରାଲି ଦ୍ରାସର କାର୍ଗିଲ ଯୁଦ୍ଧ ସ୍ମାରକୀରେ ପହଞ୍ଚବ। ଗୋଟିଏ ଯାତ୍ରା, ଗୋଟିଏ ରାଷ୍ଟ୍ର, ଗୋଟିଏ ସଲାମ, ଏହି ପ୍ରସଙ୍ଗରେ ମୋଟର ସାଇକେଲ ରାଲି ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଦଶନ୍ଧିରେ ଦେଶର ପ୍ରତିରକ୍ଷା ଉତ୍ପାଦନ, ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖରରେ ପହଞ୍ଚପାରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାରେ ଆଇଏନ୍ଏସ୍ ମହେନ୍ଦ୍ରଗିରିର ସାମିଲ, ଡିଆର୍ଡିଓ ପକ୍ଷରୁ ଉଷା ଓ ପିନାକ୍ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ସାମୁହିକ କାର୍ଯ୍ୟର ପ୍ରତିଫଳନ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋକପାତ କରି କହିଛନ୍ତି, ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବା ଉଚିତ। ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର, ବର୍ଷା ଜଳ ଅମଳ, ଭୂତଳ ଜଳଭଣ୍ଡାର ବୃଦ୍ଧି ଏବଂ ଚାରା ରୋପଣ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିବା ସହିତ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱର ସଫଳତାକୁ ପ୍ରଶଂସା କରି କହିଥିଲେ,
1: भेजने के इस अभियान को जन आंदोलन बनाए। मुझे बहुत खुशी है कि गांव हो या शहर, हर जगह लोगों ने बढ़ चढ़ कर भागीदारी की है। छत्तीसगढ़ के कोरबा, उड़ीसा के भुवनेश्वर और आंध्र प्रदेश के विजयनगरम इस अभियान के उत्साहजनक परिणाम दिखाई दे रहे हैं। आइए हम भी अपने आसपास किसी एक तालाब, कुएं या बावड़ी की जिम्मेदारी ले पानी की हर बूंद बचाएं।
0: କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ କହିଛନ୍ତି ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବାରେ ପିଭି ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ସେହିଭଳି ଭାରତୀୟ ମହିଳା କ୍ରିକେଟ୍ ଦଳରେ ଲର୍ଡ ଷ୍ଟାଡିୟମ୍ଠାରେ ପ୍ରଥମ ଟେଷ୍ଟ ବିଜୟ ଉପରେ ମଧ୍ୟ ଶ୍ରୀ ମୋଦି ବର୍ଷ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ସଫଳତାକୁ ଉଚ୍ଚ ପ୍ରଶଂସା କରି କହିଛନ୍ତି ବିକ୍ରମ ଏକର ସଫଳ ପରୀକ୍ଷଣ ଦେଶର ଯୁବ ଉଦ୍ଭାବକଙ୍କ ପ୍ରେରଣା ଏବଂ ଚେଷ୍ଟାର ନିଦର୍ଶନ। ବିଜ୍ଞାନ ଅଲମ୍ପିଆଡ୍ରେ ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀ ଦେଶ ପାଇଁ ଗୌରବ ଆଣିଛନ୍ତି ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ପରିବେଶ ପ୍ରଦୂଷଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ଲାଷ୍ଟିକ୍ ଜନିତ ପ୍ରଦୂଷଣ ଏବେ ବଡ଼ ଆହ୍ୱାନ ସୃଷ୍ଟି କରିଛି। ପ୍ଲାଷ୍ଟିକ୍ ପୁନଃ ଚକ୍ରଣ ମାଧ୍ୟମରେ ଆବର୍ଜନାର ସଦୁପଯୋଗ କରାଯାଇ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ମାସ 7 ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ଦକ୍ଷତା ଏବଂ ସୃଜନଶୀଳତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଲୋକାଲ୍ ଫର୍ ଭୋକାଲ୍ ଭାବନାକୁ ଅଧିକ ସୁଦୃଢ଼ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ହସ୍ତତନ୍ତ ସାମଗ୍ରୀର ବିକ୍ରୟ 6 ଗୁଣ ବୃଦ୍ଧି ପାଇ ପ୍ରାୟ 8,000 କୋଟି ଟଙ୍କାରେ ପହଞ୍ଚିଛି। ଆଗାମୀ ପର୍ବପର୍ବାଣୀରେ ଖଦି ହସ୍ତତନ୍ତ ଏବଂ ହସ୍ତଶିଳ୍ପରୁ ପ୍ରସ୍ତୁତ ଉତ୍ପାଦ କ୍ରୟ କରିବାକୁ ଶ୍ରୀ ମୋଦି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
1: ହତକରଘେ ସେ ବନା ହର ପରିଧାନ କିସି ନା କିସି କ୍ଷେତ୍ର ସମୁଦାୟ ଅର୍ ଇସସେ ଜୁଡେ ଅସଂଖ୍ୟ ଲୋକଙ୍କ କାହାନୀକୁ ସାମ୍ନେ ଲାତା।

0: ये वो लोग हैं जो गर्व के साथ भारत की सांस्कृतिक विरासत को संजोने में जुटे हैं। आज के दिन मेरा आग्रह है कि हम हस्तकला को प्रोत्साहित कर अपने बुनकर साथियों का सम्मान करें। आइए हम वोकल फॉर लोकल की भावना को और सशक्त करें।
1: हर घर त्रिरंगा अभियान उपरे आलोकपात करि श्री मोदी कहिछन्ति एहा देशकु एकत्रित करिछि। अगस्त 15 पूर्वरु माइ गव पोर्टल रे निजस्व चिंताधारा एवं परामर्शकु पठाइबाकु श्री मोदी देशवासीकु अनुरोध करिछन्ति। आपण माने आंचलिक संवाद सुनुछन्ति आकाशवाणी कटक केन्द्ररो। समग्र देशरे आज 27तम कारगिल विजय दिवस पालन करा जाउछि। 1999 मसियारे 84 दिनर युद्धरे सारा विश्व देखिथिला भारतीय सेनार शौर्य एवं पराक्रम। पाकिस्तान विपक्षरे ऑपरेशन विजय माध्यमरे भारतर बड़ सफलताकु मने पकाइबा सहित शहीद जवानक प्रति श्रद्धांजलि ज्ञापन करिबा हेउछि आजिर दिवसर मुख्य उद्देश्य। वीर जवानक बलिदान जोगु कारगिलर टाइगर शृंगरे त्रिरंगा उड़ाई भारतीय सेना विजय हासिल करिथिले। कारगिल विजय दिवस अवसर में कृतज्ञ राष्ट्र वीर शहीद मान श्रद्धांजलि जनाउछि। चलित वर्ष मुख्य कार्यक्रम लदाखर द्रास स्थित कारगिल युद्ध स्मारकी ठारे आयोजित होइछि। राष्ट्रपति द्रौपदी मुर्मू सामाजिक गणमाध्यम पोस्टे भारतीय सशस्त्र बाहिनीर शहीद वीर जवानमानंकु श्रद्धांजलि जनाइछन्ति। राष्ट्रपति कहिछन्ति मातृभूमिर सुरक्षा पाई प्राणबळी देइथिबा वीर योद्धामानंकु अद्वितीय पराक्रम अटल संकल्प एवं अनन्य राष्ट्रभक्ति भारतीय सेनार गौरवमय परम्परार अतुलनीय उदाहरण। केन्द्रमन्त्री प्रह्लाद जोशी आज शिक्षामन्त्री भाबे अतिरिक्त दायित्व ग्रहण गरिछन्ति। दायित्व ग्रहण परे से कहिछन्ति नम्रता ओ गभीर कर्तव्यबोध सहित एही दायित्वकु निर्वाह करिबे। एनी से प्रधानमन्त्रीको कृतज्ञता जनाइछन्ति। श्री जोशी एबे उपभोक्ता व्यापार खाद्य ओ प्रक्रियाकरण साधारण बण्टन एवं नूतन ओ नवीकरणीय शक्ति विभागर मन्त्री भाबे दायित्व निर्वाह करुछन्ति। ଭଦ୍ରକ ଜିଲ୍ଲା ଚାନ୍ଦବାଲୀ ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟଠାରେ ଚାଷୀମାନଙ୍କୁ ସାର ଯୋଗାଣ ବ୍ୟବସ୍ଥା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଂଯୋଜକ ଉପେନ୍ଦ୍ର ରାଉଳ ବୈଠକରେ ଯୋଗଦେଇ ସାର ମହଜୁଦ ବଣ୍ଟନ ବ୍ୟବସ୍ଥା ସମୟୋପଯୋଗୀ ସାର ଯୋଗାଣ ସମ୍ପର୍କରେ କୃଷି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ଅଗଷ୍ଟ 1 ସମ୍ବଲପୁରୀ ଦିନ ଭାବରେ ପାଳନ କରିବା ପାଇଁ ଆୟୋଜନ କରାଯାଉଛି। ଏହି ଅବସରରେ ମଞ୍ଚ ପକ୍ଷରୁ ମା' ସମଲେଶ୍ୱରୀଙ୍କ ମନ୍ଦିରଠାରେ ସ୍ୱତନ୍ତ୍ର ଥିମ୍ ସଙ୍ଗକୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଉନ୍କୋଚିତ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 10 ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବା ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ୍ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସ୍କରଣୀୟ ହୋଇ ରହିବ ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। କ୍ୟାଚ୍ ଦ ରେନ୍ ଅଭିଯାନରେ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱରର ସଫଳତାକୁ କଲେ ପ୍ରଶଂସା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରହ୍ଲାଦ ଯୋଶୀ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଯାତ୍ରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲି କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ବୀର ଚରାୱାନ କଥାଚିତ୍ରର ଏହି ଗୀତଟି କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଉଦିତ ନାରାୟଣ, ଗୁରୁଦାସ ମନ ଏବଂ ପ୍ରୀଥା ମଜୁମଦାର, ଗୀତ ରଚନା ଜାଭେଦ ଅଖତାର, ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୀବ କୋହଲି।

ପରବର୍ତ୍ତୀ ଗୀତଟିର କଥାଚିତ୍ର ସ୍ୱଦେଶ, ଜାଭେଦ ଅଖତରଙ୍କ ଗୀତ ରଚନାରୁ କଣ୍ଠଦାନ କରିଛନ୍ତି ଏ ଆର୍ ରେହମାନ, ସଙ୍ଗୀତ ଏ ଆର୍ ରେହମାନ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ, କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୋପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ।
1: ମକା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଜେତି ଶ୍ରୋତାରିନ୍ ଏମ୍ହେ ଜୁହାର।

ଆକୁନ୍ତା ନାମ ବୈଠକି ଗୀତୁନ୍ ମେଞ୍ଜକାତ୍ ହେଲେ ଯେତେବେଳେ ନାମେ ଇ କୁଣାର୍ଗେ ବେଞ୍ଜାମାନି ବେଞ୍ଜାବାକେନ୍ ଭି ନାମ ଗୀତୁ ପାର୍ଦାତ୍ ନାଲଦାତ୍ ଆରୁ ହେଲୁ ଭି ଆସଦାତ୍ ହେଲେ ହନ୍ନେ ଅଣ୍ଟା ବେଞ୍ଜା ଗୀତୁନ୍ ଫିର୍ ଘାଇ ମେନତ୍ ଆ ଗୀତୁନ୍ ହି ପାଡ଼କାନାର ମଧୁସୂଦନ ପିଂ ଆଉ ତମେ ଦଲ୍ ଆବଡ଼ାର ମଞ୍ଜାର ଦୁଲାର ପିଂ ସୁଧାକର ପିଂ ପିମି ପିଂ ଭଗବାନ ପିଂ ଶ୍ରୀବତ୍ସ ପିଂ କମଳ ପିଂ ଶୁଭା ପିଂ ପ୍ରମିଳା ପିଂ ଆଉ ଝରଣା ପିଙ୍ଗ।

0: ହେଲେ ଇନ୍ନା ତା ନାମ ମାକ୍କା ପୁପୁ ଝକା ଝକା ଇ କାର୍ଯ୍ୟକ୍ରମ ନୁ ଗୀତୁ ମେଞ୍ଜକାତ ହେଲେ ଇନ୍ନାନ୍ତା ଇ କାର୍ଯ୍ୟକ୍ରମ ବନ୍ ନାମ ଇଶାନିୟତ ଜୁହାର।
1: ଶୁଣିଲେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନ ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ସାଟେଲାଇଟ୍ ଶଙ୍କରର ଏହି ଗୀତଟି। କଣ୍ଠଦାନ କରିଛନ୍ତି ସଲମାନ ଅଲି, ଗୀତ ରଚନା ମନୋଜ ମୁଣ୍ଟାସିର, ସଙ୍ଗୀତ ନିର୍ଦ୍ଦେଶନା ସନ୍ଦୀପ ଶିରୋଦକର।

ପରବର୍ତ୍ତୀ ଗୀତଟିର କଥାଚିତ୍ର ଫତେ ମନ୍ଦୀପ ଖୁରାନାଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ଅରିଜିତ ସିଂ, ସଙ୍ଗୀତ ହିରନ୍ ଗଭିନ୍ଦ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏଥର କେଶରୀ କଥାଚିତ୍ରର ଏହି ଗୀତଟିରେ କଣ୍ଠଦାନ କରିଛନ୍ତି ବି ପ୍ରାକ୍, ଗୀତିକାର ମନୋଜ ମୁଣ୍ଟାସିର, ସଙ୍ଗୀତ ନିର୍ଦ୍ଦେଶନା ଆର୍କୋ।

ଆପଣମାନେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ରୋଜା କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଏ ଆର୍ ରେହମନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି ହରିହରନ୍, ଗୀତ ରଚନା ପିକେ ମିଶ୍ର।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086-1705-257, IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086-1705-257, IFSC କୋଡ୍ SBIN00005। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖନ୍ତୁ। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖିବେ। ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର କଣ୍ଠଶିଳ୍ପୀ ନଚିକେତ ଚକ୍ରବର୍ତ୍ତୀ ଏବଂ ସୋନୁ ନିଗମ, କଥାଚିତ୍ର ବୋସ୍ ଦ ଫର୍ଗେଟେନ୍ ହିରୋ, ଗୀତ ରଚନା ଜାଭେଦ ଅଖ୍ତାର, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ୍।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ବର୍ଡର ଟୁର ଏହି ଗୀତଟି କଣ୍ଠଶିଳ୍ପୀ ସୋନୁ ନିଗମ, ଗୀତିକାର ମନୋଜ ମୁଣ୍ଟାସିର, ସଙ୍ଗୀତ ମିଥୁନ୍।

0: ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।
1: ହେଲୋ ଅନୁରୋଧ, ଆପଣମାନଙ୍କ ମନପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହେଲୋ ଅନୁରୋଧ
2: ହେଲୋ।
3: ଜୟ ଜଗନ୍ନାଥ,
2: ଆଜ୍ଞା ଜୁହାର, କୋଉଠୁ କହୁଥିଲେ? ଆଜ୍ଞା ଆଜ୍ଞା, ନମସ୍କାର, ଆପଣଙ୍କୁ ଆମର ହେଲୋ ଅନୁରୋଧ କାର୍ଯ୍ୟକ୍ରମକୁ ସ୍ୱାଗତ।
3: ଧନ୍ୟବାଦ ଆଜ୍ଞା।
2: ଆଚ୍ଛା, ପ୍ରଥମେ କୁହନ୍ତୁ ଆଜି କୋଉ ଗୀତ ଶୁଣିବା?
3: ମତେ ଶୁଣେଇଦେବେ ଚାନ୍ଦିନୀ ଫିଲ୍ମର ଲାଗି ଆଜି ସାବନ ଟି ଫେରିବ ଛାଡ଼ିଏ, ବର୍ତ୍ତମାନ ତ ବର୍ଷା ଲାଗି ରହିଛି।
2: ଆଚ୍ଛା ଆଚ୍ଛା, ମାନେ ବର୍ଷା ଉପରେ ଗୀତ, ମାନେ ପାଗ ଉପରେ ଗୀତ ନାଇଁ କି? ତ ଆପଣଙ୍କ ମାନେ ପଟେ ବହୁତ ବର୍ଷା ହଉଛି ତାହେଲେ? ଆମ ପଟେ ବି ହଉଛି, କାଲି ରାତି ବହୁତ ଜୋରରେ ବର୍ଷା ହଉଥିଲା। ଆଚ୍ଛା, ଆଉ ଆଜ୍ଞା ଆପଣ କଣ କରନ୍ତି? ହଁ, ଏବେ ତାହେଲେ ଧନ୍ଦା ମାନ୍ଦା ନାଇଁ କି? ଏବେ କଣ କରୁଛନ୍ତି? ଆଚ୍ଛା ଆଚ୍ଛା, ଠିକ ଅଛି। ତାହେଲେ ଏଇ ଗୀତକୁ ଆପଣ କାହାକୁ ଡେଡିକେଟ୍ କରିବେ?
3: ଆଚ୍ଛା
2: ଆଚ୍ଛା, ହଉ ଠିକ ଅଛି ଆଜ୍ଞା, ତାହେଲେ ଆସନ୍ତୁ ଏଇ ଗୀତଟି ଶୁଣିବା। ଆଜ୍ଞା, ନମସ୍କାର।

0: हेलो
1: हेलो
0: हेलो, हाँ आ गया, कौन?
1: हेलो
0: हेलो,
1: हेलो
0: हाँ आ गया, के कहुतले? अच्छा
1: हृदय मांगी जाए तो विरह वेदना रे, मन जोड़ी रे तो प्रेम वर्षा रे, तो सत्य बुलीबा को तो सत्य भेजीबा को मन हुए कहे रे, तो सत्य संपर्क अच्छी रे एमिति रे, मांगी पारिबो नि कि झड़ कि वर्षा रे। नमस्कार एंड गुड मॉर्निंग, चंद्रकांत पुष्टि ग्राम गोपपुरा पोस्ट निश्चिंत कोनी जिला कटकरु कहउछि।
0: आज्ञा आज्ञा, नमस्कार। बहुत बढ़िया लगला आपनर कविताटा।
1: ଆଜ୍ଞା ବହୁତ ଧନ୍ୟବାଦ।
0: ଆଜ୍ଞା, ଆପଣ ବହୁତ ଲେଖାଲେଖି କରସନ୍ ବୋଧେ?
1: ଆଜ୍ଞା ମୁଁ ତ ବହୁତ କବିତା ଲେଖାଲେଖି କରୁଛି, ଆଜି ପର୍ଯ୍ୟନ୍ତ 2006 ମସିହାରୁ କବିତା ଗପ ଲେଖାଲେଖି କରୁଛି ଆଜି ପର୍ଯ୍ୟନ୍ତ।
0: ଆଚ୍ଛା ଆଚ୍ଛା, ବହୁତ ବଢ଼ିଆ। ଆଚ୍ଛା, ପହିଲା କହିଦଉନ୍ ତ କେନ୍ ଗୀତ ଶୁଣମା ଯେ ଆଜି?
1: ଆଜି ମୁଁ ଶୁଣିବି ତେରେ ନାମର ତୁମସେ ମିଲନା ବାତ କରନା ବଡ଼ ଆଚ୍ଛା ଲାଗତା ହେ।
0: ଆଚ୍ଛା ଆଚ୍ଛା, ମୋତେ ଲାଗୁଛି ଆପଣ ସଲମାନ ଖାନର ଫ୍ୟାନ୍ ବି ବୋଧେ।
1: ଆଜ୍ଞା ମୁଁ ସଲମାନ ଖାନ ଫିଲ୍ମ ଯେତେବେଳେ ଏଇଟା ରିଲିଜ ହେଇଥିଲା 2003 ମସିହାରେ,
0: ସଲମାନ ଖାନ ର ସେ ହେୟାର ଷ୍ଟାଇଲ ଟା
1: ରଖିଦେଲି।
0: ଆଚ୍ଛା ଆଚ୍ଛା, ବହୁତ ବଢିଆ। ତାହେଲେ ଆଚ୍ଛା ଠିକ ଅଛି, ତାହେଲେ ଏଇ ଗୀତଟି ଶୁଣିବା। ହଉ, କାହାକୁ ଡେଡିକେଟ କରିବେ?
1: ମୁଁ ଗୀତ ଡେଡିକେଟ କରିବି ମୋର ସାଙ୍ଗ
0: ଆଚ୍ଛା ଆଚ୍ଛା, ହଉ ଠିକ ଅଛି। ତାହେଲେ ଆଜ୍ଞା ଫୋନ୍ କରୁଥିବେ, ଚାଲନ୍ତୁ ଏଇ ଗୀତଟି ଶୁଣିବା।
1: ଆଜ୍ଞା ରହୁଛି, ନମସ୍କାର।
0: ନମସ୍କାର।

0: ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ହେଲୋ ଅନୁରୋଧ କାର୍ଯ୍ୟକ୍ରମକେ ଆପଣଙ୍କୁ ସ୍ୱାଗତ ଆଜ୍ଞା। ଜୁହାର ଜୁହାର, କେନୁ କହୁଛନ୍ ଆଜ୍ଞା? ଆଚ୍ଛା, ବରଗଡ଼ରୁ କହୁଛନ୍। କାଣ କରୁଛନ୍ ଆଜ୍ଞା? ଚାଷବାସ କରୁଛନ୍। ଏବେ ବେଲେ କାଇଁ ଚାଷ କରୁଛନ୍? ଆଚ୍ଛା ଆଚ୍ଛା ଆଚ୍ଛା, ପହିଲା କହିଦଉନ୍ ତ କେନ୍ ଗୀତଟା ଶୁଣମା ଯାଇଛି। ଆଚ୍ଛା ଠିକ୍ ଅଛି ଆଜ୍ଞା। ଆଉ ଆପଣଙ୍କର ହାଲଚାଲ କେନ୍ତା? ଯେ ମନ ଫିଲ୍ମର କହିଲେ ଯେ ମନ ଫିଲ୍ମର କେନ୍ ଗୀତଟା? ଆଚ୍ଛା ଆଚ୍ଛା, ହଉ ଠିକ୍ ଅଛି ଆଜ୍ଞା। ଆଉ ଆପଣଙ୍କର ଆଡ଼େ ବର୍ଷା ହଉଛେ? ସମ୍ବଲପୁରରେ ବି କାଲି ରାତି ବହୁତ ବର୍ଷିଥିଲା। ଆଉ ସମ୍ବଲପୁର ଆଡ଼େ ଆସନ୍ କି ନା ଆସନ୍? ଆଚ୍ଛା, ସମଲେଇ ମନ୍ଦିର ଆସନ୍। ଆଚ୍ଛା ହଉ ଠିକ୍ ଅଛି ଆଜ୍ଞା, ତାହେଲେ ଆପଣଙ୍କର ଇ ଗୀତଟା ଶୁଣମା। ହଁ ଠିକ୍ ଅଛି ଆଜ୍ଞା, କରୁନ୍।
1: ମୋର ଦାଦା ହେଲେ ନୟନ କୁମାର ପଜବା,
0: ଆଜ୍ଞା
1: ଭାଇ ହେଲେ ଗୌରୀ ଶଙ୍କର ପଜବା।
0: ଆଚ୍ଛା ଆଚ୍ଛା ଠିକ୍ ଅଛି ଆଜ୍ଞା, ଆପଣଙ୍କର ମାଧ୍ୟମରେ ଆମର ଶ୍ରୋତାମାନଙ୍କୁ ଆମେ ଇ ଗୀତକେ ଡେଡିକେଟ୍ କରିଦଉଛୁ। ତାହେଲେ ଆସୁନ୍ ଶୁଣମା ଇ ଗୀତକେ। ଆଜ୍ଞା ଜୁହାର, ନମସ୍କାର।

0: ହ୍ୟାଲୋ ହ୍ୟାଲୋ,
1: ନମସ୍କାର।
0: ନମସ୍କାର ଆଜ୍ଞା, କେନୁ କହୁଛନ୍? ଆଚ୍ଛା ଆଚ୍ଛା, ପହଲା କହି ଦଉନ୍ ତ କେନ୍ ଗୀତଟା ଶୁନ୍ମା ଯେ ଆଜି? ଆଚ୍ଛା, ହେ ଫିଲ୍ମରୁ ସାବନ କା ମହିନା ଶୁନ୍ମା ଗୀତଟା? ଆପଣଙ୍କର ଆଡ଼େ ବର୍ଷା ହେଇଛେ ବେଲ କାଲି? କାଲି ରାତି ଇନ ବି ବହୁତ ବର୍ଷା ହେଲା। ଓହୋ, ଆଚ୍ଛା ଆଚ୍ଛା। ଆଉ ଆଜ୍ଞା ଆପଣ କାଣା କରସନ୍? ଆଚ୍ଛା ଆଚ୍ଛା, ବେଲେ ଦୁକାନ ଭଲ ଚାଲିଛି ଆପଣଙ୍କର? ଆଉ ଘରେ କି କି ଅଛନ୍? ହ୍ୟାଲୋ, ଘରେ କି କି ଅଛନ୍? ବୋଇଲି ଆଚ୍ଛା ଆଚ୍ଛା, ସବେ ଶୁଣସନ୍ ରେଡ଼ିଓ? ଆଚ୍ଛା, ବହୁତ ବଢ଼ିଆ। ହଉ ଠିକ୍ ଅଛେ ଆଜ୍ଞା, ତାହେଲେ ଆପଣଙ୍କର ଇ ଗୀତଟା ଶୁଣମା। ଆଜ୍ଞା ହଉ ଠିକ୍ ଅଛେ ଆଜ୍ଞା, ଫୋନ୍ କରୁଥିବେ? ଆଜ୍ଞା ଆଜ୍ଞା, ନମସ୍କାର।

0: ହ୍ୟାଲୋ,
1: ହ୍ୟାଲୋ,
0: ଆଜ୍ଞା ନମସ୍କାର।
1: ନମସ୍କାର ଆଜ୍ଞା, ମୁଁ ବରଗଡ଼ରୁ କହୁଥିଲି, ଗୋଲକ ବିହାରୀ ପ୍ରଧାନ କହୁଥିଲି।
0: ଆଜ୍ଞା ଆଜ୍ଞା, ଆପଣଙ୍କୁ ସ୍ୱାଗତ ଆମର ଏଇ ହେଲୋ ଅନୁରୋଧ କାର୍ଯ୍ୟକ୍ରମକେ।
1: ହଁ ଆଜ୍ଞା, ନମସ୍କାର।
0: ନମସ୍କାର।
1: ଇଏ ଆମର ମୋର ଗୀତ ହେଲା ତେରେ ବିନ୍ ସାଜନ ଲଗେନା, ଆମର ଆରତି ସିନେମାର।
0: ଆଚ୍ଛା ଠିକ୍ ଅଛି ଆଜ୍ଞା, ଆପଣଙ୍କର ମନ ପସନ୍ଦର ଗୀତ ଶୁଣମା ଆଜି, ତେରେ ବିନ୍ ସାଜନ ଲଗେନା।
1: ଆଜ୍ଞା,
0: ଆଚ୍ଛା ଆପଣ କାଣା କରସନ୍ ଆଜ୍ଞା?
1: ମୁଁ ଅଛେ, ଆମେ ପ୍ରାଇଭେଟ କମ୍ପାନୀରେ ଜବ୍ କରୁଛେ।
0: ଆଚ୍ଛା ଆଚ୍ଛା, ଆଉ ଆପଣଙ୍କର ହାଲଚାଲ କେନ୍ତା?
1: ଠିକ୍ ଅଛି ଆଜ୍ଞା, ବହୁତ ବର୍ଷା ହେଇଛି, କାଲି ରାତି
0: ହଁ ହଁ ଆମର ନ ବହୁତ ମାନେ ଗିଡ଼ ଗିଡ଼ ଚଡ଼ ଚଡ଼ ହେଇକିରି ବର୍ଷା ହେଇଛି।
1: ପୁରା 2-3 ଘଣ୍ଟା ଖଣ୍ଡେ ପୁରା ଏକଦମ
0: ହଁ, ମୁଇଁ ତ
1: ବର୍ଷା।
0: ଛାଡ଼ବା କି ନାଇଁ ବୋଲୁଥିଲି, ଯେନ୍ ପ୍ରକାର ବର୍ଷୁଥିଲା ଯେ। ଆଉ ଆପଣଙ୍କର ହାଲଚାଲ କେନ୍ତା? ଆଉ କାମ ଧନ୍ଦା ନେଇକିରି କେନାଡ଼େ ବାହାରଡ଼େ ଯାଏସନ୍ ବେଲ?
1: ଆଜ୍ଞା,
0: କାମ ଧନ୍ଦା ନେଇକିରି କେନ୍କେ ବାହାରଡ଼େ ଯାଏସନ୍ କେଁ ବୋଲଛେ?
1: ନାଇଁ ନାଇଁ ନାଇଁ, ବାହାର କିନା ମୁଁ ତ ଅଫିସ ନ
0: ଆଚ୍ଛା,
1: ଅଫିସ
0: ହେଲେ ବରଗଡ଼ରେ
1: ଟାଇମ୍
0: ହିଁ
1: ହବ।
0: ଆପଣଙ୍କର କାମ ଅଛେ?
1: ହଁ
0: ଆଚ୍ଛା, ଆଉ ଏଥର ଧନୁଯାତ୍ରା କେନ୍ତା ଡାକ୍ବେ ଆପକୁ?
1: ଆଜ୍ଞା ଆଜ୍ଞା, ବିଲକୁଲ ବିଲକୁଲ, ଆପଣଙ୍କୁ ସ୍ୱାଗତ ଆଜ୍ଞା
0: ହଁ
1: ଆପଣଙ୍କୁ।
0: ଠିକ୍ ଅଛେ, କୁନୁଆ କରିବେ ବୋଲେ ଯିମୁ ଆଉ।
1: ଆଜ୍ଞା,
0: ହଉ
1: ଗଲା ଥର ଆସିଥିଲେ ଆମର ସେ ରଥ ଆଜ୍ଞା ଆସିଥିଲେ ଯେ।
0: ଆଚ୍ଛା ଆଚ୍ଛା, ହଉ ଠିକ୍ ଅଛେ, ତାହେଲେ ଏଥର ଆମେ ଯିମୁ ଆଉ।
1: ଆଜ୍ଞା
0: ହଉ ଠିକ୍ ଅଛେ ଆଜ୍ଞା, ତାହେଲେ ଆପଣଙ୍କର ଏଇ ଗୀତଟା ଶୁଣମା। ଆଜ୍ଞା ଆଜ୍ଞା, ଜରୁର।
1: ହଁ, ଆମର ସେ ଛତିଶଗଡ଼ର ଅଛନ୍ ଇନ୍ଦ୍ରଭାନ ସିଂ କରିଆର,
0: ଆଚ୍ଛା ଆଚ୍ଛା,
1: ଆଉ ପ୍ରଶାନ୍ତ କୁମାରୀ, ପ୍ରଶାଞ୍ଜଳି କୁମାରୀ ଆମର କୁମ୍ଭାରୀ ବରପାଲିର, ଜଗୋପାଳ ବେହେରା, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ଚନ୍ଦ୍ରପ୍ରଭା କର, ଯଶବନ୍ତ ପାଇକ,
0: ଆଚ୍ଛା
1: ହରେଶ ବରୁଆ, ଆଉ ଆମର ନାରାୟଣ ପ୍ରଧାନ, ଆଉ ବାକି ଯେତିକି ଶ୍ରୋତା ରହିଲେ ସମସ୍ତଙ୍କୁ ସ୍ପେଶିଆଲି ଆପଣଙ୍କୁ।
0: ଆଜ୍ଞା ଆଜ୍ଞା, ଠିକ୍ ଅଛି, ଧନ୍ୟବାଦ, ଆପଣ ମୋତେ ବି ଡେଡିକେଟ୍ କରିଦେଲେ। ଆଉ ଆପଣଙ୍କର ଯେନ୍ ରେଡ଼ିଓ ଶ୍ରୋତା ମଣ୍ଡଳୀ ଅଛି, ଆପଣ ମୋତେ ସେଥିରେ ଗୋଟେ ମେମ୍ବର।
1: ଆଜ୍ଞା ଆଜ୍ଞା,
0: ଆଜ୍ଞା ଆଜ୍ଞା, ହଉ ଠିକ୍ ଅଛି, ତାହେଲେ ଆସନ୍ତୁ ଶୁଣମା ଏଇ ଗୀତଟା।
1: ଠିକ୍ ଅଛି ଆଜ୍ଞା,
0: ଆଜ୍ଞା
1: ନମସ୍କାର।
0: ଆଜ୍ଞା, ନମସ୍କାର।

ଆପଣମାନେ ଶୁଣୁଛନ୍ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଉପସ୍ଥାପନାରେ ମୁଇଁ ପ୍ରୀତରଞ୍ଜନ ପଣ୍ଡା, ବୈଷୟିକ ସହାୟତା କୁନାଲ ମହାପାତ୍ର ଆଉ ଅରୁଣ କୁମାର ନାୟକ। ଇ କାର୍ଯ୍ୟକ୍ରମଥି ଆପଣମାନଙ୍କର ମନପସନ୍ଦର ଗୀତ ଶୁଣବାର୍ ଲାଗି ଆମନିକେ ସବୁ ଶନିବାର ରବିବାର ସକାଳର 9-10 ଭିତରେ ଫୋନ୍ କରିପାରିବେ। ଆମର ଫୋନ୍ ନମ୍ବର ହେଲା 0663-241-240 ଆଉ 0663-241-231।

0: ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଦେଶବାସୀ ଆଜି ପାଳନ କରୁଛନ୍ କାର୍ଗିଲ ବିଜୟର 27ତମ ବାର୍ଷିକୀ। ଦେଶର ବୀର ଯବାନମାନଙ୍କର ସାହସ ଆର୍ ବୀରତ୍ୱକେ ଆଜି ଶ୍ରୋତା କରୁଛନ୍ ଦେଶବାସୀ, କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଆଜି ଦେଶର ଭିନ୍ ଭିନ୍ କ୍ଷେତ୍ରଟି ସଫଳତା ଉପରେ କଲେ ଆଲୋଚନା। ଆଷାଢ଼ ମାସର ଉଜ୍ଜଲ ପଖର ଦ୍ୱିତୀୟା ତିଥିରେ ଆଜି ଶ୍ରୀକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କର ଅଧରପଣା ନୀତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ ପ୍ରହଲ୍ଲାଦ ଯୋଶୀ ଆଜି ଶିକ୍ଷା ମନ୍ତ୍ରଣାଳୟର ଜରୁରୀ ସମୀକ୍ଷା ବୈଠକଟି କରିଛନ୍ ଅଧ୍ୟକ୍ଷତା। ବିକଶିତ ଭାଇବ୍ରାଣ୍ଟ ଭିଲେଜ କାର୍ଯ୍ୟକ୍ରମଟି ଭିନ୍ ଭିନ୍ ରାଜ୍ୟ ଆର୍ କେନ୍ଦ୍ରଶାସିତ ଇଲାକାର 400ରୁ ଅଧିକା ଯୁଆନମାନଙ୍କ ସଙ୍ଗେ ଆଜି ଭାବ ବିନିମୟ କରିଛନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଶିକ୍ଷାବିତ୍ ସମାଜ ସଂସ୍କାରକ ପଞ୍ଚସଖା ଭିତରୁ ଜଣେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି ସାରା ରାଜ୍ୟ ଲୋକେ ଜଣାଉଛନ୍ ଶ୍ରଦ୍ଧାଞ୍ଜଳି। ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତିକେ ବିଶ୍ୱ ଦରବାରଥି ପହଞ୍ଚାବାର ଲକ୍ଷ୍ୟ ନେଇକରି ସମ୍ବଲପୁରୀ ଏକତା ମଞ୍ଚ ତରଫରୁ ଅଗଷ୍ଟ 1 ତାରିଖ ପାଳିତ ହେବାର୍କେ ଯାଉଛେ ସମ୍ବଲପୁରୀ ଦିନ। ଏହି ଅବସରରେ ମା' ସମଲେଶ୍ୱରୀଙ୍କର ମନ୍ଦିରଠାନେ ଖାସ୍ ଥିମ୍ ସଙ୍ଗ୍କେ ଉନ୍ମୋଚିତ କରିଛନ୍ ଗଙ୍ଗାଧର ବିଶ୍ୱବିଦ୍ୟାଳୟର କୁଲପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ। ଭୂସ୍ଖଳନ ଲାଗି ଜମ୍ମୁ ଆର୍ ଶ୍ରୀନଗର ଜାତୀୟ ରାଜପଥକେ ସଫା କରବାର ଉତାରୁ ଆଜି ସକାଳୁ ଜମ୍ମୁଠାନୁ 4474 ଜନ ତୀର୍ଥଯାତ୍ରୀ ଫେରଘାଏ ମୂଲ କରିଛନ୍ ସେମାନଙ୍କର ଅମରନାଥ ଯାତ୍ରା। ହରାରେଠାରେ ଖେଳାଯାଉଥିବା ପୁରୁଷ T20 କ୍ରିକେଟରେ ତିନିଟିକିଆ ସିରିଜ୍ର ସେଚ୍ ମ୍ୟାଚ୍ଟି ଆଜି ଭାରତ ଆର୍ ଜିମ୍ବାୱେ ଭିତରେ ଚାଲିଛି ମ୍ୟାଚ୍। ଟସ୍ ଜିତିକରି ଭାରତ ବ୍ୟାଟିଂ କରବାରକେ ନେଇଛି ନିଷ୍ପତ୍ତି। ଡୁରାଣ୍ଡ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ରାଞ୍ଚିଠାରେ ହେବା ମୂଲ। ଆଜି ସନ୍ଧ୍ୟାରେ ବିର୍ସା ମୁଣ୍ଡା ଷ୍ଟାଡିୟମଠାରେ ଖେଳାଯିବା ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚ୍। ପହିଲା ଭାରତୀୟ ଖେଳାଳି ଭାବେ 2026 ବିଶ୍ୱ ଜୁନିୟର ସ୍କ୍ୱାସ୍ ଚମ୍ପିଅନ୍ସିପ୍ ଜିତିଲେ ଅନାହତ ସିଂ। ପ୍ରଧାନମନ୍ତ୍ରୀ ଜଣାଲେ ଅଭିନନ୍ଦନ, କହିଲେ ଭାରତର ଏହି ସଫଳତା ଦେଶର ଯୁଆନ ପିଢ଼ିମାନଙ୍କର ଭିତରେ ସ୍କ୍ୱାସ୍ ଖେଲ ଲାଗି ବଢ଼ାବା ତହକ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆର୍ ତାର ଆଖପାଖର ଇଲାକାରେ ସୃଷ୍ଟି ହୋଇଥିବାର ଲଘୁଚାପ ଏବେ 24 ଘଣ୍ଟା ଭିତରେ ଅବପାତଟି ବଦଳିବା ଆର୍ ଇତାର ବଲେ ଏବେ 2 ଦିନ ରାଜ୍ୟ ଜବର ବର୍ଷା ନେଇକରି 10ଟା ଜିଲ୍ଲାକେ ସତର୍କ ସୂଚନା ଜାରି କରିଛେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଛନି ମୁଖିଆ ଖବର ଇନ ଶେଷ ହେଲା। ମୁଖିଆ ଖବର ଫେର ଥରେ ଶୁଣିପାରିବେ ସନ୍ଧ୍ୟା 6:05।
0: ଆକାଶବାଣୀ ସମ୍ବଲପୁର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସନ୍ଧ୍ୟାଜ୍ୟୋତି କାର୍ଯ୍ୟକ୍ରମ। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍କ।

0: ଶ୍ରୋତାବନ୍ଧୁ ନମସ୍କାର। ସନ୍ଧ୍ୟା ଜ୍ୟୋତିର ଆଜିର ଏହି ସନ୍ଧ୍ୟାକୁ ଆପଣମାନଙ୍କୁ ଆମେ ସ୍ୱାଗତ କରୁଛୁ। ଆଜି ସନ୍ଧ୍ୟାର ଅତିଥି ଏଭଳି ଜଣେ ବ୍ୟକ୍ତିତ୍ୱ ଯିଏ ଏକାଧାରରେ ଜଣେ ଶିକ୍ଷାବିତ୍, ପ୍ରତିଷ୍ଠିତ ଗୀତିକାର ଏବଂ ଜଣେ ଦକ୍ଷ ପ୍ରଶାସକ। ସେ ଆଉ କେହି ନୁହନ୍ତି ଯାହାଙ୍କ ଗୀତ ଆମେ ରେଡ଼ିଓରେ ପ୍ରାୟ ଶୁଣୁ। ତାଙ୍କର ଲେଖାରେ ଅନେକ କିଛି ସମାଜ ପ୍ରତି ବାର୍ତ୍ତା ରହିଥାଏ ଏବଂ ଗୋଟିଏ ଜୀବନଧର୍ମୀ ଲେଖା କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ହେଉଛନ୍ତି ଶ୍ରୀଯୁକ୍ତ ମନୋଜ କୁମାର ମହାନ୍ତି। ସାର୍ ନମସ୍କାର।
1: ନମସ୍କାର।
0: ଆମେ ଜାଣିଛୁ, ଶୁଣିଛୁ ଏବଂ ପଢ଼ିଛୁ ମଧ୍ୟ ଯେ ଆପଣଙ୍କର ଅନେକ ଗୀତ ଆମ ରେଡ଼ିଓରେ ମଧ୍ୟ ପ୍ରଚାରିତ ହୋଇଛି, ଅନେକ ଲେଖା ଆପଣ ଲେଖୁଛନ୍ତି ଏବଂ ଜଣେ ପ୍ରଶାସକ ଭାବରେ ଆପଣ ଦକ୍ଷତାର ସହିତ ନିଜର କାର୍ଯ୍ୟ ସମ୍ପାଦନ କରି ଆସିଛନ୍ତି ଏବଂ ଆପଣ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ମଧ୍ୟ ଆପଣ ପୁରସ୍କୃତ ହୋଇଛନ୍ତି। ଏପରିକି

0: ନମସ୍କାର। ମୁଁ 2015 ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ମାନ ଲାଭ କଲି। ତା ପୂର୍ବରୁ 2013 ମସିହାରେ ମୁଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପାଇଥିଲି। ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ହେଉଛି ଆଜୀବନ ସାହିତ୍ୟ ସାଧନ ପାଇଁ, କିନ୍ତୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ମାନ ହେଉଛି ଗୋଟିଏ ପୁସ୍ତକକୁ ସେମାନେ ଶ୍ରେଷ୍ଠ ବୋଲି ବିବେଚନା କରିଛନ୍ତି। ତେଣୁ ଏଇଟା କୌଣସି ବ୍ୟକ୍ତିକୁ ଦିଆଯାଏନି, ବରଂ ବ୍ୟକ୍ତିର ସାହିତ୍ୟ କୃତିକୁ ହିଁ ଦିଆଯାଏ, ସାହିତ୍ୟ ସୃଷ୍ଟିକୁ ଦିଆଯାଏ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ମାନ। ମୁଁ ଗୀତି କବିତା କ୍ଷେତ୍ରରେ ଲାଭ କରିଛି। ମୋର ବହି ଥିଲା ପ୍ରତିପଲକରେ ତୁମେ, ସେଥିରେ ସନ୍ନିବେଶିତ ହୋଇଥିଲା ଯେଉଁ ପଂକ୍ତିଗୁଡ଼ିକ, ସେଗୁଡ଼ିକ ହେଉଛି ପ୍ରେମାପ୍ଲୁତ ଆବେଗରେ ଗୁଞ୍ଜରିତ, ପୁଲକ ଓ ବିଷାଦର ବର୍ଣ୍ଣ ବିଭାରେ ବିଭାସିତ, ସେମିତି ଗୋଟିଏ ଅଛିଦ୍ର ପ୍ରେମର ଜଗତ, ରୋମାଣ୍ଟିକ ଭାବାବେଗର ଏକ ଅଖଣ୍ଡ ଉଷ୍ଣ ପ୍ରସବଣ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ବାବଦରେ ଏତିକି କହିବି ଯେ ଏ ହେଉଛି ରାଜ୍ୟ ସରକାରଙ୍କର ପୁରସ୍କାର ଏବଂ ଗୋଟିଏ ମର୍ଯ୍ୟାଦାଜନକ ପୁରସ୍କାର। ଆଉ ଏ ପୁରସ୍କାର ଜଣେ ସାହିତ୍ୟିକକୁ, ଜଣେ ସ୍ରଷ୍ଟାକୁ ପ୍ରୋତ୍ସାହିତ କରେ ଆହୁରି ଆଗକୁ ବଢ଼ିବା ପାଇଁ। ବୃହତ୍ତର ପାଠକ ହୁଅନ୍ତୁ ବା ବୃହତ୍ତର ଶ୍ରୋତାଙ୍କ ନିକଟରେ କେମିତି ପହଞ୍ଚି ଜଣେ ପାରିବ, ଏ ପୁରସ୍କାର ହେଉଛି ଏକ ପ୍ରୋତ୍ସାହନ, ଏକ ପ୍ରେରଣା। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ପାଠକୀୟ ଶ୍ରଦ୍ଧା ଆଉ ସ୍ୱୀକୃତି।
1: ନିଶ୍ଚିତ ଭାବରେ ପାଠକୀୟ ଶ୍ରଦ୍ଧା ଏବଂ ସ୍ୱୀକୃତି ରହିଲେ ହିଁ ଜଣେ ଅନୁପ୍ରାଣିତ ହେବ ଏବଂ ଉତ୍ସାହିତ ହେବ ଆହୁରି ସାହିତ୍ୟ ସୃଷ୍ଟି କରିବା ପାଇଁ। ହେଲେ ସାର୍, ଏଇଠି ଆମକୁ ଆଉ ଗୋଟେ କଥା କହିବେ ଯେ ଆପଣ ଏକାଧାରରେ ଜଣେ ଶିକ୍ଷାବିତ୍, ଗୀତିକାର ଏବଂ ଜଣେ ଦକ୍ଷ ପ୍ରଶାସକ ଭାବରେ ଆପଣ କାର୍ଯ୍ୟ ସମ୍ପାଦନ କରି ଆସିଛନ୍ତି, ହେଲେ କିଭଳି ଭାବରେ ଏହି ସାହିତ୍ୟ ପ୍ରତି ଆପଣଙ୍କର ରୁଚି ବଢ଼ିଲା ଏବଂ ସାହିତ୍ୟ କ୍ଷେତ୍ରକୁ ଆପଣ ପ୍ରବେଶ କଲେ, ଏବଂ ଏଇ ଯେଉଁ 3 ବିଭାଗ ରହିଛି କିଭଳି ଭାବରେ ଆପଣ ସାମଞ୍ଜସ୍ୟ ରକ୍ଷା କଲେ?
0: କହିବାକୁ ଗଲେ ମୁଁ ହେଉଛି ଗାଁର ପିଲା, ଗାଁ ମାଟିରେ ମୋର ଜନ୍ମ।
1: ଆଜ୍ଞା,
0: ଏକ କଳା ସାହିତ୍ୟ ଓ ସଂସ୍କୃତି ସମ୍ପନ୍ନ ପରିବାର ଓ ପୃଷ୍ଠଭୂମିରୁ ମୁଁ ଆସିଛି। ମୋର ବଡ଼ବାପା ଓଡ଼ିଶାର ପ୍ରସିଦ୍ଧ ନାଟ୍ୟକାର ଥିଲେ, ଯେ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ମାନ ପାଇଥିଲେ ନାଟ କ୍ଷେତ୍ରରେ। ସେ ହେଉଛନ୍ତି ସ୍ୱର୍ଗତ କମଲ ଲୋଚନ ମହାନ୍ତି। ଝିଅ ହେଉଛନ୍ତି ପଦ୍ମଶ୍ରୀ ଶ୍ରୀମତୀ ଅରୁଣା ମହାନ୍ତି। ମୋର ଆଉ ଜଣେ ଆଈ ହେବେ, ସେ ହେଉଛନ୍ତି ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଲେଖିକା। ସେ ପ୍ରବନ୍ଧ ଓ ସମାଲୋଚନା ବିଭାଗରେ ସେ ପାଇଥିଲେ ବହୁତ ବର୍ଷ ପୂର୍ବେ। ଏ ପରିବାର କଳା ସାହିତ୍ୟ ସଂସ୍କୃତି ପାଇଁ ଯେମିତି ଅନୁରକ୍ତ ଏବଂ ସଂଶ୍ଲିଷ୍ଟ, ମୁଁ ସେଥିରୁ ହିଁ ପ୍ରେରଣା ପାଇଥିଲି। ମୁଁ ପିଲାବେଳେ ଗାଁରେ ଯାତ୍ରା ଦେଖୁଥିଲି, ଦାସକାଟିଆ ଶୁଣୁଥିଲି, ପାଲା ଶୁଣୁଥିଲି, ତେଣୁ ଏଗୁଡ଼ିକ ମୋର ମନ ଭିତରେ ସାହିତ୍ୟ ରଚନା କରିବା ପାଇଁ ଖୋରାକ ଯୋଗାଇଥିଲା। ଦ୍ୱିତୀୟତଃ, ଯେହେତୁ ମୁଁ ଗାଁ ପିଲା, ମୁଁ ଗାଁର ମାଟି ପାଣି ପବନ, ଗାଁର ଜହ୍ନ ଆଡ଼ୁଅ, ଗାଁର ଶ୍ରାବଣ ଋତୁ, ଗାଁରେ ଖରା ଋତୁ, ଏସବୁ କିଛି ମୋ ଭିତରେ ପ୍ରକାରାନ୍ତରେ ଗୋଟିଏ ଛାପ ସୃଷ୍ଟି କରିଥିଲା। ମଣିଷ ଓ ପ୍ରକୃତିକୁ ଭଲ ପାଇବା ମୋତେ ଗାଁ ହିଁ ଶିଖେଇଛି। ଗାଁ ସହିତ ମୋର ସମ୍ପର୍କ ଆବେଗିକ ଏବଂ ଆତ୍ମିକ, ଆଜି ଯାଇ ବି ମଧ୍ୟ ଗାଁ ସହିତ ମୋର ସମ୍ପର୍କ ଅଛି। ତେଣୁ ମୁଁ ଭଲ ପାଇବା ହିଁ ଶିଖିଲି ମଣିଷକୁ ଆଉ ପ୍ରକୃତିକୁ ଏଇ ଗାଁ ମାଟିରୁ। ମୁଁ ଗାଁ ମାଟିରୁ ପାଇଛି ଅନ୍ୟମାନଙ୍କ ସ୍ନେହର ସ୍ୱାଦ, ମୁଁ ସେଠି ଦେଖିଛି ପ୍ରେମର ରଙ୍ଗ, ଋତୁର ବାସ୍ନା, ଗୋଧୂଳିର ଦୃଶ୍ୟ, ଏସବୁ କିଛି ମୋର ପରବର୍ତ୍ତୀ ସମୟରେ ଜଣେ ସାହିତ୍ୟିକ ହେବା ପାଇଁ, ଜଣେ ଗୀତିକବି ହେବା ପାଇଁ ଖୋରାକ ଯୋଗାଇଛି। ଏବଂ ମୁଁ ଯେତେବେଳେ ପ୍ରଥମେ ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟରେ ଇତିହାସ ବିଭାଗରେ ଅଧ୍ୟାପକ ଭାବରେ ଯୋଗ ଦେଲି, ତାପରେ 1987 ମସିହାରେ ମୁଁ ଆକାଶବାଣୀର ସମ୍ବଲପୁରରୁ ଗୀତିକାର ହିସାବରେ ସ୍ୱୀକୃତି ପାଇଲି। ସେତେବେଳକୁ ମୋତେ ବୟସ ହୋଇଥାଏ ମାତ୍ର 27 ବର୍ଷ। ତାପରେ ସେ ଚାକିରି ଛାଡ଼ି ମୁଁ ଯୋଗଦେଲି ଓଡ଼ିଶା ପ୍ରଶାସନିକ ସେବାରେ, ଏବଂ ସେଠି 30 ବର୍ଷ କାମ କଲା ପରେ ମୁଁ 2020 ମସିହାରେ ସରକାରୀ ଚାକିରିରୁ ସେବାନିବୃତ୍ତ ହେଲି। ମୁଁ ପ୍ରଶାସନର ଜଞ୍ଜାଳ ଏବଂ ସାହିତ୍ୟର ସୌନ୍ଦର୍ଯ୍ୟ

0: ସୂର୍ଯ୍ୟବୋଧ ଭିତରେ ମୁଁ ଏକ ସୁନ୍ଦର ସମନ୍ୱୟ ବୋଲି ନିଜକୁ ବିଚାର କରୁଛି।
1: ସେଇଥିପାଇଁ ତ ସେଇ ସମନ୍ୱୟର ଯେଉଁ ଦକ୍ଷତା ଆପଣଙ୍କ ପାଖରେ ରହିଛି, ସେଇଥିପାଇଁ ତ ଆପଣଙ୍କର ଏଇ ସୃଷ୍ଟିରେ ସୁନ୍ଦର ସୁନ୍ଦର ଯେଉଁ ଆଭା ପ୍ରକଟିତ ହେଉଛି ଏବଂ ଶ୍ରୋତାମାନେ ତାକୁ ଉପଭୋଗ କରୁଛନ୍ତି। ଏବଂ ଯେହେତୁ ଆପଣ ଟିକେ ଆଗରୁ କହୁଥିଲେ ଯେ ଆପଣ ସେଇ ଗାଁ ମାଟିରୁ ହିଁ ପ୍ରେରଣା ପାଇଛନ୍ତି, ଏବଂ ଯେହେତୁ ଗୋଟିଏ ସାହିତ୍ୟ ସଂସ୍କୃତି ସମ୍ପନ୍ନ ପରିବାରରୁ ଆପଣ ଆସିଛନ୍ତି, ସାହିତ୍ୟ ପ୍ରତି ଆପଣଙ୍କର ଗୋଟିଏ ଦକ୍ଷତା ବଢ଼ିଯାଇଛି, ଏବଂ ଯାହାର ଫଳସ୍ୱରୂପ ଆମେ ଆଜି ଆପଣଙ୍କର ରଚିତ ଗୀତ ଗୀତି କବିତାକୁ ଆମେ ପଢ଼ୁଛୁ ଶୁଣୁଛୁ। ହେଲେ ସାର୍, ଯେହେତୁ ଆପଣଙ୍କର ଏଇ ଯେଉଁ ପ୍ରବେଶ ସାହିତ୍ୟ କ୍ଷେତ୍ରରେ, ଗୀତି କବିତା କ୍ଷେତ୍ରରେ, ଗୀତ କ୍ଷେତ୍ରରେ ବହୁତ ଗଭୀର ପର୍ଯ୍ୟନ୍ତ ଯାଇଛି, ଆମେ ଏଠି ଜାଣିବା ପାଇଁ ଚାହିଁବୁ ଯେ ଗୀତ ଏବଂ ଗୀତି କବିତା ଏ ଦୁଇଟା ଯାକରେ କ'ଣ ପାର୍ଥକ୍ୟ ରହିଛି କିମ୍ବା କ'ଣ ସାମଞ୍ଜସ୍ୟ ରହିଛି?
0: ଭଲ ପ୍ରଶ୍ନଟିଏ। ଲୋକମାନେ କହନ୍ତି ଯେ ଗୀତ ତ ଗୀତ ଆଉ ଗୀତି କବିତା କ'ଣ?
1: ଆଜ୍ଞା,
0: କିନ୍ତୁ ତା ଭିତରେ ଗୋଟେ ବହୁତ ବଡ଼ ଫରକ ଅଛି। ସବୁ ଗୀତି କବିତା ହେଉଛି ଗୀତ, କିନ୍ତୁ ସବୁ ଗୀତ ଗୀତି କବିତା ନୁହେଁ। ଏ ଗୌରା କ'ଣ ଖାଉଛୁ? ମାଉଁସ। ଇଏ ସ୍ୱର ଦିଆଯାଇଛି, ବୋଲାଯାଇଛି, ଲୋକଙ୍କ କାନକୁ ଭଲ ଶୁଭିଛି, କିନ୍ତୁ ଏଇଟା ଗୀତି କବିତା କାହିଁକି ନା? ଇଏ ସକାଳର ଫୁଲ, ଇଏ ଫୁଟିକିରି ସଞ୍ଜରେ ମଉଳି ଯାଇଛି। କାନକୁ ଭଲ ଲାଗିଛି, କିନ୍ତୁ ହୃଦୟର ତନ୍ତ୍ରୀକୁ ସ୍ପନ୍ଦିତ କରିପାରିନି। ଭିତରେ ଗୀତି କବିତା ଭିତରେ ସାହିତ୍ୟ ଥାଏ ଏବଂ ସାଙ୍ଗୀତିକତା ଥାଏ। ସାହିତ୍ୟତା ଓ ସାଙ୍ଗୀତିକତା ମିଶିଲେ ଯାଇକିରି ଜଣେ ଗୀତି କବିତା ହେବ। ଗୀତି କବିତା ହେଉଛି ଶବ୍ଦ ଆଉ ଭାବର ସଙ୍ଗତ, ସାହିତ୍ୟ ଆଉ ସଙ୍ଗୀତର ସୁନ୍ଦର ସମିଶ୍ରଣ। ଏହା ହେଉଛି ଆବେଗ, ଅନୁଭବ, ଭାଷା ଆଉ ସ୍ୱରର ଏକ ସୂକ୍ଷ୍ମ ରସାୟନ। ତେଣୁ ଗୀତି କବିତା ତା ଭିତରେ ଥାଏ ସାହିତ୍ୟତା ଏବଂ ଗାନଧର୍ମିତା ବା ସାଙ୍ଗୀତିକତା।
1: ନିଶ୍ଚିତ ଭାବରେ ସାର୍, ଯେଉଁ ଗୀତି କବିତା କି ଗୋଟିଏ ଶ୍ରୋତାର ହୃଦୟକୁ ଆନ୍ଦୋଳିତ କରେ ଏବଂ ତାର ହୃଦୟ ଭିତରେ ରଚିଯାଏ, ତାହା ଯୁଗ ଯୁଗ ପାଇଁ ସେ ମନେ ରଖିପାରେ। କିନ୍ତୁ ଯେଉଁ କଥା କହିଲେ ଯେ ଗୀତ ହୁଏତ ଆସିବ ଏବଂ ଚାଲିଯାଇପାରେ,
0: ଏହି ସଂକ୍ରାନ୍ତରେ ମୁଁ ଗୁରୁକୃଷ୍ଣ ଗୋସ୍ୱାମୀଙ୍କର ଗୋଟେ ଉକ୍ତି,
1: ଆଜ୍ଞା,
0: ଯାହା ପଢ଼ିଲେ କବିତା ଆଉ ଗାଇଲେ ଗୀତ, ତାହା ହେଉଛି ଗୀତି କବିତା।
1: ଆଜ୍ଞା ଆଜ୍ଞା, ତ ଏଇ ଯେଉଁ ଗୀତି କବିତାର କଥା ପଡ଼ିଛି, ଯଦି ଆମେ ଗୀତି କବିତାର ପ୍ରକାର ଭେଦକୁ ଆମେ ଯଦି ଯିବା, କେତେ ପ୍ରକାରର ଗୀତି କବିତା ହୁଏତ ହେଇପାରେ ଆପଣଙ୍କର ମତରେ?
0: ଗୀତି କବିତା ବହୁ ବିଚିତ୍ର ବର୍ଣ୍ଣା, ବହୁ ରଙ୍ଗରେ ସେ ଚିତ୍ରାୟିତ। ଭକ୍ତି ଗୀତି ଅଛି, ପ୍ରେମ ଗୀତି ଅଛି, ପଲ୍ଲୀ ଗୀତି ଅଛି, ଦେଶାତ୍ମବୋଧ ଗୀତି ଅଛି, ଆଉ ନିସଙ୍ଗତାବୋଧ, ଏକଲାପଣ, ନୈରାଶ୍ୟବୋଧକୁ ନେଇକି ମଧ୍ୟ ଗୀତି କବିତା ଅଛି, ସାମାଜିକ ପ୍ରତିବଦ୍ଧତାକୁ ନେଇକରି ମଧ୍ୟ ଗୀତି କବିତା ଅଛି। ତେଣୁ ଏଇଟା ବହୁବିଧ
1: ଗୀତି କବିତାର ପସରା ଅଛି। ହେଲେ ସାର୍, ସାମ୍ପ୍ରତିକ ଗୀତି କବିତାର ଯେଉଁ କଥାଟା ଉଠୁଛି ବର୍ତ୍ତମାନ, ସାମ୍ପ୍ରତିକ ଗୀତି କବିତା କହିଲେ ପ୍ରକୃତରେ ଆମେ କାହାକୁ ବୁଝିବା?
0: ସାମ୍ପ୍ରତିକ ଗୀତି କବିତା କହିଲେ ଆମେ ବୁଝୁଛୁ, ସାମ୍ପ୍ରତିକ ଶବ୍ଦଟି କହିଲେ ଆମେ ବୁଝୁଛୁ ଏହା ସମକାଳୀନ ସମାଜ ଜୀବନଧାରା ଓ ଜୀବନ ଚେତନା ପାଇଁ ପ୍ରଯୁଜ୍ୟ। ସାମ୍ପ୍ରତିକ ଜୀବନ ବହୁତ ବିଭକ୍ତ, ଜୀବନକୁ ଖୋଜିବା ଓ ବୁଝିବା ଓ ତାର ପରିଧିକୁ ସମ୍ପୂର୍ଣ୍ଣ ଭାବେ ଅନୁଭବିବାର ନିରନ୍ତର ପ୍ରୟାସ ଜାରି ରହିଥାଏ। ତେଣୁ ସ୍ୱପ୍ନ ସହିତ ସ୍ୱପ୍ନ ଭଙ୍ଗ ଥାଏ, ବିଶ୍ୱାସ ସହିତ ବ୍ୟର୍ଥତା ଥାଏ, ପ୍ରେମ ସହିତ ପ୍ରତାରଣା ଥାଏ, ପ୍ରତୀକ୍ଷା ସହିତ ଯନ୍ତ୍ରଣା ଥାଏ, ପୁଲକ ସହିତ ବିଷାଦ ଥାଏ। ଏସବୁ ମଣିଷ ଜୀବନରେ ହାତ ଧରାଧରି ହୋଇ ଚାଲିଥାନ୍ତି। ଏହି ମାନବୀୟ ପ୍ରବୃତ୍ତି, ଜୀବନଧାରା, ଜୀବନ ଚେତନା ଓ ସମାଜକୁ ନେଇ ସାମ୍ପ୍ରତିକ ଗୀତି କବିତା ଗତିଶୀଳ ହୋଇଥାଏ, ସଞ୍ଚରଣଶୀଳ ହୋଇଥାଏ ଓ ବହୁ ବର୍ଣ୍ଣରେ ମଧ୍ୟ ବିବଣ୍ଡିତ ହୋଇଥାଏ, ଯେଉଁଠି ଶୁଭେ ସମୟର ପରିବର୍ତ୍ତିତ ସ୍ୱର ଓ ଦିଶେ ଆତ୍ମସାକ୍ଷାତକାରର ନିଷ୍ଠା ଓ ବିଶ୍ୱସ୍ତତା।
1: ତ ଗୀତି କବିତା, ତାପରେ ଆପଣ ଜଣେ ସଫଳ ଗୀତିକାର ମଧ୍ୟ, ଆକାଶବାଣୀରେ ସ୍ୱୀକୃତିପ୍ରାପ୍ତ ଗୀତିକାର। ଆପଣଙ୍କର ଗୀତ ଆମ ଆକାଶବାଣୀରେ ଜାତୀୟ ସ୍ତରରେ ମଧ୍ୟ ପ୍ରସାରିତ ହୋଇଛି। ତ ଗୀତିକାର ଭାବରେ ଆପଣଙ୍କର କ'ଣ ଉପଲବ୍ଧି, ଏବଂ ଯଦି ଅବଶୋଷର କଥା ଯଦି ପଚାରିବା କ'ଣ ରହିଛି, ସେ କଥା ଟିକେ କହିବେ?
0: ମୋର ଶ୍ରେଷ୍ଠ ଉପଲବ୍ଧି ହେଉଛି ଯେ ମୁଁ ବିପୁଳ ପାଠକୀୟ ଶ୍ରଦ୍ଧା ଆଉ ସ୍ୱୀକୃତି ପାଇଛି। ମୁଁ ବିଭିନ୍ନ ସ୍ତରରୁ, ବିଭିନ୍ନ ଶ୍ରେଣୀର ଲୋକଙ୍କ ପାଖରୁ ଯିଏ ମୋର ଗୀତି କବିତା ପଢ଼ୁଛି ବା ଶୁଣୁଛି, ସେମାନେ ମୋତେ ଫୋନ୍ କରନ୍ତି। ସେ ଛାତ୍ରଟିଏ ହେଇପାରେ, ସେ ଶ୍ରମିକଟିଏ ହେଇପାରେ, ସେ ପାନ ଦୋକାନୀଟିଏ ହେଇପାରେ, ଅଧ୍ୟାପକଟିଏ ହେଇପାରେ, କି ଗୀତିକାରଟିଏ ବି ହେଇପାରେ। ତେଣୁ ଯେତେବେଳେ ମୁଁ ଶହ ଶହ ସଂଖ୍ୟାରେ ପ୍ରଶଂସାଟିଏ ଶୁଣୁଛି, ଆଶୀର୍ବାଦଟିଏ ତାଙ୍କଠାରୁ ପାଉଛି, ସେହି ଶ୍ରଦ୍ଧା ଆଉ ସ୍ୱୀକୃତି ହେଉଛି ମୋର ଜୀବନର ବଡ଼ ଉପଲବ୍ଧି। ଏବଂ ମୋର ଅବଶୋଷ ହେଉଛି ଯେ ଆହୁରି ଭଲ ସୃଷ୍ଟି କରିବାର ମାନସିକତା।
1: ଆଜ୍ଞା,
0: ଆମେ ଭାବୁଛି ଏ ପର୍ଯ୍ୟନ୍ତ ମୋର 13 ବହି ମୁଁ ପ୍ରକାଶିତ ହେଲାଣି, କିନ୍ତୁ ଗୋଟିଏ ସ୍ରଷ୍ଟା ସେ ସବୁବେଳେ ଅତୃପ୍ତ।
1: ସେଇ ଅତୃପ୍ତ ସ୍ରଷ୍ଟାଙ୍କର ଯେଉଁଟା ତାଙ୍କର ଆକାଂକ୍ଷା ରହିଛି ତାହା ପୂର୍ଣ୍ଣ ଦିଗକୁ ଆଗକୁ ଚାଲୁ, ଏହା ମଧ୍ୟ ଆମେ ଆଶା କରିବୁ। ହେଲେ ସାର୍, ଏଇଠି ଆଉ ଗୋଟେ କଥା କହିବେ ଯେ ଆପଣ ଗୀତିକାର ଭାବରେ ଅନେକ ଭଲ ପାଇବା ପାଇଛନ୍ତି, ଶ୍ରଦ୍ଧା ପାଇଛନ୍ତି, ଏବଂ ଅନେକ ଲୋକ ଆପଣଙ୍କର ଗୀତ ସବୁକୁ ଆପଣେଇଛନ୍ତି। ହେଲେ ଏଭଳି କିଛି ସ୍ମୃତି ଅଛି କି ଯାହା ଆପଣଙ୍କୁ ଏବେ ବି ଆପଣଙ୍କ ମନରେ ଗୋଟିଏ ସେ ପ୍ରକାର ଗୋଟେ ସିଂହରଣ କିମ୍ବା ଆନ୍ଦୋଳନ କିମ୍ବା ଗୋଟିଏ ପ୍ରକାର ଜୀବନକୁ ଆହୁରି ଉଲ୍ଲସିତ କରିବାର ଗୋଟିଏ ସମୟ ଆଣିଦିଏ?
0: ମୋ 2 ସ୍ମୃତି ଅଛି। ସେ 2 ସ୍ମୃତି ଏତେ ଅବିସ୍ମରଣୀୟ ମୋ ପାଇଁ, ଏତେ ଅଭୁଲା, ଏତେ ସବୁଜ, ମୁଁ ତାକୁ ଆଜି ହିଁ ପ୍ରକାଶ କରୁଛି। 1988 ମସିହା ହେବ ବୋଧ ହୁଏ, ମୁଁ ଆସିଥାଏ ଏଇ ଅଲ୍ ଇଣ୍ଡିଆ ରେଡ଼ିଓ ସମ୍ବଲପୁରକୁ,
1: ଆଜ୍ଞା,
0: ଗୋଟେ ଟକ୍ ଦେବା ପାଇଁ, ବୁଦ୍ଧ ଦି ସେଣ୍ଟ ସବ୍ଲାଇମ୍। ସେ ସମୟରେ ପଚାରିଲି ଯେ ମୋର କ'ଣ ଗୀତ ରେକର୍ଡ଼ିଂ ହେବାର ଅଛି କି। ସେ କହିଲେ ଯେ ଗୀତିସୁଧା ମେହେରଙ୍କର ଗୋଟେ ଗୀତ ରେକର୍ଡ଼ିଂ ହେଇଛି। ମୁଁ ପଚାରିଲି ତାହେଲେ ସେ କେଉଁଠି ରହୁଛନ୍ତି, ସେ କହିଲେ ସେ LIC କଲୋନୀରେ ରହୁଛନ୍ତି, ତାଙ୍କର ସ୍ୱାମୀଙ୍କ ନାଁ ହେଉଛି ଲଳିତ ମେହେର। ମୁଁ ତାଙ୍କ ପାଖରେ ଯାଇ ପହଞ୍ଚିଲି, ଏଠୁ ତାଙ୍କର କଲିଂ ବେଲ୍ଟି ଦେଲି, ସେ ଆସିଲେ, ତାଙ୍କ ଗ୍ରିଲ୍ ଭିତରୁ ଥାଇ ସେ ମୋତେ ଚାହିଁଲେ। ମୁଁ କହିଲି ଏଇଟା ଲଳିତ ମେହେରଙ୍କ ଘର ନା? ହଁ। ମୁଁ କହିଲି ଗୀତିସୁଧା ମେହେର ଅଛନ୍ତି ଘରେ? ସେ କିଛି କହିଲେନି, ମୋତେ ଖାଲି ଚାହିଁଲେ, ପାଦରୁ ମସ୍ତକ ପର୍ଯ୍ୟନ୍ତ ସେ ଚାହିଁଲେ। ତାପରେ ପଚାରିଲେ କାହିଁକି ଖୋଜୁଥିଲେ ଗୀତିସୁଧା ମେହେରଙ୍କୁ? ମୁଁ କହିଲି ମୁଁ ରେଡ଼ିଓ ଷ୍ଟେସନ ଯାଇଥିଲି, ଆଉ ସେମାନେ କହିଲେ ଯେ ଗୀତିସୁଧା ମେହେରଙ୍କର ଗୋଟେ ଗୀତ ରେକର୍ଡ଼ିଂ ହେଇଛି ଆପଣଙ୍କ ଲେଖା, ତ ମୁଁ ଟିକେ ଦେଖା କରିବାକୁ ଟିକେ ଆସିଥିଲି। ସେ ଗୀତଟି ଥିଲା ସପନର ଆରପାରେ ବେଦନାର ଝାଉଁମଣି ବିରହୀ ଚକରି ମୁଁ ଯେ ନୀରବରେ ଲୁହ ଠାଡ଼େ। ସେ ତାପରେ କବାଟ ଖୋଲିଲେ, ଯେମିତି ସମ୍ଭାଷଣ କରିବା କଥା ସେମିତି କଲେ, ସେମିତି ମଧ୍ୟ ହସ୍ପିଟାଲିଟି ଦେଲେ, ସ୍ୱାମୀକି ଡକେଇଲେ। ମୁଁ ତାଙ୍କୁ ପଚାରିଲି, ମ୍ୟାଡ଼ାମ ମୋତେ କାହିଁକି ତାଳୁରୁ ତଳିଫା ଯାଇ ଆପଣ ଅନେଇଲେ ଏତେ ସମୟ?
1: ଆଜ୍ଞା।
0: ସେ କହିଲେ ଯେଉଁ ଗୀତଟି ମୁଁ ଭାବିନଥିଲି ଯେ ଏତେ କମ୍ ବୟସର ପିଲାଟିଏ ଗୀତ ଲେଖିଛନ୍ତି ବୋଲି, ମୁଁ ଭାବିଲେ ଗୀତଟି ଯେ ଲେଖିଛନ୍ତି ସେ ବହୁତ ବୟସ୍କ ଲୋକ ହେଇଥିବେ। ଏ ହେଲା ମୋର ଗୋଟିଏ
1: ଅଭୁଲା ସ୍ମୃତି
0: ଭିତରେ। ଆଜ୍ଞା, ଆଉ ଗୋଟିଏ ହେଉଛି ଯେଉଁଟାକି ପ୍ରାୟ ବାଜୁଛି ରେଡ଼ିଓରେ, ଯେଉଁ ଗୀତଟି ଆଶାଲତା ଷଡ଼ଙ୍ଗୀଙ୍କର, ସେ ଗୀତ ଭଜନଟିଏ, ବଡ଼ ଦେଉଳରେ ରହିଛୁ କାଳିଆ ବଡ଼ ଠାକୁର ତୁ ହୋଇ ସାରା ଦୁନିଆରେ ସଭିଏ କହନ୍ତି ତୋ ପରି କିଏ ସେ ନାହିଁ, 1987 ମସିହାର ଲେଖା। ସେଠି ମୁଁ ଦିନେ RTO ବଲାଙ୍ଗୀର ଥିଲାବେଳେ, ମୁଁ ଟ୍ରେନ୍ରେ ଗଲାବେଳେ ଗୋଟେ ଧୁଡ଼କିବାଲା, ସେ ଅନ୍ଧ, ସେ ଗୀତଟି ବୋଲୁଛି ମୋର ଜାଗା ଟିକେ ଦୂରରେ, ସେ ଗୋଟେ ଭୁଲ ତା ଦେହରେ ଗୋଟେ ବୁଲିଲାବେଳେ କହିଦେଇଛି। ମୁଁ କିଏ ମୋ ଗୀତଟା କିଏ ବୋଲୁଛି? ତାପରେ ମୁଁ ତା ପାଖକୁ ଆସିଲି, ଦେଖିଲାକୁ ସେ ଲୋକଟି ଅନ୍ଧ। ମୁଁ କହିଲି ବାବୁ ଏ ଗୀତଟା ତୁମେ କେମିତି ପାଇଲ? ସେ କହିଲା ଏଇଟା ରେଡ଼ିଓରେ ବାଜୁଥିଲା, ମୁଁ ଶୁଣିଛି, ମୋତେ ଭଲ ଲାଗିଲା। ମୁଁ କହିଲି ଏ ଗୀତଟା କିଏ ବୋଲିଛନ୍ତି? ନା ଆଶାଲତା ଷଡ଼ଙ୍ଗୀ ବୋଲିଛନ୍ତି। ବୋଲେ ଲେଖିଛନ୍ତି କିଏ? ନା ମନୋଜ ମହାନ୍ତି। ମୁଁ କହିଲି ଏ ଗୀତରେ ଏଇଟା ଟିକେ ଭୁଲ ରହିଯାଇଛି, ଏଇଆ ହିଁ ହେବ। କହିଲା ସାର୍ ଆପଣ କ'ଣ ଏ ଗୀତ ଲେଖିଛନ୍ତି କି?
1: ଆଜ୍ଞା।
0: ମୁଁ କହିଲି ହଁ, ମୁଁ ସେଇ ସ୍ରଷ୍ଟା, ସେଇ ଗୀତିକାର, ମୁଁ ଏ ଗୀତ ଲେଖିଛି। ତାପରେ ମୁଁ ତାକୁ ମୋ କମ୍ପାର୍ଟମେଣ୍ଟ ପାଖକୁ ଆଣିଲି, ସେଠି ସେ ଅନ୍ୟମାନେ ଶୁଣିଲେ ସେ ଗୀତକୁ ଭଲ ଭାବରେ, ତ କିଛି ଆର୍ଥିକ ସାହାଯ୍ୟ କଲି। ଏ ହେଉଛି ମୋର ଗୋଟେ
1: ଅଭୁଲା ସ୍ମୃତି। ତ ସ୍ମୃତିକୁ ହିଁ ନେଇକି ତ ମଣିଷ ବଞ୍ଚେ ସାର୍, ଆଉ ସ୍ମୃତି ଥିଲେ ସ୍ୱପ୍ନ ଆସେ, ଏବଂ ସ୍ୱପ୍ନ ଥିଲେ ମଣିଷ ବଞ୍ଚିବା ପାଇଁ ଚାହେଁ, ଏବଂ ବଞ୍ଚିବାର ନିଶାରେ ସେ କିଛି ନା କିଛି ସୃଷ୍ଟି କରିବା ପାଇଁ ସେ ଆକୃଷ୍ଟ ହୁଏ। ଏବଂ ବର୍ତ୍ତମାନର ସମାଜରେ ଯଦି ଆମେ ଦେଖିବା ଯେଭଳି ଭାବରେ ଗୋଟିଏ ପ୍ରଯୁକ୍ତି ବିଦ୍ୟାର ପ୍ରଚାର ପ୍ରସାର ଚାଲିଛି, ସୋସିଆଲ ମିଡ଼ିଆର ବର୍ତ୍ତମାନ ଯୁଗ କହିଲେ ଆମେ ଅତ୍ୟୁକ୍ତି ହେବ ନାହିଁ, ତ ଏଇ ସୋସିଆଲ ମିଡ଼ିଆର ଯୁଗରେ ଏଇ ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ଏଇ ଗୀତି କବିତା

0: ତା'ର ପ୍ରଚାର ପ୍ରସାର ପାଇଁ ଅନେକ ସ୍ରଷ୍ଟା ଆଗକୁ ଆସୁଛନ୍ତି। ଏବଂ ଆମେ ଯେତେବେଳେ ବି ସୋସିଆଲ ମିଡ଼ିଆ ଖୋଲିବା ଦେଖିବା କିଛି ନା କିଛି ଏହି ସାହିତ୍ୟର ପୃଷ୍ଠା ଅଲଙ୍କୃତ କରିଥିବେ ଏବଂ ବିଶେଷ କରି ଛୋଟ ଛୋଟ ଗୀତି କବିତା ମଧ୍ୟ ସେଠି ସ୍ଥାନିତ ହେଉଛି। ତ ଏଇ ସୋସିଆଲ ମିଡ଼ିଆରେ ଯେଉଁ ଗୀତି କବିତାର କଥାଟା ଆସୁଛି, ଯେଉଁ ପୋଷ୍ଟ ହେଉଛି, ଏ ସମ୍ପର୍କରେ ଆପଣଙ୍କର କ'ଣ ମତ ରହିବ?
1: ସାହିତ୍ୟକୁ ଅଧିକ ବ୍ୟାପକ ଓ ପ୍ରସାରିତ କରିବାକୁ ସୋସିଆଲ ମିଡ଼ିଆ ନିଶ୍ଚିନ୍ତ ଭାବରେ ଏକ ଭଲ ମାଧ୍ୟମ, ଏହା ଅସ୍ୱୀକାର କରାଯାଇପାରିବ ନାହିଁ। କିନ୍ତୁ ଦେଖାଯାଉଛି ଯେ ଏଠି ଉପଦ୍ରବ ବେଶୀ, ସ୍ଥିରତା କମ୍, ଏଠି କୋଳାହଳ ବେଶୀ କିନ୍ତୁ ପ୍ରକୃତ ମୂଲ୍ୟାୟନ କମ୍। ବ୍ୟକ୍ତିଗତ ସମ୍ପର୍କ ବା ପରିଚୟ ଏକ ମିନିଟ୍ ବା ଦୁଇ ମିନିଟ୍ ଭିତରେ ପ୍ରଶଂସା ସାଉଁଟି ଆଣୁଛି, କି ତାକୁ ଭଲ ଭାବରେ ବା ଯଥାର୍ଥ ଭାବରେ ମୂଲ୍ୟାୟନ କରୁନାହିଁ। ଯିଏ ଯାହା ସହିତ ଭଲ ସମ୍ପର୍କ ଅଛି ସେ କହୁଛି ଚମତ୍କାର ହେଇଛି, ଚମତ୍କାର ହେଇଛି, ଅତି ସୁନ୍ଦର, ଲାଇକ୍ କରୁଛନ୍ତି, କିନ୍ତୁ ପ୍ରକୃତରେ ତାକୁ ସେ ପଢ଼ିଛନ୍ତି କି ନାହିଁ ସନ୍ଦେହଜନକ। କିନ୍ତୁ ଛପା ହୋଇଥିବା ବହିରେ ଯେଉଁ ମିଠାପଣ ଅଛି, ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଲେଖାରେ ମୁଁ ଭାବୁଛି ସେ ମିଠାପଣ ନାହିଁ, ସେ ବାସ୍ନା ନାହିଁ।
0: କିନ୍ତୁ ସାର୍, ଆମେ ଦେଖିଛୁ ଯେ ଆପଣଙ୍କର ଲେଖାରେ ଜୀବନଧର୍ମୀ ଲେଖା, ଜୀବନର କଥା କହୁଥିବା ଗୋଟିଏ ପରିସ୍ଥିତିର ଲେଖା, ଜୀବନର କଥାକୁ ବ୍ୟକ୍ତ କରୁଥିବା ଆପଣା ପରି ଲାଗୁଥିବା ସାହିତ୍ୟ ସୃଷ୍ଟି ହୋଇଛି ଆପଣଙ୍କର ଲେଖାରେ। ତ ଯେଉଁ ପ୍ରକାରର ଜୀବନଧର୍ମୀ ଲେଖା କିମ୍ବା ଗୀତି କବିତା ଆପଣ ଲେଖୁଛନ୍ତି, ବାସ୍ତବ ଜୀବନରେ କ'ଣ ଆପଣ ସେଭଳିଆ ଜୀବନ ବଞ୍ଚନ୍ତି କି?
1: ଏକ ସୁନ୍ଦର ପ୍ରଶ୍ନ। ସାହିତ୍ୟ ଯଦି ଏକ ଆଇନା ହୁଏ, ଗୀତି କବିତା ଏକ ଆଇନା ହୁଏ, ତାହେଲେ ଜୀବନ ହେଉଛି ଏକ ଆକାଶ। ଆଇନା ଛାତିରେ ପଡ଼ିଥିବା ଆକାଶର ଚେନ୍ନାଇ ଅଂଶ ପୁରା ଆକାଶ କିନ୍ତୁ ନୁହେଁ। ମଣିଷ ଜୀବନର କିଛି ପ୍ରଜ୍ୱଳିତ ମୁହୂର୍ତ୍ତର ଶିଖାକୁ ଗୀତି କବିତାରେ ଗୀତି କବିଟିଏ ରୂପାୟିତ କରେ। ସ୍ୱପ୍ନ ଓ ଆଦର୍ଶକୁ ପୁରା ନେଇ ବଞ୍ଚି ହୁଏନି କି କଠୋର ବାସ୍ତବତାକୁ ଫିଙ୍ଗି ହୁଏନି। ମୋ ଭିତରେ ଗୀତ ଥାଏ ଆଉ ଗୀତ ଭିତରେ ଜୀବନ ଥାଏ, ଏହା ହେଉଛି ମୋ ଜୀବନର ସାରାଂଶ। ସବୁ କବିତାରେ ମୁଁ ଅଛି, ଯଦିଓ ବଞ୍ଚୁଥିବା ଜୀବନ ଭିତରେ ଲେଖା ସବୁ ଥାଉ କି ନଥାଉ, କିନ୍ତୁ ମୋ ଲେଖାକୁ ଚିପୁଡ଼ି ଦେଲେ ମୁଁ ନିଜେ ହିଁ ନିଗିଡ଼ି ପଡ଼ିବି। ମୋ ଲେଖା କେତେବେଳେ ଅନ୍ଧାରର ଆତ୍ମଲିପିଟିଏ, ତ କେତେବେଳେ ଅବବୋଧର ଅଭିଧାନଟିଏ, ତ କେତେବେଳେ ଶୂନ୍ୟ ସେଜର ସାଇରିଟିଏ, କେତେବେଳେ ସବୁଜ ସକାଳର ସ୍ୱପ୍ନଟିଏ, ତ କେତେବେଳେ ମୌନ ମେଘର ମହ୍ଲାରଟିଏ, କେତେବେଳେ ସ୍ୱପ୍ନ ଆଉ ଶବ୍ଦର ସଂଳାପଟିଏ, ତ କେତେବେଳେ ନିଜ ସହ ନିଜର ଆଳାପଟିଏ। ମୋ ଲେଖା ମୋ ଜୀବନ ସଂହିତା, ମୋର ଅନ୍ତର୍ବେଦନାର ଦର୍ପଣଶିଳା। ଭାବ ଆଉ ଭାଷାର ଅପୂର୍ବ ସମନ୍ୱୟରେ ମୁକୁଳିତ ମୋର କାବ୍ୟିକ ଉଚ୍ଚାରଣ, ନିଜସ୍ୱ ଉପଲବ୍ଧିର ମାଧୁର୍ଯ୍ୟ ଓ ମହିମାରେ, କିଛି ସତ ଆଉ କିଛି ମିଛକୁ ନେଇ ଯେମିତି ଜୀବନ, ସେମିତି ହିଁ ଗୀତି କବିତା। ଓ ଗୀତି କବିତା ଗୁଡ଼ିକ ହେଉଛି ଆଇନାର କାଚ ଭଳି, ତ କିଛି ସ୍ୱଚ୍ଛ କାଚ ଭଳି ଯେଉଁଥିରେ ନିଜକୁ ଦେଖି ହୁଏ ଏବଂ ଅନ୍ୟକୁ ବି ଦେଖି ହୁଏ। ଯେତେବେଳେ କାଚର ପଛଆଡ଼େ କିଛି ରଙ୍ଗ ବୋଳି ଦିଆଯାଏ ସେଥିରେ ଜଣେ ନିଜକୁ ଦେଖିପାରେ। କାଚଟା ଯେତେବେଳେ ସ୍ୱଚ୍ଛ ଥାଏ, ତା ପଛପଟରେ କୌଣସି ପ୍ରଲୋଭ ଦିଆଯାଇନଥାଏ, ସେତେବେଳେ ସେ ଅନ୍ୟକୁ ଦେଖିପାରେ। ତେଣୁ କେଉଁ ବିଷୟରେ ଚରିତ୍ର ମୁଁ ନିଜେ, ତ ଆଉ କେଉଁ ଲେଖାରେ ମୋର ଚାରିପାଖର ମଣିଷ, ମୋର ଚାରିପାଖର ପୃଥିବୀ।
0: ଆପଣଙ୍କର ଗୀତି କବିତା ଏକ ସ୍ୱଚ୍ଛ କାଚ ପରି, ଯେଉଁଥିରେ ନିଜେ ଆପଣଙ୍କୁ ମଧ୍ୟ ଦେଖନ୍ତି ଏବଂ ଅନ୍ୟକୁ ମଧ୍ୟ ଦେଖନ୍ତି। କିନ୍ତୁ ପ୍ରକୃତରେ ବର୍ତ୍ତମାନ ଯେଭଳି ଭାବରେ ସୋସିଆଲ ମିଡ଼ିଆରେ ସ୍ଥାନିତ ହେଉଛି ଗୀତି କବିତା ସବୁ, ପ୍ରକୃତରେ ସେହି ଧର୍ମୀୟ ନୁହେଁ। ତ ଏଭଳି କ୍ଷେତ୍ରରେ ଗୀତି କବିତାର ଭବିଷ୍ୟତର କଥା ଯଦି ଆମେ ଚିନ୍ତା କରିବା, ତାହେଲେ ଏହାର ସ୍ଥାନ କେଉଁଠି ଏବଂ ଏହାର ରୂପ କେମିତି, କ'ଣ କହିବେ?
1: ଆଜି ଗୀତି କବିତା ଆକାଶବାଣୀ, ଦୂରଦର୍ଶନ ଓ ଚଳଚ୍ଚିତ୍ର ମଧ୍ୟରେ କେବଳ ସୀମିତ ନାହିଁ, ଏହାର ମୁଦ୍ରିତ ରୂପ ପୁସ୍ତକ ଆକାରରେ ପ୍ରକାଶିତ ହୋଇକରି ପାଠକୀୟ ସ୍ୱୀକୃତି ଲାଭ କରୁଛି। ଓଡ଼ିଶାର ବିଭିନ୍ନ ସ୍ୱନାମଧନ୍ୟ ସାହିତ୍ୟ ପତ୍ରିକା ମଧ୍ୟ ଗୀତି କବିତାକୁ ସ୍ଥାନିତ କରୁଛନ୍ତି। ସମ୍ବାଦପତ୍ର ମଧ୍ୟ ଗୀତି କବିତା ପ୍ରକାଶିତ ହୋଇ ପାଠକୀୟ ପ୍ରଶଂସା ସାଉଁଟୁଛି। ଆହୁରି ଆନନ୍ଦର କଥା ଯେ ସରକାରୀ ସ୍ତରରେ ଓଡ଼ିଶା ସାହିତ୍ୟ ଏକାଡେମୀ 2001

0: ମସିହାରୁ ଗୀତ କବିତାକୁ ସ୍ୱୀକୃତି ଦେଇ ଗୀତ କବିତା ପୁରସ୍କାର ପ୍ରଦାନ କରୁଛନ୍ତି। ଗୀତକବି ଶାରଦା ପ୍ରସନ୍ନ ନାୟକଙ୍କ ନାମରେ 250,000 ଟଙ୍କାର ଅର୍ଥରାଶିରେ ମଧ୍ୟ ରାଜ୍ୟ ସରକାର ଗୀତ କବିତା ପୁରସ୍କାର ପ୍ରଦାନ କରୁଛନ୍ତି। ଭାରତ ସରକାର ଗୀତକବି ମିତ୍ରଭାନୁ ଗୌନ୍ତିଆଙ୍କୁ ରଙ୍ଗବତୀ ଗୀତ ପାଇଁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରି ତାଙ୍କ ଗ୍ରାମକୁ ରଙ୍ଗବତୀ ବେଲୁଙ୍ଗ ନାମରେ ବିଜ୍ଞାପିତ କରିଛନ୍ତି। ଏସବୁ ହେଲା ଗୀତ କବିତାର ବିକାଶ ଶୋଭାଯାତ୍ରାରେ ଉପଲବ୍ଧିର ସ୍ପର୍ଦ୍ଧିତ ଉଚ୍ଚାରଣ। ତେଣୁ ଗୀତ କବିତାର ଅତୀତ ଯେମିତି ଗୌରବମୟ, ବର୍ତ୍ତମାନ ସେମିତି ଦୀପ୍ତିମୟ ଓ ଭବିଷ୍ୟତ ମଧ୍ୟ ସେମିତି ଉଜ୍ଜ୍ୱଳମୟ। ସରଗମର ସାତସୁର ଅତୀତରେ ଥିଲା, ଏବେ ରହିଛି ଓ ଆଗକୁ ମଧ୍ୟ ରହିଥିବ। ଯେତେଦିନ ଯାଏ ମଣିଷ ଭିତରେ ଆବେଗ ଥିବ, ସେତେଦିନ ଯାଏ ଗୀତ କବିତା ସୃଷ୍ଟି ହେଉଥିବ। ଗୀତ କବିତାର ମୃତ୍ୟୁ ନାହିଁ,
1: ଗୀତ କବିତାର ମୃତ୍ୟୁ ନାହିଁ। ଯେମିତି ଗୋଟିଏ ଜୀବନ୍ତ ଆତ୍ମା ଭିତରେ ଗୋଟିଏ ଆବେଗ ସବୁବେଳେ ନିଃସୃତ ହେଉଥାଏ, ସେହିଭଳି ଗୀତ କବିତାର ମଧ୍ୟ ଅନ୍ତ ନାହିଁ। ତ ଏଇଠି ଆମେ ଆପଣଙ୍କର ଯେତେ ସବୁ ବହି ପ୍ରକାଶିତ ହୋଇଛି ଆମେ ଦେଖିଆସିଛୁ ଯେ ସବୁ ବହିର ଯେଉଁ ଆରମ୍ଭ ପ ଅକ୍ଷରରୁ ହୋଇଛି, ଏହା ପଛରେ କିଛି ରହସ୍ୟ ଅଛି କି?
0: ଭଲ ପ୍ରଶ୍ନଟିଏ। ମୋର ଏପର୍ଯ୍ୟନ୍ତ 13 ବହି ପ୍ରକାଶିତ ହୋଇଛି। ପ୍ରୀତିପାହାଚ, ପାଦପଦ୍ମ, ପୁଣ୍ୟପାଖୁଡ଼ା, ପ୍ରତିପଲକରେ ତୁମେ, ପୁଣି ଫଗୁଣ, ଫୁଲରୁ ପରାଗ ଯାଏ, ପ୍ରଣତି, ପଦେ ପଦେ ଶହେ ପଦୀ, ଫେରୁନଥିବା ସେ ଦିନ, ପ୍ରଜାପତିର ସ୍ୱପ୍ନ, ପ୍ରଣୟର ପଥଧାରେ ଏବଂ ପାହାନ୍ତି ପକ୍ଷୀର ଗୀତି। ସବୁର ପ୍ରଥମ ଅକ୍ଷର ପ। ତା କାରଣ ହେଉଛି ମୋର ଡାକନା ହେଉଛି ପ୍ରସନ୍ନ, ମୋର ସ୍ୱଧାନା ହେଉଛି ପ୍ରସନ୍ନ, ସେ ବି ତା'ର ଆରମ୍ଭ ହେଉଛି ପରେ। କିନ୍ତୁ ପ୍ରକୃତ କଥା ଦେଖିବାକୁ ଗଲେ ଗୀତ କବିତାର ଉପାଦାନ ହେଉଛି ଭକ୍ତି, ପ୍ରୀତି ବା ପ୍ରେମ। ଏଇ ଯେଉଁ ପ୍ରେମ ଯେଉଁ ଆଧାର ହେଉଛି ଗୀତ କବିତାର ବା ପ୍ରତ୍ୟେକ ସର୍ଜନାର, ଏ ହେଇପାରେ ପ୍ରିୟା ପାଇଁ, ଏ ହେଇପାରେ ପ୍ରକୃତି ପାଇଁ, ଏହା ହେଇପାରେ ପଲ୍ଲୀ ପାଇଁ, ଏହା ହେଇପାରେ ଦେଶ ପାଇଁ, ଏହା ହେଇପାରେ ସତୀର୍ଥ ପାଇଁ। କିନ୍ତୁ ଯଦି ଭଲ ପାଇବା ନାହିଁ ତାହେଲେ ସୃଷ୍ଟି ବି ନାହିଁ। ତେଣୁ ଜୀବନର ଚିତ୍ର କେବଳ ପ୍ରେମର କାନଭାସରେ ହିଁ ଆଙ୍କି ହୁଏ। ତେଣୁ ପ୍ରେମ ନାହିଁ ତ ଜୀବନ ନାହିଁ, ଜୀବନ ନାହିଁ ତ ସାହିତ୍ୟ ନାହିଁ, ନାହିଁ ବି ଗୀତ। ତେଣୁ ଗୀତ କବିତା ହେଉଛି ପ୍ରେମ ଓ ଜୀବନବୋଧର କଥା। ଅତେବ ଗୀତ କବିତାରେ ବ୍ୟାପ୍ତି ଓ ଦୀପ୍ତି ପ୍ରେମକୁ ବାଦ ଦେଇ କଳ୍ପନା କରାଯାଇପାରେ ନା। ସ୍ୱପ୍ନ ଆଉ ସମ୍ଭାବନାମୟ ଜୀବନ ଓ ଜଗତର କଥା କହେ ଗୀତ କବିତା। ଏହା ପ୍ରବନକୁ ଚାହେଁ ମଳୟ ହେଉ, ମହାବାତ୍ୟା ନ ଦେଉ, ଅଗ୍ନିକୁ ଚାହେଁ ଆଲୋକ ଦେଉ, ଜ୍ୱଳନ ନ ଦେଉ, ଆକାଶକୁ ଚାହେଁ ନୀଳିମାରେ ଭରିଥାଉ, ବଜ୍ରଖଣ୍ଡ ନ ଦେଉ, ମଣିଷକୁ ଚାହେଁ ପ୍ରେମ ବାଣ୍ଟିବାର ଧର୍ମ ସେ ଶିଖାଉ, ମୃତ୍ୟୁ ବାଛିବାର ବାଟ ନ ଦେଖାଉ।
1: ତ ପ୍ରସନ୍ନ ବାବୁ, ଆପଣ ଯଦି କହିବା ଆପଣଙ୍କର ଶ୍ରଦ୍ଧାନା, ଏ ମଣିଷ ସମାଜକୁ ଆଉ କେତେଦିନ ଏ ପ୍ରକାର ପ୍ରେମ ବାଣ୍ଟିବା ପାଇଁ ମନସ୍ଥ କରିଛନ୍ତି?
0: ଯିଏ ଥିବା ଯାଏ ମୁଁ ପ୍ରେମ ବାଣ୍ଟୁଥିବି। ମୋର ଗୀତ କବିତା ମାଧ୍ୟମରେ ମୋର ଗୋଟିଏ ଗୀତ କବିତାର ପଦେ କହୁଛି,
1: ଆଜ୍ଞା,
0: ପ୍ରେମ ତ କରିଛି କିଏ ହୃଦୟ ନଥାଇ କୁହ ଏଇ ଦୁନିଆରେ, ପ୍ରେମ ତ ନକରି କୁହ ଜୀବନ ଜିଇଁଛି କିଏ ଏଇ ଦୁନିଆରେ। ଆଉ ଗୋଟେ ଗୀତ, ମୁଁ ପ୍ରେମର ବିଦଗ୍ଧ କବି, ଅସ୍ତ ରାଗରେ ଫିକା ପଡ଼ି ନାହିଁ ମୋ ପ୍ରେମର ଛବିଳ ଛବି, ମୁଁ ପ୍ରେମର ବିଦଗ୍ଧ କବି। ଭିଜିଛି ମୁଁ କେତେ ମିଳନର ମିଠାପଣେ, ବାହୁନିଚି ଏକା ବିରହର ଝାଉଁ ବଣେ, ହସରେ ହେଉ କି ବେଦନାରେ ହେଉ ଗୀତରେ ଯିଏ ମୁଁ କବି, ମୁଁ ଯେ ପ୍ରେମର ବିଦଗ୍ଧ କବି, ଅସ୍ତ ରାଗରେ ଫିକା ପଡ଼ି ନାହିଁ ମୋ ପ୍ରେମର ଛବିଳ ଛବି।
2: ସନ୍ଧ୍ୟାଜ୍ୟୋତି କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। କାର୍ଯ୍ୟକ୍ରମ ପ୍ରଯୋଜନା ଏବଂ ଉପସ୍ଥାପନ କରିଥିଲେ ସନ୍ତୋଷ ପିଂ, ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

0: ନମସ୍କାର ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଜୟାଦେବୀ ବାବୁ। ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ରହିଛି ଜ୍ଞାନ, ଅନୁଭୂତି ଓ ତ୍ୟାଗର କିଛି ସୁନ୍ଦର ମୁହୂର୍ତ୍ତ। ତେବେ ଚାଲନ୍ତୁ ଆଉ ବିଳମ୍ବ ନକରି ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ ଇତିହାସ ପୃଷ୍ଠାରୁ। ଆଜି ଭଳି 26 ଜୁଲାଇ 1876ରେ ସୁରେନ୍ଦ୍ରନାଥ ବାନାର୍ଜୀ ଏବଂ ଆନନ୍ଦ ମୋହନ ବୋଷଙ୍କ ଦ୍ୱାରା କଲିକତାରେ ଭାରତୀୟ ସଂଘ ପ୍ରତିଷ୍ଠିତ ହୋଇଥିଲା। 26 ଜୁଲାଇ 1951ରେ ନେଦରଲ୍ୟାଣ୍ଡ ଆନୁଷ୍ଠାନିକ ଭାବରେ ଜର୍ମାନୀ ସହିତ ଚାଲିଥିବା ଯୁଦ୍ଧାବସ୍ଥାର ଅନ୍ତ ଘୋଷଣା କଲା। 26 ଜୁଲାଇ 1956ରେ ଇଜିପ୍ଟ ସୁଏଜ୍ କେନାଲକୁ ଦଖଲ କରିଥିଲା। 26 ଜୁଲାଇ 1965ରେ ମାଲଦ୍ୱୀପ ବ୍ରିଟେନ୍ଠାରୁ ସ୍ୱାଧୀନତା ପାଇଥିଲା। 26 ଜୁଲାଇ 1974ରେ ଫ୍ରାନ୍ସ ମୁରୁଓରା ଦ୍ୱୀପରେ ନ୍ୟୁକ୍ଲିୟର ପରୀକ୍ଷା କରିଥିଲା। 26 ଜୁଲାଇ 1999କୁ ଆମେ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରିଥାଉ। ଶ୍ରୋତାବନ୍ଧୁ, ଏହା ଥିଲା ଆଜିର ଦିନରେ ଘଟିଥିବା କେତୋଟି ଗୁରୁତ୍ୱପୂର୍ଣ୍ଣ ଘଟଣା। ଆଶା କରୁଛି ଏହା ଆପଣମାନଙ୍କ ପାଇଁ ଲାଭପ୍ରଦ ହୋଇଥିବ। ଶ୍ରୋତାବନ୍ଧୁ, କ୍ୟାମ୍ପସ୍ ଜୀବନ କେବଳ ଶିକ୍ଷାରେ ସୀମିତ ନୁହେଁ, ଏହା ଅନୁଭୂତି, ଅଭିଜ୍ଞତା ଓ ବ୍ୟକ୍ତିତ୍ୱ ବିକାଶର ଏକ ସୁନ୍ଦର ଯାତ୍ରା। ତେଣୁ ଆସନ୍ତୁ ଶୁଣିବା ସମ୍ବଲପୁର ମାନେଶ୍ୱର କଲେଜର କ୍ୟାମ୍ପସ୍ର କିଛି କଥା। ନମସ୍କାର ଶ୍ରୋତାବନ୍ଧୁ, ଆଜିର କ୍ୟାମ୍ପସ୍ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଆସି ପହଞ୍ଚି ଯାଇଛୁ ମାନେଶ୍ୱର ସ୍ଥିତ ମାନ୍ଧାତା ବାବା କଲେଜକୁ। ତାହେଲେ ଆସନ୍ତୁ ବର୍ତ୍ତମାନ ଆଜିର କ୍ୟାମ୍ପସ୍ କାର୍ଯ୍ୟକ୍ରମରେ ଏଠାର ଛାତ୍ରଛାତ୍ରୀଙ୍କ ଠାରୁ ତାଙ୍କ କଲେଜ ସମ୍ପର୍କରେ ଜାଣିବା। ଶ୍ରୋତାବନ୍ଧୁ, ଏଠାରେ ଜଣେ ଛାତ୍ରୀ ଆମ ସହିତ ଉପସ୍ଥିତ ଅଛନ୍ତି, ତାହେଲେ ତାଙ୍କଠାରୁ ତାଙ୍କ ଅନୁଭୂତି ଜାଣିବା। ଆଜ୍ଞା ନମସ୍କାର।
1: ନମସ୍କାର,
0: ଆପଣଙ୍କୁ ଆମ ଯୁବବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣଙ୍କ ପରିଚୟଟା ପ୍ରଦାନ କରିବେ।
1: ମୋ ନାମ ସୁରଭି ବାରିକ, ମୁଁ ପୁଟିବନ୍ଧରେ ରୁହେ, ମୁଁ ଏହି ମାନ୍ଧାତା ବାବା କଲେଜର ଛାତ୍ରୀ ଅଟେ।
0: ଆଜ୍ଞା, ତାହେଲେ ଆପଣ କ'ଣ ପଢ଼ୁଛନ୍ତି ଏଠି?
1: ମୁଁ ଏଠାରେ ଆର୍ଟ୍ସ ଷ୍ଟ୍ରିମ୍ ପଢ଼ୁଛି। ଆର୍ଟ୍ସରେ ଯେପରିକି ପଲିଟିକାଲ ସାଇନ୍ସ, ହିଷ୍ଟ୍ରୀ, ଓଡ଼ିଆ, ଇଂଲିଶ, ଏଜୁକେସନ୍, ଇକୋନୋମିକ୍ସ।
0: ଆଜ୍ଞା, ତାହେଲେ ଓଡ଼ିଆ ଓ ଇଂଲିଶଟା ଆପଣଙ୍କ କମ୍ପଲସରି ସବଜେକ୍ଟ ନା? ଆଚ୍ଛା, ତାହେଲେ ଏଥିମଧ୍ୟରୁ ଆପଣଙ୍କୁ କେଉଁ ସବଜେକ୍ଟଟା ବେଶୀ ଭଲ ଲାଗେ?
1: ଏଥିମଧ୍ୟରୁ ପଲିଟିକାଲ ସାଇନ୍ସ ସବଜେକ୍ଟଟା ବହୁତ ଭଲ ଲାଗେ।
0: ଆଚ୍ଛା, ପଲିଟିକାଲ ସାଇନ୍ସ ଭଲ ଲାଗେ, କାହିଁକି?
1: କାହିଁକି ସେଥିରେ ଆମେ ଦେଶ ବାରେ ପଢ଼ିଥାଉ ଓ ସବୁ କରେଣ୍ଟ ଆଫେୟାର ବାରେ ପଢ଼ିଥାଉ।
0: ଆଚ୍ଛା, ତାହେଲେ ସର୍ବପ୍ରଥମେ ଆମେ ଏହା ଜାଣିବା ପାଇଁ ଚାହିଁବୁ ଯେ କଲେଜଟି ଆପଣଙ୍କୁ କେମିତି ଲାଗେ, ଏଠାକାର ପରିବେଶ କେମିତି ରହିଛି?
1: ଏଠାକାର ପରିବେଶ ବହୁତ ଭଲ, ଏଠାକାର ଶିକ୍ଷକ ଶିକ୍ଷୟତ୍ରୀ ବହୁତ ଭଲ, ଛାତ୍ରମାନଙ୍କୁ ବହୁତ ଭଲରେ ପାଠ ପଢ଼ାନ୍ତି, ପାଠ ପଢ଼ିବା ସହିତ ନୋଟ୍ସ ମଧ୍ୟ ଡାକି ଦେଇଥାନ୍ତି ଏବଂ ଆମକୁ ଏଠାରେ ବହୁତ ଭଲ ପଢ଼ିବା ପାଇଁ ପ୍ରେରଣା ଦେଇଥାନ୍ତି ଏବଂ ଏଠାରେ NSS ମଧ୍ୟ ରହିଅଛି।
0: ଆଚ୍ଛା, ଆଉ NCC ନାହିଁ କି?
1: ନାହିଁ, ଏଠାରେ NCC ନାହିଁ,
0: NSS ଖାଲି ରହିଛି। ତାହେଲେ NSSଟା କ'ଣ, ଏ ସମ୍ପର୍କରେ ଟିକେ ଆମ ଶ୍ରୋତାଙ୍କୁ ଆପଣ ଜଣାଇ ପାରିବେ?
1: ଅର୍ଥାତ୍ ନ୍ୟାସନାଲ ସର୍ଭିସ ସ୍କିମ୍, ଯାହାଦ୍ୱାରା ଆମେ ଭଲୁଣ୍ଟାରୀ ଭାବେ ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ ପ୍ରୋଗ୍ରାମରେ ଅଂଶଗ୍ରହଣ କରିଥାଉ।
0: ତାହେଲେ ଏହାର ସାର୍ଟିଫିକେଟ୍ ବି ତ ରହିଥିବ?
1: ହଁ, ସାର୍ଟିଫିକେଟ୍ ମଧ୍ୟ ରହିଥାଏ।
0: ଆଜ୍ଞା, ତାହେଲେ କଲେଜକୁ ଯିବା ଆସିବା କରିବା ପାଇଁ ମାନେ ଟ୍ରାନ୍ସପୋର୍ଟ ସୁବିଧା କେମିତି ରହିଛି?
1: ଟ୍ରାନ୍ସପୋର୍ଟ ସୁବିଧା ଏମିତି କିଛି ଠିକ୍ ନାହିଁ, କଲେଜଟା ବହୁତ ଦୂରରେ ମଧ୍ୟ ରହିଅଛି, ସେଠାରୁ 15 ମିନିଟ୍ ଲାଗିଯାଏ କଲେଜକୁ ଚାଲିକି ଯିବା ପାଇଁ ମାନେଶ୍ୱର ଠାରୁ।
0: ଆଚ୍ଛା, NH ଠାରୁ,
1: ମାନେଶ୍ୱର NH ଠାରୁ ଚାଲିକି ଯିବା ପାଇଁ 15 ମିନିଟ୍ ଲାଗିଯାଏ, ସେଟା ମଧ୍ୟ ଜଙ୍ଗଲ ରାସ୍ତା ପରି ଅଛି।
0: ଆଚ୍ଛା, ତାହେଲେ ଆପଣ ତ କହିଲେ ଯେ ଏଠାରେ ସବୁ କିଛି ମାନେ ସୁବିଧା ସୁଯୋଗ ରହିଛି, ତାହେଲେ ଲାଇବ୍ରେରୀର କଥା କହିଲେନି ଆପଣ, ଲାଇବ୍ରେରୀ ଅଛି ନା ନାହିଁ?
1: ହଁ, ଏଠାରେ ମଧ୍ୟ ଲାଇବ୍ରେରୀ ଅଛି, ସେଠାରୁ ଆମେ ବୁକ୍ ଆଣି ପାଠ ପଢ଼ିଥାଉ।
0: ଆଜ୍ଞା, ତାହେଲେ ଯେମିତିକି ଆପଣ ଆଗରୁ କହିଥିଲେ ଯେ ଆପଣ ଜଣେ +2 2nd year ଛାତ୍ରୀ, ତାହେଲେ ନିଶ୍ଚିତ ଭାବରେ ଆଗାମୀ ବର୍ଷ ଆପଣଙ୍କର ବୋର୍ଡ଼ ଏକ୍ସାମ୍ ରହିଥିବ, ତ ସେଥିପାଇଁ ଆପଣଙ୍କର ପଢ଼ାପଢ଼ି କେମିତି ଚାଲିଛି?
1: ପଢ଼ାପଢ଼ି ଠିକ୍ ଚାଲିଛି, ଦିନକୁ 6-7 ଘଣ୍ଟା ପାଠପଢ଼ା ଚାଲିଛି।
0: ଆଜ୍ଞା,
1: ମୁଁ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ପାଠ ପଢ଼ିଥାଏ ଓ ତାପରେ ମୁଁ କଲେଜକୁ ଯାଇଥାଏ, କଲେଜରେ ପାଠ ପଢ଼ି ସାରିଲା ପରେ ଘରକୁ ଆସି ଟିକେ ରେଷ୍ଟ କରି ତାପରେ ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ପାଠ ପଢ଼ିଥାଏ।

0: ତାହେଲେ ଆପଣ କେଉଁ କୋଚିଂ ଯାଆନ୍ତି ନି?
1: ନା, ମୁଁ କୌଣସି କୋଚିଂ ଯାଇନା, ମୋ ଘରେ ମୋ ବଡ଼ ଭଉଣୀ ଅଛନ୍ତି, ସେମାନେ ମୋତେ ହେଲ୍ପ କରନ୍ତି ଓ ଏଇ କଲେଜରେ ମଧ୍ୟ ଏପରି ଲେକ୍ଚର ଅଛନ୍ତି, କୋଚିଂ କରିବାକୁ ମଧ୍ୟ ପଡ଼ିବ ନାହିଁ।
0: ଖୁବ ସୁନ୍ଦର କଥା। ତାହେଲେ ଆପଣଙ୍କ ଟାର୍ଗେଟଟା କ'ଣ ଅଛି, ମାନେ କେତେ ନମ୍ବର ରଖି ଆପଣ ପାସ୍ କରିବେ, ସେମିତି କିଛି ଆପଣ ଭାବିଛନ୍ତି?
1: ହଁ, ମୁଁ 70-75 ଆଣିବାକୁ ଇଚ୍ଛା ରଖିଛି।
0: ଆଜ୍ଞା, ବହୁତ ବଢ଼ିଆ। ଆଉ ଆପଣଙ୍କ ହବିଜ୍ କ'ଣ ରହିଛି?
1: ମୋର ହବିଜ୍ ହେଉଛି ବୁକ୍ ପଢ଼ିବା।
0: ବୁକ୍ ପଢ଼ିବା ପାଇଁ ଭଲ ଲାଗେ। କେଉଁ କେଉଁ ବୁକ୍ ପଢ଼ନ୍ତି ଆପଣ?
1: ମୁଁ ଷ୍ଟୋରି, ପଲିଟିକ୍ସ ବହି।
0: ଆଚ୍ଛା, ତାହେଲେ ଆପଣଙ୍କୁ ପଲିଟିକ୍ସ ବହୁତ ଭଲ ଲାଗୁଛି, ପଲିଟିକାଲ ସାଇନ୍ସ ବହୁତ ଭଲ ଲାଗୁଛି ନା? ଠିକ୍ ଅଛି। ତାହେଲେ ଆଗକୁ ଯାଇ ଆପଣଙ୍କ ଲକ୍ଷ୍ୟ କ'ଣ ଅଛି, ଆପଣ କ'ଣ ପଢ଼ିବା ପାଇଁ ଚାହୁଁଛନ୍ତି ଆଉ କ'ଣ କ'ଣ ଲକ୍ଷ୍ୟ ରଖିଛନ୍ତି?
1: ମୁଁ ଆଗକୁ ଯାଇ +3 ପଲିଟିକାଲ ସାଇନ୍ସ ଅନର୍ସ ରଖିବି ଓ ସେଠାରେ ପାଠ ପଢ଼ି ମୁଁ ଆଗକୁ ଯାଇ ବିଭିନ୍ନ କମ୍ପିଟିଟିଭ୍ ଏକ୍ସାମ୍ ଦେବି।
0: ଠିକ୍ ଅଛି। ତାହେଲେ ଶେଷରେ ଏହା କହିଯାଆନ୍ତୁ ଯେ ଏ କଲେଜ ସମ୍ପର୍କରେ ଆପଣ ଆଉ କ'ଣ ମତାମତ ଦେବା ପାଇଁ ଚାହିଁବେ, କ'ଣ ଆମ ଶ୍ରୋତାବନ୍ଧୁଙ୍କୁ କିଛି ବିଶେଷ ଜଣାଇବା ପାଇଁ ଚାହିଁବେ?
1: ଅନେକ ଲୋକ ଭାବନ୍ତି ଯେ ଏଠାରେ ଭଲ ପାଠ ପଢ଼ା ଯାଏ ନାହିଁ, କିନ୍ତୁ ଏଇଟା ସମ୍ପୂର୍ଣ୍ଣ ଭାବରେ ଭୁଲ, କାରଣ ଏଠାରେ ଖୁବ୍ ଭଲ ଭାବରେ ପାଠ ପଢ଼ାଯାଏ, ସବୁ ସାର୍ ମ୍ୟାମ୍ ଆମକୁ ଭଲ ଭାବରେ ପାଠ ପଢ଼ାଇଥାନ୍ତି।
0: ଆଜ୍ଞା।
1: ଓ ଆମେ ପ୍ରଥମେ ଆସିଲେ ଆମର MIL ସାର୍ ଆମକୁ ପ୍ରାର୍ଥନା କରିଥାନ୍ତି, ଆଜି ପର୍ଯ୍ୟନ୍ତ ମଧ୍ୟ କୌଣସି କଲେଜରେ ପ୍ରାର୍ଥନା କରାଯାଉନଥିବ, କିନ୍ତୁ ମାନ୍ଧାତା ବାବା କଲେଜରେ ପ୍ରଥମେ ଆସିକି ପ୍ରାର୍ଥନା କରାଯାଏ, ପୁଣି ତାପରେ ପାଠ ଷ୍ଟାର୍ଟ କରାଯାଏ।
0: ଏହା ବହୁତ ସୁନ୍ଦର କଥା ଯେ ପ୍ରାର୍ଥନା କରିକି ପାଠ ପଢ଼ନ୍ତି।
1: ଏବଂ ମୁଁ ଆପଣଙ୍କ ମାଧ୍ୟମରେ ଜଣାଇବାକୁ ଚାହୁଁଛି ଯେ କୌଣସି କଲେଜ ଖରାପ ନୁହଁ, ପ୍ରତ୍ୟେକ କଲେଜରେ କିଛି ନା କିଛି ନିଜର ବିଶେଷତ୍ୱ ରହିଅଛି। ମୁଁ ଏଠାରେ ପାଠ ପଢ଼ି ଅନୁଭବ କଲି ଯେ ଗୋଟିଏ କଲେଜର ବିକାଶ ପାଇଁ ଛାତ୍ରଛାତ୍ରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଯେବେ ଆମେ ଛାତ୍ରଛାତ୍ରୀଗଣ ଭଲ ଭାବରେ ପାଠ ପଢ଼ି ଆଗକୁ ଯିବୁ, ତେବେ ଆମ କଲେଜର ଉନ୍ନତି ହେବ।
0: ବହୁତ ବହୁତ ସୁନ୍ଦର କଥାଟି ଆପଣ କହିଲେ, ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହୋଇଥିବାରୁ। ଆଶା କରୁଛୁ ଆପଣ ଉତ୍ତୀର୍ଣ୍ଣ ହେବେ ଏବଂ ଆପଣଙ୍କ କଲେଜକୁ ମଧ୍ୟ ଉନ୍ନତି ଦିଗରେ ନେଇପାରିବେ।
1: ଧନ୍ୟବାଦ।
0: ଶ୍ରୋତା ବନ୍ଧୁ, ବର୍ତ୍ତମାନ ଜଣେ ଛାତ୍ର ଆମ ସହିତ ଉପସ୍ଥିତ ଅଛନ୍ତି, ଆସନ୍ତୁ ତାଙ୍କ ସମ୍ପର୍କରେ କିଛି ଜାଣିବା। ନମସ୍କାର।
2: ନମସ୍କାର।
0: ଆପଣଙ୍କ ପରିଚୟଟା ଦେବେ?
2: ମୁଁ ମାନ୍ଧାତା ବାବା କଲେଜରେ +2 ପଢ଼ୁଛି।
0: ତାହେଲେ ଆପଣ ଜଣେ +2 ଛାତ୍ର, ତ ଆପଣ +2 କୋଉ ଷ୍ଟ୍ରିମରେ ପଢୁଛନ୍ତି, କୋଉ କୋଉ ସବଜେକ୍ଟ ଆପଣଙ୍କ?
2: ମୋର ଷ୍ଟ୍ରିମ ହେଉଛି ଆର୍ଟ୍ସ।
0: ଆଜ୍ଞା।
2: ପଲିଟିକାଲ ସାଇନ୍ସ, ହିଷ୍ଟ୍ରି, ଇଂଲିଶ, ଓଡ଼ିଆ, ଏଜୁକେସନ, ଇକୋନୋମିକ୍ସ।
0: ଆଚ୍ଛା, ତାହେଲେ ଆପଣଙ୍କ କଲେଜରେ କୋଉ କୋଉ ଷ୍ଟ୍ରିମ ଅଛି?
2: ଏ ଗୋଟେ ଷ୍ଟ୍ରିମ ଅଛି, ଏଇଟା ହେଉଛି ଆର୍ଟ୍ସ।
0: ଆଚ୍ଛା, ତାହେଲେ ଆଉ ସାଇନ୍ସ କମର୍ସ କିଛି ନାହିଁ?
2: ନାହିଁ।
0: ତାହେଲେ ଯେପରିକି ଆପଣ କହିଲେ ଆଗରୁ ଯେ ଆପଣ +2 ସେକେଣ୍ଡ ଇୟର୍ର ଛାତ୍ର, ତ ଏଠାରେ ପାଠପଢ଼ା ଆପଣଙ୍କର କେମିତି ଚାଲିଛି, ଆପଣ ବୋର୍ଡ ଏକ୍ସାମ୍ ଦେବେ, ଆପଣ ନିଜେ କେମିତି ପାଠପଢ଼ା ଆପଣଙ୍କ ଜାରି ରଖିଛନ୍ତି, ସେ ସବୁ ସମ୍ପର୍କରେ କିଛି କୁହନ୍ତୁ।
2: ପାଠପଢ଼ା ତ ଭଲ ଚାଲିଛି, ଶିକ୍ଷକ ଶିକ୍ଷୟତ୍ରୀ ମାନେ ପିଲାମାନଙ୍କୁ ଛାତ୍ରମାନଙ୍କୁ ଯେପରି ବୁଝାଇ ପାରିବେ ବୁଝିପାରିବେ ସେମିତି ପ୍ରକାରରେ ପାଠ ପଢ଼ା ଯାଉଛି।
0: ଆଜ୍ଞା।
2: ପାଠ ପଢ଼ା ଯାଇଛି 5-6 ଘଣ୍ଟା, ଯେତେବେଳେ ସମୟ ମିଳେ ମୁଁ ପଢ଼ିବା ପାଇଁ ଭଲ ଲାଗେ।
0: ତାହେଲେ ଆପଣଙ୍କ ଆଗକୁ ଲକ୍ଷ୍ୟ କ'ଣ ରହିଛି, ଆପଣ କୋଉ ଦିଗରେ ଯିବା ପାଇଁ ଚାହୁଁଛନ୍ତି?
2: ଆଗକୁ ଯାଇ ଡିପ୍ଲୋମା କରିବି।
0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ସହ କଥା ଲାଗି ବହୁତ ଭଲ ଲାଗିଲା। ଆଶା କରୁଛୁ ଆପଣ ଆପଣଙ୍କ ବୋର୍ଡ ଏକ୍ସାମରେ ଉତ୍ତୀର୍ଣ୍ଣ ହୋଇପାରିବେ। ଧନ୍ୟବାଦ।
2: ଧନ୍ୟବାଦ।
0: ଶ୍ରୋତା ବନ୍ଧୁ, ବର୍ତ୍ତମାନ ଆମ ସହିତ ଆଉ ଜଣେ ଛାତ୍ରୀ ଅଛନ୍ତି, ଆସନ୍ତୁ ତାଙ୍କ ସହିତ କଥା ହେବା। ନମସ୍କାର।
3: ନମସ୍କାର।
0: ଆପଣଙ୍କ ପରିଚୟଟା ଦେବେ?
3: ମୋ ନାମ ହେଉଛି ପ୍ରିୟା ବେହେରା ଏବଂ ମୁଁ ଏହି ମାନେଶ୍ୱର କଲେଜର ଛାତ୍ରୀ ଅଟେ।
0: ଆଜ୍ଞା, ଆପଣ କେଉଁ କେଉଁ ସବଜେକ୍ଟରେ ଏଠି ପଢୁଛନ୍ତି?
3: ଆଜ୍ଞା, ଇଂଲିଶ ଆଉ MIL ଏଠାରେ ତ କମ୍ପଲସରୀ ଅଟେ, ଆଉ ମୁଁ ଇକୋନୋମିକ୍ସ, ପଲିଟିକାଲ ସାଇନ୍ସ, ଏଜୁକେସନ୍, ହିଷ୍ଟ୍ରି ଆଦି ପଢୁଛି।
0: ଆଜ୍ଞା, ତାହେଲେ ଆପଣ କେଉଁ ଶ୍ରେଣୀରେ ଅଛନ୍ତି, +2 ଫାର୍ଷ୍ଟ ଇୟର୍ ନା ସେକେଣ୍ଡ ଇୟର୍?
3: ଆଜ୍ଞା, ଏଠାରେ +2 ଫାର୍ଷ୍ଟ ଇୟର୍ ଆଡ଼ମିସନ୍ ଚାଲିଛି, ଆଉ ଆମେ ହେଉଛୁ +2 ସେକେଣ୍ଡ ଇୟର୍ ଷ୍ଟୁଡେଣ୍ଟ ମାନେ, ତାହେଲେ ମୁଁ +2 ସେକେଣ୍ଡ ଇୟର୍ ପଢୁଛି ଏଠାରେ।
0: ଆଜ୍ଞା, ତାହେଲେ ଆପଣଙ୍କ ପଢ଼ାପଢ଼ି କେମିତି ଚାଲିଛି?
3: ଆଜ୍ଞା, ବହୁତ ବଢ଼ିଆ ଚାଲିଛି।
0: ଆଜ୍ଞା,
3: ଆଉ ମୁଁ ଯାହା ବି ପଢ଼େ ପ୍ରତ୍ୟେକ ଦିନ ମୁଁ ତାହା ରିଭାଇଜ୍ କରେ ପ୍ରତିଦିନ, ଆଉ ମୁଁ ଦିନକୁ 7-8 ଘଣ୍ଟା ପଢ଼େ।
0: ଆଜ୍ଞା,
3: ଏବଂ ସକାଳୁ ମୋର ନିତ୍ୟକର୍ମ ସାରି ମୁଁ ପାଠପଢ଼ା ଆରମ୍ଭ କରେ, ତାପରେ ମୁଁ ଖାଇବି, ମୁଁ କଲେଜ ଯାଏ, କଲେଜରୁ ଆସି ପୁଣି ଟିକେ ରେଷ୍ଟ କରିକି ମୁଁ ପୁଣି ପାଠପଢ଼ା ମୋର ଆରମ୍ଭ କରେ, ଆଉ ରାତିରେ ପୁଣି ଖାଇପିଇକି ଟିକେ ପଢ଼େ, ଆଉ ତାପରେ ମୁଁ ଶୋଇପଡ଼େ।
0: ତାହେଲେ ବର୍ତ୍ତମାନ ଆମକୁ ଏହା କୁହନ୍ତୁ ଯେ ଏଠାରେ ପାଠପଢ଼ା କେମିତି ଚାଲିଛି, ଶିକ୍ଷକ ଶିକ୍ଷୟତ୍ରୀ ମାନେ କିଭଳି ଭାବରେ ଆପଣଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି, ଆପଣ ସେଥିରେ କେତେ ଦୂର ସନ୍ତୁଷ୍ଟ ଅଛନ୍ତି, ସେ ସମ୍ପର୍କରେ କିଛି କୁହନ୍ତୁ।
3: ଆଜ୍ଞା, ଏଠାରେ ପାଠପଢ଼ା ବହୁତ ଭଲ ଭାବରେ ପଢ଼ାନ୍ତି ଶିକ୍ଷକ ଶିକ୍ଷୟତ୍ରୀ ମାନେ, ଆମେ ଯଦି କ'ଣ ଏହି ବିଷୟଟି ବୁଝି ନହେଲା ତାହେଲେ ସେମାନେ ବାରମ୍ବାର ଆମକୁ ବୁଝାଇଥାନ୍ତି। ଏହି ଦୃଷ୍ଟିରୁ ମୁଁ ଦେଖିବାକୁ ଗଲେ ଏଠାରେ ବହୁତ ଭଲ ଭାବରେ ପଢ଼ାଯାଏ, ଆଉ ବହୁତ ଭଲ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି, ତାଙ୍କର ବ୍ୟବହାର ମଧ୍ୟ ବହୁତ ଭଲ ଅଟେ।
0: ଆଜ୍ଞା, ଯେମିତିକି ଆମେ ଦେଖୁଛୁ ଯେ କଲେଜଟି ବହୁତ ଭିତରକୁ ରହିଛି, ତାହେଲେ ଏଠାକୁ ଯିବା ଆସିବା କରିବା ପାଇଁ କେମିତି କ'ଣ ସୁବିଧା?

0: ରହିଛି ଆଜ୍ଞା। ହଁ, ଏଠାରୁ ଟିକେ କଲେଜଟା ରୋଡ଼ରୁ ବହୁତ ଭିତରେ ଟିକେ ଅଛେ, ଆଉ ଯେହେତୁ ଟିକେ ଜଙ୍ଗଲ ଟାଇପ୍ର ବି ଅଛେ, ସେଥିପାଇଁ ବହୁତ ଟିକେ ରିସ୍କି ଜାଗା ବି ମଧ୍ୟ ଅଟେ। ତେଣୁ ମୁଁ ଟେମ୍ପୁରେ ଯାଏ, ଧନୁପାଲି ଛକରୁ ଟେମ୍ପୁରେ ମାନେଶ୍ୱରକୁ ଯାଏ, ଆଉ ସେଠାରୁ ଚାଲି ଚାଲି ଯିବାକୁ ପଡ଼ିଥାଏ।
1: ଆଜ୍ଞା, ତ ଏହା ଗୋଟେ ଗଭର୍ଣ୍ଣମେଣ୍ଟ କଲେଜ ନା ପ୍ରାଇଭେଟ୍ କଲେଜ?
0: ନା, ଏହା ସେମି ଗଭର୍ଣ୍ଣମେଣ୍ଟ ଅଟେ।
1: ସେମି ଗଭର୍ଣ୍ଣମେଣ୍ଟ ଅଟେ।
0: ଆଜ୍ଞା,
1: ତାହେଲେ ପ୍ଲସ୍ ଟୁ ସେକେଣ୍ଡ ଇୟର୍ ପରେ ନିଶ୍ଚିତ ଭାବରେ ଆପଣ ବୋର୍ଡ ଏକ୍ଜାମ୍ ଦେଇ ପାସ୍ କରିବେ, ତାପରେ ଆଗକୁ ଆପଣ କ'ଣ ଲକ୍ଷ୍ୟ ରଖିଛନ୍ତି?
0: ଆଜ୍ଞା, ମୁଁ ଆଗକୁ ପ୍ଲସ୍ ଥ୍ରୀ କରିବି, ତାପରେ ପିଜି କରିବା ପାଇଁ ଇଚ୍ଛା ଅଛି, ତାପରେ ଦେଖିବି ଲେକ୍ଚରର ଏକ୍ଜାମ୍ ଦେବି।
1: ଆଚ୍ଛା, ଆପଣ ଲେକ୍ଚର ହେବା ପାଇଁ ଚାହୁଁଛନ୍ତି, କ'ଣ ଅନର୍ସ ନେଇକି ପଢିବା ପାଇଁ ଚାହୁଁଛନ୍ତି?
0: ଆଜ୍ଞା, ଓଡ଼ିଆ।
1: ଓଡ଼ିଆ ଅଧ୍ୟାପିକା ତାହେଲେ ହେବେ?
0: ଆଜ୍ଞା।
1: ତାହେଲେ ଓଡ଼ିଆ ହିଁ ଆପଣ କାହିଁକି ଚୟନ କଲେ, ସେଥି ସମ୍ପର୍କରେ ଟିକେ କୁହନ୍ତୁ।
0: ଆଜ୍ଞା, ଓଡ଼ିଆ ହେଉଛି ଆମର ମାତୃଭାଷା, ସେଥିପାଇଁ ମୋତେ ଓଡ଼ିଆ ବହୁତ ଭଲ ଲାଗେ।
1: ବହୁତ ସୁନ୍ଦର କଥା କହିଲେ, କେମିତି ଆମେ ଆମ ମାତୃଭାଷାକୁ ଆଗେଇ ନେଇପାରିବା ସେଥି ସମ୍ପର୍କରେ ଚିନ୍ତା କରିବା କଥା ଆମକୁ। ତାହେଲେ ଆପଣ ଖାଲି ସମୟରେ କ'ଣ କରିବା ପାଇଁ ଭଲ ପାଆନ୍ତି, ମାନେ ଆପଣଙ୍କ ହବିଜ୍ କ'ଣ ସବୁ ରହିଛି?
0: ଆଜ୍ଞା, ବର୍ତ୍ତମାନ ତ ସେତେ ଖାଲି ସମୟ ମିଳୁନାହିଁ, କାହିଁକି ଏକ୍ଜାମ୍, ବୋର୍ଡ ଏକ୍ଜାମ୍ର ପ୍ରେସର୍ ଅଛି, ସେଥିପାଇଁ ପଢ଼ାପଢ଼ି ଚାଲିଛି। ଯେତେବେଳେ ମୋତେ ଖାଲି ସମୟ ମିଳେ, କୌଣସି ବୁକ୍ ପଢ଼ିବା ପାଇଁ ଭଲ ଲାଗେ, କୌଣସି ଜାଗାକୁ ବୁଲିବାକୁ ମଧ୍ୟ ମୋତେ ଭଲ ଲାଗେ।
1: ଆଜ୍ଞା, ଠିକ୍ ଅଛି। ତାହେଲେ ଶେଷରେ ଆପଣ ଆଉ କିଛି କହିବା ପାଇଁ ଚାହୁଁଛନ୍ତି ଆମ ଶ୍ରୋତାଙ୍କୁ?
0: ଆଜ୍ଞା, ବହୁତ ଲୋକ କହିଥାନ୍ତି ଯେ କଲେଜଟି ଭଲ ନୁହେଁ, କିନ୍ତୁ ମୁଁ କହିବାକୁ ଯାଉଛି ଯେ କଲେଜଟି ଖରାପ ଅଛି ବା ଭଲ ଅଛି, ସେଇଟା ଆମ ଛାତ୍ରମାନଙ୍କର ଉପରେ ନିର୍ଭର। ତେଣୁ ଆମେ ଛାତ୍ରଛାତ୍ରୀମାନେ ଚେଷ୍ଟା କରିବା ଆବଶ୍ୟକ ଯେ ଆମେ କିପରି ଭଲ ଭାବରେ ପାଠ ପଢ଼ି ଆମ କଲେଜର ଉନ୍ନତି କରିବା, ସେ ଦିଗରେ ଆମେ ବିଶେଷ ଧ୍ୟାନ ଦେବା ଆବଶ୍ୟକ।
1: ଖୁବ୍ ସୁନ୍ଦର କଥା କହିଲେ, ଛାତ୍ରଛାତ୍ରୀ ହିଁ ଗୋଟେ କଲେଜର ଭବିଷ୍ୟତ, ତାଙ୍କର ହିଁ ଦାୟିତ୍ୱ ଯେ ଗୋଟେ କଲେଜକୁ କେମିତି ଆଗେଇ ନେଇପାରିବେ, ନିଜ କ୍ୟାରିୟର୍କୁ ଆଗେଇ ନେବା ସହିତ ନିଜ କଲେଜକୁ ବି କେମିତି ଆଗେଇ ନେବେ, ସେଇଟା ତାଙ୍କର ଦାୟିତ୍ୱ। ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା, ଆଶା କରୁଛୁ ଆପଣ ଆପଣଙ୍କ ବୋର୍ଡ ଏକ୍ଜାମ୍ରେ ଖୁବ୍ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହେବେ। ଧନ୍ୟବାଦ।
0: ଧନ୍ୟବାଦ
1: ଶ୍ରୋତା ବନ୍ଧୁ। ବର୍ତ୍ତମାନ ଆଉ ଜଣେ ଛାତ୍ରୀ ଏଠାରେ ଉପସ୍ଥିତ ଅଛନ୍ତି, ଆସନ୍ତୁ ତାଙ୍କ ସହିତ କଥା ହେବା। ନମସ୍କାର।
2: ଆଜ୍ଞା, ନମସ୍କାର।
1: ଆପଣଙ୍କ ପରିଚୟଟା ଦେବେ?
2: ମୁଁ ଖୁସି ସେଠ, ମୁଁ ଧନୁପାଲିରେ ରହେ, ଆଉ ପ୍ଲସ୍ ଟୁ ସେକେଣ୍ଡ ଇୟର୍ ପଢ଼େ।
1: ଆଜ୍ଞା, ତାହେଲେ ଆପଣ କେଉଁ କେଉଁ ସବଜେକ୍ଟ ଏଠାରେ ପାଠ ପଢ଼ୁଛନ୍ତି?
2: ଓଡ଼ିଆ ଆଉ ଇଂଲିଶ ତ ଏଠାରେ କମ୍ପଲସରୀ, ଆଉ ପଲିଟିକାଲ ସାଇନ୍ସ, ଇକୋନୋମିକ୍ସ, ହିଷ୍ଟ୍ରୀ, ଏଜୁକେସନ୍ ପଢ଼େ।
1: ଏଠାରେ ଆଉ କୌଣସି ସବଜେକ୍ଟ ନାହିଁ କି? କାହିଁକି ନା ଯେତେ ଜଣ ଛାତ୍ରଛାତ୍ରୀଙ୍କ ସହିତ ଆମେ କଥା ହେଲୁଣି, ସମସ୍ତେ ଗୋଟେ ହିଁ ଖାଲି ସବଜେକ୍ଟ ମାନ କହୁଛନ୍ତି।
2: ନା, ଏଠାରେ ଆଉ କିଛି ନାହିଁ।
1: ଆଚ୍ଛା, ତାହେଲେ ଏତିକି ରହିଛି। ତାହେଲେ ଏଠାକାର ପରିବେଶ କେମିତି ରହିଛି ସେ ସମ୍ପର୍କରେ ଟିକେ କୁହନ୍ତୁ।
2: ଦେଖିବାକୁ ଗଲେ ତ ଏଠାରେ ପରିବେଶ ବହୁତ ସୁନ୍ଦର, ଯେମିତି ପରିବେଶ ସୁନ୍ଦର ସେମିତି ପାଠପଢ଼ା ବି ବହୁତ ଭଲ ଭାବରେ ହୁଏ।
1: ଆଜ୍ଞା, ଆମେ ଦେଖିବାକୁ ପାଉଛୁ ଏହା ଗୋଟେ ଗାଁ ଭଳିଆ ରହିଛି, ତାହେଲେ ନିଶ୍ଚିତ ଭାବରେ ପରିବେଶ ତ ସୁନ୍ଦର ରହିବ ହିଁ।
2: ହଁ,
1: ତାହେଲେ ଏଠାକାର ଶିକ୍ଷକ ଶିକ୍ଷୟତ୍ରୀ କିପରି ଅଛନ୍ତି, ତାଙ୍କ ସମ୍ପର୍କରେ କିଛି କୁହନ୍ତୁ।
2: ଏଠାରେ ଆମ ଶିକ୍ଷକ ଶିକ୍ଷୟତ୍ରୀ ବହୁତ ଭଲ, ସେ ଆମକୁ ବହୁତ ଭଲ ଭାବରେ ପାଠ ପଢ଼ାଇଥାନ୍ତି, ଆଉ ଆମେ ମଧ୍ୟ କିଛି ଜାଣିନଥିଲେ ଆମେ ତାଙ୍କୁ କିଛି ପଚାରିଥିଲେ, ସେ ଆମକୁ ଡାଉଟ୍ କ୍ଲାସ୍ ମଧ୍ୟ ରଖିଥାନ୍ତି, ଆଉ ବିଶେଷତଃ କହିବାକୁ ଗଲେ ଆମକୁ ନୋଟ୍ ବି ପ୍ରୋଭାଇଡ୍ କରିଥାନ୍ତି, ବହୁତ ସହଯୋଗ କରିଥାନ୍ତି।
1: ବହୁତ ବଢ଼ିଆ। ତାହେଲେ ଏଠାରେ କ'ଣ କ'ଣ ସବୁ ସୁବିଧା ସୁଯୋଗ ରହିଛି ସେ ସମ୍ପର୍କରେ କିଛି କୁହନ୍ତୁ।
2: ଆମ କଲେଜରେ ତ NSS ଅଛି, ଆଉ ମୁଁ ସେଥିରେ NSSର ଗୋଟେ ଭଲେଣ୍ଟିୟର ହିସାବରେ ରହିଅଛି, ଆଉ ମୁଁ ମାନେ ଆମେ କ୍ୟାମ୍ପିଂ କରିଥାଉ, ସେଠାରେ ଆମେ ଜନସାଧାରଣଙ୍କର ସେବା କରିଥାଉ ଓ ତାଙ୍କୁ ସଚେତନ କରିଥାଉ।
1: ଆଜ୍ଞା, ତାହେଲେ ଏଇଟା ବହୁତ ବଢ଼ିଆ ସ୍କିମ୍ ଗୋଟେ। ତାହେଲେ ଆପଣଙ୍କୁ କ'ଣ ସବୁ କରିବା ପାଇଁ ଭଲ ଲାଗେ ଖାଲି ସମୟରେ, ଆପଣଙ୍କର ହବିଜ୍ କ'ଣ ରହିଛି?
2: ହବିଜ୍ କହିବାକୁ ଗଲେ ମୋତେ ଡ୍ୟାନ୍ସ କରିବାକୁ ଭଲ ଲାଗିଥାଏ, ଓ କବିତା ପାଠ କରିବାକୁ ମଧ୍ୟ ଭଲ ଲାଗିଥାଏ।
1: କବିତା ପାଠ କରିବାକୁ ବହୁତ ଭଲ ଲାଗେ, ତାହେଲେ ଗୋଟେ କବିତା ଆମକୁ ଶୁଣାଇ ପାରିବେ?
2: ଆଜ୍ଞା, ହଁ, ମୁଁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କବିତା ଶୁଣାଇବାକୁ ଚାହୁଁଛି, ଗୁରୁ ଶିଷ୍ୟଙ୍କ ସମ୍ପର୍କ ବିଷୟରେ ସେଟା।
1: ଆଜ୍ଞା, କୁହନ୍ତୁ।
2: ଯାହାଠାରୁ ଯିଏ ବେଶୀ ଜାଣେ ଗୁରୁ ସେ ତାହାର, ଯୋଗ୍ୟ ସେହି ପାଇବାକୁ ଗୁରୁ ବ୍ୟବହାର, ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣାଇ ଜ୍ଞାନୀ ସଦା ଶିଷ୍ୟ ମୋତେ।
1: ଖୁବ୍ ସୁନ୍ଦର, ଆପଣଙ୍କ କବିତାଟି ଖୁବ୍ ବଢ଼ିଆ ଲାଗିଲା। ଆଜ୍ଞା, ଆପଣଙ୍କ ସହିତ କଥା ହେଇ ଆମକୁ ବହୁତ ଭଲ ଲାଗିଲା, ଆଶା କରୁଛି ଆପଣ ଆପଣଙ୍କର ପ୍ଲସ୍ ଟୁ ବୋର୍ଡ ଏକ୍ଜାମ୍ରେ ଉତ୍ତୀର୍ଣ୍ଣ ହେବେ ଏବଂ ଆଗକୁ ଗୋଟେ ଭଲ କଲେଜରେ ପଢ଼ି ଆହୁରି ଆପଣ ଉନ୍ନତି ଦିଗକୁ ଗତି କରିବେ। ବହୁତ ବହୁତ ଧନ୍ୟବାଦ।
2: ଧନ୍ୟବାଦ।
1: ନମସ୍କାର।
2: ନମସ୍କାର।
1: ଶ୍ରୋତା ବନ୍ଧୁ, ଆଶା କରୁଛି କ୍ୟାମ୍ପସ୍ ଅଧ୍ୟାୟଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତା ବନ୍ଧୁ, କିଛି କାହାଣୀ ସମୟ ସହିତ ପୁରୁଣା ହୋଇଯାଏ, କିନ୍ତୁ କିଛି କାହାଣୀ ସମୟ ବିତିବା ସହିତ ଆହୁରି ଅମର ହୋଇଯାଏ। କାରଗିଲର କାହାଣୀ ମଧ୍ୟ ଠିକ୍ ସେହିପରି ଏକ କାହାଣୀ, ଏକ କାହାଣୀ ଯେଉଁଠି ଥିଲା ବରଫ ଢାଙ୍କିଥିବା ପାହାଡ଼, ଥିଲା ଶୂନ୍ୟ ଡିଗ୍ରୀରୁ ତଳକୁ ଥିବା ତାପମାତ୍ରା, ଥିଲା ଯୁଦ୍ଧର ଭୟବହତା, କିନ୍ତୁ ଏସବୁଠୁ ବଡ଼ ଥିଲା ମାତୃଭୂମି ପାଇଁ ଜଣେ ସୈନିକର ଅସୀମ ସାହସ। ଆଜି ଜୁଲାଇ 26 ତାରିଖ, ଭାରତୀୟ ଇତିହାସର ଏକ ଗୌରବମୟ ଦିନ। ଆଜିର ଦିନ ଆମକୁ ମନେ ପକାଇ ଦିଏ 1999 ମସିହାର ସେହି ଐତିହାସିକ ବିଜୟକୁ, ଯେଉଁ ବିଜୟ ପାଇଁ ଆମ ଦେଶର ବୀର ସୈନିକମାନେ ଦେଇଥିଲେ ନିଜ ଜୀବନର ସର୍ବୋଚ୍ଚ ବଳିଦାନ। ଶ୍ରୋତାବନ୍ଧୁ, ଆଜି ହେଉଛି କାର୍ଗିଲ ବିଜୟ ଦିବସ। ତେବେ ଆଜିର ଏହି ବିଶେଷ ଦିନରେ ଆସନ୍ତୁ ଆମେ ଫେରିଯିବା ସେହି 1999 ମସିହାକୁ। ଚାଲନ୍ତୁ ପ୍ରଥମେ ଟିକିଏ କାର୍ଗିଲକୁ ଜାଣିବା। କାର୍ଗିଲ ଲଦାଖ ଅଞ୍ଚଳର ଏକ ପାହାଡ଼ିଆ ଭୂପୃଷ୍ଠ। ଏଠାରେ ପାହାଡ଼ଗୁଡ଼ିକ ଅତ୍ୟନ୍ତ ଉଚ୍ଚ, ପରିବେଶ ଅତ୍ୟନ୍ତ ଥଣ୍ଡା ଏବଂ ତା ସହିତ ଅମ୍ଳଜାନର ପରିମାଣ ଖୁବ୍ କମ୍। ଏହି ଭୂପୃଷ୍ଠ ଏତେ କଠିନ ଯେ ସେଠାରେ ସାଧାରଣ ଜୀବନଯାପନ କରିବା ମଧ୍ୟ ଏକ ସଂଘର୍ଷ। କିନ୍ତୁ ଆମର ଯବାନମାନେ ସେମାନେ ସେହି ଭୂପୃଷ୍ଠରେ ପାହାଡ଼ ସାମ୍ନାରେ ନିଜେ ପାହାଡ଼ ଭଳି ଛିଡ଼ା ହୋଇଥିଲେ, କାରଣ ସେମାନଙ୍କ ପଛରେ ଥିଲା ଏକ ବିଶାଳ ଦେଶ, କୋଟି କୋଟି ଭାରତୀୟଙ୍କ ଆଶା ଆଉ ମାତୃଭୂମିର ସୁରକ୍ଷାର ଦାୟିତ୍ୱ। ସେଠାରେ କେବଳ ଆମର ସେନାର ପୋଷ୍ଟ ଥିଲା ଆଉ ଚାରିଆଡ଼େ ବିଶାଳ କାୟ ପର୍ବତ। ଏହାର ସୁଯୋଗ ନେଇ 1999ରେ ପାକିସ୍ତାନୀ ସେନା ଓ ଅନୁପ୍ରବେଶକାରୀମାନେ ଲାଇନ୍ ଅଫ୍ କଣ୍ଟ୍ରୋଲ ବା ନିୟନ୍ତ୍ରଣ ରେଖା ପାର କରି କାର୍ଗିଲ, ଦ୍ରାସ, ବାଟାଲିକ୍ ଓ କାକ୍ସର ଭଳି ଅଞ୍ଚଳର କିଛି ରଣନୈତିକ ସ୍ଥାନକୁ ଦଖଲ କରିଥିଲେ। ଏହା ଆମ ଭାରତ ପାଇଁ ଏକ ଗଭୀର ସଙ୍କଟ ଥିଲା, କାରଣ ଏହି ଅଞ୍ଚଳରୁ ଶ୍ରୀନଗର ଓ ଲେକୁ ଯାଉଥିବା ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ 1A ଉପରେ ନଜର ରଖାଯାଇପାରୁଥିଲା। ଶ୍ରୋତାବନ୍ଧୁ, ଏହି ସଙ୍କଟର ମୁକାବିଲା କରିବା ପାଇଁ ଭାରତୀୟ ସେନା ଆରମ୍ଭ କଲେ ଅପରେସନ୍ ବିଜୟ। ଅପରେସନ୍ ବିଜୟ ନାମରେ ଶୁଣିବାକୁ ଯେତେ ସରଳ, ବିଜୟ ହାସଲ କରିବା ସେତେ କଷ୍ଟକର, କାହିଁକିନା ଆମ ଯବାନମାନେ ଥିଲେ ପାହାଡ଼ ତଳେ ଆଉ ଶତ୍ରୁ ଥିଲା ପାହାଡ଼ ଉପରେ। ଅର୍ଥାତ୍ ଆମ ସୈନିକମାନଙ୍କୁ ତଳୁ ଉପରକୁ ଚଢ଼ି ଯୁଦ୍ଧ କରିବାକୁ ପଡ଼ୁଥିଲା। ଭାବନ୍ତୁ ତ, ଏକପଟେ ଉଚ୍ଚ ପାହାଡ଼ ଆଉ ଅନ୍ୟପଟେ ଶତ୍ରୁର ଆକ୍ରମଣ, ତା ସଙ୍ଗକୁ ଥଣ୍ଡା ଓ କମ୍ ଅମ୍ଳଜାନ। କିନ୍ତୁ ଆମ ସୈନିକମାନେ ପଛକୁ ହଟିନଥିଲେ, ସେମାନେ ସମସ୍ତ ବିପଦକୁ ସାମ୍ନା କରି ଆଗେଇ ଚାଲିଥିଲେ, କେବଳ ଓ କେବଳ ଗୋଟିଏ ଲକ୍ଷ୍ୟ ନେଇ, ତାହା ହେଉଛି ଭାରତୀୟ ଭୂମିକୁ ଶତ୍ରୁ କବଳରୁ ମୁକ୍ତ କରିବା। ସେହି ସମୟରେ ଭାରତୀୟ ବାୟୁସେନା ମଧ୍ୟ ଅପରେସନ୍ ସଫେଦ ସାଗର ମାଧ୍ୟମରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ସେନା ଓ ବାୟୁସେନାର ସମନ୍ୱିତ ପ୍ରୟାସରେ ଭାରତ ଧୀରେ ଧୀରେ ଦଖଲ ହୋଇଥିବା ସ୍ଥାନଗୁଡ଼ିକୁ ପୁଣି ନିଜ ନିୟନ୍ତ୍ରଣକୁ ଆଣିବାରେ ସଫଳ ହେଲା। ଶ୍ରୋତବନ୍ଧୁ, ଏ ବୀରଗାଥାର କେବେ ଶେଷ ନାହିଁ, ଦେଶପ୍ରେମର ମଧ୍ୟ କେବେ ଶେଷ ନାହିଁ। ତେଣୁ ଏହାକୁ ଆହୁରି ଅନୁଭବ କରିବା ପାଇଁ ଆସନ୍ତୁ ଏକ ଗୀତଟି ଶୁଣିବା। କଥାଚିତ୍ର କେଶରୀ କଣ୍ଠ ଦେଇଛନ୍ତି ବିପ୍ରାକ, ଗୀତ ମନୋଜ ମୁନ୍ତାଶିର ଏବଂ ସଙ୍ଗୀତ ଆର୍କୋ।

0: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାର ତୁରନ୍ତ ଉତ୍ତରୁ ଆଜି ପ୍ରହଲ୍ଲାଦ ଯୋଶୀ ଶିକ୍ଷା ମନ୍ତ୍ରଣାଳୟର ଜରୁରୀ ବୈଠକଟି ମନ୍ତ୍ରଣାଳୟର କାର୍ଯ୍ୟକାରିତା ଉପରେ ମୁଲ୍ କରିଛନ୍ ସମୀକ୍ଷା। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମଟି ଆଜି ଭିନ୍ ଭିନ୍ ରାଜ୍ୟ ଆର୍ କେନ୍ଦ୍ରଶାସିତ ଇଲାକାନୁ ଆସିଥିବା ଯୁଆନମାନଙ୍କ ସଙ୍ଗେ କଥାବାର୍ତ୍ତା କରିଛନ୍। ପ୍ରଧାନମନ୍ତ୍ରୀ କହିଛନ୍ତି କାର୍ଯ୍ୟକ୍ରମ ଲଦାଖ, ହିମାଚଳ ପ୍ରଦେଶ ଆର୍ ଉତ୍ତରାଖଣ୍ଡର 74 ସିମ୍ନା ଗାଁ ସଙ୍ଗେ 403 ଜଣ ଯୁଆନ ସ୍ୱେଚ୍ଛାସେବୀଙ୍କୁ ଯୋଡ଼ିକରି ରଖିଛି। ରୁଷିଆ ୟୁକ୍ରେନ୍ ବିବାଦ ଇଲାକାରେ କାମ କରୁଥିବା ଭାରତୀୟ ନାଗରିକମାନଙ୍କର ଲାଗି ସରକାର ଜାରି କଲେ ସୁରକ୍ଷା ପରାମର୍ଶ। ଆଷାଢ଼ ଉଜ୍ଜଲପଖର ଦ୍ୱିତୀୟା ତିଥିରେ ଆଜି ଶ୍ରୀକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କର ଅଧରପଣା ନୀତି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଗଡ଼ଜାତ ଇଲାକାରେ ପହିଲା ଥର ଲାଗି ରଥ ଉପରେ ଆଜି ଅନୁଷ୍ଠିତ ହେଉଛି ଅଧରପଣା ନୀତିକାନ୍ତି। ବୌଦ୍ଧଠାରେ ଅନୁଷ୍ଠିତ ହୋଇଛି ମହାପ୍ରଭୁମାନଙ୍କର ଅଧରପଣା ନୀତି। ଆଜି ରାତି ଆୟୋଜିତ ହେବା ନୀଳାଦ୍ରି ବିଜେ। ହରାରେଠାରେ ପୁରୁଷ ଟି20 କ୍ରିକେଟରେ ଜିମ୍ବାୱେ ବିରୋଧ ପହିଲା ବ୍ୟାଟିଂ କରିକରି ଭାରତ 193 ରନ୍ର ଲକ୍ଷ୍ୟ ରଖିଛି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 60 କିଲୋଗ୍ରାମ ଭାର ଉତ୍ତୋଳନ ଇଭେଣ୍ଟରେ ଭାରତର ଋଷିକାନ୍ତ ସିଂ ଜିତିଛନ୍ତି ରୌପ୍ୟ ପଦକ। ରାଞ୍ଚିର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜିଠାରୁ ମୂଲ ହେଉଛି ଡୁରାଣ୍ଡ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏବେ 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼ ସଙ୍ଗେ ରାଜ୍ୟର 10 ଜିଲ୍ଲାକେ ଜବର ବର୍ଷା ନେଇକରି ଜାରି କରାଗଲା ସତର୍କ ସୂଚନା। ଏଛନି ମୁଖିଆ ଖବର ଶେଷ ହେଲା। ଇତାର ଉତ୍ତର ମୁଖିଆ ଖବର ଶୁଣିପାରବେ ରାତି 11:05।
1: ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ରାତି 8 ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ସହ ଭାବ ବିନିମୟ କାର୍ଯ୍ୟକ୍ରମ ମନ୍ କି ବାତ୍ ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଶୁଣିବେ। ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:10 ଗୋଷ୍ଠୀ ସଙ୍ଗୀତ ଶିକ୍ଷା, ଏଥିରେ ଓଡ଼ିଆ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା ଶୁଣିବେ। ଜନଜୀବନ ସମ୍ବାଦ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:55। ରାତି 7:25 ଜିଲ୍ଲା ହାଲଚାଲ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ସଂସାର କାର୍ଯ୍ୟକ୍ରମ ଶୁଣିବେ ରାତି 7:30, ଏଥିରେ ପ୍ରଚାର କରିବୁ ସଙ୍ଗୀତ ରୂପକ ଝି ରତନ, ରଚନା ମିତ୍ରଭାନୁ ଗୌନ୍ତିଆ, ପ୍ରଯୋଜନା ସନ୍ତୋଷ ପିଙ୍ଗ ଏବଂ ରନ୍ଦୀପ ପ୍ରଧାନ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା ରେଡିଓସ୍କୋପ୍ ଦିଲ୍ଲୀ ଆକାଶବାଣୀ ଦିଲ୍ଲୀରୁ ରିଲେ କରି ଶୁଣାଇବୁ ରାତି 9:30। ରାତି 10 ଶୁଣିବେ ନାଟକ ଶ୍ରୀ ନୀଳମାଧବ, ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ଆଗାମୀକାଲି 6:30 ଶୁଣିବେ ଆଜିର ଭାବନା, ଉପସ୍ଥାପନା ଶିବାନୀ ଲାଲ। ସ୍ୱାସ୍ଥ୍ୟ ସୂଚନା 7:10, ଏଥିରେ ମ୍ୟାଲେରିଆର ଚିହ୍ନଟ ଓ ଚିକିତ୍ସା, ଏ ସମ୍ପର୍କରେ କହିବେ ଡାକ୍ତର ଅମ୍ବରୀଶ ପଣ୍ଡା। 7:30 ପରିବେଶ ସୂଚନା, ଏଥିରେ ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀଗୁଳ, ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ ପ୍ରଚାର କରିବୁ 7:35, କଣ୍ଠଶିଳ୍ପୀ ସୁଶାନ୍ତ କୁମାର ପାଣି ଏବଂ ମନସ୍ୱିନୀ ପଟ୍ଟନାୟକ, ଗୀତ ରଚନା ଦୁର୍ଗା ମାଧବ ପଣ୍ଡା, ସଙ୍ଗୀତ ଶଙ୍କର ପ୍ରସାଦ ପ୍ରଧାନ। ଗୀତାଞ୍ଜଳି ପ୍ରଢ ଏବଂ ଦିଲୀପ କୁମାର ପଣ୍ଡା ଗାଇଥିବା ସମ୍ବଲପୁରୀ ଗୀତ ଶୁଣିବେ 7:50। 7:30 ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏଥିରେ ବିଷୟ ରହିଛି ନୀଳାଦ୍ରି ବିଜେ, ଗବେଷକ ରାମଚନ୍ଦ୍ର ଦାସ ମହାପାତ୍ର। ଏହି ଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା। ଗୀତ ରଚନା କାଳିନ୍ଦୀ ଚରଣ ପାଣିଗ୍ରାହୀ।

0: तुमने गाना सीख लिया, इसे अब तुम सब मिलकर गाओ देखें।
1: 1 2 3 4

0: 2026 ମସିହା ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର ଓଡ଼ିଆ ଲଘୁ ସଙ୍ଗୀତ ଶୁଣନ୍ତୁ। ଗୀତ ରଚନା କରିଛନ୍ତି ସତ୍ୟରଞ୍ଜନ, ସଙ୍ଗୀତ ଦେଇଛନ୍ତି ବିକାଶ ଦାସ। ପ୍ରଥମ ଗୀତ କଣ୍ଠଶିଳ୍ପୀ ସୁରେଶ ୱାଡେକର।

0: ଓଡ଼ିଆ ଲଘୁ ସଙ୍ଗୀତ ଶୁଣିଲେ ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ରଥାରୂଢ଼ ଶ୍ରୀଜୀଉଙ୍କ ଅଧରପଣା ନୀତି। ନବଦିନାତ୍ମକ ଯାତ୍ରାର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ଚତୁର୍ଥା ମୂର୍ତ୍ତି। ବିଗତ 10 ବର୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ନୂତନ ଶିଖର ଛୁଇଁଛି, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। କାର୍ଗିଲ୍ ଯୁଦ୍ଧରେ ଶହୀଦ ଭାରତୀୟ ସେନାଙ୍କ ପ୍ରତି ଦେଶବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଏବଂ ଅବପାତର ପ୍ରଭାବରେ ରାଜ୍ୟର 6ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉମାନଙ୍କର ଗରୁଡ଼ ଶୟନ ଅଧରପଣା ନୀତି ଅନୁଷ୍ଠିତ ହେଉଛି। ରଥ ଉପରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଅଧରପଣା ନୀତି ଆରମ୍ଭ ହୋଇଛି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚ ତୁମ୍ବ ଆକୃତିର ମାଟିର 3ଟି ହାଣ୍ଡି ରଖାଯାଇଛି। ସିଂହଦ୍ୱାର ନିକଟ ଛାଉଣୀ ମଠ ସମ୍ମୁଖସ୍ଥ ଗୋରୁ ପାଣିଆ ଆପଟ ସେବକ ତମ୍ବା ପାତ୍ରରେ ଜଳ ରଖୁଛନ୍ତି। ମହାଶୁଆର ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ପ୍ରତିବଡ଼ୁ ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ 3 ରଥ ଉପରେ ପୂଜା କରିବାର ବିଧି ରହିଛି। ପରେ ପାଳିଆ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରିବା ସହ ପଣା ହାଣ୍ଡି ଭଙ୍ଗାଯାଏ। ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଭୋଗ ହୋଇଥିବା ଅଧରପଣା ରଥର ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡିଚାମୁଣ୍ଡାମାନଙ୍କ ପାଇଁ ସମର୍ପଣ କରାଯାଇଥାଏ। ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଆସନ୍ତାକାଲି ଶ୍ରୀଜୀଉମାନଙ୍କର ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ତ୍ରୟୋଦଶୀ ତିଥିରେ ଶ୍ରୀ ସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ଆଜି ନୀଳକନ୍ଦ୍ରକୁ ବିଜେ କରିବେ। ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିବା ପରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭେଟ ମଣ୍ଡପକୁ ବିଜେ କରାଯିବ। ଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କ ସହ ମହାପ୍ରଭୁ ରଥଯାତ୍ରାରେ ମାଉସୀମା ମନ୍ଦିର ଘରକୁ ଯାଇଥିବାରୁ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ପବିତ୍ର ରଘୁନାଥ ବେଶ ବ୍ରହ୍ମ ତାଳଧ୍ୱଜ ରଥ ଉପରେ ଅନୁଷ୍ଠିତ ହୋଇଯାଇଛି। ସୁନା ଅଳଙ୍କାର ସମେତ ମହଣ ମହଣ ରୂପା ଅଳଙ୍କାରରେ ସଜିତ ହୋଇ ଶ୍ରୀ ବଳଦେବଜୀଉ, ମା ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଚକ୍ରରାଜ ସୁଦର୍ଶନ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ବୌଦ୍ଧଠାରେ 3 ଠାକୁରଙ୍କର ଦୈନିକ ନୀତିକାନ୍ତି ପରେ ଅଧରପଣା ନୀତି ଅନୁଷ୍ଠିତ ହୋଇଛି। ବିଳମ୍ବିତ ରାତିରେ ଠାକୁରଙ୍କୁ ପହଣ୍ଡି କରି ମନ୍ଦିରରେ ପ୍ରବେଶ କରାଇବା ସହ ରତ୍ନ ସିଂହାସନରେ ବିରାଜମାନ କରାଯିବ। ନୟାଗଡ଼ ଜିଲ୍ଲା ରଣପୁର, ନୟାଗଡ଼, ଖଣ୍ଡପଡ଼ା, ଦଶପଲ୍ଲା, ଭାପୁର, ଗଣିଆ, ଶରଣଙ୍କୁଳ, ରାଜନଖଳାଠାରେ ରଥରୂଢ଼ ଶ୍ରୀଜୀଉଙ୍କ ନିକଟରେ ଅଧରପଣା ନୀତି ସମ୍ପନ୍ନ ହୋଇଛି। ଦେଶରେ ଗତ ଦଶନ୍ଧିରେ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନ, ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖର ଛୁଇଁପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ନିରନ୍ତର ଭାବେ ପ୍ରଯୁକ୍ତିବିଦ୍ୟା କ୍ଷମତାକୁ ସୁଦୃଢ଼ କରିବାରେ ଲାଗିଛି। କିଛିଦିନ ପୂର୍ବରୁ ଭାରତୀୟ ନୌସେନାରେ ସ୍ୱଦେଶ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ସାମିଲ କରାଯାଇଛି, ଯାହା ଆତ୍ମନିର୍ଭର ଭାରତର ପରିଚୟ ବୋଲି ଶ୍ରୀ ମୋଦି କହିଛନ୍ତି। ସେହିଭଳି ଡିଆର୍ଡିଓ ପକ୍ଷରୁ ଉଷା ଓ ଦୂରଗାମୀ କ୍ଷେପଣାସ୍ତ୍ର ପିନାକ୍ର ସଫଳ ପରୀକ୍ଷଣ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ସାମୁହିକ କାର୍ଯ୍ୟର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: रक्षा उत्पादन हो, रक्षा निर्यात हो या मित्र देशों के साथ राजनीतिक सहयोग, भारत लगातार नई ऊंचाइयों की ओर बढ़ रहा है। इस महीने की शुरुआत में मैं इंडोनेशिया में था, जहां ब्रह्मोस और अस्त्र मिसाइलों के लिए एक बड़ा समझौता हुआ है। दुनिया का भरोसा भारत के रक्षा उपकरणों और तकनीक पर बढ़ रहा है। आइए इस करगिल विजय दिवस पर हम अपने अमर शहीदों को नमन करें और एक सुरक्षित, सक्षम और आत्मनिर्भर भारत के निर्माण का अपना ସଂକଳ୍ପ ଔର ମଜବୁତ କରେ।
0: ଦେଶରେ ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନ ଜାରି ରହିଛି। ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରି ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର, ବର୍ଷା ଜଳ ଅମଳ, ଭୂତଳ ଜଳଭଣ୍ଡାର ବୃଦ୍ଧି ଏବଂ ଚାରାରୋପଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ୍ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନକୁ ସ୍କରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କାର୍ଗିଲ୍ର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକ ଯେଉଁ କିଭଳି ସାମ୍ନା କରିଥିଲେ ତାହା ପ୍ରମାଣିତ କରିଛି ଯେ ସେମାନଙ୍କର ଆତ୍ମା ଏକ ଆହ୍ୱାନଠାରୁ ଉର୍ଦ୍ଧ୍ୱରେ ରହିଥିଲା। ଚଳିତ ବର୍ଷ ସେ ବୀରଙ୍କୁ ସ୍କରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି ବୋଲି ଶ୍ରୀ ମୋଦି କହିଥିଲେ। କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ କହିଛନ୍ତି ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବାରେ ପିଭି ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ସେଭଳି ଭାରତୀୟ ମହିଳା କ୍ରିକେଟ୍ ଦଳରେ ଲର୍ଡ଼ସ୍ ଷ୍ଟାଡିୟମ୍ଠାରେ ପ୍ରଥମ ଟେଷ୍ଟ ବିଜୟ ଉପରେ ମଧ୍ୟ ଶ୍ରୀ ମୋଦି ଆଲୋକପାତ କରିଥିଲେ। ମହାକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ସଫଳତାକୁ ଉଚ୍ଚ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିକ୍ରମ ଏକର ସଫଳ ପରୀକ୍ଷଣ ଦେଶର ଯୁବ ଉଦ୍ଭାବକଙ୍କ ପ୍ରେରଣା ଏବଂ ଚେଷ୍ଟାର ନିଦର୍ଶନ। ବିଜ୍ଞାନ ଅଲିମ୍ପିଆଡ୍ ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଥିବା ଛାତ୍ରଛାତ୍ରୀ ଦେଶ ପାଇଁ ଗୌରବ ଆଣିଛନ୍ତି ବୋଲି ଶ୍ରୀ ମୋଦି କହିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ମାସ 7 ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ଦକ୍ଷତା ଏବଂ ସୃଜନଶୀଳତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଲୋକାଲ୍ ଫର୍ ଭୋକାଲ୍ ଭାବନାକୁ ଅଧିକ ସୁଦୃଢ଼ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏହା ଦେଶକୁ ଏକତ୍ରିତ କରିଛି। ଅଗଷ୍ଟ 15 ପୂର୍ବରୁ ମାଇ ଗଭ୍ ପୋର୍ଟାଲ୍ରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଭାରତୀୟ ସଂସ୍କୃତିରେ ସାମୂହିକ ଅଂଶଗ୍ରହଣକୁ ଶକ୍ତିର ଉତ୍ସ ଭାବେ ଗ୍ରହଣ କରାଯାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଭାସୀ ଜରିଆରେ ଆଜି ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଲୋଚନା କରି ଶ୍ରୀ ମୋଦି କହିଛନ୍ତି ବିକାଶର ପ୍ରକ୍ରିୟାରୁ ପୂର୍ବରୁ ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କୁ ବିକାଶର ଧାରାରେ ସାମିଲ କରିବା ସରକାରଙ୍କ ପ୍ରାଥମିକତା। ବ୍ୟକ୍ତିଗତ ଅଭିଜ୍ଞତାକୁ ଆଧାର କରି ଅନେକ ସମ୍ପ୍ରଦାୟ ଏକତ୍ର ଭାବେ କାର୍ଯ୍ୟ କରି ସାମୂହିକ ପ୍ରୟାସକୁ ମଜବୁତ କରିଛନ୍ତି। ଏହି କାର୍ଯ୍ୟକ୍ରମ ଭାରତର ଛାତ୍ରୀଙ୍କ ଆତ୍ମବିଶ୍ୱାସ ଓ ସାହସର ପ୍ରତିଫଳନ। ସରକାର ଦେଶର ଯୁବପିଢ଼ି ବିଶେଷକରି ବାଳିକାଙ୍କ ଆତ୍ମବିଶ୍ୱାସ ସାହସ ଓ ପ୍ରତିବଦ୍ଧତାକୁ ସାକାର କରିବା ପାଇଁ ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ହମାରେ ସୀମାବର୍ତ୍ତୀ ଗାଓ ମେ ବିକାଶ କି ଆକାଂକ୍ଷା ଔର ଦେଶଭକ୍ତି କି ଭାବନା ୟେ ହମ ବରାବର ବରାବର ଔର କଭି ତୋ ଲଗତା ହେ କି ଉନକେ ଲିଏ ଖୁଦ ସେ ଜ୍ୟାଦା ଦେଶ ହୋତା ହେ ଦେଶ ପହଲେ ବାକି ସାରୀ ସୁବିଧାଏ ବାଦ ମେ ये हमको सीमावर्ती गांवों में खास अनुभव आती है।
0: ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଗତମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଲଦାଖ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ସମଗ୍ର ଦେଶରେ ଆଜି 27ତମ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। 1999 ମସିହାରେ 84 ଦିନର ଯୁଦ୍ଧରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଏବଂ ପରାକ୍ରମ। ପାକିସ୍ତାନ ବିପକ୍ଷରେ ଅପରେସନ୍ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବୀର ଯବାନଙ୍କ ବଳିଦାନ ଯୋଗୁଁ କାର୍ଗିଲ୍ର ଟାଇଗର ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇ ଭାରତୀୟ ସେନା ବିଜୟ ହାସଲ କରିଥିଲେ। କାର୍ଗିଲ୍ ବିଜୟ ଦିବସ ଅବସରରେ କୃତଜ୍ଞ ରାଷ୍ଟ୍ର ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଭାରୋତ୍ତୋଳନକାରୀ ରିଷିକାନ୍ତ ସିଂ ପୁରୁଷ 60 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ଦେଶ ପାଇଁ ସୁନାମ ଆଣିଛନ୍ତି। ମାଲେସିଆର ମହମ୍ମଦ ଆନିକ୍ ବିନ୍ କାସ୍ତନ 273 କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୂର୍ବରୁ ଭାରତର ଲଭ୍ଲିନା ବାରଗୁହାଇ 75 କିଲୋଗ୍ରାମ ମୁଷ୍ଟିଯୁଦ୍ଧର ମିଡିଲ୍ ୱେଟ୍ ବର୍ଗରେ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ସହ ଭାରତ ପାଇଁ ଗୋଟିଏ ପଦକ ନିଶ୍ଚିତ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରଠାରେ 180 ଏବଂ ଚାନ୍ଦବାଲିଠାରୁ 170 କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଘରୋଇ ସ୍କୁଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳଙ୍କ ନିଷ୍ପତ୍ତିକ୍ରମେ ଛୁଟି ଘୋଷଣା କରାଯାଇଛି। ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ରଥାରୂଢ଼ ଶ୍ରୀଜୀଉଙ୍କ ଅଧରପଣା ନୀତି। ନବଦିନାତ୍ମକ ଯାତ୍ରାର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ନୀଳାଦ୍ରୀ ବିଜେ କରିବେ ଚତୁର୍ଥ ମୂର୍ତ୍ତି। ବିଗତ 10 ବର୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ନୂତନ ଶିଖର ଛୁଇଁଛି, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। କାର୍ଗିଲ୍ ଯୁଦ୍ଧରେ ଶହୀଦ ବୀର ସେନାଙ୍କ ପ୍ରତି ଦେଶବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ଅବପାତର ପ୍ରଭାବରେ ରାଜ୍ୟର 6 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌ଙ୍କୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
3: କରେକ୍ଟ,
2: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ ବ୍ୟାଗ୍?
4: RBI କହେ
5: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଅମ୍ବୁଡ୍ସମ୍ୟାନ।
6: আপনার কার্যক্রম শুনছেন আকাশবাণী কটক কেন্দ্র।
7: জনজীবন সংবাদ উপস্থাপনার লহরিকা পটনায়ক। সমগ্র দেশ আজ সগর্বে পালন করুছি 27তম কার্গিল বিজয় দিবস। 1999 ମସିହା ଆଜିର ଦିନରେ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜ ସୀମା ଭିତରେ ରହି ଏବଂ କୌଣସି ଅନ୍ତର୍ଜାତୀୟ ନିୟମ ଉଲ୍ଲଙ୍ଘନ ନ କରି ଭାରତୀୟ ସେନା ଶତ୍ରୁପକ୍ଷକୁ ବିତାଡ଼ିତ କରିଥିଲା। ଦିନ ବଦଳିଯାଇଛି, ହେଲେ ପଡ଼ୋଶୀର ବିଶ୍ୱାସଘାତକତାର ଚିହ୍ନ ଏବେ ବି ଜଳଜଳ ରହିଛି କାର୍ଗିଲ୍ ବକ୍ଷରେ। ଯୁଦ୍ଧ ତ ଖୁବ୍ ଭୟଙ୍କର, ତଥାପି କାର୍ଗିଲ୍ ଯୁଦ୍ଧରେ ଏପରି କେତେକ ନାମ ରହିଥିଲା ଯାହାକୁ ମନେ ପକାଇଲେ ମନ ଗର୍ବିତ ହେବା ସହ ଓଠରେ ଧାରେ ହସ ଖେଳିଯାଏ। ଏମିତି କେତେକ ନାମ ସମ୍ପର୍କରେ ଆସନ୍ତୁ ଜାଣିବା। କାର୍ଗିଲ୍ ଯୁଦ୍ଧର ଅନନ୍ୟ ନାୟକ ବିକ୍ରମ ବତ୍ରା, ଶେର ଶାହ ନାମରେ ସେ ବେଶ୍ ପରିଚିତ ଥିଲେ। ମାତ୍ର 25 ବର୍ଷ ବୟସରେ ଶହୀଦ ହୋଇଯାଇଥିଲେ ଏହି ଯୋଦ୍ଧା। କାର୍ଗିଲ୍ ଯୁଦ୍ଧ ବେଳେ 1999 ମସିହା ଜୁନ୍ 20 ଭୋରରୁ 0.5140 ନିଜ ଅକ୍ତିଆରକୁ ନେଇ ସେ ଯେତେବେଳେ ଘୋଷଣା କଲେ ୟେ ଦିଲ୍ ମାଙ୍ଗେ ମୋର୍, ସମଗ୍ର ଭାରତରେ ବିକ୍ରମ ବତ୍ରାଙ୍କ ନାଁ ଏବଂ କଥା ବ୍ୟାପି ଯାଇଥିଲା। ଏହାପରେ ଜୁଲାଇ 7 ସେ 0.4875 ଶତ୍ରୁକୁ ଘଉଡ଼ାଇବା ଲାଗି ଅଭିଯାନ ଆରମ୍ଭ କରିଥିଲେ। ସଳଖ ପାହାଡ଼ ରାସ୍ତାରେ କଷ୍ଟକର ଥିବାରୁ ଏକ ସଂକୀର୍ଣ୍ଣ ରାସ୍ତା ଦେଇ ଶତ୍ରୁ ସୈନ୍ୟଙ୍କ ପାଖରେ ପହଞ୍ଚି ଆକ୍ରମଣ କରିଥିଲେ ବିକ୍ରମ ଏବଂ ତାଙ୍କ ଦଳ। ଗୁରୁତର ଆହତ ହୋଇଥିଲେ ମଧ୍ୟ ନିଜ ସାଥୀ ସୈନିକଙ୍କୁ ତମର ପିଲା ପରିବାର ଅଛନ୍ତି କହି ପଛକୁ ଠେଲିଦେବା ସହ ଆହତ ଅବସ୍ଥାରେ ବି ଶତ୍ରୁର ସାମ୍ନା କରିଥିଲେ ବିକ୍ରମ ଏବଂ ଶହୀଦ ହୋଇଥିଲେ ବି 0.4875 ତ୍ରିରଙ୍ଗା ଉଡ଼ାଇ ଏହାକୁ ଭାରତ ଅକ୍ତିଆରକୁ ଆଣିଥିଲେ। ଦ୍ରାସ ସେକ୍ଟରର ଏହି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟର ନାମ ବିକ୍ରମ ବତ୍ରାଙ୍କ ନାମ ଅନୁସାରେ ବତ୍ରା ଟପ୍ ରଖାଯାଇଛି। ଭାରତୀୟ ସେନାରେ ଜଣେ ଥିଲେ କ୍ୟାପ୍ଟେନ୍ ନିମ୍ବୁ ସାହେବ। 4 ମାସ ହେବ ଯୋଗ ଦେଇଥିବା ନିମ୍ବୁ ସାହେବଙ୍କ ପ୍ରକୃତ ନାମ ଥିଲା ନିକେ ଜାକୋ କେଙ୍ଗୁରୁସେ। ତାଙ୍କ ନାଁ କହିବାରେ ସମସ୍ୟା ହେବାରୁ ସାଥୀମାନେ ଜାଣିଲେ ଘରେ ତାଙ୍କୁ ନେମ୍ବୁ ଡାକନ୍ତି, ତେଣୁ ସେମାନେ ସ୍ନେହରେ ତାଙ୍କୁ ଡାକିଲେ ନିମ୍ବୁ ସାହେବ। 1999 ଜୁନ୍ 28 ଦ୍ରାସ ସେକ୍ଟରରେ ଲୋନ୍ ହିଲ୍ ନାମକ ଶିଖର ଦଖଲ କରିବାର ଥିଲା, ତେବେ ରାସ୍ତାରେ ଥିବା ବ୍ଲାକ୍ ରକ୍ ନାମକ ଚଟାଣ ଉପରୁ ପାକିସ୍ତାନୀ ସେନା ଗୁଳି ବର୍ଷା କରୁଥିଲେ। 16,000 ଫୁଟ ଉଚ୍ଚତା ଏବଂ ବିଯୁକ୍ତ 10 ଡିଗ୍ରୀ ତାପମାତ୍ରା। ନିମ୍ବୁ ସାହେବ ନାଗାଲାଣ୍ଡର ଏକ ଲଢୁଆ ସମ୍ପ୍ରଦାୟରୁ ଆସିଥିଲେ। ଘାତକ ପ୍ଲାଟୁନ୍ର ଯବାନଙ୍କ ନେତୃତ୍ୱ ନେଇ ଉପରକୁ ଉଠିଲେ ସେ। ହାଡ଼କମ୍ପା ପରିବେଶକୁ ଶତ୍ରୁପକ୍ଷର ଗୋଟିଏ ଗୁଳି ନିମ୍ବୁ ସାହେବଙ୍କ ପେଟରେ ବାଜିଲା, କାହାକୁ କିଛି ଜାଣିବାକୁ ନ ଦେଇ ଆଗେଇଥିଲେ ସେ। ଜୋତା ଖସିବାରୁ ତୁରନ୍ତ ଜୋତାମୋଜା କାଢ଼ି ଖାଲି ପାଦରେ ବରଫାଚ୍ଛାଦିତ ପାହାଡ଼ରେ 6,000 ଫୁଟ ଉଚ୍ଚକୁ ଉଠିବା ସହ ସାଥୀମାନଙ୍କୁ ବି ଚଢ଼ାଇଲେ। କ୍ଷତାକ୍ତ ଅବସ୍ଥାରେ ରକେଟ୍ ଲଞ୍ଚରରେ ଆକ୍ରମଣ କରି 7 ପାକିସ୍ତାନୀ ବଙ୍କର ଏବଂ 3-4 ପାକିସ୍ତାନୀ ସେନାଙ୍କୁ ବିନାଶ କରିଥିଲେ। ତେବେ ପୋଷ୍ଟ କବ୍ଜା କରିବା ପରେ ସାଥୀମାନେ ଦେଖିଲେ ପାଖରେ ଥିବା ଏକ ଖାତରେ ମାତ୍ର 25 ବର୍ଷୀୟ ନିମ୍ବୁ ସାହେବଙ୍କ ନିଶ୍ଚଳ ଶରୀର ପଡ଼ିଛି। ଆଖିରେ ଲୁହ ନେଇ ସେମାନେ ଘୋଷଣା କରିଥିଲେ, ଏ ବିଜୟ କେବଳ ତମର ନିମ୍ବୁ ସାହେବ। ନବେ ଦଶକରେ ବଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀ ଥିଲେ ରବିନା ଟଣ୍ଡନ। ଏକ ସାକ୍ଷାତକାରରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ରବିନାଙ୍କୁ ନିଜ ପସନ୍ଦର ଅଭିନେତ୍ରୀ ବୋଲି କହିଥିଲେ। ଏହାର କିଛି ବର୍ଷ ପରେ କାର୍ଗିଲ୍ ଯୁଦ୍ଧ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନୱାଜ ସରିଫ ନିଜ ନୀତି ପାଇଁ ଖୁବ୍ ସମାଲୋଚିତ ହେଲେ। ଭାରତୀୟ ସେନା ନୱାଜଙ୍କୁ ଉପଯୁକ୍ତ ଉପହାର ଦେବା ଲାଗି ବୋମା ଏବଂ ମିସାଇଲ୍ଗୁଡ଼ିକ ଉପରେ ଗୋଟିଏ ଗୋଟିଏ ହୃଦୟ ଚିତ୍ର ଆଙ୍କି ସେଥିରେ ରବିନା ଟଣ୍ଡନଙ୍କ ପକ୍ଷରୁ ନୱାଜ ସରିଫଙ୍କ ପାଇଁ ବୋଲି ଲେଖିବା ସହ ଏସବୁକୁ ପାକିସ୍ତାନ ବିପକ୍ଷରେ ବ୍ୟବହାର କରିଥିଲେ। ଏହି ବୋମା ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସାଧାରଣ ଲୋକେ ଭାରତୀୟ ସେନାର ଏଭଳି ବିଚକ୍ଷଣ ବୁଦ୍ଧିକୁ ଯଥେଷ୍ଟ ପ୍ରଶଂସା କରିଥିଲେ। ଏହା ମଧ୍ୟ ସେନାକୁ ବେଶ୍ ଉତ୍ସାହିତ କରିଥିଲା। ଭାରତୀୟ ସେନା ଶତ୍ରୁପକ୍ଷର ସୈନିକଙ୍କ ବୀରତ୍ୱକୁ ବି ସମ୍ମାନ ଦେଇଥାଏ। ଭାରତର ଶେରଶାହ ବିକ୍ରମ ବତ୍ରାଙ୍କ ସହ ପାକିସ୍ତାନର ଶେର ଖାନ୍ କାର୍ଗିଲ୍ ଯୁଦ୍ଧର ଅନ୍ୟତମ ଚର୍ଚ୍ଚିତ ନାମ। ପାକିସ୍ତାନର ନଦର୍ନ ଲାଇଟ୍ ଇନ୍ଫାଣ୍ଟ୍ରି ଅଧିକାରୀ କ୍ୟାପ୍ଟେନ୍ ଶେର ଖାନ୍ କାର୍ଗିଲ୍ ଯୁଦ୍ଧରେ ଟାଇଗର ହିଲ୍ ଦାୟିତ୍ୱରେ ଥିଲେ। ଭାରତ ପକ୍ଷରୁ ସେଠାକୁ ଯାଇଥିବା 18 ଗ୍ରେନେଡିୟର୍ସ ଦଳର ନେତୃତ୍ୱ ନେଇଥିଲେ ବ୍ରିଗେଡିୟର ଏମ୍ପିଏସ୍ ବାଜୱା। ବେଶ୍ ଡେଙ୍ଗା ଚୌଡ଼ା ଶେର ଖାନ୍ଙ୍କ ଯୁଦ୍ଧକୌଶଳ ବାଜୱାଙ୍କୁ ପ୍ରଭାବିତ କରିଥିଲା। ସେମାନେ ଟାଇଗର ହିଲ୍ରେ 5 ସ୍ଥାନ କବ୍ଜା କରିନେଇଥିଲେ। ଶେର ଖାନ୍ଙ୍କୁ ଭାରତୀୟ ସେନାର ଶିଖ୍ ଯବାନ କୃପାଳ ସିଂ ନିହତ କରିବା ପରେ ଦୁର୍ବଳ ହୋଇପଡ଼ିଥିଲା ପାକିସ୍ତାନୀ ସେନା ଏବଂ ଭାରତୀୟ ସେନା ଟାଇଗର ହିଲ୍କୁ କବ୍ଜା କରିପାରିଥିଲେ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଜୁହାର, ପହିଲା ମୁଖିଆ ଖବର। ଆଷାଢ଼ ମାସର ଉଜ୍ଜଲପଖର ଦ୍ୱାଦଶୀ ତିଥିରେ ଶ୍ରୀକ୍ଷେତ୍ର ପୁରୀଣ ଚାଲିଛେ ମହାପ୍ରଭୁମାନଙ୍କର ଅଧର୍ପଣା ନୀତି। ମା ମାଟିର ସୁରକ୍ଷା ଲାଗି କାର୍ଗିଲ ବୀର ଶହୀଦମାନଙ୍କର ସର୍ବୋଚ୍ଚ ବଳିଦାନ ସୁର୍ତା ହୋଇକରି ରହିବା ମନ୍ କି ବାତ୍ ଥି କହିଲେ ପ୍ରଧାନମନ୍ତ୍ରୀ। କ୍ୟାଚ୍ ଦ ରେନ୍ ଅଭିଯାନ ଥି ପାନିର ଉତ୍ସ ସଂରକ୍ଷଣ ଥି ଭୁବନେଶ୍ୱରର ସଫଳତାକେ କଲେ ପ୍ରଶଂସା। ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପ୍ରହଲ୍ଲାଦ ଯୋଶୀ। ଶ୍ରୀକ୍ଷେତ୍ର ପୁରୀନୁ ଆଜ୍ ଆଷାଢ଼ ମାସର ଉଜ୍ଜଲପଖର ଦ୍ୱାଦଶୀ ତିଥିନ ଗରୁଡ଼ ଶୟନ ନୀତି ସହିତ ତିନି ରଥନୁ ମହାପ୍ରଭୁମାନଙ୍କର ଅଧର୍ପଣା ନୀତି ହେବା। ମଧ୍ୟାହ୍ନ ଧୂପ ସରିଲା ଉତ୍ରୁ ଉପରବେଳା 4:30 ବଜେନୁ ନୀତିକାନ୍ତି ମୂଲ ହୋଇଯାଇଛେ। ରାତିର 8:30 ବଜେ ଅଧର୍ପଣା ନୀତି ଶେଷ ହେବା। ଡେରି ରାତି 2 ବଜେ ମହାପ୍ରଭୁମାନଙ୍କର ରାତ୍ର ପହୁଡ଼ ନୀତି ସାଙ୍ଗେ ଆଏବା କାଏଲ ରଥଯାତ୍ରାର ଶେଷ ପରବ ନୀଳାଦ୍ରୀ ବିଜେ ହେବା। ପରମ୍ପରା ଅନୁସାରେ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ରାର ଦେବୀ ସୁଭଦ୍ରାଙ୍କ ରଥ ଉପରେ 3 ଲେଖା ଅଧର ଉଚ୍ଚାର ତୁମ୍ବା ଆକାରର ମାଟି ହାଣିଥି ପଣା ରଖାଯିବା। ଏ ପଣାକେ ଗୁରସ୍, ସର, ଖିର୍ସା, କର୍ପୁର, ନବାତ, ଗୋଲମରିଚ, ଇଲାଇଚି ଆର୍ ପାଚଲା କଦେଲଥି ତିଆରି କରାଯାଏସି। ପତ୍ରୀ ବଡ଼ୁ, ଶୁଆ ବଡ଼ୁ ଆର୍ ଗରା ବଡ଼ୁ ସେବକମାନେ ତିନି ରଥନୁ ପୂଜାପାଠ କରସନ୍। ପୂଜା ପଣ୍ଡା ସେବକମାନେ ପଞ୍ଚ ଉପଚାର ପଦ୍ଧତିଥି ଶ୍ରୀ ବିଗ୍ରହମାନଙ୍କୁ ଅଧର୍ପଣା ଅର୍ପଣ କରସନ୍। ନୀତିକାନ୍ତି ସରିଲା ଉତ୍ରୁ ହାଣିମାନଙ୍କୁ ଭଙ୍ଗାଯିବା। ଇ ପଣା ପାଇକରି ରଥ ପାର୍ଶ୍ୱ ଦେବାଦେବୀ ଅଶରୀରୀ ଆର୍ ଚଣ୍ଡୀ ଚାମୁଣ୍ଡା ମୁକ୍ତି ପାଇବେ। ମାତୃଭୂମିର ସୁରକ୍ଷା ଲାଗି କାର୍ଗିଲ ବୀର ଶହୀଦମାନଙ୍କର ସର୍ବୋଚ୍ଚ ବଳିଦାନ ସବୁବେଳେ ସୁର୍ତା ହୋଇକରି ରହିବା ବୋଲିକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର 136 ମନ୍ କି ବାତ୍ କାର୍ଯ୍ୟକ୍ରମଟି ଦେଶବାସୀଙ୍କୁ ଉଦ୍ବୋଧନ ଦେଇକରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିନେ ସାରା ଦେଶ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି। କାର୍ଗିଲର ଉଚ୍ଚା ଶିଖର, ପ୍ରତିକୂଳ ପାଗ ଆର୍ ଶତ୍ରୁପକ୍ଷର ଆହ୍ୱାନକେ ଭାରତୀୟ ସୈନିକ ଯେନ୍ତା ହିସାବେ ସାମ୍ନା କରିଥିଲେ ସେଟା ପ୍ରମାଣିତ କରିଛେ ଯେ ସେମାନଙ୍କର ଆତ୍ମା ଗୋଟିଏ ଆହ୍ୱାନନୁ ଉପରେ ରହିଥିଲା। ଏ ବଛର ସେ ବୀରମାନଙ୍କୁ ସୁର୍ତା କରିକି ଖାସ୍ ଶୌର୍ଯ୍ୟ ବିଜୟ ଯାତ୍ରାର ଆୟୋଜନ କରାଯାଇଛି ବୋଲିକରି ଶ୍ରୀ ମୋଦି କହିଛନ୍ତି।
2: आज कारगिल विजय दिवस है। ये दिन हमें गर्व से भर देता है। ये दिन हमें अपने वीर जवानों के अद्भुत साहस की याद दिलाता है। कारगिल की ऊंची ऊंची चोटियां, कठिन मौसम, दुश्मन की चुनौती, हर परिस्थिति हमारे सैनिकों के सामने थी, लेकिन उनका हौसला हर चुनौती से बड़ा था। उन्होंने माँ भारती की रक्षा के लिए अपना सर्वस्व अर्पित कर दिया। आज कारगिल विजय दिवस पर मैं सभी वीर शहीदों और वीर सैनिकों को श्रद्धापूर्वक नमन करता हूँ।
1: ପ୍ରଧାନମନ୍ତ୍ରୀ କହିଛନ୍ତି, ଗଲା 14 ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀନୁ ବାହାରିଥିବା ମୋଟରସାଇକେଲ ରାଲି ଦ୍ରାସର କାର୍ଗିଲ ଯୁଦ୍ଧ ସ୍ମାରକୀନୁ ପହଞ୍ଚିବା। ଗୋଟେ ଯାତ୍ରା, ଗୋଟେ ରାଷ୍ଟ୍ର ଆର୍ ଗୋଟେ ସଲାମ ପ୍ରସଙ୍ଗ ମୋଟରସାଇକେଲ ରାଲି ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗଲା ଦଶନ୍ଧିତି ଦେଶର ପ୍ରତିରକ୍ଷା ଉତ୍ପାଦନ ରପ୍ତାନୀ ଆର୍ ଭିନ୍ ଭିନ୍ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂଆ ଶିଖରଥି ପହଞ୍ଚିପାରିଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାଥି ଆଇଏନ୍ଏସ୍ ମହେନ୍ଦ୍ରଗିରିର ସାମିଲ ହେବାର, ଡିଆର୍ଡିଓ ତରଫୁ ଉଷା ଆଉ ପିନାକ ଦୂରଗ୍ରାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଦେଶର ବୈଜ୍ଞାନିକ ଆର୍ ଇଞ୍ଜିନିୟରମାନଙ୍କର ସାମୁହିକ କାମର ପ୍ରତିଫଳନ ବୋଲିକରି କହିଥିଲେ ପ୍ରଧାନମନ୍ତ୍ରୀ। କ୍ୟାଚ୍ ଦ ରେନ୍ ଅଭିଯାନ ବାବଦେ କହିଛନ୍, ବର୍ଷାର ଫି ବୁନ୍ଦାର ସଂରକ୍ଷଣ କରବାର ଅଭିଯାନକେ ଗୋଟିଏ ଜନ ଆନ୍ଦୋଳନ ବନାବାର ସମୟ ଆସିଛି। ଜଳ ଉତ୍ସମାନଙ୍କର ପୁନରୁଦ୍ଧାର, ବର୍ଷା ପାଣିର ଅମଲ, ଭୂତଳ ଜଳସ୍ତର ବଢ଼ାବାର ଆର୍ ଗଛ ଜଗାବାର ଉପରେ ଶ୍ରୀ ମୋଦି ଜୋର୍ ଦେବାର ସହିତ ଜଳ ଉତ୍ସର ସଂରକ୍ଷଣ ଥି ଭୁବନେଶ୍ୱରର ସଫଳତାକେ ପ୍ରଶଂସା କରିକି କହିଛନ୍।
2: बारिश के हर बूंद को सहजने के

0: ଅର୍ଥ ଷ୍ଟାଡିୟମ୍ଥି ପହିଲା ଟେଷ୍ଟ ଜିତିବାର ବାବଦେ ଭିଲ୍ ଶ୍ରୀ ମୋଦି କହିଛନ୍। ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରଟି ଘରୋଇ ଉଦ୍ୟୋଗର ସଫଳତାକୁ ଉଚ୍ଚା ପ୍ରଶଂସା କରିକି କହିଛନ୍, ବିକ୍ରମ ଏକର ସଫଳ ପରୀକ୍ଷଣ ଦେଶର ଯୁବ ଉଦ୍ଭାବକମାନଙ୍କର ପ୍ରେରଣା ଆଉ ଚେଷ୍ଟାର ନିଦର୍ଶନ। ବିଜ୍ଞାନ ଅଲମ୍ପିଆଡ୍ଥି ଭିନ୍ ଭିନ୍ ବର୍ଗର ଭଲ ପ୍ରଦର୍ଶନ କରିଥିବାର ଛାତ୍ରଛାତ୍ରୀ ଦେଶ ଲାଗି ଗୌରବ ଆଣିଛନ୍ ବୋଲିକରି ଶ୍ରୀ ମୋଦି ଉଲ୍ଲେଖ କରିଛନ୍। ପରିବେଶ ପ୍ରଦୂଷଣ ବାବଦେ ପ୍ରଧାନମନ୍ତ୍ରୀ କହିଛନ୍, ପ୍ଲାଷ୍ଟିକ୍ ଲାଗି ହେଉଥିବା ପ୍ରଦୂଷଣ ଏହାଦେ ଗୋଟେ ବଡ଼ ଆହ୍ୱାନ ହୋଇଛି। ପ୍ଲାଷ୍ଟିକ୍ ରିସାଇକ୍ଲିଂ ଜରିଆ ଆବର୍ଜନାର ସଦୁପଯୋଗ କରାଯାଇକରି ଭିନ୍ ଭିନ୍ ଦରବ ତିଆରି କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍, ଆଗାମୀ ମାସର 7 ତାରିଖ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବା, ବୁଣାକାର ହସ୍ତତନ୍ତ କାରିଗରମାନଙ୍କର ଦକ୍ଷତା ଆର୍ ସୃଜନଶୀଳତାକେ ସମ୍ମାନ ଜଣାବାର ଲାଗି ଭୋକାଲ୍ ଫର୍ ଲୋକାଲ୍ ଭାବନାକେ ଅତ୍କା ବର୍କସ୍ କରବାର୍କେ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍। ଗଲା 12 ବର୍ଷ ଭିତରେ ହସ୍ତତନ୍ତ ଦରବର ବିକ୍ରି 6 ଗୁଣା ବଢ଼ିକରି ପାଖାପାଖି 8,000 କୋଟି ଟଙ୍କାଥି ପହଞ୍ଚିଛି। ତିହାର ବାହାରମାନଙ୍କେ ଖଦି ହସ୍ତତନ୍ତ ହସ୍ତଶିଳ୍ପନୁ ତିଆର ଦରବ ଘିନ୍ବାର୍କେ ଶ୍ରୀ ମୋଦି ସମକୁ ଆହ୍ୱାନ ଦେଇଛନ୍।
1: ହତକରଘେ ସେ ବନା ହର ପରିଧାନ କିସି ନା କିସି କ୍ଷେତ୍ର ସମୁଦାୟ ଅର୍ ଇସେ ଜୁଡେ ଅସଂଖ୍ୟ ଲୋକଙ୍କ କି କାହାନୀ କୁ ସାମନେ ଲାତା ହେ। ୟେ ବୋ ଲୋଗ ହେ ଜୋ ଗର୍ବ କେ ସାଥ ଭାରତ କି ସାଂସ୍କୃତିକ ବିରାସତ କୁ ସଂଜୋନେ ମେ ଜୁଟେ ହେ। ଆଜ କେ ଦିନ ମେରା ଆଗ୍ରହ ହେ କି ହମ ହସ୍ତକଲା କୁ ପ୍ରୋତ୍ସାହିତ କର ଅପନେ ବୁନକର ସାଥିଓ କା ସମ୍ମାନ କରେ। ଆଇଏ ହମ ଭୋକଲ ଫର ଲୋକଲ କି ଭାବନା କୁ ଅର୍ ସଶକ୍ତ କରେ।
0: ହରଘର ତ୍ରିରଙ୍ଗା ଅଭିଯାନ ବାବଦେ ଶ୍ରୀ ମୋଦି କହିଛନ୍, ଏଟା ଦେଶକେ ଏକ କରିଛି। ଅଗଷ୍ଟ 15 ଆଘନୁ ମାଇ ଗଭ୍ ପୋର୍ଟାଲ୍ଥି ନିଜର ଚିନ୍ତାଧାରା ଆର୍ ପରାମର୍ଶ ପଠାବାର୍କେ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ଦେଶର ଶିକ୍ଷାମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍। ଦାୟିତ୍ୱ ନେଲା ଉତାରୁ ସେ କହିଛନ୍, ନମ୍ରତା ଆର୍ ଗଭୀର କର୍ତ୍ତବ୍ୟବୋଧ ସହିତ ଏହି ଦାୟିତ୍ୱକେ ତୁଲାମି। ଏଥିଲାଗି ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍। ଶ୍ରୀ ଯୋଶୀ ହାଦେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଆର୍ ପ୍ରକ୍ରିୟାକରଣ, ସାଧାରଣ ବଣ୍ଟନ ଆର୍ ନୂତନ ଆର୍ ନବୀକରଣୀୟ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ଭିଲ୍ କାର୍ଯ୍ୟ ତୁଲାଉଛନ୍। ସାରା ଦେଶେ ଆଜି ପାଳନ କରାଯାଉଛେ କାର୍ଗିଲ୍ ବିଜୟ ଦିବସ। 1999 84 ଦିନର ଯୁଦ୍ଧ ବେଲ୍କେ ସାରା ପୃଥିବୀ ଭାରତୀୟ ସେନାର ଶୌର୍ଯ୍ୟ ଆର୍ ପରାକ୍ରମ ଦେଖିଥିଲା। କାର୍ଗିଲ୍ ଯୁଦ୍ଧତି ଭାରତୀୟ ବୀର ଯବାନ ପାକିସ୍ତାନ ସେନାକେ ହରାଇଥିଲେ। ଏହି ଯୁଦ୍ଧତି 527 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲା ବେଲ୍କେ 1,363 ଜଣ ଜଖମ ହୋଇଥିଲେ। ସେମାନଙ୍କର ବଳିଦାନ ଲାଗି କାର୍ଗିଲ୍ର ଟାଇଗର ହିଲ୍ଥି ଭାରତୀୟ ସେନା ତିରଙ୍ଗା ଉଡ଼ାବାର୍ତ୍ତି ସଫଳ ହୋଇଥିଲା। କାର୍ଗିଲ୍ ବିଜୟ ଦିବସ ଅବସରରେ ଦେଶ ଲାଗି ସବୁନୁ ବଡ଼ ବଳିଦାନ ଦେଇଥିବା ଶହୀଦମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ରାଷ୍ଟ୍ରପତି କହିଛନ୍, ମାତୃଭୂମିର ସୁରକ୍ଷା ଲାଗି ଜୀବନ ଦେଇଥିବା ବୀର ଯୋଦ୍ଧାମାନଙ୍କର ଅଦ୍ୱିତୀୟ ପରାକ୍ରମ, ଅଟଳ ସଂକଳ୍ପ ଆର୍ ଅନନ୍ୟ ରାଷ୍ଟ୍ରଭକ୍ତି ଭାରତୀୟ ସେନାର ଗୌରବମୟ ପରିକ୍ରମା ଗୋଟିଏ ବର୍କସ୍ ଉଦାହରଣ ଆଏ। ଦେଶର ସବୁବେଳେ ସେମାନଙ୍କ ଋଣୀ ହୋଇକରି ରହିବା। ଶହୀଦ ଯବାନମାନଙ୍କର ବୀର ଗାଥା ଆୟବା ପିଢ଼ିକି ରାଷ୍ଟ୍ରସେବା ଆର୍ କର୍ତ୍ତବ୍ୟ ନିଷ୍ଠାର ରାହାତି ପ୍ରେରଣା ଯୋଗାବ ବୋଲିକରି ରାଷ୍ଟ୍ରପତି କହିଛନ୍। କାର୍ଗିଲ୍ ଯୁଦ୍ଧତି ଭାରତର ଐତିହାସିକ ବିଜୟ, ଦେଶର ସାର୍ବଭୌମତ୍ୱ ଓ ଭୂଖଣ୍ଡର ଅଖଣ୍ଡତାକେ ଉଦାହରଣ ବୋଲିକରି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ କହିଛନ୍। ଏହି ବିଜୟ ଭାରତର ସାମରିକ ଶକ୍ତି, ଜାତୀୟ ଏକତାର ମାତୃଭୂମିକୁ ସୁରକ୍ଷା ଦେବାର ସଂକଳ୍ପର ପ୍ରମାଣ ଆଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନର ଭାରତମାତାର ଶହୀଦ ବୀର ସନ୍ତାନମାନଙ୍କର ଅପୂର୍ବ ସାହସ ଆର୍ ଶୌର୍ଯ୍ୟର ସୁର୍ତ୍ତା କରାସି ବୋଲିକରି କହିଛନ୍। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଷ୍ଟ୍ରସେବାତି ଜୀବନ ଉତ୍ସର୍ଗ କରିଥିବାର କାର୍ଗିଲ୍ର ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଦ୍ରାସ ନଥିବାର କାର୍ଗିଲ୍ ଯୁଦ୍ଧ ସ୍ମାରକୀନୁ ମାଲ୍ୟାର୍ପଣ କରିକରି ସୈନିକମାନଙ୍କର ସାହସିକତା ଆର୍ ସର୍ବୋଚ୍ଚ ବଳିଦାନକେ ସମ୍ମାନିତ କରିଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ସେମାନଙ୍କର ଅଦମ୍ୟ ସାହସ, ଅତୁଳନୀୟ ପରାକ୍ରମ, ଦେଶ ଲାଗି ଅତୁଟ ସମର୍ପଣ ସବୁବେଳେ ଦେଶବାସୀଙ୍କୁ ପ୍ରେରଣା ଦେବା। ଦେଶମାତୃକାର ସୁରକ୍ଷା ଲାଗି କାର୍ଗିଲ୍ ଯୁଦ୍ଧତି ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବାକାଲ ସକାଳର 8 ବଜେନୁ ୟୁନିଟ୍ 2 ଅଶୋକନଗର ଭୁବନେଶ୍ୱରନୁ ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନୁ ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ଏଥିଲାଗି ପଞ୍ଜିକରଣ କରିଥିବା ଆଗ୍ରହୀ ଲୋକେ ପଞ୍ଜିକୃତ ପ୍ରାପ୍ତି ସ୍ୱୀକାରପତ୍ର, ବ୍ୟକ୍ତିଗତ ପରିଚୟପତ୍ର ଆର୍ ନିଜର ଅଭିଯୋଗ ପତ୍ର ସାଙ୍ଗେ ଉପସ୍ଥିତ ରହିକରି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇପାରିବେ। ସମ୍ବଲପୁରୀ ଭାଷା, ସାହିତ୍ୟ ଆର୍ ସଂସ୍କୃତିକେ ସାରା ପୃଥିବୀନ ପହଞ୍ଚାବାର ଲାଗି ସମ୍ବଲପୁରୀ ଏକତା ମଞ୍ଚ ତରଫୁ ଅଗଷ୍ଟ 1 ତାରିଖକେ ସମ୍ବଲପୁରୀ ଦିନ ଭାବେ ପାଳନ କରାଯିବା। ଏହି ଅବସରରେ ମଞ୍ଚ ତରଫୁ ମା' ସମଲେଶ୍ୱରୀଙ୍କର ମନ୍ଦିରନ ଖାସ୍ ଥିମ୍ ସଙ୍ଗକେ ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟର କୁଲପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଉନ୍ମୋଚନ କରିଛନ୍। ବୌଦ୍ଧଠାରେ ଆଜି ରାତି ଚତୁର୍ଦ୍ଧା ମୂର୍ତ୍ତିଙ୍କର ନୀଳାଦ୍ରୀ ବିଜେ ଉତ୍ସବ କରାଯିବା। ମହାପୁରୁମାନଙ୍କର ଦୈନିକ ନୀତିକାନ୍ତି ଆର୍ ଅଧର୍ପଣା ନୀତି ଆଜି ହୋଇଯାଇଛି। ତାର୍ ଉତ୍ତରୁ ଆଜି ରାତି ବ୍ରାହ୍ମଣ ସମାଜର ସଦସ୍ୟମାନେ ମହାପୁରୁମାନଙ୍କୁ ପହଣ୍ଡିତି ରଥନୁ ଉତ୍ତରେଇକରି ନୀଳାଦ୍ରୀ ବିଜେ କରାବେ। ରଥଯାତ୍ରା ବେଲୁ ରାଗିକରି ଥିବାର ମା' ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରସଗୁଲା ଖୁଆଇକରି ତାଙ୍କର ଅଭିମାନ ଦୂର କରିବେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆର୍ ତାକେ ଲାଗିକିରି ଥିବାର ପଶ୍ଚିମବଙ୍ଗ ଓଡ଼ିଶା ସମୁଦ୍ର ଖଣିନୁ ବନିଥିବା ଲଘୁଚାପ ଅବପାତି ବଦଳିଛି। ଆବା ଚବିଶ

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଦେଶର ସାଂସ୍କୃତିକ ପରମ୍ପରାରେ ସାମୂହିକ ଭାଗିଦାରୀ ସର୍ବଦା ପ୍ରମୁଖ ଶକ୍ତି ରହିଆସିଛି କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ ଦେଲେ ଆହ୍ୱାନ। କାର୍ଗିଲ୍ ଦିବସରେ ଭାରତୀୟ ଯବାନଙ୍କ ଅସାଧାରଣ ସାହସ ଓ ବୀରତ୍ୱକୁ ସ୍କରଣ କଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତାକୁ ପ୍ରଶଂସା। ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ଚୀନ୍ରେ ବାତ୍ୟା ଓ ବନ୍ୟା ଯୋଗୁଁ 10 ଜଣଙ୍କ ମୃତ୍ୟୁ ଏବଂ ହରାରେଠାରେ ଚାଲିଥିବା ପୁରୁଷ ଅନ୍ତିମ T20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 193 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ଭାରତର ସାଂସ୍କୃତିକ ପରମ୍ପରାରେ ସାମୂହିକ ଭାଗିଦାରୀ ସର୍ବଦା ଏକ ପ୍ରମୁଖ ଶକ୍ତି ହୋଇ ରହିଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଆଭାସୀ ମାଧ୍ୟମରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣକାରୀମାନଙ୍କ ସହ ମତ ବିନିମୟ ବେଳେ ଏହା କହିଛନ୍ତି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 400ରୁ ଅଧିକ ଯୁବ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା

0: ବାଣ୍ଟିଥିଲେ। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ପାରମ୍ପରିକ ଭାବେ ଗ୍ରାମାଞ୍ଚଳବାସୀ ଗୀତ ଗାଇ ମିଳିମିଶି କାମ କରିଥାନ୍ତି, ଯାହା ପରସ୍କର ମଧ୍ୟରେ ଏକତାକୁ ଦୃଢ଼ୀଭୂତ କରିବା ସହ କାର୍ଯ୍ୟକୁ ଉତ୍ସାହପୂର୍ଣ୍ଣ କରିଥାଏ। ବିକାଶ ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା ବର୍ଗଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏକାକୀ ଯାତ୍ରା ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି ମାଇ ଭାରତ ଅଭିଯାନ ମାଧ୍ୟମରେ ଅନେକ ଯୁବକ ଯୁବତୀ ପୃଥକ ପୃଥକ ଯାତ୍ରା ଆରମ୍ଭ କରିଥିଲେ ମଧ୍ୟ ଶେଷରେ ଏକ ପରିବାର ଭାବେ ପରସ୍କର ସହ ଜଡ଼ିତ ହୋଇପାରିଛନ୍ତି। ଏହି ପଦକ୍ଷେପ ବ୍ୟକ୍ତିଗତ ଅଭିଜ୍ଞତାକୁ ଏକ ଜାତୀୟ ଏକତା ଏବଂ ଭାତୃଭାବନାରେ ରୂପାନ୍ତରିତ କରିଛି ବୋଲି ସେ ମତ ଦେଇଛନ୍ତି।
1: हमारे सीमावर्ती गांवों में विकास की आकांक्षा और देशभक्ति की भावना ये हम बराबर बराबर और कभी तो लगता है कि उनके लिए खुद से ज्यादा देश होता है। देश पहले बाकी सारी सुविधाएं बाद में, ये हमको सीमावर्ती गांवों में खास अनुभव आती है। और इसलिए उद्देश्य ये था कि देश के अलग अलग जिलों के युवा हिमाचल उत्तराखंड और लद्दाख के गांवों की यात्रा करेंगे।
0: ସ୍ୱାଧୀନ ଭାବରେ ଏହି ଯାତ୍ରାରେ ସାମିଲ ହୋଇଥିବା ଯୁବତୀମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେମାନଙ୍କର ସକ୍ରିୟ ଭାଗିଦାରୀ ଭାରତୀୟ ନାରୀଙ୍କ ଆତ୍ମବିଶ୍ୱାସ ଏବଂ ସାହସର ପ୍ରତୀକ। ଦେଶର ପ୍ରତ୍ୟେକ ଯୁବକ ଓ ବିଶେଷକରି ବାଳିକାମାନେ ଯେପରି ଆତ୍ମନିର୍ଭରଶୀଳତା ଏବଂ ଦୃଢ଼ ସଂକଳ୍ପ ସହ ଆଗକୁ ବଢ଼ିବେ ସେଥିପାଇଁ ସରକାର ସଦାସର୍ବଦା ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଦ୍ୱାରା ଯୁବପିଢ଼ିମାନେ ଦେଶର ସୀମାନ୍ତ ଅଞ୍ଚଳର ସାମାଜିକ ଅର୍ଥନୈତିକ ସ୍ଥିତି ସାଂସ୍କୃତିକ ଐତିହ୍ୟ ଏବଂ ବିକାଶମୂଳକ ଲକ୍ଷ୍ୟଗୁଡ଼ିକୁ ପାଖରୁ ଅନୁଭବ କରିବାର ସୁଯୋଗ ପାଇଥାନ୍ତି। ଏହା ସହିତ ଏହା ସୀମାବର୍ତ୍ତୀ ଗ୍ରାମଗୁଡ଼ିକର କୌଶଳଗତ ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଜାତୀୟ ଅଖଣ୍ଡତାକୁ ମଧ୍ୟ ସୁଦୃଢ଼ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କାର୍ଗିଲ୍ ଦିବସ ଅବସରରେ ଭାରତୀୟ ସୈନିକଙ୍କର ଅସାଧାରଣ ସାହସ ଓ ବୀରତ୍ୱକୁ ମନେ ପକାଇଛନ୍ତି। ଏହା ଆମ ସମସ୍ତଙ୍କୁ ଗର୍ବିତ କରିଥାଏ ବୋଲି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି କାର୍ଗିଲ୍ର ଉଚ୍ଚ ଶିଖର ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକମାନେ ମୁକାବିଲା କରିପାରିଥିଲେ। ସେମାନଙ୍କ ସାହସ ଉତ୍ସାହ ଏବଂ ଦେଶପ୍ରେମକୁ ଆଜି ସମଗ୍ର ଭାରତ ପ୍ରମାଣିତ କରୁଛି। ଚଳିତ ବର୍ଷ ସେହି ବୀରଙ୍କୁ ସ୍କରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି। ଗତ 14 ତାରିଖରେ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରୁ ବାହାରିଥିବା ମୋଟରସାଇକେଲ ର୍ୟାଲି ଦ୍ରାସର କାର୍ଗିଲ୍ ଯୁଦ୍ଧ ସ୍ମାରକୀରେ ପହଞ୍ଚବ। ଗୋଟିଏ ଯାତ୍ରା ଗୋଟିଏ ରାଷ୍ଟ୍ର ଗୋଟିଏ ସଲାମ୍, ଏହି ପ୍ରସଙ୍ଗରେ ମୋଟରସାଇକେଲ ର୍ୟାଲି ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିରକ୍ଷା ଉତ୍ପାଦନ ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖରରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋକପାତ କରି ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବା ଉଚିତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କରିବାରେ ପିଭି ସିନ୍ଧୁଙ୍କ ସଫଳତା ଏବଂ ଲର୍ଡସ୍ଠାରେ ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରଥମ ଟେଷ୍ଟ ବିଜୟକୁ ପ୍ରଶଂସା କରିଛନ୍ତି। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏହା ଦେଶକୁ ଏକତ୍ରିତ କରିଥାଏ। ଅଗଷ୍ଟ 15 ତାରିଖ ପୂର୍ବରୁ ମାଇ ଗଭ୍ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତକାଲି ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶ୍ରୀ ଯୋଶୀଙ୍କୁ ଏହି ପଦ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଶ୍ରୀ ଯୋଶୀ ମଧ୍ୟ ଖାଉଟି ବ୍ୟାପାର, ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ନବୀକରଣ ଶକ୍ତି ମନ୍ତ୍ରଣାଳୟର ଦାୟିତ୍ୱ ଜାରି ରଖିବେ। ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଯୋଶୀଙ୍କ ଅଧ୍ୟକ୍ଷତାରେ ଶିକ୍ଷା ମନ୍ତ୍ରଣାଳୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଏବଂ ପଦକ୍ଷେପର କାର୍ଯ୍ୟାନ୍ୱୟନ ନେଇ ଆଲୋଚନା କରାଯାଇଥିଲା। ବୈଠକରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିଶ୍ୱାସ କରି ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ସେ ସମୀକ୍ଷା ବୈଠକ କରି ମନ୍ତ୍ରଣାଳୟର ନୀତି, କାର୍ଯ୍ୟକାରିତା ଏବଂ ଜାରି ରହିଥିବା ପଦକ୍ଷେପ ସମ୍ପର୍କରେ ବ୍ୟାପକ ଆଲୋଚନା କରିବେ। ଶିକ୍ଷା ମନ୍ତ୍ରଣାଳୟ ଏକ ବୃହତ୍ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପୂର୍ବରୁ ମନ୍ତ୍ରଣାଳୟର କାର୍ଯ୍ୟକାରିତାକୁ ନିଖୁଣ ଭାବେ ବୁଝିବାର ତାଙ୍କର ପ୍ରାଥମିକତା ରହିଛି ବୋଲି ଶ୍ରୀ ଯୋଶୀ କହିଛନ୍ତି।
2: आज सुबह चार्ज दिया हूं, पूरा डिटेल्स हमको देखना है, निर्णय लेना है, इस सब के बारे में इन्फॉर्मेशन लेने का और पूरा मिनिस्ट्री समझने का कोशिश मैंने किया हूं। मुझे विषय नया है और सीनियर ऑफिसर्स से मैंने डिटेल में बातचीत करने का कोशिश किया हूं। ये बहुत बड़ी डिपार्टमेंट है, इसलिए पूरा समझ के मैं आपके साथ बात
0: करूंगा। ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅତ୍ୟାଧୁନିକ ଏଆଇ ହୋଲୋବକ୍ସ ଉଦ୍ଘାଟନ କରାଯାଇଛି। ଏହା ପରିଦର୍ଶକମାନଙ୍କୁ ବାଜପେୟୀଙ୍କ ଜୀବନୀ, ନେତୃତ୍ୱ ଏବଂ ପ୍ରେରଣାଦାୟୀ ଅନୁଭୂତିଗୁଡ଼ିକୁ ଜାଣିବାର ସୁଯୋଗ ଦେବ। ଉଦ୍ଘାଟନୀ ସମାରୋହରେ ବାଜପେୟୀଙ୍କ ପରିବାରବର୍ଗ ମଧ୍ୟ ଉପସ୍ଥିତ ଥିଲେ। ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ମଧ୍ୟରେ 1999 ମସିହାରେ କାର୍ଗିଲ୍ ଯୁଦ୍ଧ ହୋଇଥିଲା। ଆଜି ସଂଗ୍ରହାଳୟ ପକ୍ଷରୁ କାର୍ଗିଲ୍ ବିଜୟ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଭାରତୀୟ ସେନାର ସାହସ, ଶୌର୍ଯ୍ୟ ଓ ବଳିଦାନକୁ ଦର୍ଶାଉଥିବା ଅନେକ ଦୁର୍ଲଭ ଫଟୋ, ପୁରୁଣା ଭିଡ଼ିଓ, କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ବ୍ୟକ୍ତିଗତ ଚିଠି ଏଥିରେ ସ୍ଥାନ ପାଇଛି। ଏହି ଏଆଇ ହୋଲୋବକ୍ସରେ କୃତ୍ରିମ ବୁଦ୍ଧିମତା ଏଆଇ ପ୍ରଯୁକ୍ତିର ବ୍ୟବହାର କରାଯାଇ ମହାତ୍ମା ଗାନ୍ଧି, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଅଟଳ ବିହାରୀ ବାଜପେୟୀ ଏବଂ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନଙ୍କର 3D ଛବି ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ପରିଦର୍ଶକମାନେ ମହାନ ବ୍ୟକ୍ତିତ୍ୱମାନଙ୍କ ବିଚାର ଏବଂ ଦର୍ଶନ ସମ୍ପର୍କରେ ସିଧାସଳଖ ଜାଣିପାରିବେ। ଚୀନ୍ର ଗାନ୍ସୁ ପ୍ରଦେଶରେ ଆକସ୍ମିକ ବନ୍ୟା ଆସିବା କାରଣରୁ 10 ଜଣଙ୍କର ମୃତ୍ୟୁ ଘଟିଛି। ଆଜି ନୋଲ ନାମକ ଏକ ପ୍ରଳୟଙ୍କରୀ ବାତ୍ୟା ଗୁଆଙ୍ଗଡୋଙ୍ଗରେ ସ୍ଥଳଭାଗ ଛୁଇଁବା ପରେ ଦେଶର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି 162 କିଲୋମିଟର ବେଗରେ ପବନ ବହିଥିଲା। ଚଳିତ ବର୍ଷ ଚୀନ୍ରେ ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ବାତ୍ୟା। ବାତ୍ୟା ଯୋଗୁଁ ଗୁଆଙ୍ଗଡୋଙ୍ଗରେ ବହୁ ସଂଖ୍ୟକ ବିମାନ ଏବଂ ଦ୍ରୁତଗାମୀ ଟ୍ରେନ୍ ଚଳାଚଳ ବାତିଲ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଚତୁର୍ଥସ୍ତରୀୟ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ଥିତିର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ପାଇଁ ବେଜିଂ ସରକାର 100 ନିୟୁତ ୟୁଆନ୍ ଆବଶ୍ଚନ କରିବା ସହ ପ୍ରଭାବିତ ଅଞ୍ଚଳକୁ ସ୍ୱତନ୍ତ୍ର ଦଳ ପଠାଇଛନ୍ତି। ପାକିସ୍ତାନରେ ମୌସୁମୀ ବର୍ଷାଜନିତ ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 97ରେ ପହଞ୍ଚିଛି। ଗତ କିଛିଦିନ ମଧ୍ୟରେ 11 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 25 ଜଣ ଆହତ ହୋଇଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ପୂର୍ବ ପଞ୍ଜାବ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେଠାରେ 7 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 20 ଜଣ ଆହତ ହୋଇଛନ୍ତି। ସେହିପରି ଦକ୍ଷିଣ ସିନ୍ଧ ଅଞ୍ଚଳରେ 2 ଜଣଙ୍କର ମୃତ୍ୟୁ ହୋଇଛି। ଗ୍ଲାସ୍କୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ରିଷିକାନ୍ତ ସିଂ ଚରମ୍ବାମ୍ ପୁରୁଷ 60 କିଲୋଗ୍ରାମ ଭାର ଉତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ରିଷିକାନ୍ତ ସ୍ନାଚ୍ରେ 121 କେଜି ଉତ୍ତୋଳନ କରି ଏକ ନୂତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ସୃଷ୍ଟି କରିଛନ୍ତି। ସେ ମଧ୍ୟ କ୍ଲିନ୍ ଆଣ୍ଡ ଜର୍କରେ 143 କେଜି ଉତ୍ତୋଳନ କରି ମୋଟ 264 କିଲୋଗ୍ରାମ ସହ ଖେଳ ଶେଷ କରିଥିଲେ। ମାଲେସିଆର ମହମ୍ମଦ ଅନିକ୍ କାଷ୍ଟନ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସର୍ବମୋଟ 273 କିଲୋଗ୍ରାମ ରେକର୍ଡ ସୃଷ୍ଟି ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ କେନିଆର ଜୋସୁଆ ଅମୁଙ୍ଗା ମୁମ୍ବାୟା 260 କିଲୋଗ୍ରାମ ବର୍ଗର ସମଗ୍ର ଉତ୍ତୋଳନ ସହିତ ବ୍ରୋଞ୍ଜ ପଦକ ସୁନିଶ୍ଚିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କ୍ୱାସ୍ ଖେଳାଳି ଅନନ୍ତ ସିଂଙ୍କୁ 2026 ବିଶ୍ୱ ଜୁନିୟର ଚମ୍ପିୟନ୍ସିପ୍ରେ ସ୍ୱର୍ଣ୍ଣପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସେ ପ୍ରଥମ ଭାରତୀୟ ସ୍କ୍ୱାସ୍ ଖେଳାଳି ଭାବେ ବିଶ୍ୱ ଜୁନିୟର ଚମ୍ପିୟନ୍ସିପ୍ ଟାଇଟଲ୍ ହାସଲ କରିଛନ୍ତି। ଭାରତ ଜିମ୍ବାୱେ ପୁରୁଷ 3 T20 କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ହରାରେଠାରେ ଜାରି ରହିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ ଭାରତ 5 ୱିକେଟ୍ ବିନିମୟରେ 192 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ 49 ବଲ୍ରୁ 81 ରନ୍ ସଂଗ୍ରହ କରିଛନ୍ତି। 193 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଜିମ୍ବାୱେ 11 ଓଭରରେ 4 ୱିକେଟ୍ ହରାଇ 84 ରନ୍ ସଂଗ୍ରହ କରିଛି। ଦେଶର ସାଂସ୍କୃତିକ ପରମ୍ପରାରେ ସାମୁହିକ ଭାଗିଦାରୀ ସର୍ବଦା ପ୍ରମୁଖ ଶକ୍ତି ରହିଆସିଛି କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ ଦେଲେ ଆହ୍ୱାନ। କାର୍ଗିଲ୍ ଦିବସରେ ଭାରତୀୟ ଯବାନଙ୍କ ଅସାଧାରଣ ସାହସ ବୀରତ୍ୱକୁ ସ୍କରଣ କଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତାକୁ ପ୍ରଶଂସା। ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଚୀନ୍ରେ ବାତ୍ୟା ଓ ବନ୍ୟା ଯୋଗୁଁ 10 ଜଣଙ୍କ ମୃତ୍ୟୁ ଏବଂ ହରାରେଠାରେ ଚାଲିଥିବା ପୁରୁଷ ଅନ୍ତିମ T20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 193 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ଶେଷ ହେଲା।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଅନ୍ତର୍ଗତ ଖସଡ଼ା ମତଦାତା ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ଖସଡ଼ା ତାଲିକା, ଦାବି ଓ ଆପତ୍ତି ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ଆସନ୍ତା ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ।

0: ଯୋଗ୍ୟ ମତଦାତାଙ୍କୁ ତାଲିକା ଯାଞ୍ଚ କରି ଆବଶ୍ୟକ ସଂଶୋଧନ ପାଇଁ ଆବେଦନ କରିବାକୁ ଜିଲ୍ଲାପାଳ କହିଛନ୍ତି।
1: ଚିଟା ଭୋଟର ତାଲିକା ପ୍ରକାଶ କରାଗଲା ଏବଂ ଆଗାମୀ ଏକ ମାସ ମଧ୍ୟରେ 4/8/2026 ପର୍ଯ୍ୟନ୍ତ ଲୋକ ଦାବି ଏବଂ ଆପତ୍ତି ଦାଖଲ କରିପାରିବେ। ସେଥିପାଇଁ ଫର୍ମ ନମ୍ବର 6, 7, ଏବଂ 8 ର ବ୍ୟବହାର କରିବେ। ଫର୍ମ ନମ୍ବର 6 ନିଜକୁ ଭୋଟର ଲିଷ୍ଟରେ ଯୋଗଦାନ କରିବା ପାଇଁ, ଫର୍ମ ନମ୍ବର 7 ଯଦି ଭୋଟର ଲିଷ୍ଟରୁ ବାଦ ଦେବା ପାଇଁ, ଯଦି ବିବାହ ହୋଇଯାଇଛି, ଅନ୍ୟତ୍ର ପଳେଇ ଯାଇଛନ୍ତି ବା ମୃତ୍ୟୁ ହୋଇଯାଇଛି, ଫର୍ମ ନମ୍ବର 7 ଦେଇପାରିବେ ତାଙ୍କ ପରିବାର ବର୍ଗର ଲୋକମାନେ। ଫର୍ମ ନମ୍ବର 8 ଯଦି ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଆଉ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ଆପଣ ଯିବାକୁ ଚାହୁଁଛନ୍ତି ବା ଗୋଟିଏ ବୁଥରୁ ଆଉ ଗୋଟିଏ ବୁଥକୁ ଯିବାକୁ ଚାହୁଁଛନ୍ତି, ସେ ବାବଦରେ ଫର୍ମ ନମ୍ବର 8 ଦେଇ ଆପଣ ବୁଥ ପରିବର୍ତ୍ତନ, ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ମଧ୍ୟ କରିପାରିବେ। ଏଥିରେ ବଡ଼ ଜିନିଷ ହେଉଛି ଆମେ ପଲିଟିକାଲ ପାର୍ଟିକୁ ଗୋଟେ କପି ଦେଇଥିଲୁ ଏବଂ ତାଙ୍କୁ ମଧ୍ୟ ଅନୁରୋଧ କରିଛୁ ଯେ ଆପଣମାନେ ଗାଁରେ ପ୍ରତ୍ୟେକ ଲୋକକୁ ସଚେତନ କରୁନ୍ତୁ, ନିଜର ଭୋଟର ତାଲିକା ଦେଖନ୍ତୁ, ଯଦି ଭୋଟର ତାଲିକାରେ ନାଁ ନାହିଁ ତାହେଲେ 6/7/8 ଫର୍ମରେ ସଂଶୋଧନ ନିମନ୍ତ ବା ନୂତନ ଭାବରେ ଦାବି କରିବା ପାଇଁ ବା ଭୁଲ ହେଇଥିଲେ ଫର୍ମ 8 ସଂଶୋଧନ କରିବା ପାଇଁ ସେମାନେ ନିଜର ଦାବି ଉପସ୍ଥାପନ କରିପାରିବେ। ଏ ସମସ୍ତ ଦାବିକି ସବ୍ କଲେକ୍ଟର ଦାବି ପାଇବା ପରଦିନ ଠାରୁ ଶୁଣାଣି କରି 2/9/2026 ଭିତରେ ଶୁଣାଣି ଶେଷ କରିବେ ଏବଂ ଶୁଣାଣି ଶେଷ ହେଲା ପରେ ଅନ୍ତିମ ଭୋଟର ତାଲିକା 6/9/2026 ପବ୍ଲିଶ ହେବ।
0: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ଗସ୍ତରେ ଆସି ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ମତ ବିନିମୟ କରିଥିଲେ। ପରେ ସେ ଜିଲ୍ଲାର ବିକାଶ କାର୍ଯ୍ୟ ଓ ସରକାରୀ ଜନକଲ୍ୟାଣ ଯୋଜନାର ଅଗ୍ରଗତି ସମୀକ୍ଷା କରି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଜିଲ୍ଲା ନୋଡାଲ ଅଧିକାରୀ ଭୂପେନ୍ଦ୍ର ସିଂ ପୁନିଆ ଦୁଇଦିନିଆ ଗସ୍ତରେ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଅଗ୍ରଗତି ପରଖିଥିଲେ। ସେ ଛାତ୍ରାବାସ, ହସ୍କିଟାଲ, ପାନୀୟଜଳ ପ୍ରକଳ୍ପ, ଦକ୍ଷତା ବିକାଶ କେନ୍ଦ୍ର, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କୃଷି ଓ ଜୀବିକା ପ୍ରକଳ୍ପ ପରିଦର୍ଶନ କରି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ସମେତ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ମାସିକ ସମୀକ୍ଷା ବୈଠକ ହୋଇଥିଲା। ବିଭିନ୍ନ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଜନ୍ମ ଜୟନ୍ତୀ ଅବସରରେ ଦେବଗଡ଼ରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଏହାର ଉନ୍ମୋଚନ କରିଥିଲେ। ଉପସ୍ଥିତ ଅତିଥିମାନେ ଡକ୍ଟର ପ୍ରଧାନଙ୍କ ଜନସେବା, ନେତୃତ୍ୱ ଓ ଅବଦାନକୁ ସ୍କରଣ କରିଥିଲେ। ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଜନସଂଖ୍ୟା ସଚେତନତା ପକ୍ଷ 2026 ପାଳିତ ହୋଇଛି। ଏହି ଅବସରରେ ପରିବାର କଲ୍ୟାଣ ଓ ଜନସଂଖ୍ୟା ନିୟନ୍ତ୍ରଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଅନ୍ତରା କାର୍ଯ୍ୟକ୍ରମରେ ରାଜ୍ୟସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଦେବଗଡ଼ ଜିଲ୍ଲାର ସଫଳତା ପାଇଁ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ହେ ଭଗବାନ, ଆମର କାରଗିଲ ଯୁଦ୍ଧରେ ଆମର ସେନା ତାଙ୍କର ବୀରତାର ପରିଚୟ ଦେଇଥିଲେ, ତାଙ୍କର ଅସୀମ ସାହସର ପରିଚୟ ଦେଇଥିଲେ। ଆର 1949 ଜୁଲାଇ 26 ଦିନ ସେମାନେ ବିଜୟ ହାସିଲ କରିଥିଲେ। ହେଥିର୍ ଲାଗି ସେମାନେ କାରଗିଲ ଯୁଦ୍ଧ ଜିତିଥିଲେ କାରଗିଲ ନୁ, ସେଥିର୍ ଲାଗି ଇଟା କାରଗିଲ ବିଜୟ ଦିବସ।
1: ଶୁନ୍ ତ ବନି, କାରଗିଲ କଥା ନାଇଁ କହିଲୁ କେ? କାରଗିଲ ଯୁଦ୍ଧରେ ସବୁନୁ ଗୋଟେ ବଢିଆ ଜିନିଷଟି ଆମର ତାମାନେ ଚାଷ ସାଙ୍ଗେ ସମ୍ପର୍କ ଅଛି, ବୁଝିପାରିଲୁ କିନି?
0: ଆଚ୍ଛା,
1: ଆମେ ଯେନ୍ ଉନ୍ ଗୁଡାକ ବନା ହଉଛେ କେଁ, ଆମର ଯେନ୍ ମେଢ଼ୀର ଲୋମରୁ ବନା ହଉଛେ କିନି, ବେଲେ ହେନୁ ଯେନ୍ ଆମର ଜାମ୍ମୁ କାଶ୍ମୀର ଅଞ୍ଚଳରେ ହେଲା କିମ୍ବା ଆମର ଯେନ୍ ବରଫ ଅଞ୍ଚଳରେ ହେଲା, ଯେନ୍ମାନେ ମେଣ୍ଢା ପାଳନ କରୁଛନ୍, ମେଢ଼ୀ ଯେନ୍ମାନେ ପାଳନ କରୁଛନ୍, ସେମାନଙ୍କର ଭିତରୁ ଜଣେ ମେଢ଼ୀ ଚରଉଥିଲା, ବୁଝିପାରିଲୁ କିନି? ଆର୍ ପହେଲା ସେ ଦେଖ୍ଲା ଯେ ଏଇଟା କେନ୍ ମାନେ ହେତ୍କି ଉପରେ ତାମାନେ ଏଇଟା କେନ୍ ମାନେ ଯେନ୍ ଲୋକ ନାଇଁ ରହିବାର କଥା ସେନୁ ଏଇଟା ଚଲାବୁଲା କରୁଛନ୍ ବୋଲିକରି ପହେଲା ସେ ଟିକେ ୱାହାଟ କଲା ଯେ ଯାକ ଜାଣା ଗୋଟେ ଗୋଟେ ହେଇଥିବା ବୋଲିକିରି। ସେ ମେଢ଼ୀ ଚରଉଥିଲା, ଆମେ ଗାଲି ଦେସୁ ମେଢ଼ୀ ଚରୁହା ବୋଲିକିରି, କିନ୍ତୁ ମେଢ଼ୀ ଚରୁହା ହିଁ ପହେଲା ଖବର ଦେଇଥିଲା
0: ଆମର ଭାରତୀୟ ସେନା
1: ସେନାକେ, ତାରପରେ ଆରମ୍ଭ ହେଇଛି, ବୁଝି ବୋଲି କହିଲି।
0: ହେତିର୍ ଲାଗି ଜୟ ଯବାନ ଜୟ କିଷାନ ବୋଲସନ୍ ଦାଦା।
1: ହଁ, ଜୟ ଯବାନ ଜୟ କିଷାନ ଆର ସୋଜାର କହେସନ୍ କେନ୍ ବେଲେ କାଣା ହଉଛି କି, ଆମେ ଯାହାକେ ମେଢ଼ୀ ଚରୁହା ବୋଲି ନା ଗାଲି ଦେସୁ ଘା ଘା କେଁ କଥା କଥା ତି, ସେ ମେଢ଼ୀ ଚରୁହା ବି ଦେଶ ଲାଗି କେତେ ଭୂମିକାଟି ଗ୍ରହଣ କଲା ଆଜିର ବାକି ଦିନ, ବୁଝିପାରିଲୁ କି?
0: ତାର୍ ଲାଗି ବୋଲି ଆମେ ଜାଣିପାରିଲା ଯେ ଆମର ଭାରତ କେ ପାକିସ୍ତାନୀ ମାନେ ଆସିଛନ୍ ଆଉ ଆମକୁ ଆକ୍ରମଣ କରବାର୍ କେ ଯାଉଛନ୍, ଆର୍ ତାରପରେ ଆମେ ଜିତି ପାରଲା।
1: ଆର ଏଠି ବହୁତ ସୈନ୍ୟ ବି ମରିଛନ୍ ଆମର ତାମାନେ, ଆର ସେଠି ବରଫ ଅଞ୍ଚଳ ଏଇଟା ବହୁତ ଉଚ୍ଚାରେ ପୁରା ଆମର ଯେନ୍ ଉଡ଼ାଜାହାଜରେ ଆକ୍ରମଣ କରାହେଇଛେ। ଆଉ ସବୁନୁ ବଡ଼ କଥା ହଉଛେ ରେ ବୋହେନ, ଆମର ଦେଶକେ ତ ଆମର ସୈନ୍ୟମାନେ ସଦାବେଳେ ଝୁକିରେ ଅଛନ୍, ଆର ଆମର ଯେନ୍ ଚାଷବାସ କଥା ହେଲା କି ଆମର ଇ ସମୁଦ୍ର ଉପକୂଳ ଅଞ୍ଚଳକେ ବି ଜଣେ ଝୁକିକି ରୁହେସି, ଜାଣିଛୁ କିନା ସେଟା କିଏ? ଯେ ସେଟା ହଉଛେ ହେନ୍ତାଳ ବଣ ବୋଲି କହେସନ୍, ବୁଝିପାରିଲେ କି? ସମୁଦ୍ର ନୁ କେଡ଼େ ବଡ଼ ବଡ଼ ଲହଡ଼ା ଗୁଡ଼ାକ ଆସି ଜାଣିଛୁ, ଆର ସେ ଲହଡ଼ାକେ ଛେଙ୍କିକିରି କିଏ ଯଦି ରଖୁଛେ ବେଲେ ସେଟା ହଉଛେ ହେନ୍ତାଳ ବଣ, ଆର ଆଜ୍ ହଉଛେ ଆନ୍ତର୍ଜାତୀୟ ହେନ୍ତାଳ ବଣ ସଂରକ୍ଷଣ ଦିବସ।
0: ଆଚ୍ଛା, ତାର ମାନେ ଆମେ ହେନ୍ତାଳ ବଣକେ କେମିତିକିରି ସଂରକ୍ଷଣ କରିକିରି ରଖିପାରମା ସେ ଜିନିଷ ଆମେ ଜାଣବାର ଜରୁରୀ ହେ।
1: ଖାଲି ଆମେ ଜାଣବାର କଥା ନାଇଁ, ଅଲଗା ମାନଙ୍କୁ ବି
0: ଜଣାବାର ଅଛି।
1: କେଁ ହେଲା ଯେ ବୋଲ, ହେନ୍ତାଳ ବଣରେ କଙ୍କରା ରହୁଛନ୍, ଚିଙ୍ଗରି ରହୁଛନ୍, ଯେନ୍ କୁମ୍ଭୀର ମାନେ ବି ରହୁଛନ୍, ଆର ଆମର ଯେନ୍ ଜୈବ ବିବିଧତା ଅଛେ ସେଟାକେ ସେମାନେ ବଞ୍ଚଉଛନ୍, ବୁଝିପାରୁ? ହେନ୍ତାଳ ବଣ ନଥିଲେ ସେମାନେ ରହିତେ କେଁ? ଆଉ ତାପରେ ସମୁଦ୍ର ଉପକୂଳରେ ଯେନ୍ ଆମର ମାଟି ଯେନ୍ ଇଟା ନା ହଉଛେ କ୍ଷୟ ନା ହଉଛେ କେଁ, ମ୍ୟାଟ ଯେନ୍ ନା କେଁ, ସେ ମାଟି କ୍ଷୟକେ ତାମାନେ ବଞ୍ଚେଇକି ରଖ୍ସି ହେନ୍ତାଳ ବଣଟା। ବୋଲେ ହେନ୍ତାଳ ବଣ ବି ଆମର ପ୍ରକୃତି ର ଜୈବ ବିବିଧତା ହେଲା, ମାଟି ସୁରକ୍ଷା ହେଲା, ଇ କ୍ଷେତ୍ରରେ ଝଡ଼ ଯେନ୍ ଆସୁଛେ, ତାପରେ ସମୁଦ୍ରରେ ଯେନ୍ ଜୁଆର ଆସୁଛେ, ଯେନ୍ ଉପକୂଳବର୍ତ୍ତୀ ଅଞ୍ଚଳରେ ଯେନ୍ ଲୋକଜନ ରହୁଛନ୍, ସେମାନଙ୍କୁ ଗୋଟେ ପ୍ରକାର କାଣା କି ଯୁଗୁଆଲି ବାଗିର କାମ କରୁଛେ ହେନ୍ତାଳ ବଣଟା, ବୁଝିପାରିଲେ?
0: ବେଲେ ଆମେ ତାର ସଂରକ୍ଷଣ କରବାଟା ଆମର କର୍ତ୍ତବ୍ୟ।
1: ହଁ, ତାର ଯଦି ସଂରକ୍ଷଣ କର୍ମା ବେଲେ ହେନ୍ତାଳ ବଣ ଆମର ସଂରକ୍ଷଣ କର୍ମା, ବୁଝିପାରିଲୁ? ଜାଜ ତ ଜାଣିଛୁ ରେ ବୋହେନ, ଆଉ ଆଜକା ହଉଛେ ରବିବାର ନାଇଁ କେଁ,
0: ରବିବାର
1: ଆଜିର ଦିନେ
0: ସଙ୍ଗୀତ ରୂପକଟେ ଶୁଣବାରକେ ପଡ଼ବା ନାଇଁ?
1: ହଁ, ବୋଲେ ତୁଇ ଶୁଣାବୁ କି ମୁଇଁ ଶୁଣାମି ବୋଲୁଛେ?
0: ତୁମେ ଶୁଣେଇ ଦିଅ।
1: ଯେ ପଚରା କେ ନା ସଙ୍ଗୀତ ରୂପକ ନା ଯେ
0: କେ ନା
1: ଝିରତନ ପୁରା ଉଷ ଦେଖିଲୁ ନା, ଆଉ ଏଇଟାକେ ଲେଖିଛନ୍ ମିତ୍ର ଭାନୁ ଗନ୍ତିଆ, ଆଉ ପ୍ରସ୍ତୁତ କରିଛନ୍ ରନ୍ଦୀପ ପ୍ରଧାନ ଆର ସନ୍ତୋଷ ପିଂ, ଆଉ ଏଠି ସଙ୍ଗୀତ ଦେଇଛନ୍ ପ୍ରଫୁଲ୍ଲ କୁମାର ମିତ୍ର। ପହଲା ଯୋଉ ଶୁନ୍ମା, ତାପରେ ଏଠି କିନ୍ କିନ୍ ମାନେ ଅଂଶଗ୍ରହଣ କରିଥିଲେ ସେଟା ଫେର ଜାନ୍ମା ନାଇଁ କେ?
0: ଠିକ୍ ଅଛି,
1: ଯୋଉ ଶୁନ୍ମା
0: ଯାଉ ଶୁନ୍ମା।
2: ମା ଏ ମା, ନି ବୋଲତି ସେଇ ପଡ଼ିଛୁ କାଏ? ତୋର ପେଟ କଷି ଡାକୁଛେ ଗୋ, ଉଠ।
3: କିଏ ମତେ ଡାକଲା କା?
2: ମା ଏ ମା, କଲେଟି ଫେନି ବୋଲତି ସେ ପଡ଼ିଲୁ ମା, ଶୁଣ ଟିକେ।
3: ତୁଇ ମତେ କାଣା କହିଲୁ ଭାଇଲ?
2: ହଁ ଗୋ ମା,

0: ଏଜେନ୍ କାଏ ଉପେ କରି ପେଟର କଷିକେ ବଞ୍ଚା ମାଝେ କହନ ଗୋ
1: ବୁଦ୍ଧି ବର୍ଷା ସବୁ ପୋଡି ଯାଉଛି ରେ କରି ଏ କୁକୁରା ଡାକଲା ନ ଏ କରି ଏଛେନ୍ ଏଛେନ୍ ମାର ଉଠବାର ସମୟ ହେଲା ନ ଲୋ ତୁନ ପଡ଼ ତୁନ ପଡ଼ ତୁଇ ହଲୋ ତୁନ ପଡ଼
0: ହଏ ଗୋ ପେଟେ ଛି କଷି ପଢୁଥିବାର ସପନ କଥା ତୁମର ମାର କାନେ ପଡ଼ଲେ ବଞ୍ଚାବେ କାଏ
2: ତୋର ସାସ କେତେ ବେଡି ଥାପ କରୁଛୁ କରି ନାଇଁ କୁକୁରା ଡକାନୁ ତମର କୋଡ଼ ମୋଡ଼ ସବୁ ଶୁଣି ମୁଇଁ କାଲ ହେଇଯାଇଛେ ପହ ପହନୁ ଭଲ ଗଲା ମନ ଗଲା ଏନ୍ତା ଅସଗୁନିଆ ସପନ ଦେଖସନ୍ କାଏ ନାଇଁ ନାଇଁ ଏନ୍ତା ଅସଗୁନିଆ ସପନ ଦେଖସନ୍ କାଏ ଲୋ ଆରେ କାଲ ମୁଁ ହିଁ ସପନ ଦେଖଲୁ ତ ଦେଖଲୁ ଝିର ସପନ କାଁ କରି ଦେଖଲୁ ପୁରା ଆର ମୁହିଟା କାହିଁ ପୁଅର ସପନ ଦେଖି ନାଇଁ ପାରିଲୁ ଇଥି ଆରୁ ଆମର ବସଟା ରହିବା
3: କାଏ ତୁ ଏନ୍ତା କିଲା ଲୋଡ଼ା କାଁ କରି କରୁଛୁ କିଏ ଶୁଣିଲେ କାଁ ପଲବା ଆରେ ସପନ ତ ସପନ ଆର ସପନ ଦେଖଲା ବୋଲି ବହକେ କାଁ ଯେ ଏନ୍ତା ଗାଲି ଝଗର କରୁଛୁ
2: ହେଲା ତମେ କାଁ ଜାଣିଛ କହ ତ ସୁଧି ସୁଜନ ଲୁକେ କହିଛନ୍ ସବୁ ପଛେ ମିଛ ହେଇଯିବା କୁକୁରା ଡକିଆ ସପନ କେବେ ମିଛ ନାଇଁ ହୁଏ ସତ ହେଇଗଲେ କେନ୍ତା କର୍ମା କହ ଭାସି ଯିମା ନେଇ ବସ ବୁଡ଼ା ହେଇ ପିତୃ ପିତା ପାଇଁ ଟିକେ ବି ନାଇଁ ପାନ ଆରେ କହିରେ ବୁଝବା ନେଇ କିଏ ଜାନେ କାଣ ଭାବୁଛି ଯେ ଦେଖ ଏକା ତତେ ସଫା ସଫା କହିଦଉଛେ ଇ ନୁନି ଜନମ କରବାର ସପନ ନାଇଁ ଦେଖ ଆରୁ ସପନ ଦେଖି ଦେଖି ଝି ଜନମ କଲୁ ବୋଇଲେ ତୋର ଇ ଘରେ ଠାନ ନାଇଁ ନ ପୁଅ ଜନମ କରବୁ ବୋଇଲେ ଇ ଘରେ ରହ ନାଇଁ ବୋଇଲେ କଇଁଠୁ ଯେନ୍ତା ତତେ ଆନିଥିଲା ସେନ୍ତା ନେଇକିରି ତୋର ମା ଘରେ ସପି ଦବା ଆରୁ ଯଦି କଇଁଠୁ ବି ଅମାନିଆ ହେବା ବୋଇଲେ ତମେ ଦୁହେଁ ତମର ବାଟ ଦେଖ
3: ଏ ସାଙ୍କରି ତମ ଧର ତୁନ ପଡ଼କା ଟିକେ
2: ତମେ ତୁନ ପଡ କହୁଛ ପରେ ତମେ ତୁନ ପଡ
1: ଚାଲ କହିରି ଚାଲ ଜେନ୍ଟା ଭାଗିଏ ଥିବା
3: କୁଆଟୁର ମା ତୁଇଟା କାଣା କରୁଛୁ ଟିକେ ବୁଝବାର କେ ଚେଷ୍ଟା କର

0: ସେତକି ଗେନ୍ତିରି ଥ ଏନ୍ତା କରି କାଁଟେ କହିଦେଲି ଯେ ଦିହିଭାରୁ ବହ କେ ନେଇକିରି କଣ୍ଟୁ ପଲାଲା କେନ୍କେ ଦେଖ ତ।
1: ଆରେ ଛୁଆ ଜନମ ନୁହେ ହେ, ଆର ଏଡ଼େଟେ କଥା କହିବୁ ଯେ ନାଇଁ ପଲାବେ, ଯା ଖୁଜୁ ଥା।
0: ଏଭର ପୁଅ ବହକୁ ପାରି ନାଇଁ ହେଲା ରେ ବୁଆ, ଚାଲ ଚାଲ।
2: ମାଗୋ, ଏ ସଂସାରେ ଝିଟା କାଣା ଏନ୍ତେ ଅଦରକାର ହେଇଯାଇଛେ। ସଫେ ଖାଲି ପୁଅ ପୁଅ ହେବେ ବୋଇଲେ ଝି ଝି କେନ୍କେ ଯିବା ମା, କେନ୍କେ ଯିବା? ତୁଇ ତ ମା, ଆଉ ତୁଇ କହ ମା, ଝି ତ ଫେର ମା ହେବା? ଝି ନାଇଁ ଥିଲେ ସଂସାର କେନ୍ତେ ଚଲ୍ବା ମା, କେନ୍ତେ ଚଲ୍ବା? ତୁଇ ତୁଇ ଆଉ ମୌନ ହେଇକରି ନାଇଁ ରହ ମା, ମୌନ ହେଇକରି ନାଇଁ ରହ।
3: ଆମକୁ ଦୟା କର ମା, ଏ ସଙ୍କଟ ନୁ ଆମକୁ ଉଦ୍ଧାର କର। ତୁଇ ବି ତ ଝିଟେ, ତୁଇ ତ ଜଗତ ଚଲୁନି ଆଉ ମା, ଆର ଗୋଟେ ମାକେ ବୁଦ୍ଧି ଦେ ମା, ଆର ଗୋଟେ ମାକେ ବୁଦ୍ଧି।

0: ଦେଖ ଗୋ ଦେଖ, ତମର ପୁଅ ବହର ଚଲନ ଦେଖ, ଆମେ ଗାଁ ପରାନୁ ଖୁଜିଲେ ଆରୁ ପାଏମା।
1: ହଏ ଗା କୁଏ ଟୁରମା, ତୁଇ କାଁ କରି ଏନ୍ତା ବାହୁରି ବାଗିର ହଉଛୁ? ଆରେ ଦେବୀ ମାଙ୍କର ପାସକେ ସୁଖ ଦୁଃଖ ଜନେଇ ଆଇଛ, କାଣା ହେଇଗଲା?
0: କାଣା ହେଇଗଲା, ଦିଭାରୁ ମାଇକେନାଟା ଦେ ଦେବତାଙ୍କର ପାସକେ ଆଇଲେ ଅଶୁଭ ଆଏ,

0: ତମେ ଝି ଝି ହେଇ ମରୁଥ, କିଏ ଜାଣେ କେବେ ଆର ବୁଝିବ ଯେ ବଉଁଶଟା କେମିତି ବାଞ୍ଚବା ଯେ।
1: ହଇଗା ସାଙ୍କରି, ଆରେ ତୁଇ ମୁନୁଷ ଆଉ କି କାଣା ହଉ? ନାଇଁ ନାଇଁ ତୁଇ କାଣା ଆଉ
0: ସୁଧୁ ବୁଧୁ ମୁନୁଷଟା ଏନ୍ତା କେନ୍ତା ବିରଝି ଯାଏ ସଗୁ?
1: ନାଇଁ ବିରଝିମି। ଆରେ ସାଙ୍କରି ଟିକେ ବୁଝିବାର କେ ଚେଷ୍ଟାଟେ କର। ଇ ସଂସାରର ମୂଲ ଆଏ ନାରୀ। ଆରେ ତୁଇ ବି ତ ଦିନେ ତୋର ମା ନୁ ଜନମ ନେଇ ମୋର ଘର ସଂସାରକେ ଉଙ୍କିଆ କରିଛୁ। କୋଇରି କେ ତାର ମା ଜନମ ନାଇଁ ଦେଇଥିଲେ ତୁଇ ବହଟେ ପାଇଥିତୁ କାଏ? କେହି ଯଦି ଝି ଜନମ ନାଇଁ ଦେବେ ବୋଇଲେ ସଂସାରଟା ଚଲବା କେନ୍ତା? ମୁନୁଷ ବଂଶ ରହିବା କେନ୍ତା?

ତମେ ମୋ ରାୟ ଖୋଲିଦେଲ ଗୋ। ଏଡ଼େ ଗୁମର କଥାକେ ମୁଇଁ ବେଡ଼ି କାଣା ବୁଝିପାରମି। ଏ ମା କୈରି, ଏ ମୋର ଜଗତ ସୃଷ୍ଟିକାରିଣୀ, ଉଠ ମୋର ମା, ଉଠ, ଚାଲ ଘରକେ ଚାଲ।

0: ବଢିଆ ଲାଗ୍ଲା ଦାଦା, କିଏ କିଏ ଭାଗ ନେଇଥିଲେ ଟିକେ କହିଦିଅ ତ।
1: ଇଠି ଯେନ୍ ମାନେ ନାଟ୍ୟାଂଶରେ ଥିଲେ ସେମାନେ ହେଲେ ସୁରଥ ଚନ୍ଦ୍ର ନାୟକ, କମଳା ସାହୁ, ଅଜୟ କୁମାର ନାଥ, ମମତା ପଣ୍ଡା, ଆଉ ଯେଉଁମାନେ ଗୀତ ଗାଇଥିଲେ ଗଗନ ବାଗ, ଶତ୍ରୁଘ୍ନ ଲୁହା, ଗାୟତ୍ରୀ ତ୍ରିପାଠୀ, ମିନତୀ ପାଣିଗ୍ରାହୀ, ଯେଉଁମାନେ ବଜାଇଥିଲେ ପ୍ରଶାନ୍ତ ବେସନ, କୃଷ୍ଣଚନ୍ଦ୍ର ବାଗ, କାର୍ତ୍ତିକେଶ୍ୱର ପ୍ରଧାନ, ଜୟଶଙ୍କର ମହାରଣା, ଦଶରଥ ମେହେର, ଜିତେନ୍ଦ୍ର ବିଶ୍ୱାଲ, ରଞ୍ଜନ କୁମାର ପଟ୍ଟନାୟକ।
0: ଯା ହଉ, ବଢିଆ ଲାଗ୍ଲା ଦାଦା, ରୂପକଟା ଯେ ସମିଆ ହେଲା ନ, ଯିମା କେଁ ଯେ?
1: ଯିମା,
0: ଯାଉ ଯାଉ ଯାଉ ଯାଉ
1: ଯାଉ ରେ ଭାଇ ଯାଉ।

କୃଷି ସଂସାର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀ ସହ ଭାବ ବିନିମୟ କାର୍ଯ୍ୟକ୍ରମ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ଏହାର ପୁନଃ ପ୍ରସାରଣ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ଆମ ଜୀବନରେ ଏପରି ଅନେକ କିଛି ତାରିଖ ଥାଏ ଯାହାକୁ ମନେ ରଖିବା ପାଇଁ କ୍ୟାଲେଣ୍ଡର ଦେଖିବାର ଆବଶ୍ୟକତା ନଥାଏ। ଆଜି ଜୁଲାଇ 26 ତାରିଖ ସେହିଭଳି ଗୋଟିଏ ତାରିଖ। ଆଜି ହେଉଛି କାର୍ଗିଲ ବିଜୟ ଦିବସ। ଏହି ଦିନଟି ଆମକୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ। ଏହି ଦିନଟି ଆମକୁ ଆମର ବୀର ଯବାନମାନଙ୍କ ଅଦମ୍ୟ ସାହସକୁ ସ୍ମରଣ କରାଇଦିଏ। କାର୍ଗିଲର ସୁଉଚ୍ଚ ଶିଖରଗୁଡ଼ିକ, ପ୍ରତିକୂଳ ପାଗ, ଶତ୍ରୁର ଆହ୍ୱାନ, ପ୍ରତ୍ୟେକ ପରିସ୍ଥିତି ଆମ ସୈନିକମାନଙ୍କ ଆଗରେ ଥିଲା, କିନ୍ତୁ ସେମାନଙ୍କ ସାହସ ପ୍ରତ୍ୟେକ ଆହ୍ୱାନଠାରୁ ଅଧିକ ଥିଲା। ସେମାନେ ଭାରତ ମାତାର ସୁରକ୍ଷା ପାଇଁ ନିଜର ସର୍ବସ୍ୱ ଅର୍ପିତ କରିଦେଲେ। ଆଜି କାର୍ଗିଲ ବିଜୟ ଦିବସ ଅବସରରେ ମୁଁ ସମସ୍ତ ବୀର ଶହୀଦ ଏବଂ ବୀର ସୈନିକମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, ଆଜି ଭାରତ କେବଳ ନିଜ ବୀରମାନଙ୍କୁ ସ୍ମରଣ କରେ ତାହା ନୁହେଁ, ବରଂ ନୂତନ ପିଢ଼ିକୁ ସେମାନଙ୍କ କାହାଣୀ ମଧ୍ୟ କହିଥାଏ। ଏହି ଭାବନାକୁ ନେଇ ଚଳିତ ବର୍ଷ ଗୋଟିଏ ବିଶେଷ ଶୌର୍ଯ୍ୟ ବିଜୟ ଯାତ୍ରା ଆରମ୍ଭ କରାଯାଇଛି। 14 ଜୁଲାଇରୁ ଦିଲ୍ଲୀର ନ୍ୟାସନାଲ ୱାର୍ ମେମୋରିଆଲ୍ଠାରୁ ଆରମ୍ଭ ହୋଇଥିବା ଏହି ମୋଟରସାଇକେଲ ଯାତ୍ରା ଦ୍ରାସର କାର୍ଗିଲ ୱାର୍ ମେମୋରିଆଲ୍ ପର୍ଯ୍ୟନ୍ତ ଯିବ। ଏହାର ବାର୍ତ୍ତା ହେଉଛି ୱାନ୍ ରାଇଡ୍ ୱାନ୍ ନେସନ୍ ୱାନ୍ ସାଲ୍ୟୁଟ୍। ଏହି ଯାତ୍ରା ଆମକୁ ମନେ ପକାଇ ଦିଏ ଯେ ରାଷ୍ଟ୍ର ପାଇଁ ଦିଆଯାଇଥିବା ବଳିଦାନକୁ କେବେ ହେଲେ ପାଶୋରି ଦେଇହେବ ନାହିଁ। ବନ୍ଧୁଗଣ, ଆଜି ଭାରତ ନିଜର ସୈନିକମାନଙ୍କ ସାହସ ସହ ନିଜର ବୈଷୟିକ କ୍ଷମତାକୁ ମଧ୍ୟ ଲଗାତାର ଭାବେ ସୁଦୃଢ଼ କରିଚାଲିଛି। କିଛିଦିନ ପୂର୍ବରୁ ଭାରତୀୟ ନୌବାହିନୀରେ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ସାମିଲ କରାଗଲା। ଏହି ଆଧୁନିକ ଯୁଦ୍ଧ ଜାହାଜର ଡିଜାଇନ୍ ଏବଂ ନିର୍ମାଣ ଭାରତରେ ହିଁ କରାଯାଇଛି। ଏଥିରେ 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହୃତ ହୋଇଛି। ଏହା ଆତ୍ମନିର୍ଭର ଭାରତର ବୃଦ୍ଧି ପାଉଥିବା ଶକ୍ତିର ପ୍ରତୀକ। ଚଳିତ ମାସ ଡିଆର୍ଡିଓ ପିନାକା ଲଙ୍ଗ୍ ରେଞ୍ଜ ଗାଇଡେଡ୍ ରକେଟ୍ର ସଫଳ ପରୀକ୍ଷଣ କରିଛି। ଏହି ସଫଳତା ପଛରେ ଆମର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କର ମିଳିତ ପରିଶ୍ରମ ରହିଛି। ମାତ୍ର 2-3 ଦିନ ପୂର୍ବେ ଡିଆର୍ଡିଓ କୁସା ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ବନ୍ଧୁଗଣ, ଆଜି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ହେଉ, ସୁରକ୍ଷା ସାମଗ୍ରୀ ରପ୍ତାନୀ ହେଉ, କିମ୍ବା ମିତ୍ର ଦେଶମାନଙ୍କ ସହ ରାଜନୈତିକ ସହଯୋଗ ହେଉ, ଭାରତ କ୍ରମାଗତ ଭାବେ ନୂତନ ଶିଖର ଆଡ଼କୁ ମାଡ଼ି ଚାଲିଛି। ଚଳିତ ମାସ ଆରମ୍ଭରେ ମୁଁ ଇଣ୍ଡୋନେସିଆରେ ଥିଲି, ଯେଉଁଠି ବ୍ରହ୍ମୋସ୍ ଏବଂ ଅସ୍ତ୍ର ମିଜାଇଲ୍ ପାଇଁ ଗୋଟିଏ ବଡ଼ ଚୁକ୍ତି ସ୍ୱାକ୍ଷରିତ ହେଲା। ଭାରତର ପ୍ରତିରକ୍ଷା ଉପକରଣ ଏବଂ ଜ୍ଞାନକୌଶଳ ଉପରେ ବିଶ୍ୱର ଭରସା ବଢ଼ି ଚାଲିଛି। ଆସନ୍ତୁ, ଏହି କାର୍ଗିଲ ବିଜୟ ଦିବସ ଅବସରରେ ଆମେ ଆମର ଅମର ଶହୀଦମାନଙ୍କୁ ପ୍ରଣାମ କରିବା ଏବଂ ଏକ ସୁରକ୍ଷିତ, ସକ୍ଷମ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ନିଜ ସଂକଳ୍ପକୁ ଆହୁରି ସୁଦୃଢ଼ କରିବା। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ର ବିଗତ ଅଧ୍ୟାୟରେ ମୁଁ ଆପଣମାନଙ୍କ ସହିତ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲି। ବର୍ଷା ଜଳର ପ୍ରତିଟି ଟୋପାକୁ ସଂରକ୍ଷିତ କରିବାର ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ମୁଁ ଅନୁରୋଧ କରିଥିଲି। କ୍ୟାଚ୍ ଦ ରେନ୍ର ବାର୍ତ୍ତା ବହୁତ ସ୍ପଷ୍ଟ। ଯେଉଁଠାରେ ବି ବର୍ଷା ହେଉ, ଯେତେବେଳେ ବି ବର୍ଷା ହେଉ, ସେହି ଜଳକୁ ସେହିଠାରେ ହିଁ ସଂରକ୍ଷିତ କରନ୍ତୁ। ତେଣୁ ଜୁଲାଇ 4 ତାରିଖରୁ ସାରା ଦେଶରେ ଗୋଟିଏ ବିଶେଷ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ବର୍ଷା ଜଳ ସଂରକ୍ଷଣ, ଗ୍ରାଉଣ୍ଡ ୱାଟର ରିଚାର୍ଜ, ପୁରୁଣା ଜଳସ୍ରୋତଗୁଡ଼ିକୁ ପୁନର୍ଜୀବିତ କରିବା ଏବଂ ବୃକ୍ଷରୋପଣକୁ ନୂତନ ଗତି ପ୍ରଦାନ କରାଯାଉଛି। ଏକଥା ଜାଣି ମୁଁ ବହୁତ ଖୁସି ଯେ ଗାଁ ହେଉ କି ସହର, ପଞ୍ଚାୟତ ହେଉ କି ସାମାଜିକ ସଂଗଠନ, ପ୍ରତ୍ୟେକ ସ୍ଥାନରେ ଲୋକେ ଆଗ୍ରହର ସହିତ ଏଥିରେ ଅଂଶଗ୍ରହଣ କରିଛନ୍ତି। କେଉଁଠି ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର କରାଯାଉଛି ତ କେଉଁଠି କୂଅ ଏବଂ ବାମ୍ଫିଗୁଡ଼ିକୁ ପୁନର୍ଜୀବିତ କରାଯାଉଛି। ବନ୍ଦ ପଡ଼ିଥିବା ବୋରୱେଲ୍ ଏବେ ଗ୍ରାଉଣ୍ଡ ୱାଟର ରିଚାର୍ଜର ମାଧ୍ୟମ ସାଜିଛି। ବନ୍ଧୁଗଣ, ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ପ୍ରାୟ 1500 ପୁଷ୍କରିଣୀ ଖନନ କରାଯାଇଛି। ନରସିଂହପୁରରେ ଅମୃତ ସରୋବରଗୁଡ଼ିକୁ ସୁସଜ୍ଜିତ କରାଯାଇଛି। ମହାରାଷ୍ଟ୍ରର ନାସିକରେ ବହୁମାତ୍ରାରେ ଜଳ ସଂରକ୍ଷଣର କ୍ଷମତା ବିକଶିତ ହୋଇଛି। ଆନ୍ଧ୍ରପ୍ରଦେଶର ନନ୍ଦିଆଲରେ ସମସ୍ତ ଗ୍ରାମ ପଞ୍ଚାୟତ ଏହି ଅଭିଯାନ ସହ ଯୋଡ଼ି ହୋଇଛନ୍ତି ଏବଂ ପୁରୁଣା ପୋଖରୀଗୁଡ଼ିକୁ ପୁଣି ଥରେ ବ୍ୟବହାର ଯୋଗ୍ୟ କରାଯାଉଛି। ଆମ ସହରଗୁଡ଼ିକ ମଧ୍ୟ ପଛରେ ନାହାନ୍ତି। ଛତିଶଗଡ଼ର କୋର୍ବା, ଓଡ଼ିଶାର ଭୁବନେଶ୍ୱର ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଏହି ଅଭିଯାନର ଉତ୍ସାହଜନକ ପରିଣାମ ଦେଖିବାକୁ ମିଳୁଛି। ଆସନ୍ତୁ ଆମେ ମଧ୍ୟ ନିଜ ଆଖପାଖରେ ଥିବା କୌଣସି ପୋଖରୀ, କୂଅ କିମ୍ବା ବାମ୍ଫିର ଦାୟିତ୍ୱ ନେବା, ପାଣିର ପ୍ରତିଟି ବୁନ୍ଦାକୁ ସଂରକ୍ଷିତ କରିବା, ଆଜି ସଞ୍ଚୟ କରାଯାଇଥିବା ପ୍ରତ୍ୟେକ ବୁନ୍ଦା ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ ସବୁଠାରୁ ବଡ଼ ପୁଞ୍ଜି। ମୋର ପ୍ରିୟ ଦେଶବାସୀଗଣ, ମାତ୍ର କିଛିଦିନ ପୂର୍ବେ ଗ୍ଲାସ୍ଗୋଠାରେ କମନୱେଲ୍ଥ ଗେମ୍ସ ଆରମ୍ଭ ହୋଇଛି। ପ୍ରତ୍ୟେକ ଦେଶବାସୀ ଭାରତୀୟ ଦଳକୁ ନିରନ୍ତର ନିଜର ଶୁଭେଚ୍ଛା ଦେଉଛନ୍ତି। ସମସ୍ତ ଖେଳାଳି ଏବଂ ଆଥଲେଟ୍ ସୁନ୍ଦର ପ୍ରଦର୍ଶନ କରନ୍ତୁ ଏବଂ ଲୋକଙ୍କ ହୃଦୟ ଜୟ କରନ୍ତୁ, ଏହା ହିଁ ସେମାନଙ୍କ କାମନା। ବନ୍ଧୁଗଣ, ବିଗତ ଦିନରେ ଆମ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ଅନେକ ଚମତ୍କାର ଉପଲବ୍ଧି ହାସଲ କରିଛନ୍ତି। ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ ଜାପାନ ଓପେନ୍ର ଟାଇଟଲ୍ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ତାଙ୍କର ଏହି ଉପଲବ୍ଧିକୁ ନେଇ ସାରା ଦେଶ ଗର୍ବ କରୁଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଲଣ୍ଡନରେ ଲର୍ଡ଼ସ୍ ଷ୍ଟାଡିୟମରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ବିଜୟୀ ହୋଇଛି। ଏହା ଏକ ଐତିହାସିକ ବିଜୟ। ଆମ ଦଳ 270 ରନ୍ର ଗୋଟିଏ ବଡ଼ ବ୍ୟବଧାନରେ ଏହି ମ୍ୟାଚ୍ ଜିତିଛି। କିନ୍ତୁ କଥା କେବଳ ଏତିକି ନୁହେଁ, ଲର୍ଡ଼ସ୍ର ସୁଦୀର୍ଘ ଇତିହାସରେ ଏହା ଥିଲା ମହିଳା ଦଳମାନଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍। 1983 ଏହି ମଇଦାନରେ ଭାରତ ନିଜର ପ୍ରଥମ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲା। ଏବେ ଆମର ନାରୀଶକ୍ତି ଏହିଠାରେ ହିଁ ଦେଶର ନାଁ ରଖିଛନ୍ତି। ବନ୍ଧୁଗଣ, କିଛି ପ୍ରଚେଷ୍ଟା ଛୋଟ ହୋଇଥିଲେ ସୁଦ୍ଧା ବହୁତ ଗୁରୁତ୍ୱ ବହନ କରେ।

ହୋଇଥାଏ। ମୋର ପ୍ରିୟ ଦେଶବାସୀଗଣ, ଗତ ରବିବାର ଦିନ ବିକ୍ରମ ଏକର ସଫଳ ଉତ୍କ୍ଷେପଣ ଯୋଗୁଁ ପ୍ରତ୍ୟେକ ଦେଶବାସୀ ଗୌରବ ଅନୁଭବ କରିଥିଲେ। ଆମେ ସମସ୍ତ ଭାରତୀୟ ମହାକାଶ କ୍ଷେତ୍ରର ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲୁ। ଏହା ପ୍ରାଇଭେଟ୍ ସେକ୍ଟର ଦ୍ୱାରା ବିକଶିତ ପ୍ରଥମ ରକେଟ୍। ଆମର ଯୁବ ନବସୃଜକମାନେ ତାହା କରି ଦେଖାଇଛନ୍ତି ଯାହା କଳ୍ପନା କରିବା ମଧ୍ୟ କଷ୍ଟକର ଥିଲା। ସେମାନେ ଅଦ୍ଭୁତ କୌଶଳ, ଆଗ୍ରହ ଏବଂ ଧୈର୍ଯ୍ୟ ପ୍ରଦର୍ଶିତ କରିଛନ୍ତି। ଦୀର୍ଘ ସମୟ ଧରି ଆମର ସ୍ପେସ୍ ସେକ୍ଟର ଘରୋଇ କ୍ଷେତ୍ର ପାଇଁ ବନ୍ଦ ଥିଲା। ଏହି କ୍ଷେତ୍ରରେ ଆଗ୍ରହୀ ଥିବା ଅନେକ ଯୁବକ ଯୁବତୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳୁନଥିଲା। ଯୁବବର୍ଗଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ସ୍ପେସ୍ ସେକ୍ଟରକୁ ପ୍ରାଇଭେଟ୍ ସେକ୍ଟର ପାଇଁ ଉନ୍ମୁକ୍ତ କରିଦେଲୁ। ଆଜି ଏହାର ପରିଣାମ ବିଶ୍ୱ ଦେଖୁଛି। ବନ୍ଧୁଗଣ, ଆମର ଯୁବସାଥୀମାନେ ବିଜ୍ଞାନରେ ମଧ୍ୟ ଭାରତର ଟେକ ରଖୁଛନ୍ତି। ସାଇନ୍ସ ଅଲମ୍ପିଆଡ୍ସ ପୃଥିବୀର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରତିଦ୍ୱନ୍ଦ୍ୱିତାମାନଙ୍କ ମଧ୍ୟରେ ଗୋଟିଏ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନିଅନ୍ତି। ଏହି ମାସରେ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ଏବଂ ମ୍ୟାଥମେଟିକ୍ସର ଅଲମ୍ପିଆଡ୍ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକରେ ଭାରତୀୟ ଦଳ ଖୁବ୍ ସମ୍ମାନଜନକ ପ୍ରଦର୍ଶନ କଲା। ଫିଜିକ୍ସ ଅଲମ୍ପିଆଡ୍ରେ ଭାଗ ନେଇଥିବା ଆମର ସମସ୍ତ 5 ଜଣ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଲେ ଏବଂ ଭାରତ ପ୍ରଥମ ର୍ୟାଙ୍କ ପ୍ରାପ୍ତ ହେଲା। ଗତ ଏକ ଦଶନ୍ଧି ଭିତରେ ହୋଇଥିବା ପ୍ରତ୍ୟେକ ଫିଜିକ୍ସ ଅଲମ୍ପିଆଡ୍ରେ ଆମ ଦେଶର ଛାତ୍ରଛାତ୍ରୀମାନେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ ଜିତିଛନ୍ତି। କେମିଷ୍ଟ୍ରି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହା ହେଉଛି ଅଦ୍ୟାବଧି ଆମର ସର୍ବୋତ୍ତମ ପ୍ରଦର୍ଶନ। ବାୟୋଲୋଜି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ପଦକ ଜିତିଛନ୍ତି। ଏଗୁଡ଼ିକ ମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ ପଦକ ମଧ୍ୟ ରହିଛି। ସେଭଳି ମ୍ୟାଥମେଟିକ୍ସ ଅଲମ୍ପିଆଡ୍ରେ ଆମର ଛାତ୍ରଛାତ୍ରୀମାନେ 2ଟି ସ୍ୱର୍ଣ୍ଣ ଏବଂ 4ଟି ରୌପ୍ୟ ପଦକ ଲାଭ କରିଛନ୍ତି। ଦେଶର ଯୁବପିଢ଼ି ପାଇଁ ମୁଁ ଗର୍ବିତ। ଭାରତରେ ଅଲମ୍ପିଆଡ୍ ଏବଂ ହାକାଥନ୍ର ସଂସ୍କୃତି ନିରନ୍ତର ବଢ଼ି ଚାଲିଛି। ମୋର ବିଶ୍ୱାସ, ଦେଶର ଅଧିକରୁ ଅଧିକ ଯୁବକ ଏହିସବୁ ଫୋରମରେ ରୁଚି ଦେଖାଇବେ ଏବଂ ଭାରତର ପତାକା ଉଡ଼ାଇବେ। ମୋର ପ୍ରିୟ ଦେଶବାସୀଗଣ, ଯଦି କୌଶଳ ଅଛି ଆଉ କିଛି କରିବାର ସାହସ ଅଛି, ତେବେ ସବୁ ରାସ୍ତା ସହଜ ହୋଇଯିବ। କାଶ୍ମୀରର ପାରମ୍ପରିକ ଚଟେଇ ବଗୁ ପାଇଁ ଆଜି ଯେଉଁ ପ୍ରୟାସ ହେଉଛି, ସେଥିରେ କୌଶଳ ଓ ସାହସର ଝଲକ ଦେଖିବାକୁ ମିଳୁଛି। ଏହାକୁ ପାଣିରେ ହେଉଥିବା ସରୁ ସରୁ କାଠି, ସର୍କଣ୍ଡେ ଏବଂ ପାଳରୁ ତିଆରି କରାଯାଏ। ଏହି ଚଟେଇ ବୁଣିବାର ପରମ୍ପରା ବର୍ଷ ବର୍ଷ ପୁରୁଣା। ଏଥିରେ ପ୍ରଥମେ କାଶ୍ମୀରର କାଦୁଆ ଅଞ୍ଚଳରୁ ଘାସ ଏବଂ ସର୍କଣ୍ଡେ କାଟି ଅଣାଯାଏ। ତାକୁ ଖରାରେ ଶୁଖାଇବା ପରେ ବଛାଯାଏ ଏବଂ ହାତ ଦ୍ୱାରା ବୁଣିବା କାମ କରାଯାଏ। 2 ଜଣ କାରିଗରଙ୍କୁ ଗୋଟିଏ ଚଟେଇ ବୁଣିବା ପାଇଁ ପାଖାପାଖି 4 ଦିନ ଲାଗେ। ଏହି ଚଟେଇ ସୁନ୍ଦର ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏହାର ଗୋଟିଏ ବଡ଼ ଗୁଣ ହେଲା, ଏହା ଗ୍ରୀଷ୍ମକାଳରେ ଥଣ୍ଡା ଲାଗିବ ଏବଂ ଶୀତ ସମୟରେ ଉଷୁମ ଲାଗିବ। ପୂର୍ବରୁ ଏହା କାଶ୍ମୀରର ପ୍ରତ୍ୟେକ ଘରେ ଦେଖାଯାଉଥିଲା, କିନ୍ତୁ ଗତ କେତେ ବର୍ଷ ହେଲା ଏହାର ଉପଯୋଗ କମ୍ ହେବାରେ ଲାଗିଥିଲା। ଏହି ସମୟରେ ଶ୍ରୀନଗରର ଗୁଲାମ ହୁସେନ ଜୀ ଏବଂ ତାଙ୍କ ଝିଅ ତଞ୍ଜିଲା ଜୀ ଗୋଟିଏ ସଂକଳ୍ପ ନେଲେ। ଦୁହେଁ ବଗୁ ଶିଳ୍ପ ପରମ୍ପରାକୁ ଗୋଟିଏ ନୂତନ ଜୀବନ ଦେବାରେ ଲାଗିପଡ଼ିଲେ। ଗୁଲାମ ହୁସେନ ଜୀ ଅତି ସାଧାରଣ ପରିବାରର ଲୋକ। ତାଙ୍କୁ ଏହି କାମ କରିବାରେ ନାନା ପ୍ରକାର ଆହ୍ୱାନ ମଧ୍ୟ ଆସିଲା, କିନ୍ତୁ ବଗୁର ସଂରକ୍ଷଣ ପାଇଁ ତାଙ୍କର ସଂକଳ୍ପ ଅଟଳ ଥିଲା। ଦେଖୁ ଦେଖୁ ତାଙ୍କର ପ୍ରଚେଷ୍ଟାରେ ବହୁତ ଲୋକ ଯୋଗଦେଲେ। ଗୁଲାମ ହୁସେନ ଜୀ ଏହି କୌଶଳକୁ ଖୁବ୍ ବଢ଼ାଇଲେ। ତାଙ୍କର ଏହି କାର୍ଯ୍ୟରେ ଆଞ୍ଚଳିକ ସ୍ତରରେ ତାଙ୍କୁ ସରକାରୀ ସାହାଯ୍ୟ ମଧ୍ୟ ମିଳିଲା। ଆଜି ଦ୍ରୁତ ବେଗରେ ଲୋକପ୍ରିୟ ହେଉଥିବା ବଗୁ ଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟ ପହଞ୍ଚିଲାଣି। ଏହି ପ୍ରୟାସରେ ସାଥୀ ହୋଇଥିବା ଲୋକଙ୍କ ପାଇଁ ମୁଁ ବହୁତ ଗର୍ବ ଅନୁଭବ କରେ। ଆଜିକାଲି ଆମେ ସମସ୍ତେ ଲୋକାଲ ପ୍ରଡକ୍ଟ ଉପରେ ଗୁରୁତ୍ୱ ଦେଉଛୁ। ଭୋକାଲ ଫର୍ ଲୋକାଲର ମନ୍ତ୍ର ନେଇ ଆମେମାନେ ଆଗେଇ ଚାଲିଛୁ। ଏହି ପରିପ୍ରେକ୍ଷୀରେ କାଶ୍ମୀରର ବଗୁ ମଧ୍ୟ ଆପଣଙ୍କ ଘରର ଗୋଟିଏ ଅଙ୍ଗ ହେଉ, ଏ ବିଷୟରେ ଥରେ ଭାବିବେ ନିଶ୍ଚୟ। ବନ୍ଧୁଗଣ, ଚା ଆମ ଦେଶର ଖାଲି ଏକ ପାନୀୟ ନୁହେଁ, ବରଂ ଗୋଟିଏ ଆପଣାପଣର ମାଧ୍ୟମ। ସକାଳର ଆରମ୍ଭ ହେଉ, ବନ୍ଧୁଙ୍କ ସହ ସାକ୍ଷାତ ହେଉ, ଅଥବା ପରିବାର ସହିତ କିଛି କ୍ଷଣ ବିତାଇବା ହେଉ, ଚା ପ୍ରତ୍ୟେକ ସମୟରେ ଗୋଟିଏ ଅଙ୍ଗ ହୋଇଯାଇଥାଏ। ଚା ସହିତ ମୋର ସମ୍ପର୍କ କ'ଣ, ଏମିତି ତ ଆପଣମାନେ ଭଲ ଭାବେ ଜାଣନ୍ତି, କିନ୍ତୁ ଆଜି ମୁଁ ଯେଉଁ ଚା'ର କଥା କହୁଛି ତାହା ଖାଲି ସ୍ୱାଦ ନୁହେଁ, ବରଂ ଅନେକ ଭଉଣୀମାନଙ୍କ ଜୀବନରେ ଆତ୍ମନିର୍ଭରତାର ନୂଆ ବାସ୍ନା ଭରିଦେଇଛି। ଉତ୍ତରପ୍ରଦେଶର ବିଜ୍ନୋର ଜିଲ୍ଲାର ଲକ୍ଷୀୱାଲା ଗାଁର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଗ ଦେଇଥିବା ମହିଳାମାନେ ବିଦୁର ପ୍ରେରଣା ସ୍ୱଦେଶୀ ହର୍ବାଲ୍ ଟି ତିଆରି କରିଛନ୍ତି। ଏଥିରେ ଲେମନ୍ ଗ୍ରାସ୍, ଗୁଳୁଚି, ମୁଲେଠି, ତୁଳସୀ, କଞ୍ଚା ହଳଦୀ, ଡାଳଚିନି, ଅଳେଇଚ ଏବଂ ପାନ ମଧୁରୀ ଭଳି
ପ୍ରାକୃତିକ ସାମଗ୍ରୀ ମିଶାଯାଇଛି।

ନୂତନ ସ୍ୱାଦ ଏବଂ ଗୁଣ ଯୋଗୁଁ ଏହି ଚା ବହୁତ କମ୍ ସମୟରେ ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପ୍ରୟାଗରାଜର ମହାକୁମ୍ଭ ଏବଂ ଦିଲ୍ଲୀର ଇଣ୍ଟରନ୍ୟାସନାଲ ଫୁଡ଼୍ ଫେଷ୍ଟିଭାଲରେ ଏହି ହର୍ବାଲ୍ ଚା'କୁ ବହୁତ ପ୍ରଶଂସା ମିଳିଛି। ବିଦେଶରୁ ଆସିଥିବା ଲୋକମାନେ ମଧ୍ୟ ଏହା ପ୍ରତି ଖୁବ୍ ଆଗ୍ରହ ଦେଖାଇଛନ୍ତି। ବନ୍ଧୁଗଣ, ସବୁଠାରୁ ପ୍ରେରଣାଦାୟୀ କଥା ହେଉଛି ଏହାର ଆରମ୍ଭ। ଏହି ସମ୍ପୂର୍ଣ୍ଣ ପ୍ରୟାସଟି କେବଳ 1 ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିଲା। ଆଜି ଏହି ବ୍ରାଣ୍ଡ ଦେଶର ବଡ଼ ବଡ଼ ସଂସ୍ଥା ପର୍ଯ୍ୟନ୍ତ ପହଞ୍ଚିପାରିଛି। ଏହି ପ୍ରଚେଷ୍ଟା ଆମକୁ ଜଣାଇ ଦେଇଛି ଯେ ଯେତେବେଳେ ସ୍ଥାନୀୟ ଜ୍ଞାନ, ପ୍ରକୃତି ଏବଂ ମହିଳାମାନଙ୍କ ଆତ୍ମବିଶ୍ୱାସ ଏକାଠି ହୋଇଯାଏ, ସେତେବେଳେ ଗୋଟିଏ ଛୋଟ ପ୍ରଚେଷ୍ଟା ମଧ୍ୟ ବଡ଼ ପରିବର୍ତ୍ତନର ଶୁଭାରମ୍ଭ କରିଥାଏ। ମୋର ପ୍ରିୟ ଦେଶବାସୀଗଣ, ଆଜି ସାରା ଦେଶରେ ଏକ ପେଡ଼ ମା କେ ନାମ ଅଭିଯାନ ମାଧ୍ୟମରେ ଲୋକମାନେ ପ୍ରକୃତି ପ୍ରତି ନିଜର ଦାୟିତ୍ୱ ପାଳନ କରୁଛନ୍ତି। ଯେତେବେଳେ ସମାଜ ଏହି ଭାବନା ସହିତ ଯୋଡ଼ି ହୋଇଯାଏ, ସେତେବେଳେ ବହୁତ ପ୍ରେରଣାଦାୟୀ ଉଦାହରଣ ଦେଖିବାକୁ ମିଳେ। ବନ୍ଧୁଗଣ, ଅହମ୍ମଦାବାଦରେ ଗଣଭାଗିଦାରୀର ଅଦ୍ଭୁତ ଶକ୍ତି ଦେଖିବାକୁ ମିଳିଛି। ଭାଡ଼ଜ ଅଞ୍ଚଳରେ ଗୋଟିଏ ଘଣ୍ଟା ଭିତରେ 3.5 ଲକ୍ଷରୁ ଅଧିକ ଚାରା ରୋପଣ କରାଗଲା। ଏଥିରେ 25,000ରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ସ୍କୁଲ ପିଲା, ଏନ୍ସିସି କ୍ୟାଡେଟ୍ସ, ସ୍ୱୟଂସେବକ ଏବଂ ସାଧାରଣ ନାଗରିକ ସମସ୍ତେ ଏହି ଅଭିଯାନରେ ସାମିଲ ହେଲେ। ଆଗାମୀ ବର୍ଷରେ ଏହି ଗଛଗୁଡ଼ିକ ଏକ ଘଞ୍ଚ ସହର ଜଙ୍ଗଲର ରୂପ ନେବ। ଏହି ପ୍ରଚେଷ୍ଟାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ଦିଆଯାଇଛି। ବନ୍ଧୁଗଣ, ଏକ ପେଡ଼ ମା କେ ନାମ ଅଭିଯାନ ଦ୍ୱାରା ଉତ୍ତରପ୍ରଦେଶରେ ମଧ୍ୟ ଜନଶକ୍ତିର ଅଦ୍ଭୁତ ସଂକଳ୍ପ ଦେଖିବାକୁ ମିଳିଛି। ସେଠାରେ ଗୋଟିଏ ଦିନ ଜୁଲାଇ 12 ତାରିଖରେ 35 କୋଟିରୁ ଅଧିକ ଚାରା ଲଗାଯାଇଛି। ଉତ୍ତରପ୍ରଦେଶର ସାଂସଦ ହୋଇଥିବାରୁ ଏହା ମୋ ପାଇଁ ମଧ୍ୟ ଗର୍ବର ବିଷୟ। ମୋର ପ୍ରିୟ ଦେଶବାସୀଗଣ, ଗଛ କେବଳ ମନୁଷ୍ୟମାନଙ୍କ ପାଇଁ ନୁହେଁ, ବରଂ ତାହା ଅଗଣିତ ଜୀବମାନଙ୍କ ପାଇଁ ମଧ୍ୟ ଘର ହୋଇଥାଏ। ଗୁଜରାଟର ଗିର୍ ଜଙ୍ଗଲରେ ପ୍ରାୟ 60 ବର୍ଷ ପରେ ଇଣ୍ଡିଆନ୍ ଗ୍ରେ ହର୍ଣ୍ଣବିଲ୍ ପୁଣି ବସା ତିଆରି କରୁଛି। ଏହା ଗିର୍ ଜଙ୍ଗଲରେ ବର୍ଷ ବର୍ଷ ଧରି ହେଉଥିବା ସଂରକ୍ଷଣ ଏବଂ ପୁନଃସ୍ଥାପନା ପ୍ରୟାସର ପରିଣାମ ଅଟେ। ହର୍ଣ୍ଣବିଲ୍କୁ ଜଙ୍ଗଲର କୃଷକ କୁହାଯାଇଥାଏ। ଏମାନେ ଫଳ ଖାଆନ୍ତି ଆଉ ମଞ୍ଜିଗୁଡ଼ିକୁ ଦୂରଦୂରାନ୍ତ ପର୍ଯ୍ୟନ୍ତ ପହଞ୍ଚାଇଥାନ୍ତି। ସେହି ମଞ୍ଜିରୁ ଜଙ୍ଗଲରେ ନୂଆ ନୂଆ ଗଛ ସୃଷ୍ଟି ହୁଏ। ଏହିଭଳି ଗୋଟିଏ ପକ୍ଷୀ ଜଙ୍ଗଲକୁ ପୁଣି ଥରେ ସବୁଜ ସୁନ୍ଦର କରିବାରେ ସାହାଯ୍ୟ କରୁଛି। ମୁଁ ଆପଣ ସମସ୍ତଙ୍କୁ କହିବି ଯେ ଆମେ ନିଜ ଜୀବନର କୌଣସି ବିଶେଷ ଅବସରକୁ ପ୍ରକୃତି ସହିତ ଅବଶ୍ୟ ଯୋଡ଼ିବା। ମାଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ। ଆଜି ଲଗାଇଥିବା ଗୋଟିଏ ଛୋଟିଆ ଚାରା ଆଗାମୀ ପିଢ଼ି ପାଇଁ ସବୁଜିମା, ସ୍ୱଚ୍ଛ ପବନ ଏବଂ ସୁନ୍ଦର ଭବିଷ୍ୟତର ମୂଳଦୁଆ ହୋଇପାରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଜାଣନ୍ତି ଯେ ପ୍ଲାଷ୍ଟିକ୍ ପ୍ରଦୂଷଣ ଆଜି ସାରା ଦୁନିଆର ପରିବେଶ ପାଇଁ ଗୋଟିଏ ବଡ଼ ଆହ୍ୱାନ ହୋଇ ଠିଆ ହୋଇଛି। ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ର ବର୍ଜ୍ୟବସ୍ତୁ ବର୍ଷ ବର୍ଷ ଧରି ପ୍ରକୃତି ପାଇଁ କ୍ଷତିକାରକ ହୋଇ ରହୁଛି। ଏଥିପାଇଁ ପ୍ଲାଷ୍ଟିକ୍ର ସଠିକ୍ ପରିଚାଳନା ଅତ୍ୟନ୍ତ ଜରୁରୀ। ବନ୍ଧୁଗଣ, ବିହାରର ସୀତାମଢ଼ିରେ ୱେଷ୍ଟ ଟୁ ୱେଲ୍ଥର ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଆବର୍ଜନାକୁ ପୁନଃ ପ୍ରକ୍ରିୟାକରଣ କରି ସେଥିରୁ ଆକର୍ଷକ ବେଞ୍ଚ ତିଆରି କରାଯାଉଛି। ଗୋଟିଏ ବେଞ୍ଚ ତିଆରି ହେବାରେ ପ୍ରାୟ 40 କିଲୋଗ୍ରାମ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ଲାଗିଯାଉଛି। ଏହା ମଜବୁତ, ସ୍ଥାୟୀ ଏବଂ ଆରାମଦାୟକ ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏଗୁଡ଼ିକୁ ସରକାରୀ ସ୍କୁଲ, ପାର୍କ ଓ ସାର୍ବଜନୀନ ସ୍ଥାନମାନଙ୍କରେ ଲଗାଯାଉଛି। ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ପରିବେଶ ସଂରକ୍ଷଣ ପ୍ରତି ସଚେତନତା ବଢ଼ୁଛି। ଏହି ପ୍ରୟାସରେ ସ୍ଥାନୀୟ ଏକକ ସହିତ ଜିଲ୍ଲା ପ୍ରଶାସନର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ରୋଜଗାରର ଅବସର ମଧ୍ୟ ସୃଷ୍ଟି ହୋଇଛି। ସୀତାମଢ଼ିର ଏହି ପ୍ରୟାସ ଆମକୁ କହିଦିଏ ଯେ ରିଡ୍ୟୁସ୍, ରିୟୁଜ୍ ଏବଂ ରିସାଇକେଲ୍ ଆଜି ଖାଲି ଏକ ନାରା ହୋଇନାହିଁ, ବରଂ ଆମ ଜୀବନର ଗୋଟିଏ ଅଙ୍ଗ ହେବାରେ ଲାଗିଛି। ବନ୍ଧୁଗଣ, ଆପଣଙ୍କର ମନେଥିବ ଗତଥରର ମନ୍ କି ବାତ୍ରେ ମୁଁ ଗଣେଶ ଉତ୍ସବ ବିଷୟରେ କଥା ହୋଇଥିଲି। ମୁଁ ଅନୁରୋଧ କରିଥିଲି ଯେ ଆମେ ନିଜ ଦେଶର ମାଟିରେ ତିଆରି ହୋଇଥିବା ଗଣେଶ ମୂର୍ତ୍ତିର ପୂଜା କରିବା ଉଚିତ। ଆମେ ଘରେ POP ତିଆରି ହୋଇଥିବା ଗଣେଶ ବା ବିଦେଶରୁ ଆସିଥିବା ଗଣେଶ ମୂର୍ତ୍ତି ବଦଳରେ ଆମ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ସ୍ଥାପିତ କରିବା ଉଚିତ। ଏହି ବିଷୟରେ ଅନେକ ଲୋକ ମୋତେ ନିଜର ବାର୍ତ୍ତା ଦେଇଛନ୍ତି। ଲୋକମାନେ କହିଛନ୍ତି ଯେ ସେମାନେ ମୋର ଅନୁରୋଧକୁ ଗ୍ରହଣ କରିଛନ୍ତି। ସେମାନେ ସ୍ଥାନୀୟ ମାଟିରୁ ତିଆରି ହୋଇଥିବା ଗଣେଶକୁ ସ୍ଥାପିତ କରିବାର ସଂକଳ୍ପ ନେଇଛନ୍ତି। ଲୋକମାନେ ଲେଖିଛନ୍ତି ଯେ ମନ୍ କି ବାତ୍ରେ ପୂର୍ବରୁ ହିଁ ଏହି ବିଷୟରେ ଚର୍ଚ୍ଚା ହେବା ଦ୍ୱାରା ତାଙ୍କୁ ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବାରେ ସହଜ ହୋଇଛି। ମୁଁ ପୁଣି ଥରେ ନିଜର ଅନୁରୋଧ ଦୋହରାଉଛି। ଏ ବର୍ଷ ଗଣପତି ପୂଜାରେ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ନିଜ ଘରେ

ଅର୍ପିତ କରନ୍ତୁ, ତାଙ୍କର ପୂଜା କରନ୍ତୁ। ଆପଣଙ୍କର ଏହି ପ୍ରୟାସ ମଧ୍ୟ ଏକ ପ୍ରକାର ପ୍ରକୃତିର ପୂଜା ହେବ। ମୋର ପ୍ରିୟ ଦେଶବାସୀଗଣ, ମୁଁ ବର୍ତ୍ତମାନ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବି ଯାହାଙ୍କ ବିଷୟରେ ଶୁଣିବା ପରେ ଆପଣ ଗର୍ବ ଅନୁଭବ କରିବେ। ଏପରି ଜଣେ ବ୍ୟକ୍ତିତ୍ୱ ଯିଏ ସାଇନ୍ସ ଓ ଇନୋଭେସନ୍ କ୍ଷେତ୍ରରେ ବହୁବିଧ କାର୍ଯ୍ୟ କରୁଛନ୍ତି, ଏହାକୁ ନେଇ ବିଶ୍ୱରେ ସେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ମାତ୍ର ଏହାପରେ ବି ସେ ନିଜର ମୂଳଦୁଆ ସହ ଖୁବ୍ ଗଭୀର ଭାବେ ଯୋଡ଼ି ହୋଇ ରହିଛନ୍ତି। ସୁଯୋଗ ପାଇବା ମାତ୍ରେ ସେ ନିଜର ଜନ୍ମଭୂମିକୁ ସମ୍ମାନ ଦେବାକୁ ଭୁଲନ୍ତି ନାହିଁ। ସେହି ବ୍ୟକ୍ତି ଜଣକ ହେଉଛନ୍ତି ମଣିପୁରର ଡକ୍ଟର ରୋନାଲ୍ଡୋ ଲେସ୍ରା ମହାଶୟ। ତାଙ୍କର ନାମ ହେଉଛି ରୋନାଲ୍ଡୋ, କିନ୍ତୁ କାମରେ ସେ ଜଣେ ମହାକାଶ ପଦାର୍ଥ ବିଜ୍ଞାନୀ। ସେ ଜାପାନରେ କାର୍ଯ୍ୟ କରନ୍ତି ଆଉ ୟଙ୍ଗ ଗ୍ୟାଲାକ୍ସିଜ୍ ନାମକ ଏକ ବିଶାଳ ସମୂହର ଆବିଷ୍କାର କରିଥିବା ଟିମ୍ର ଜଣେ ସଦସ୍ୟ। ବାସ୍ତବରେ ସେ ଏହି ସମ୍ପୂର୍ଣ୍ଣ ସମୂହର ନାମକୁ ମଣିପୁରର ଏକ ସୁନ୍ଦର ହ୍ରଦ ସହ ଯୋଡ଼ି ଏହାକୁ ଲୋକତକ୍ ପ୍ରୋଟୋକ୍ଲଷ୍ଟର ନାମରେ ନାମିତ କରିଛନ୍ତି। ଲୋକତକ୍ ହେଉଛି ମଧୁର ଜଳର ଏକ ବିଶାଳ ହ୍ରଦ। ଲୋକତକ୍ ହ୍ରଦରେ ଭାସୁଥିବା ଫୁମ୍ବଡ଼ିଗୁଡ଼ିକ ମିଶି ଏକ ଅଦ୍ଭୁତ ଲ୍ୟାଣ୍ଡସ୍କେପ୍ ସୃଷ୍ଟି କରେ। ଏପରି ଲାଗେ ଯେମିତି ବିସ୍ତୃତ ସମୁଦ୍ର ଭିତରେ ଛୋଟ ଛୋଟ ଦ୍ୱୀପ ଭାସୁଛନ୍ତି। ସେହିପରି ଭାବେ ୟୁନିଭର୍ସରେ ଏହି ନୂଆ ଗ୍ୟାଲେକ୍ସିଗୁଡ଼ିକ ଏକ ବୃହତ୍ ସଂରଚନା ସୃଷ୍ଟି କରିଥାନ୍ତି। ଆଜି ମଣିପୁରର ଲୋକତକ୍ କେବଳ ଦେଶର ମାନଚିତ୍ରରେ ନୁହେଁ, ବରଂ ବିଶାଳ ବ୍ରହ୍ମାଣ୍ଡରେ ମଧ୍ୟ ନିଜର ଚମତ୍କାରିତା ପ୍ରଦର୍ଶନ କରୁଛି। ଏହି ଉପଲବ୍ଧି ପ୍ରତ୍ୟେକ ଭାରତୀୟକୁ ଗୌରବାନ୍ୱିତ କରୁଛି। ଏହାଦ୍ୱାରା ଆମର ଯୁବବନ୍ଧୁମାନେ ଏକଥା ଶିଖିପାରିଛନ୍ତି ଯେ ସେମାନେ ନିଜ ପରମ୍ପରା ସହ ଯୋଡ଼ି ହୋଇ ମଧ୍ୟ ନୂତନ ଶିଖରକୁ ଛୁଇଁପାରିବେ। ଏହା ଏପରି ମୂଳତତ୍ଵ ଯାହା ତାରାମଣ୍ଡଳକୁ ମଧ୍ୟ ଆଲୋକିତ କରିପାରେ। ମୋର ପ୍ରିୟ ଦେଶବାସୀଗଣ, ଆଉ କିଛିଦିନ ପରେ ଅଗଷ୍ଟ 7 ତାରିଖକୁ ଆମ ଦେଶ ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ ରୂପେ ପାଳନ କରିବ। ଏହି ଅବସରରେ ଆମ ବୁଣାକାର ଭାଇ ଭଉଣୀମାନଙ୍କର କୌଶଳ ଓ ସୃଜନଶୀଳତାର ଉତ୍ସବକୁ ପାଳନ କରୁ। ଆମର ଏ ବନ୍ଧୁମାନେ ପିଢ଼ି ପରେ ପିଢ଼ି ପ୍ରଚଳିତ ଏହି ପରମ୍ପରାକୁ ଆଗକୁ ବଢ଼ାଇବାରେ ଚାଲିଛନ୍ତି। ବନ୍ଧୁଗଣ, ହାତ ତିଆରି ପ୍ରତ୍ୟେକ ପରିଧାନ କୌଣସି ନା କୌଣସି କ୍ଷେତ୍ର, ସମୁଦାୟ ଓ ତତ୍ସହିତ ଜଡ଼ିତ ଅସଂଖ୍ୟ ଲୋକଙ୍କ କାହାଣୀକୁ ସାମ୍ନାକୁ ଆଣିଥାଏ। ଏମାନେ ସେହି ଲୋକ ଯେଉଁମାନେ ଗର୍ବର ସହ ଭାରତର ସାଂସ୍କୃତିକ ଐତିହ୍ୟକୁ ସାଇତି ରଖିବା କାମରେ ଲାଗିଛନ୍ତି। ଆଜିର ଦିନରେ ମୋର ନିବେଦନ, ଆମେ ହସ୍ତକଳାକୁ ପ୍ରୋତ୍ସାହିତ କରି ଆମ ବୁଣାକାର ବନ୍ଧୁମାନଙ୍କୁ ସମ୍ମାନ ଜଣାଇବା। ଆସନ୍ତୁ ଆମେ ଭୋକାଲ୍ ଫର୍ ଲୋକାଲ୍ର ଭାବନାକୁ ଆହୁରି ସଶକ୍ତ କରିବା। ବନ୍ଧୁଗଣ, ଆଜି ଦେଶରେ ଯେପରି ଭାବେ ହ୍ୟାଣ୍ଡଲୁମ୍କୁ ପ୍ରୋତ୍ସାହନ ଦିଆଯାଉଛି, ଏହାଦ୍ୱାରା ବହୁ ସଂଖ୍ୟକ ଲୋକଙ୍କ ଜୀବନ ଉନ୍ନତ ହେବାରେ ଲାଗିଛି। ପୋଚମ୍ପଲ୍ଲୀରୁ ପାଟନା ଓ କୁଚମ୍ପଲ୍ଲୀରୁ କଚ୍ଛ ପର୍ଯ୍ୟନ୍ତ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ। ଆଜି ଏପରି ଅନେକ ଲୋକ ଓ ସଂଗଠନ ରହିଛନ୍ତି ଯେଉଁମାନେ ହ୍ୟାଣ୍ଡଲୁମ୍ ସହ ଜଡ଼ିତ ଆମର ଗୌରବଶାଳୀ ପରମ୍ପରାକୁ ନୂତନ ଉର୍ଜା ଓ ପରିଚୟ ପ୍ରଦାନ କରୁଛନ୍ତି। କିଏ ପୋଚମ୍ପଲ୍ଲୀ ଇକତ୍ର ସୁନ୍ଦର ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି ତ ଆଉ କିଏ ମହିଳା ବୁଣାକାରମାନଙ୍କୁ ନେଇ ଉଲ୍ ପ୍ରଡକ୍ଟ ତିଆରି କରୁଛନ୍ତି। କିଛି ଲୋକ କେରଳମର ପାରମ୍ପରିକ କସାଭୁ କଳାକୁ ମଧ୍ୟ ସଂରକ୍ଷିତ କରିବାରେ ଲାଗିଛନ୍ତି। ଏହାଦ୍ୱାରା ଆମ ମା ଭଉଣୀମାନଙ୍କୁ ରୋଜଗାର ବି ମିଳିପାରୁଛି। ବନ୍ଧୁଗଣ, ଆଉ ଏକ ବିଷୟ ଯାହା ମୁଁ ବିଶେଷ ରୂପେ ଉଲ୍ଲେଖ କରିବାକୁ ଚାହିଁବି ତାହା ହେଉଛି ଖଦି। ଆମେ ସମସ୍ତେ ଜାଣୁ ଖଦି ମହାତ୍ମା ଗାନ୍ଧୀଙ୍କ ଖୁବ୍ ପ୍ରିୟ ଥିଲା। ବିଗତ କିଛି ବର୍ଷ ହେଲା ଖଦି ଖୁବ୍ ଲୋକପ୍ରିୟ ହୋଇପାରିଛି। ଗତ 12 ବର୍ଷ ମଧ୍ୟରେ ଏହାର ବିକ୍ରି 6 ଗୁଣ ବଢ଼ିଛି। ବିକ୍ରିର ଏହି ସଂଖ୍ୟା ବର୍ତ୍ତମାନ ପାଖାପାଖି 8,000 କୋଟି ଟଙ୍କାରେ ପହଞ୍ଚିପାରିଛି। ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆଗାମୀ ପର୍ବପର୍ବାଣୀମାନଙ୍କରେ ଆପଣମାନେ ଖଦି, ହ୍ୟାଣ୍ଡଲୁମ୍, ହ୍ୟାଣ୍ଡିକ୍ରାଫ୍ଟର କୌଣସି ନା କୌଣସି ଜିନିଷ ନିଶ୍ଚୟ କିଣନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ଯଦି ଆପଣଙ୍କୁ ପଚରାଯାଏ ଯେ ଭାରତରେ କେତେ ପ୍ରକାରର ମ୍ୟୁଜିକାଲ ଇନ୍ଷ୍ଟ୍ରୁମେଣ୍ଟ ଅଛି, ତେବେ ଆପଣ ଚିନ୍ତାରେ ପଡ଼ିଯିବେ। ଏଇଥିପାଇଁ ଯେ ଆମର ବହୁ ସଂଖ୍ୟକ ବାଦ୍ୟଯନ୍ତ୍ର ଓ ତାହା ସହିତ ଜଡ଼ିତ ପରମ୍ପରା ରହିଆସିଛି। ଏପରି ଏକ ଇନ୍ଷ୍ଟ୍ରୁମେଣ୍ଟ ହେଉଛି ତ୍ରିପୁରାର ଚୋଙ୍ଗ୍ପ୍ରେଙ୍ଗ୍। ଏହା ସେଠିକାର ଟ୍ରାଇବାଲ୍ କମ୍ୟୁନିଟି ମଧ୍ୟରେ ଖୁବ୍ ଲୋକପ୍ରିୟ। ବାଉଁଶରେ ନିର୍ମିତ ଏହି ବାଦ୍ୟଯନ୍ତ୍ରରେ 3ଟି ତାର ରହିଛି। ଏଥିରୁ ଉତ୍ପନ୍ନ ଧ୍ୱନି ଖୁବ୍ ମଧୁର, ସରୋଦ ସହ ଯାହାର ସମାନତା ଦେଖିବାକୁ ମିଳେ। କିଛି କାରଣ ପାଇଁ ଯୁବକମାନଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ହ୍ରାସ ପାଇଥିଲା। ଏପରି ସମୟରେ ସୁରଜ କୁମାର ଦେବ ବର୍ମା ମହାଶୟ ଏହାକୁ ପୁଣି ଥରେ ଲୋକପ୍ରିୟ କରିବା ପାଇଁ ସଂକଳ୍ପ ନେଲେ। ଆଜି ତାଙ୍କ ପ୍ରଚେଷ୍ଟାର ପ୍ରଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି। ସେ ଚୋଙ୍ଗ୍ପ୍ରେଙ୍ଗ୍ ସହ ସେଠିକାର ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ରଗୁଡ଼ିକୁ ନେଇ ବି ପରଫର୍ମ କରୁଛନ୍ତି। କୋକବରକ୍ ଫୋକ୍ ସଙ୍ଗସ୍, ବଉଲ୍ ସଙ୍ଗସ୍, ବେଙ୍ଗଲି ଫୋକ୍ ତାଙ୍କୁ ଖୁବ୍ ଭଲ ଲାଗେ।
ଏବେ ମୁଁ ଆପଣମାନଙ୍କୁ ଏକ ଛୋଟ କ୍ଲିପ୍ ଶୁଣାଇବାକୁ ଚାହେଁ। ଏହି ସଙ୍ଗୀତକୁ ଆପଣ କେବେ ହେଲେ ଭୁଲିପାରିବେ ନାହିଁ।

0: ବନ୍ଧୁଗଣ, ମୋର ବିଶ୍ୱାସ ଏହାକୁ ଶୁଣି ଆପଣଙ୍କ ମନକୁ ଖୁବ୍ ଭଲ ଲାଗିଥିବ। ଦେବ ବର୍ମା ମହାଶୟଙ୍କୁ ନେଇ ମୁଁ ଖୁବ୍ ଗର୍ବିତ। ପାରମ୍ପରିକ ସଙ୍ଗୀତକୁ ଲୋକପ୍ରିୟ କରିବା ଦିଗରେ ତାଙ୍କର ଏହି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ। ମୋର ନିବେଦନ, ଆପଣମାନେ ବି ଆପଣଙ୍କ ଆଖପାଖରେ ଥିବା ପାରମ୍ପରିକ ବାଦ୍ୟଯନ୍ତ୍ରର ସୂଚନା ସୋସିଆଲ ମିଡିଆରେ ନିଶ୍ଚିତ ରୂପେ ସେୟାର କରନ୍ତୁ। ଆପଣଙ୍କର ଏହି ପ୍ରଚେଷ୍ଟା ଅନ୍ୟମାନଙ୍କୁ ବି ପାରମ୍ପରିକ ଭାରତୀୟ ସଙ୍ଗୀତ ସହ ନିଶ୍ଚିତ ଭାବରେ ଯୋଡ଼ିବ। ମୋର ପ୍ରିୟ ଦେଶବାସୀଗଣ, କାଲି ଜୁଲାଇ 27 ତାରିଖ ହେଉଛି ଭାରତରତ୍ନ ଡକ୍ଟର APJ ଅବଦୁଲ କଲାମଙ୍କ ପୁଣ୍ୟତିଥି। ଡକ୍ଟର କଲାମଙ୍କ ବ୍ୟକ୍ତିତ୍ୱର ଅନେକ ପ୍ରେରଣାଦାୟକ ରୂପ ଥିଲା, କିନ୍ତୁ ତାଙ୍କ ହୃଦୟର ସବୁଠାରୁ ନିକଟତର ଥିଲା ଏକ ଶିକ୍ଷକର ଭୂମିକା। ସେ ଛୋଟ ପିଲା ଓ ଯୁବକମାନଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରିତ କରୁଥିଲେ। ସଂଯୋଗବଶତଃ ଏହି ସପ୍ତାହରେ ଆମେ ପବିତ୍ର ଗୁରୁ ପୂର୍ଣ୍ଣିମା ପର୍ବ ପାଳନ କରିବା। ଆମ ମା ବାପା ହେଉଛନ୍ତି ଆମର ପ୍ରଥମ ଗୁରୁ। ସ୍କୁଲ ଶିକ୍ଷକ ଆମକୁ ଅକ୍ଷର ଶିଖାନ୍ତି। ଏପରି ସମସ୍ତ ଗୁରୁମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ସୁନ୍ଦର ଅବସର ହେଉଛି ଗୁରୁ ପୂର୍ଣ୍ଣିମା। ମୁଁ ଦେଶର ସମସ୍ତ ଶିକ୍ଷକ ଓ ଗୁରୁଜନମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, କିଛି ସପ୍ତାହ ପରେ ଆମେ ଆମ ସ୍ୱାଧୀନତାର ମହାପର୍ବ ବି ପାଳନ କରିବା। ଅଗଷ୍ଟ 15 ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ। ଏହା ହେଉଛି ସେହି ଅସଂଖ୍ୟ ବୀରମାନଙ୍କୁ ସ୍ମରଣ କରିବାର ଦିନ, ଯେଉଁମାନେ ଭାରତ ମାତାର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ସମର୍ପିତ କରିଦେଇଥିଲେ। ତାଙ୍କର ତ୍ୟାଗ ଓ ତପସ୍ୟା ଯୋଗୁଁ ହିଁ ଆଜି ଆମ ହାତରେ ତ୍ରିରଙ୍ଗା ଶୋଭା ପାଉଛି। ଏହି ତ୍ରିରଙ୍ଗାରେ ଆମ ସମ୍ବିଧାନର ଆଦର୍ଶ ରହିଛି। ବନ୍ଧୁଗଣ, ଗତ କିଛି ବର୍ଷ ହେଲା ହର୍ ଘର୍ ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶକୁ ଏକ ଅଦ୍ଭୁତ ଭାବନାରେ ଯୋଡ଼ିପାରିଛି। ପ୍ରତ୍ୟେକ ଘରେ, ପ୍ରତ୍ୟେକ ଗଳିକନ୍ଧିରେ ତ୍ରିରଙ୍ଗାର ଉତ୍ସବ ଦେଖିବାକୁ ମିଳୁଛି। ଚଳିତ ବର୍ଷ ବି ଆମେ ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ଖୁବ୍ ଉତ୍ସାହର ସହ ଆଗକୁ ନେବା, ନିଜେ ଘରେ ସସମ୍ମାନରେ ତ୍ରିରଙ୍ଗା ଉଡ଼ାଇବା। ବନ୍ଧୁଗଣ, ପ୍ରତିବର୍ଷ ଅଗଷ୍ଟ 15 ପୂର୍ବରୁ ଆପଣମାନେ ମୋତେ ବହୁତ ପ୍ରସ୍ତାବ ଓ ପରାମର୍ଶ ପଠାନ୍ତି। ଚଳିତ ବର୍ଷ ବି ଆପଣମାନେ ଆପଣଙ୍କର ପ୍ରସ୍ତାବ ଓ ପରାମର୍ଶ MyGovରେ ନିଶ୍ଚିତ ରୂପେ ପଠାନ୍ତୁ। ମୁଁ ଆପଣଙ୍କ ପରାମର୍ଶକୁ ଅପେକ୍ଷା କରିଛି। ବନ୍ଧୁଗଣ, ମନ୍ କି ବାତ୍ରେ ଆଜି ପାଇଁ ଏତିକି। ଆସନ୍ତା ମାସରେ ଆମେ ପୁଣି ଦେଖା ହେବା, ଦେଶବାସୀଙ୍କର ଅନେକ ନୂତନ ଉପଲବ୍ଧି ଓ ପ୍ରେରଣାଦାୟୀ ପ୍ରୟାସକୁ ନେଇ। ସେ ପର୍ଯ୍ୟନ୍ତ ମୋତେ ଅନୁମତି ଦିଅନ୍ତୁ। ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।

ଆଜି ଜୁଲାଇ 26 କାର୍ଗିଲ ବିଜୟ ଦିବସ 1999 ମସିହାରେ କାର୍ଗିଲ ଯୁଦ୍ଧରେ ଭାରତୀୟ ସେନାର ଅଦମ୍ୟ ସାହସ ଅପୂର୍ବ ବୀରତ୍ୱ ଏବଂ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଏହି ଦିନ ପାଳନ କରାଯାଇଥାଏ। ହିମାଳୟର ଦୁର୍ଗମ ପର୍ବତ ଶିଖରରେ ଶୂନରୁ ଅନେକ ଡିଗ୍ରୀ ତଳେ ତାପମାତ୍ରା ଏବଂ ଶତ୍ରୁର ପ୍ରବଳ ଗୁଳିବର୍ଷା ମଧ୍ୟରେ ଆମର ବୀର ଯବାନମାନେ ଅସାଧାରଣ ସାହସର ପରିଚୟ ଦେଇ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିଥିଲେ। ଆଜି ସମାଚାର ଦର୍ପଣ କାର୍ଯ୍ୟକ୍ରମରେ ଆସନ୍ତୁ ଜାଣିବା କାର୍ଗିଲ ଯୁଦ୍ଧର ଇତିହାସ, ଅପରେସନ ବିଜୟର ସଫଳତା ଏବଂ ବୀର ସୈନିକମାନଙ୍କ ଅବିସ୍ମରଣୀୟ ଅବଦାନ ସମ୍ପର୍କରେ।

1999 ମସିହା ଜାମ୍ମୁ ଓ କାଶ୍ମୀରର କାର୍ଗିଲ୍, ଦ୍ରାସ, ବାଟାଲିକ୍ ଓ ମୁସଲୋ ଅଞ୍ଚଳରେ ଶୀତଦିନେ ପାକିସ୍ତାନର ସେନା ଓ ଅନୁପ୍ରବେଶକାରୀମାନେ ଗୁପ୍ତ ଭାବେ ଭାରତୀୟ ସୀମାକୁ ପ୍ରବେଶ କରି ବିଭିନ୍ନ ପର୍ବତ ଶିଖର ଦଖଲ କରିଥିଲେ। ପ୍ରାରମ୍ଭରେ ସେମାନେ ନିଜକୁ ଆତଙ୍କବାଦୀ ବୋଲି ଦର୍ଶାଇଥିଲେ, କିନ୍ତୁ ପରେ ସ୍ୱଷ୍ଟ ହୋଇଥିଲା ଯେ ଏହି ଅନୁପ୍ରବେଶ ପଛରେ ପାକିସ୍ତାନ ସେନାର ଯୋଜନାବଦ୍ଧ ଷଡ଼ଯନ୍ତ୍ର ରହିଥିଲା। ଦଖଲ ହୋଇଥିବା ଶିଖରଗୁଡ଼ିକରୁ ପାକିସ୍ତାନ ଶ୍ରୀନଗର ଲେହ ଜାତୀୟ ରାଜପଥ ଉପରେ ନଜର ରଖିପାରୁଥିଲା। ଏହି ରାଜପଥ ଜରିଆରେ ଲଦାଖକୁ ଔଷଧ, ଅସ୍ତ୍ରଶସ୍ତ ଓ ସେନା ପଠାଯାଇଥାଏ। ଅନୁପ୍ରବେଶ ଖବର ମିଳିବା ପରେ ଭାରତୀୟ ସେନା ପରିସ୍ଥିତିର ସମୀକ୍ଷା କରି ଏକ ବୃହତ୍ ସାମରିକ ଅଭିଯାନ ଆରମ୍ଭ କରିଥିଲା। ଏହାର ନାମ ଦିଆଯାଇଥିଲା ଅପରେସନ୍ ବିଜୟ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ। ନାଟକ ଶ୍ରୀ ନୀଳମାଧବ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ।

0: ଆମ କୁଳପୁରୋହିତଙ୍କ ସାନ ଭାଇ ବିଦ୍ୟାପତିଙ୍କୁ ସେଇ ଗୁରୁ ଦାୟିତ୍ୱ ଅର୍ପଣ କରିବା ଲାଗି ମୁଁ ସମ୍ବାଦ ପଠାଇଛି ଆଉ ସେ ଆସିବା କ୍ଷଣି
1: ଅବନ୍ତୀ ନୃପତି ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କର ଜୟ ହେଉ।
0: ଦେଖୁଛ ଦେଖୁଛ ରାଣୀ, ପାଟିରୁ ମୋର କଥା ସରି ନାହିଁ, ବିଦ୍ୟାପତି ଆସି ପହଞ୍ଚି ଗଲେଣି। ଆସ ଆସ ବିଦ୍ୟାପତି, ଆସ ଆସନ ଗ୍ରହଣ କର।
2: ଅବନ୍ତୀ ନରସଙ୍କର କେଉଁ ସେବା କରି ନିଜକୁ ମୁଁ ଧନ୍ୟ ମଣିବି ତାହା ଏ ସେବକ ପ୍ରତି ଆଦର୍ଶ ହେଉ ମହାରାଜ।
0: ବିଦ୍ୟାପତି, ପବିତ୍ର ଉତ୍କଳର ନୀଳକନ୍ଦରରେ ଭଗବାନ ଶ୍ରୀ ବିଷ୍ଣୁ ନୀଳମାଧବ ରୂପରେ ପୂଜା ପାଉଛନ୍ତି ବୋଲି ସମ୍ବାଦ ମିଳିଛି, ଆଉ ଏହାର ସତ୍ୟାସତ୍ୟ ଜାଣିବାକୁ ତୁମକୁ ଅବିଳମ୍ବେ ଉତ୍କଳ ଯାତ୍ରା କରିବାକୁ ପଡ଼ିବ।
3: ହଁ ବିଦ୍ୟାପତି, ତୁମେ ନୀଳମାଧବଙ୍କର ସନ୍ଧାନ ନେଇ ନ ଫେରିବା ପର୍ଯ୍ୟନ୍ତ ଆମ ତୁମ ଫେରିବା ପଥକୁ ଅପଲୋକ ନ ହେଲେ ଚାହିଁ ବସିଥିବୁ।
2: ଜଗତ ପିତା ପରମେଶ୍ୱରଙ୍କୁ ଠାବ କରିବା ପାଇଁ ଏ ଅକିଞ୍ଚନ ସୌଭାଗ୍ୟ ଲାଭ କରିଥିବାରୁ ମୋ ଜୀବନ ଆଜି ଧନ୍ୟ ହୋଇଛି ମହାରାଣୀ।
0: ତୁମେ ତାହେଲେ ଯାଅ ବିଦ୍ୟାପତି, କାଲି ପ୍ରତ୍ୟୁଷରେ ଶୁଭଲଗ୍ନ ଦେଖି ଉତ୍କଳ ଅଭିମୁଖେ ଯାତ୍ରା ଅନୁକୂଳ କରିବା ଲାଗି ପ୍ରସ୍ତୁତ ହେବ। ଯାଅ।
2: ଆଦେଶ ତପ ଶିରୋଧାର୍ଯ୍ୟ ଅବନ୍ତୀ ରାଜ।

0: କିଲୋ ଲଳିତା, ମୋ କଥାରେ ଅଭିମାନ କଲୁ କି?
1: ବୁଝିଲୁ ସାରିଆ, ଗୋଟେ ନିପଟ ଜଙ୍ଗଲି ଶବର ଝିଅ ଉଚ୍ଚକୂଳର ବୋଉ ହବାକୁ ଆଶା କରିବା ଯାହା, ବାମ ନାହିଁ ଚାନ୍ଦ ଧରିବାକୁ ହାତ ବଢ଼େଇବା ସେଇଆ।
0: ଛି, ଏମିତି କାହିଁକି କହୁଛୁ ଯେ?
1: ଆଲୋ, ସୁଗନ୍ଧ ଫୁଲ ସିନା ଦେବତା ସବୁକୁ ଯୋଗ୍ୟ, ହେଲେ ବଣମଲିର ସେ ଭାଗ୍ୟ କାହିଁ ସାରିଆ? ଜହ୍ନି ଫୁଲ ସଞ୍ଜରେ ଫୁଟି ସକାଳେ ଝଡ଼ିଲା ପରେ
0: ତତେ ମୋର ଲଳିତା, ଏମିତି କାଳ କଥା ଆଉ ଦିନେ ମୋ ଆଗରେ କହିବୁ ନାହିଁ। ଏଇ ତ ଆମେ ଆସି ତମ ଘର ପାଖରେ ହେଲୁଣି। ତୁ ଥା ଲଳିତା, ମୁଁ ଯାଉଛି।
1: ସଞ୍ଜ ବେଳକୁ ଆସିବୁ ଟି ସାରିଆ?
0: ଆସିବି ଲଳିତା, ଆସିବି।
2: ଟିକେ ଶୁଣିବ, ମୁଁ ଜଣେ ବିଦେଶୀ ବ୍ରାହ୍ମଣ।
0: ସକାଳୁ ସକାଳୁ ଏ ଶବର ପାଲିରେ
1: ବାଟ ବଢା ହେଇ ଆସିନାହାନ୍ତି ତ ଗୋସେଇ?
0: ଆସିଲେ କୋଉଠୁ?
2: କହିବି, ସବୁ କହିବି। ତା ଆଗରୁ ପାଣି ମଣ୍ଡା ଯଦି ପିଇବାକୁ ଦିଅନ୍ତା, ତେବେ ସାରା ଜୀବନ ମୁଁ ତୁମ ନିକଟରେ ଋଣୀ ରହନ୍ତି।
0: ଏକା ବେଳେ କି ସାରା ଜୀବନ? ଲଳିତା, ଏଭଳି ସୁଯୋଗ ତୋର ମୋଟେ ଛାଡିବା କଥା ନୁହଁ।
1: ପରିହେଶ ଟିକେ ବନ୍ଦ କର ସାରିଆ,
2: ଶୋଷରେ ତଣ୍ଟି ଶୁଖି ଯାଉଛି, ପାଣି ମଣ୍ଡା
1: ପାଣି ଦେବାକୁ ମନେ ନାହିଁ ଯେ ଗୋସେଇ।

0: ବୁଝିଲୁ ନା ବାପୁ, ଯେମିତି ସେ ବାଘ ଗର୍ଜନ ଶୁଣିଛନ୍ତି ନା, ଚାନିଆରେ ପୁରା ଏକା ବେଳକୁ ତଳୁ ଖସି ପଡୁଥିଲେ।
1: ଆରେ ତାଙ୍କର କିଛି କ୍ଷତି ହେଇନି ତ ମା?
0: ନାଇଁ ମା ବାପୁ, ମୁଁ ପୁରା ସେତେବେଳକୁ ତାଙ୍କ ପାଖରେ ପହଞ୍ଚି ସାରିଥିଲି, ଆଉ ସାଙ୍ଗେ ସାଙ୍ଗେ ତାଙ୍କ ହାତକୁ ଧରି ପକେଇ ଉପରକୁ ଉଠେଇ ଆଣିଲି। ତା ନହେଲେ ସେ କଥା ମନେ ପଡ଼ିଲା ନା ବାପୁ, ମୋ ଛାତିଟା ଖାଲି ପୁରା କଣ ହେଇଯାଉଛି।
1: ଆଚ୍ଛା ଆଚ୍ଛା ଆଚ୍ଛା, ପ୍ରଭୁ ନୀଳମାଧବଙ୍କର ଅପାର କରୁଣା ମା, ଗୋସେଇଙ୍କର କିଛି ଅନିଷ୍ଟ ହେଇନି। ହଉ ହଉ, ମୁଁ ଯାଏ ପ୍ରଭୁଙ୍କର ପୂଜାଟା ସାରିଦେଇ ଆସେ। ହଁ ଶୁଣ, ସଞ୍ଜବେଳେ କୁଆଡେ ଯିବୁନି କି, ଗୋସେଇଙ୍କି ବାରଣ କରିବୁ। ମୁଁ ଯାଉଛି।
0: ବାପୁ ଆହୁରି ପରେ କେତେ କଥା ଅଛି।
1: ଆହୁରି ଅଛି, ହଉ ହଉ ଚଞ୍ଚଳ କହି ପକା। ଆଚ୍ଛା ପାଗଳିଟା ହବଡ଼ରେ ପଡ଼ିଲି।
0: ବୁଝିଲୁ ବାପୁ, ମୁଁ ତାଙ୍କୁ ବଞ୍ଚେଇ ଦେଲି ବୋଲି ସେ ମତେ କଣ କହିଲେ ଜାଣୁ?
1: କଣ
0: କହିଲେ? କହିଲେ କହିଲେ ଠାକୁର ଯଦି ତମର ଏ ହାତକୁ ମୋ ହାତରେ ଚିରାଦିନ ପାଇଁ ଛାନ୍ଦି ଦିଅନ୍ତେ।
1: ବିଦ୍ୟାପତି ଏ କଥା କହିଲେ, ପ୍ରଭୁ ପ୍ରଭୁ ନୀଳମାଧବ ମୋ ଡାକ ତେବେ ତେବେ ଶୁଣିଛ ପ୍ରଭୁ?
2: କିଏ କାହାଟାକୁ ଶୁଣିଛନ୍ତି ସବର ରାଜା?
1: ପ୍ରଭୁ ମୋର ଶୁଣିଛନ୍ତି, ମୋ ଡାକ, ତମ ଡାକ, ଆଉ ଲଳିତାର ଡାକ ବି। ହଉ ବସ ବିଦ୍ୟାପତି, ତମକୁ ଗୋଟେ କଥା କହିବି, ବସିଲା ଆଗ।
2: କି କଥା କହିବ ରାଜା ବିଶ୍ୱବସୁ?
1: ସବର ଦେବତାଙ୍କ ସେବା କରି ମୁଁ ଯେଉଁ ଅମୂଲ୍ୟ ମାଣିକଟି ପାଇଛି, ତାକୁ ତମରି ହାତରେ ଟେକି ଦେବା ପାଇଁ ପ୍ରଭୁ ବୋଧେ ତମକୁ ଜାଣି ଜାଣି ଏ ପାହାଡ ଜଙ୍ଗଲ ଘେରା ସବର ପଲ୍ଲିକି ବାଟ କଢେଇ ଆଣିଛନ୍ତି।
0: ବାପୁ ବାପୁ, ମାଣ୍ଡିଏ ଯଦି ଚୁଲିରେ ବସେଇ ଦେଇ ଆସିଥିଲି, ଯାଇ ଦେଖେ ପଡିଗଲା କି କଣ।
1: ମାଟା ମୋର ଲାଜରେ ପଡିଗଲା।
2: ହଁ ମାଣିକ କଥା କଣ କହିଲେ, ମୁଁ କିଛି ବୁଝିପାରିଲି ନାହିଁ ସବର ରାଜା।
1: ହଁ ବିଦ୍ୟାପତି, ମୋର ଗୋଟିଏ ବୋଲି ଝିଅ, ମୋ ନୟନର ମଣି ଏଇ ଲଳିତା, ମନେ ମନେ ତମକୁ ସେ ଆପଣାର କରି ବସିଛି। ମୁଁ ଜାଣେ ଗୋଟା ଅନାର୍ଯ୍ୟ ସବର କନ୍ୟା ତମକୁ ପାଇବାକୁ ଆଶା କରିବା ଯାହା, ବାମନ ହେଇ ଚାନ୍ଦ ଧରିବାକୁ ମନ ବଳେଇବା ଠିକ ସେଇଆ।
2: ନା ନା, ଲଳିତା ବାସ୍ତବରେ ରୂପବତୀ, ଗୁଣବତୀ ଆଉ ସର୍ବଗୁଣ ସମ୍ପନ୍ନା। ତାକୁ ଜୀବନ ସଙ୍ଗିନୀ ରୂପେ ଲାଭ କଲେ ନିଜକୁ ମୁଁ ଭାଗ୍ୟବାନ ମଣିବି ରାଜା ବିଶ୍ୱାସ।
1: ସତରେ ତମେ ତମେ ସତରେ ମୋ ଲଳିତାକୁ ଜୀବନ ସାଥୀ କରିବ ବିଦ୍ୟାପତି, ସତରେ? ହଉ ହଉ ହଉ, ମୁଁ ଯାଏ ଇଏ ଖୁସି ଖବରଟା ଆଗ ଯାଇ ସବରପଲ୍ଲୀରେ ସମସ୍ତଙ୍କୁ ଜଣେଇ ଦିଏ। ଆସେ ସେ।

0: ଶୁଣୁଛ
1: କଣ ଲଳିତା,
0: ତମେ ସବୁବେଳେ କଣ ଏତେ ଭାବୁଛ ଯେ? ଏ କୁହ ନା, କଣ ଭାବୁଛ କୁହ?
1: ଭାବୁଛି କଣ ପାଇବା ଆଶାରେ ଅବନ୍ତୀନଗର ଛାଡ଼ି ଆସିଥିଲି, ଆଉ ଶେଷରେ ପାଇଲି କଣ?
0: ମୋ ପରି ଗୋଟେ ଅନାର୍ଯ୍ୟ ଅଶିକ୍ଷିତ ଶବର କନ୍ୟାରେ ହାତ ଧରି ତମକୁ ପସ୍ତେଇବାକୁ ପଡିଲା, ଏଇ ଆନା?
1: ଠିକ୍ ଲଳିତା, ଏମିତି କଥା ଆଉ କେବେ କହିବ ନାହିଁ। ମୁଁ ସତ କହୁଛି, ତମକୁ ମୁଁ ଅନ୍ତରରୁ ଭଲ ପାଏ।
0: ମିଛ କଥା, ମୁଁ ଲକ୍ଷ୍ୟ କରୁଛି ତମ ମନରେ ମୋଟେ ସରାଗ ନାହିଁ, ତମେ ଯେମିତି ଆଉ କାହାକୁ ଖୋଜିଲା ଖୋଜିଲା ପରି ଜଣାଯାଉଛ।
1: ତମେ ଠିକ୍ ଲକ୍ଷ୍ୟ କରିଛ ଲଳିତା, ହେଲେ ଯାହାକୁ ମୁଁ ଖୋଜୁଛି ତାକୁ ତ ମତେ ଦେଇପାରିବ?
0: ଏକଥା ତମେ କହିପାରିଲ? ଜୀବନ ସାରା ତମ ସୁଖ ଦୁଃଖରେ ଭାଗି ହେବା ପାଇଁ ଦିଅଙ୍କ ପାଖରେ ସାକ୍ଷୀ ରଖି ଶପଥ କରିଛି ପରା, କୁହ କୁହ ନା, କଣ ଦେଇ ତମକୁ ସୁଖୀ କରିପାରିବି? କଣ ଚାହଁ ମୋ ଜୀବନ?
1: ଲଳିତା
0: ନାଇଁ, ତମକୁ କହିବାକୁ ପଡିବ କଣ ତମେ ଚାହଁ, କୁହ। ହଁ କୁହ।
1: ମୁଁ ଚାହେଁ।
0: କୁହ ନା।
1: ମୁଁ ଚାହେଁ।
0: କୁହ।
1: ମୁଁ ଚାହେଁ ନୀଳମାଧବଙ୍କ ଦର୍ଶନ।
0: ନୀଳମାଧବଙ୍କ ଦର୍ଶନ?
1: ହଁ ଲଳିତା, ଅବନ୍ତୀ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ମୁଁ ଦୂତ, ନୀଳମାଧବଙ୍କର ସନ୍ଧାନ ନେବାକୁ ସେଇ ମତେ ଏଠିକି ପଠେଇଛି। କୁହ କୁହ ଲଳିତା, ମୋର ସେ ଆଶା କଣ ପୂର୍ଣ୍ଣ ହେଇପାରିବ ନାହିଁ? ନୀଳମାଧବଙ୍କୁ ମୁଁ କଣ ଦର୍ଶନ କରିପାରିବି ନାହିଁ? କୁହ ଲଳିତା କୁହ।
0: ନା, ଏଠାରୁ ଅନେକ ଦୂର ବାଘ ଭାଲୁ ଭରା ନିଘଞ୍ଜ ଜଙ୍ଗଲର ଏକ ଅତି ଗୋପନ ସ୍ଥାନରେ ନୀଳମାଧବଙ୍କୁ ପୂଜା କରି ମୋ ବାପୁ ସଭରାଜ ବିଶ୍ୱ ବସୁ

0: ରାଣୀ ଗୁଣ୍ଡିଚା
1: ମହାରାଜ
0: ପ୍ରଭୁଙ୍କ ନିକଟରେ ଆମ ପରୀକ୍ଷାର କଣ ଶେଷ ହେବ ନାହିଁ ରାଣୀ
1: ଏମିତି କାହିଁ କହୁଛନ୍ତି ମହାରାଜ କଣ ହେଇଛି
0: ପ୍ରଭୁ ସ୍ୱଇଚ୍ଛାରେ ଦାରୁ ବ୍ରହ୍ମ ହୋଇ ବାଙ୍କି ମୁହାଣା ଠାରେ ବିଜେ ହେଲେ ଥାଟ ବାଟ ସୈନ୍ୟ ସାମନ୍ତ ଘେନି ଆଣିବାକୁ ଗଲି ଯେ ଦାରୁ ଟିପେ ମାତ୍ର ବି ହଲିଲେ ନାହିଁ କି ଚଙ୍କିଲେ ନାହିଁ ଶେଷକୁ ତାଙ୍କରି ଆଜ୍ଞାରେ ତାଙ୍କ ପୂଜକ ସବର ରାଜ ବିଶ୍ୱାବସୁ ଆଉ ବିଦ୍ୟାପତି ଦାରୁକୁ ଛୁଇଁବା ମାତ୍ରକେ ଦାରୁ ବେଦୀ ଉପରକୁ ଅଣାଗଲେ କିନ୍ତୁ ବର୍ତ୍ତମାନ ପୁଣି ଏକ ସମସ୍ୟା ଉପସ୍ଥିତ ପ୍ରଭୁ ପୁଣି କଟାଳ କରି ବସିଛନ୍ତି
1: ତୁମ କଥା ମୁଁ କିଛି ବୁଝିପାରୁନି ମହାରାଜ ପ୍ରଭୁ ପୁଣି କି କଟାଳ କରିଛନ୍ତି
0: ବଢ଼େଇ କୂଳର ଶ୍ରେଷ୍ଠ ବିନ୍ଧାଣୀମାନେ ଆପ୍ରାଣ ଚେଷ୍ଟା କରି ମଧ୍ୟ ନିହାଣ ମୁଗୁର ଭାଙ୍ଗିଲେଣି ପଛକେ ଦାରୁ ଉପରେ ଚିହ୍ନଟିଏ ମଧ୍ୟ ବସାଇ ପାରିନାହାନ୍ତି ଦାରୁରୁ ଏପର୍ଯ୍ୟନ୍ତ କାଠଖଣ୍ଡେ ମଧ୍ୟ ଛେଲା ହୋଇପାରୁନାହିଁ ମୂର୍ତ୍ତି ଗଢ଼ା ହେବ କେମିତି କଣ କରିବି କିଛି ମୋତେ ଉପାୟ ଦେଖାଯାଉ ନାହିଁ ରାଣୀ
1: ଶୁଣିଥିଲି ଉତ୍କଳ ଶିଳ୍ପୀମାନେ କୁଆଡ଼େ ମୂର୍ତ୍ତି ଗଢ଼ିବାର ବେଶ ସିଦ୍ଧ ହସ୍ତ ଅଥଚ ସେମାନେ ଆଜି ନିହାଣ ମୁଗୁର ଭାଙ୍ଗି ବସିଛନ୍ତି ଆଜି ଉତ୍କଳ ତେବେ କଣ ଶିଳ୍ପୀ ଶୂନ୍ୟ
2: ସମଗ୍ର ଭାରତ ବର୍ଷରେ କଳା ଏହାର ଉତ୍କୃଷ୍ଟ ବୋଲି ଏ ରାଜ୍ୟର ନାମ ହେଉଛି ଉତ୍କଳ ଆପଣ ଅନୁମତି ଦେଲେ ଦାରୁର ମୂର୍ତ୍ତି ମୁଁ ଗଢ଼ିଦେବି
1: ତୁମେ ତୁମେ ଗଢ଼ିଦେବ କିଏ ତୁମେ ବୃଦ୍ଧ
0: ଲୋଳିତ ଚର୍ମ କୋଟରଗତ ଚକ୍ଷୁ ଥର ଥର ହସ୍ତପଦ ଶକ୍ତିହୀନ ଶରୀର ଅଥଚ ତୁମେ କହୁଛ ମୂର୍ତ୍ତି ଗଢ଼ିଦେବ
2: ଗଢ଼ିଦେବି ମହାରାଜ
1: ତୁମେ କଣ ଆଗରୁ କୋଉଠି କେବେ ମୂର୍ତ୍ତି ଗଢ଼ିଥିଲ ଶିଳ୍ପୀ
0: ତୁମ ଘର କେଉଁଠାରେ ଶିଳ୍ପୀ ଓ ତୁମର ପରିଚୟ
2: ଘର ଆମର ଦ୍ୱାରକାର ମହାରାଜ କର୍ମସ୍ଥଳୀ ଉତ୍କଳରେ ମୁଁ ନନ୍ଦ ମହାରାଣାଙ୍କର ସାନ ପୁଅ ମୋ ନାଁ କେଶବ ମହାରାଣା କେହି କେହି ମୋତେ କହ୍ନେଇ ମହାରାଣା ବୋଲି ଡାକନ୍ତି ଏଇ ଭଙ୍ଗା ଘୋଡ଼ା ବ୍ୟବସାୟରେ ମୁଣ୍ଡ ବାଳ ଆସି ଝୋଟ ହେଲାଣି ମହାରାଜ ହଉ ମୋତେ ଏଥରକ ଟିକେ ଦାରୁ ପାଖକୁ ନେଇ ଚାଲନ୍ତୁ ମଣିମା
0: ହଉ ତେବେ ଆସ ମୋ ସାଥିରେ

0: ଏଇ ଦେଖ ମହାରାଣା, ଦେଉଳର ଏଇ ମହାବେଦୀ ଉପରେ ଦାରୁ ବ୍ରହ୍ମ ବିରାଜିତ।
1: ବେଶ ବେଶ, ଏଇ ସ୍ଥାନ ଉପଯୁକ୍ତ। ହଁ, ମୂର୍ତ୍ତି ଗଢ଼ିବା ପୂର୍ବରୁ ମୋର ଗୋଟାଏ ସର୍ତ୍ତ ଅଛି ମଣିମା।
0: କି ସର୍ତ୍ତ ଶିଳ୍ପୀ?
1: ମୂର୍ତ୍ତି ଗଢ଼ିବା ପାଇଁ ମୁଁ ଏକୁଟିଆ ଏ ଗମ୍ଭୀରା ଭିତରେ ପୁରା 21 ଦିନ ରହିବି। ଆପଣ ଦେଉଳ ଦ୍ୱାର ମୁଦ ବସାଇ ଦେବେ, ଧାର୍ଯ୍ୟ ଦିନ ପୂର୍ଣ୍ଣ ନ ହେବା ଯାଏ କେହି ମୋତେ ଡାକିବେନି।
0: 21 ଦିନ କାଳ, କିନ୍ତୁ ତୁମେ ଖାଇବ କଣ ଶିଳ୍ପୀ?
1: ନା ମହାରାଜ, ଦିଅ ଘୋଡ଼ା ଶେଷ ନ ହେବା ଯାଏ ମୁଁ ଅନ୍ନ ଜଳ କିଛି ଛୁଇଁବିନି। ହେଲେ ଦିଅ ଘୋଡ଼ା କାମ ସରିଗଲେ ଶ୍ରଦ୍ଧାରେ ତେଣିକି ଯାହା ଖାଇବାକୁ ଦେବେ ମୁଁ ନିଶ୍ଚୟ ଖାଇବି। ହଉ, ମୁଁ ମୋର କର୍ତ୍ତବ୍ୟ କରିବାକୁ ରହିଲି ମଣିମା, ଏଥରକ ଦେଉଳ ଦ୍ୱାର ମୁଦ କରିଦିଅନ୍ତୁ।
0: ବେଶ, ଯାହା ତୁମର ଇଚ୍ଛା ଶିଳ୍ପୀ।

0: ପ୍ରଭୁଙ୍କର ଇଏ କି ବିଚିତ୍ର ରୂପ ମୁଁ ଦେଖୁଛି। ଅଥାଗଡ଼ା ଦିଅ ଚତୁର୍ଥା ମୂର୍ତ୍ତି
1: ବଢ଼େଇର ବଢ଼େଇର ଚିହ୍ନ ବର୍ଣ୍ଣ ସୁଦ୍ଧା ନାହିଁ। ଠାକୁରଙ୍କର ପାଦ ନାହିଁ, ହାତ ଦିଟା ହାତ ଦିଟା ଖଣ୍ଡିଆ, ଆଖି ପୁଣି ଚକା ଚକା।
0: ବୁଦ୍ଧି ବିଚାର ଶୂନ୍ୟ ହୋଇ ଆଜି ମୁଁ କେଡ଼େ ବଡ଼ ଅପରାଧଟାଏ ନ କଲି ସତେ। ପ୍ରଭୁ ପ୍ରଭୁ, ମୋର ଏ ଅକ୍ଷମଣୀୟ ଅପରାଧ ଲାଗି ମୋତେ ଶାସ୍ତି ଦିଅ ପ୍ରଭୁ,
2: ଶାସ୍ତି ଦିଅ ପ୍ରଭୁ, ଶାସ୍ତି ଦିଅ।
3: ମନ ଦୁଃଖ କର ନାହିଁ ରାଜା ଇନ୍ଦ୍ରଦ୍ୟୁମ୍ନ, ଦୁଃଖ କର ନାହିଁ ରାଣୀ ଗୁଣ୍ଡିଚା, ତୁମର ଏଥିରେ କୌଣସି ଅପରାଧ ହୁଏ ନାହିଁ।
2: ପ୍ରଭୁ ପ୍ରଭୁ,
3: ମୁଁ ସ୍ୱୟଂ ଇଚ୍ଛାମୟ, ଯାହା ସବୁ ଦେଖୁଛ ଯାହା ସବୁ ଘଟୁଛି ସବୁ ମୋର ଇଚ୍ଛାରେ। ମୋର ଏ ଦାରୁବ୍ରହ୍ମ ମୂର୍ତ୍ତି ଅସମ୍ପୂର୍ଣ୍ଣ ନୁହେଁ ରାଜା, ଏହା ସ୍ୱୟଂ ସମ୍ପୂର୍ଣ୍ଣ, ଏହା ମଧ୍ୟ ମୋର ଇଚ୍ଛାରେ ନିର୍ମିତ। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଚକ୍ର ସୁଦର୍ଶନ ସାଥିରେ ମୁଁ ତୁମ ବଡ଼ ଦେଉଳରେ ଯେଉଁ ରୂପରେ ପୂଜା ପାଇବି ବର୍ତ୍ତମାନ ସେହି ରୂପରେ ହିଁ ପ୍ରକଟିତ ହୋଇଛି। ଏଥରକ ଖୁସି ମନରେ ଯାଅ ରାଜାରାଣୀ, ଆମର ଏହି ଦାରୁବ୍ରହ୍ମ ବିଗ୍ରହକୁ ଦକ୍ଷ ଶିଳ୍ପୀ ହାତରେ ଚିତ୍ରିତ କରି ବିଧି ଅନୁସାରେ ପ୍ରତିଷ୍ଠା କରିବାର ଆୟୋଜନ କର।
2: କରିବି କରିବି ପ୍ରଭୁ କରିବି, ଠିକ ସେହିପରି କରିବି। କେଉଁ ବିଧି ବିଧାନରେ ତୁମର ପୂଜା ଅର୍ଚ୍ଚନା ଅନୁଷ୍ଠିତ ହେବ ତାହା ଏ ଦାସ ପ୍ରତି ଆଜ୍ଞା ହେଲେ ମୁଁ କୃତାର୍ଥ ହେବି ପ୍ରଭୁ।
3: ବେଶ ଶୁଣତେବେ ରାଜା ଇନ୍ଦ୍ରଦ୍ୟୁମ୍ନ, ତୁମ ବଡ଼ ଦେଉଳରେ ମୋ ବିଗ୍ରହ ପ୍ରତିଷ୍ଠା ପରେ ଶବର ଓ ବ୍ରାହ୍ମଣ ମିଳିତ ଭାବରେ ମୋର ସେବା ପୂଜା କରିବେ। ବିଶ୍ୱବସୁ ଶବରର ବଂଶଧରମାନେ ଦୈତା ବୋଲାଇ ସମସ୍ତ ସମ୍ମାନର ଅଧିକାରୀ ହେବେ, ଏବଂ ମୋର ଭକ୍ତ ବିଦ୍ୟାପତିର ବଂଶଧରମାନେ ସୁଆର ସେବକ ରୂପେ ମୋ ସେବାରେ ନିୟୋଜିତ ହେବେ।
2: ପ୍ରଭୁ
0: ପ୍ରଭୁ, ଆଉ ତୁମର ଚାନିଯାତ୍ରା କଥା ତାର କିଭଳି ବିଧାନ ହେବ ପ୍ରଭୁ?
3: ରାଣୀ ଗୁଣ୍ଡିଚା, ବାର ମାସରେ ମୋ ପାଇଁ ତେର ଯାତ୍ରାର ଆୟୋଜନ କରିବ। ଯାତ୍ରା ମଧ୍ୟରେ ମୋର ଶ୍ରେଷ୍ଠ ଯାତ୍ରା ହେବ ଘୋଷ ଯାତ୍ରା, ପ୍ରତି ବର୍ଷ ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟ ତିଥିରେ। ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ମୁଁ ଏହି ଯଜ୍ଞ ବେଦୀ ଉପରେ ଭକ୍ତଗଣଙ୍କୁ ଦର୍ଶନ ଦେଇ ମୋକ୍ଷ ପ୍ରାପ୍ତି କରାଇବି। ମୋ ପ୍ରତି ତୁମର ପ୍ରଗାଢ଼ ଭକ୍ତିର ନିଦର୍ଶନକୁ ଜଗତବାସୀ ଚିରଦିନ ଲାଗି ସ୍ମରଣ କରିବା ନିମିତ୍ତ ମୋର ଏହି ପବିତ୍ର ଘୋଷ ଯାତ୍ରା ଶ୍ରୀଗୁଣ୍ଡିଚା ନାମରେ ବିଖ୍ୟାତ ହେବ।
0: ପ୍ରଭୁ ପ୍ରଭୁ, ତୁମର ଅପର କରୁଣା ଲାଭ କରି ମୁଁ ଆଜି ନିସ୍ତରିଲି ପ୍ରଭୁ, ମୁଁ ଆଜି ନିସ୍ତରିଲି। ମୋ ଜୀବନ ଆଜି ଧନ୍ୟ ହେଇଗଲା ପ୍ରଭୁ, ମୋ ଜୀବନ ଆଜି ଧନ୍ୟ ହେଇଗଲା।
3: ରାଜା ଇନ୍ଦ୍ରଦ୍ୟୁମ୍ନ,
2: ପ୍ରଭୁ
3: ମୋ ପୂଜା ଲାଗି ମୋ ଜାନିଯାତ୍ରା ଲାଗି ସବୁ ତ ତୁମେ ନିଃସ୍ୱାର୍ଥପର ଭାବରେ ଖଞ୍ଜି ଦେବାକୁ ମୋ ଠାରୁ ସ୍ୱୀକୃତି ମାଗିନେଲ, ହେଲେ ତୁମ ପାଇଁ ତ କିଛି ମାଗିଲ ନାହିଁ।
2: ମୋ ପାଇଁ?
3: ହଁ, ତୁମ ପାଇଁ ମାଗିବ ନାହିଁ କିଛି।
2: କ'ଣ ମାଗିବି ପ୍ରଭୁ?
3: ଯାହା ତୁମର ଅଭିଳାଷ, ଯାହା ତୁମର ମନର ବାସନା,
2: ଏ ଅକିଞ୍ଚନର ଅଭିଳାଷ ତୁମେ କ'ଣ ସତରେ ପୂରଣ କରିବ ପ୍ରଭୁ?
3: ଅକାଧରେ ପ୍ରକାଶ କର ଭକ୍ତ ଶିରୋମଣି, ମୁଁ ନିଶ୍ଚୟ ପୂରଣ କରିବି। କ'ଣ ତୁମର କାମନା
2: ପ୍ରଭୁ? ଏ ଦାସର ମନସ୍କାମନା ପୂର୍ଣ୍ଣ କରିବାକୁ ତୁମେ ଯଦି ସତରେ ସଦୟ ହେଇଛ, ତେବେ ତୁମ ଶ୍ରୀଚରଣ ତଳେ ମୋର ଏତିକି ନିବେଦନ, ଏ ବଡ଼ ଦୌଳକୁ ମୋ ବଂଶରେ କେହି ଯେମିତି ମୁଁ ତୋଳିଛି ବୋଲି କହିବା ପାଇଁ ଆପଣା ବଂଶର ମହାନ କୀର୍ତ୍ତି ବୋଲି ଗର୍ବ କରିବା ଲାଗି ମୋ ବଂଶକୁ ଆଜିଠାରୁ ନିର୍ବଂଶ କରିଦିଅ ପ୍ରଭୁ, ନିର୍ବଂଶ କରିଦିଅ।
3: ଇଏ ତୁମେ କି ପର ମାଗିଲ ଇନ୍ଦ୍ରଦ୍ୟୁମ୍ନ? ଅମରାବତୀର ଇନ୍ଦ୍ର ଆସନ ନ ମାଗି, ମୋ ଗଳର କୌସ୍ତୁଭ ମଣି ନ ମାଗି ମାଗିନେଲ ଆପଣା ବଂଶର ବି ଲୋପ।
2: ପ୍ରଭୁ, କେବଳ ତୁମ ଦର୍ଶନରେ ଯାହାର ତୃପ୍ତି, ତୁମ ଅଭୟ ପଦ୍ମପାଦ ତଳେ ଯାହାର ସ୍ଥାନ, ତା ପାଇଁ ଇନ୍ଦ୍ରର ତୁଚ୍ଛ ଆସନ କେଉଁ ସୁଖ ଦେଇପାରିବ ପ୍ରଭୁ? ମତେ ଆଉ ପ୍ରଲୋଭିତ ନ କରି ତୁମ ଶ୍ରୀଚରଣ ତଳେ ଟିକେ ସ୍ଥାନ ଦିଅ ପ୍ରଭୁ, ଟିକେ ସ୍ଥାନ ଦିଅ।
3: ତଥାସ୍ତୁ।
4: କାହିଁକି काहे मो नीलो माधव काहे कह राजा इंद्रदेवन
1: सबर राज विश्वबसु हाँ
4: किंतु मो नीलो माधव काहे मो नीलो माधव काहे
3: मो परे तुम सम्मुखरि भक्त विश्वबसु एई देखो मोर चतुर्थ मूर्ति चिन्नी पारुना
4: नीलो माधव ई की रूप तुम्हार प्रभु ना ना ना ना तुम्हें केवे मो नीलो माधव हे पारना कहीं कहीं मोर से नीलकांत मणि सबर दिय सत कह तुम्हें मो प्रति तुम्हें कपट करुना तो प्रभु कह कह कहती मोर नीलो माधव कह
3: भक्त विश्वासु मु तुमर से नीलो माधव कलि युग पाई मु एई रूप रे जगतवासी को दर्शन देवी तुम्हारा समस्त कर्म शेष होइछि भक्त विश्वासु
4: प्रभु
3: मोर एई चतुर्थ मूर्ति दर्शन करी तुम जीवन सार्थक होइछि मो पाखकु आस विश्वासु
4: प्रभु
3: आस
4: प्रभु हे अकिंचन प्रति तुमर इति दया इति करुणा प्रभु
3: आस भक्त आस मो कलजे ए पर्यंत शून्य पड़ी तुमरी लगे
4: प्रभु
3: आस भक्त विश्वासु
4: प्रभु
3: आस
4: प्रभु
3: आस
4: प्रभु
3: आस
4: प्रभु
3: आस
5: ଭଗବାନଙ୍କର ଏ ଅପୂର୍ବ ମିଳନ ଦୃଶ୍ୟରେ ମୁଁ ଆତ୍ମହରା ହେଉଠିଛି ରାଣୀ ଗୁଣ୍ଡିଚା ଏ ଚର୍ମଚକ୍ଷୁ ଆଜି ମୋର ପବିତ୍ର ହେଇଛି ହେ ପତିତ ପାବନ ଜଗନ୍ନାଥ ତୁମ ଶ୍ରୀଚରଣରେ ସେବକ ଇନ୍ଦ୍ରଦୁମ୍ନର କୋଟି କୋଟି ପ୍ରଣାମ କୋଟି କୋଟି ପ୍ରଣାମ ପ୍ରଭୁ କୋଟି କୋଟି ପ୍ରଣାମ।

নলরে নয়া।

ଶୁଣିଲେ ନାଟକ ଶ୍ରୀ ନୀଳମାଧବ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ବିଶ୍ୱକର୍ମା, ପ୍ରିୟନାଥ ମିଶ୍ର, ବିଶ୍ୱବସୁ, ନୟନ କିଶୋର ମହାନ୍ତି, ରାଜା ଇନ୍ଦ୍ରଦ୍ୟୁମ୍ନ, ଅମରେନ୍ଦ୍ର ଚୌଧୁରୀ, ବିଦ୍ୟାପତି, ବିଭୁପ୍ରସାଦ ସ୍ୱାଇଁ, ସାରିଆ, ଲକ୍ଷ୍ମୀପ୍ରିୟା ମହାରଣା, ରାଣୀ ଗୁଣ୍ଡିଚା, ରୁକ୍ମିଣୀ ଦେବୀ, ଲଳିତା, ତିଳୋତ୍ତମା ଖୁଣ୍ଟିଆ ଏବଂ ଜଗନ୍ନାଥ ଚିତ୍ତରଞ୍ଜନ ପଟ୍ଟନାୟକ। ସଙ୍ଗୀତାଂଶରେ ବିଜୟ କୁମାର ମିଶ୍ର, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ଗୀତ, ଗାଇଛନ୍ତି ଶ୍ରୀଚରଣ ମହାନ୍ତି ଓ ସାଇ ଋତୁପର୍ଣ୍ଣା।

କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପ୍ରାର୍ଥୀଙ୍କର ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ 2026 ମସିହା ଜୁନ୍ ମାସର 16 ତାରିଖ ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ପ୍ରାର୍ଥୀ ରଖିଥିବେ। ପ୍ରାର୍ଥୀ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 250 ଟଙ୍କା ଏବଂ ଶତକଡ଼ା 18 GST ସହ ମୋଟ 266 ଟଙ୍କା କେବଳ NEFT ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 108-6170-5257 IFS କୋଡ୍ SBIN 00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଏବଂ ତାରିଖ ଦର୍ଶାଇବେ। ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର ଆଉଥରେ ମନେ ରଖନ୍ତୁ, ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର ହେଲା 108-6170-5257 IFS କୋଡ୍ SBIN 00000059। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ୍, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ମସିହା ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଟେଲିଫୋନ୍ ନମ୍ବର ଆଉଥରେ ମନେ ରଖନ୍ତୁ, ଟେଲିଫୋନ୍ ନମ୍ବର ହେଲା 06632410961। ସୂଚନାଟି ଏତିକିରେ ଶେଷ ହେଲା।